ସେହି ବିରାଟ ପୁରୁଷ ବ୍ରହ୍ମାଣ୍ଡରେ ପ୍ରବେଶ କଲେ। ତାଙ୍କ ଇନ୍ଦ୍ରିୟରୁ ଇନ୍ଦ୍ରୀ ଓ ଅଗ୍ନିରୁ ବଚନ ହେଲା, କାରଣ ବଚନ ଶବ୍ଦରୁ ପ୍ରକାଶ ପାଏ। ରସନା ବା ଜିହ୍ୱା ଷଡ଼ରସରେ ରସିଥାଏ, ତାହା ଜଳାଧିପତି ବରୁଣଙ୍କ ଆସ୍ଥାନ। ପ୍ରାଣ ସହ ରହିଥାନ୍ତି ଦଶ ପ୍ରାଣ, ବିରାଟ ଆତ୍ମା ଦେହ ମଧ୍ୟରେ ବାସ କରନ୍ତି। ସେ ଈଶ୍ୱର ଅବ୍ୟୟ ଅମୃତ ଜନ୍ମ ମୃତ୍ୟୁର ଉର୍ଦ୍ଧ୍ୱରେ ସୂର୍ଯ୍ୟଙ୍କଠାରୁ କିରଣ ଜାତ ହେବା ପରି ତାଙ୍କର ନାଭି ପଦ୍ମରୁ ମୁଁ ଜାତ ହୋଇ ବ୍ରହ୍ମାଣ୍ଡ ସୃଷ୍ଟି କରେ। ତାଙ୍କରିଠାରୁ ଯଜ୍ଞ ସାମଗ୍ରୀ ନେଇ ଜନମଙ୍ଗଳ ପାଇଁ ଯଜ୍ଞ କରେ। ତେଣୁ ମୁଁ ସଂସାରର କାରଣ ହୋଇଛି। ମୋ ଅନ୍ତେ ନବ ପ୍ରଜାପତି ଯଜ୍ଞ ପୁରୁଷଙ୍କୁ କୁଣ୍ଡରେ ସ୍ଥାପନା କରନ୍ତି।

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 9 ଦିନ ଇଂରାଜୀ 2026 ମସିହା ମେ ମାସ 30 ତାରିଖ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 5:58:30। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।

ଭକ୍ତର ଡାକି ଧାଇଁ ସେ ଆସନ୍ତି ଦୟାମୟ ସେ ଭଗବାନ, ଆଖିର ଲୁହକୁ ପୋଛି ଦେଇ ଭରି ଦିଅନ୍ତି ନୂଆ ପ୍ରାଣ। ନିଷ୍ଠା ଭରା ଛୋଟ ଏଇ ହୃଦୟରେ ଭକ୍ତି ଯେତେ ହୁଏ ଗଭୀର, ସେତେ ନିକଟେ ଆସନ୍ତି ପ୍ରଭୁ ହେଇ ଶାନ୍ତ ସମୀର।

ଭକ୍ତିରେ ରହିଛି ଅପାର ଶକ୍ତି। ଯେଉଁଠାରେ ନିଷ୍ଠା ସେଇଠାରେ ଭଗବାନଙ୍କର ଆଶୀର୍ବାଦ ନିଶ୍ଚୟ ମିଳିଥାଏ। ଭକ୍ତର ଭକ୍ତିରେ ହିଁ ଭଗବାନ ଅଛନ୍ତି। କଥାଟି ଆମକୁ ଶିଖାଏ ଯେ ସତ୍ୟ ଭକ୍ତି ଥିଲେ ଭଗବାନ ସବୁବେଳେ ଭକ୍ତଙ୍କ ସହିତ ରହନ୍ତି। ଭକ୍ତଙ୍କ ଦୁଃଖରେ ସେ ଦୁଃଖୀ ହୁଅନ୍ତି ଆଉ ଭକ୍ତଙ୍କ ସୁଖରେ ଆନନ୍ଦିତ ହୁଅନ୍ତି। ସେଇଥିପାଇଁ ତ କୁହାଯାଏ ଦୁଃଖର ରାତି ଅନ୍ଧକାରେ ଆଶାର ଦୀପ ସେ ଜାଳନ୍ତି। ଭକ୍ତର ସତ୍ୟ ପ୍ରେମ ପାଇଁ ସବୁ ବିପଦ ଦୂର କରନ୍ତି।

ଶୁଣୁଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଆମର ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଭକ୍ତି ମାନେ କେବଳ ପୂଜା କିମ୍ବା ମନ୍ତ୍ର ଜପ ନୁହେଁ, ଭକ୍ତି ମାନେ ହେଉଛି ଭଲ କାମ କରିବା, ସତ୍ୟ କହିବା, ଅନ୍ୟଙ୍କୁ ସହାୟତା କରିବା ଏବଂ ଭକ୍ତିର ଅଂଶ ସବୁବେଳେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା। ଯେଉଁ ମନୁଷ୍ୟ ନିଷ୍କାମ ଭାବରେ ଭଗବାନଙ୍କୁ ଭଲ ପାଏ ସେ ଜୀବନରେ ଶାନ୍ତି ଆଉ ସଫଳତା ପାଇଥାଏ। ପ୍ରତି କ୍ଷେତ୍ରରେ ଈଶ୍ୱରଙ୍କର ଦର୍ଶନ ତାକୁ ହୋଇପାରେ। ସେଇଥିପାଇଁ ତ କୁହାଯାଏ, ମନରେ ଯଦି ସତ୍ୟ ଥାଏ, ପ୍ରେମ ଥାଏ, ନିଷ୍କାମ ଭରା, ଭକ୍ତର ପାଇଁ ଭଗବାନ ସେ ସଦା ରହନ୍ତି ହାତ ଧରା।

ଦୟାକର ଦିନ ବନ୍ଧୁ ଶୁଭେ ଯାଉ ଆଜ ଦିନ। ଭକ୍ତ ଯେତେବେଳେ ଏତିକି କହିଦିଏ ତାର ଭକ୍ତିରେ ପ୍ରଭୁ ନିଜ କରୁଣା ଅଜାଡ଼ି ଦିଅନ୍ତି ତା ଉପରେ। ଭକ୍ତର ଡାକି ସେ ଧାଇ ଆସନ୍ତି। ସେ ହେଉଛନ୍ତି ଦୟାମୟ ଭଗବାନ। ଭକ୍ତର ଆଖିର ଲୁହକୁ ପୋଛିଦେଇ ତାର ପିଣ୍ଡରେ ଭରିଦିଅନ୍ତି ନୂଆ ପ୍ରାଣ। କେବଳ ହୃଦୟରେ ନିଷ୍ଠା ରହିବା ଉଚିତ, କେବଳ ହୃଦୟରେ ଭକ୍ତି ରହିବା ଉଚିତ। ଆଉ ଈଶ୍ୱରଙ୍କର ନାମ ସ୍ମରଣ ମାତ୍ରକେ ଜୀବନ ଧନ୍ୟ ହୋଇଯିବ ଯେତେବେଳେ ଏସବୁ ଆମ ହୃଦୟରେ ଥିବ।

ବ୍ରହ୍ମା ନାରଦଙ୍କୁ ବିଷ୍ଣୁ ଲୀଳା ସମ୍ବନ୍ଧେ ବୁଝାଇ କହିଲେ, ଏହି ଲୀଳା ଗାଇଲେ ଶୁଣିଲେ ସମସ୍ତ ପାପକ୍ଷୟ ହୁଏ। ପଦ୍ମକଳ୍ପ ପରେ ଧରଣୀକୁ ହିରଣାକ୍ଷ ଅସୁର ହାତରୁ ଉଦ୍ଧାର କରିବାକୁ ବରାହ ରୂପ ଧାରଣ କଲେ। ସେ ପୁଣି ରୁଚି ଋଷି ଓ ଆକୁତିଙ୍କଠାରୁ ସୁଯୋଗ୍ୟ ଭାବେ ଜନ୍ମ ହେଲେ। ସେ ତ୍ରିଲୋକର ପୀଡ଼ା ହରଣ କରିବାରୁ ତାଙ୍କ ନାମ ହେଲା ହରି। କପିଳ ରୂପେ ଜନ୍ମ ହୋଇ ମାତା ଦେବହୂତିଙ୍କୁ ମାୟାରୁ ଉଦ୍ଧାର କଲେ। ଅତ୍ରିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କର ପୁତ୍ର ରୂପେ ଜାତ ହେଲେ। ତାଙ୍କର ନାମ ହେଲା ଦତ୍ତାତ୍ରେୟ। ସୃଷ୍ଟି ସର୍ଜନା ପାଇଁ ଚତୁର୍ସନ ଭାବରେ ସେ ଜନ୍ମ ହୋଇଥିଲେ। ଧର୍ମ ଓ ଦକ୍ଷ କୁମାରୀଙ୍କ ସନ୍ତାନ ନାରାୟଣ ରୂପେ ଜନ୍ମ ହେଲେ।

ଭାଗବତର 51ତମ ଅଧ୍ୟାୟ। ଏହି ଅଧ୍ୟାୟରେ ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ପୂର୍ବାଭାଷ ରଚନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ତାକ୍ରେ ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଆଜି ସକାଳର ମର୍ଣ୍ଣିଂ ଅପଡେଟ୍ସ।

ଆଜିର ଏହି ନୂଆ ସକାଳ କହୁଛି ଆଜିର ପାଣିପାଗ ଏକଦମ ହାଲକା ଫୁଲକା ରହିପାରେ। ମାନେ ଗତକାଲି ରାତିରେ ଯେଉଁ ବର୍ଷା ହେଇଛି, ସଞ୍ଜବେଳେ ଯେଉଁ ବର୍ଷା ହେଇଛି, ତାପରେ ପରେ ପାଗଟା ପୁରା ଥଣ୍ଡା ପଡ଼ିଯାଇଛି। ଆଜି କଟକ, ଭୁବନେଶ୍ୱର ଆଉ ଆଖପାଖ ଅଞ୍ଚଳରେ ଆଂଶିକ ମେଘାଚ୍ଛନ୍ନ ରହିବାର ରହିଛି ଆଂଶକା। ତା ସହିତ ଦିନବେଳେ ତାପମାତ୍ରା ପ୍ରାୟ 36 ଡିଗ୍ରୀ ସେଲସିୟସ ରହିପାରେ ଏବଂ ରାତିରେ 26 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିପାରେ। ଆଜି ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ବଜ୍ରପାତ ସହିତ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। କିନ୍ତୁ ଆପଣ ଯୁଆଡ଼େ ବି ଯାଉଛନ୍ତି, ଘରୁ ବାହାରିବା ବେଳେ ପାଣି ବୋତଲ ସାଙ୍ଗରେ ରଖନ୍ତୁ, ଛତା କିମ୍ବା ବର୍ଷାତି ନେଇକି ଯାଆନ୍ତୁ। ଅତ୍ୟଧିକ ଖରା ହେଲେ ବାହାରେ ଅଧିକ ସମୟ ରହିବାକୁ ଏଡ଼ାନ୍ତୁ। ପ୍ରାୟ ଗୋଟିଏ କଥା ଆମକୁ ଧ୍ୟାନ ରଖିବାକୁ ପଡ଼ିବ, ଯେଉଁ ଟାଇମ୍ରେ ଅଧିକା ସବୁଠାରୁ ଅଧିକା ଖରା ହେଉଛି, ଦିନ 10ଟାରୁ ନେଇ 3ଟା ପର୍ଯ୍ୟନ୍ତ ଆମେ ଟିକେ ଖରାକୁ ନ ବାହାରି ଆରାମରେ ଘରେ ରହିପାରିବା। ତେବେ ତାତି ଟିକେ କମିଛି ଆଉ ଆହୁରି କମିବ ଏମିତି ସମ୍ଭାବନା ରହିଛି। ଗରମ ଆଉ ଗୁଳୁଗୁଳି ଜାରି ରହିପାରେ। ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବାର ଆଶା ଟିକେ କମ୍ ଅଛି, କେବଳ କାଳବୈଶାଖୀ ପ୍ରଭାବରେ ବହୁ ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ। ଆଜି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହୁଛି। ତା ସହିତ ବହୁତ ଭଲ ପାଗ ରହିବାର ମଧ୍ୟ ସମ୍ଭାବନା ରହୁଛି। ପାଗ ତ ଯେମିତି ରହୁଛି ରହୁ, ବର୍ଷା ବି ହେଲେ ହଉ କିନ୍ତୁ କିଛି କ୍ଷୟକ୍ଷତି ନ ହଉ, ଏତିକି ଆମେ ବେଶ କରିବା, ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା କି କିଛି କ୍ଷୟକ୍ଷତି ନ ହଉ। ଶ୍ରୋତା ବନ୍ଧୁ, ଆଜିର ଦିନଟି ହେଉଛି ବହୁତ ଖାସ। ଆଜି ହେଉଛି 30 ତାରିଖ, ମେ ମାସ 30 ତାରିଖରେ ଆମେ ପହଞ୍ଚି ସାରିଛେ ଏବଂ 30 ତାରିଖରେ ପହଞ୍ଚି ସାରିଲା ପରେ ମୁଁ ଆପଣଙ୍କୁ କହିବି ଆଜିର ଦିନଟିକୁ ଆମେ ଖୁବ୍ ଭଲ ଭାବରେ ମଧ୍ୟ ସେଲିବ୍ରେଟ୍ କରିଛେ। ଆଜି ୱାର୍ଲଡ ମଲ୍ଟିପଲ୍ ସ୍କେଲିରୋସିସ୍ ଡେ ଭାବରେ ଦିନଟିକୁ ପାଳନ କରାଯାଉଛି। ଇଣ୍ଟରନ୍ୟାସନାଲ୍ ପଟାଟୋ ଡେ ଭାବରେ ପାଳନ କରାଯାଉଛି। ଗୋଆ ଷ୍ଟେଟ୍ ହୁଡ୍ ଡେ ଭାବରେ ମଧ୍ୟ ଆଜିର ଦିନଟିକୁ ପାଳନ କରାଯାଉଛି। ଶ୍ରୋତା ବନ୍ଧୁ, ଆଜିର ଏହି ଖାସ୍ ଦିନଟି ବହୁତ ହି ଖାସ୍ ଆମ ସମସ୍ତଙ୍କ ପାଇଁ ରହୁ, ଆମେ ଏହି ବେଶ କରିବା। ଏବଂ ତା ସହିତ ଆଉ ଗୋଟିଏ ହିଁ କଥା କହିବା ପାଇଁ ଚାହିଁବି, ଆଜିର ଏହି ଦିନଟିରେ ଯଦି ଆପଣଙ୍କର ଆଜିର ଦିନଟିକୁ ହିନ୍ଦୀ ଜର୍ଣ୍ଣାଲିଜମ୍ ଡେ ଭାବରେ ମଧ୍ୟ ପାଳନ କରାଯାଉଛି, ତେବେ ଯଦି ଆପଣଙ୍କର ଆଜି ହାପି ବାଲା ବର୍ଥଡେ ଅଛି କି ଆନିଭର୍ସରୀ ଅଛି, କିଛି ବି ଖାସ୍ କଥା ରହିଛି ଆପଣଙ୍କ ଲାଇଫ୍ରେ, ତେବେ ତାକୁ ସେଲିବ୍ରେଟ୍ କରନ୍ତୁ, କାହିଁକି ନା ପ୍ରତ୍ୟେକ ମୁହୂର୍ତ୍ତ ଆମ ପାଇଁ ବହୁତ ଖାସ୍। ଆମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ଆମେ ମନ ଖୋଲିକି ବଞ୍ଚିବା ଦରକାର। ଆଜି ବଲିଉଡ୍ର ଆକ୍ଟର ପରେଶ ରାୱଲଙ୍କର ହେଉଛି ଜନ୍ମଦିନ। ତା ସହିତ ବହୁତ ହି ସୁନ୍ଦର ସୁନ୍ଦର କଥା ଆଜିର ଦିନରେ ରହିଛି, କିନ୍ତୁ ଆପଣଙ୍କୁ କହି ରଖେ ଆଜିର ଏହି ସକାଳଟିକୁ ଆପଣ ବହୁତ ଭଲ ଭାବରେ ସ୍ୱାଗତ କରନ୍ତୁ। ସକାଳରେ ଯେଉଁ ସୁନ୍ଦର ତାଜାପଣ ଅଛି ନା, ସେଇ ତାଜାପଣ ଆପଣଙ୍କ ହୃଦୟକୁ ଯେମିତି ଛୁଇଁ ଯାଉ ଆଉ ଆପଣଙ୍କ ମନ ଦେହ ସବୁକିଛି ତାଜାପଣରେ ଭରିଯାଉ, ତାହେଲେ ଆପଣଙ୍କ ଦିନଟି ଖୁବ୍ ସୁନ୍ଦର ରହିବ। କଥାବାର୍ତ୍ତା ତ ଆଗକୁ ମଧ୍ୟ ଜାରି ରହିବ, କିନ୍ତୁ ଠିକ୍ 6:55 ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କର ଆଜିର ଏହି ଦିନଟି ଖୁବ୍ ଖୁସି ଶାନ୍ତି ଆଉ ସୁସ୍ଥତାରେ ବିତୁ। ଆଜିର ଏହି ଦିନଟି ଆପଣଙ୍କ ପାଇଁ ଖୁବ୍

0: ସିନେକି ଆସୁ ଏବେ ସହିତ ବର୍ତ୍ତମାନ ଆସନ୍ତୁ ଶୁଣିବା ସଂସ୍କୃତରେ ସମ୍ବାଦ ଯାହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଛଅଟା ବାଜି 55 ମିନିଟ୍ ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦରେ ଲେଖ ରହିଛି ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତା। केन्द्रीय गृहमन्त्री अमितशाहः नूतनस्य क्वाड्रिपार्टाइड सिक्योरिटी ग्रिड इत्यस्य प्रवर्तनेन सीमप्रबन्धने प्रमुखस्य परिवर्तनस्य घोषणाम् अकरोत्। सः अवदत् यत् अस्माकं सीमायाः रक्षणम् अवैधप्रवासस्य निर्मूलनं च राष्ट्रस्य जनसांख्यिक्याः

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଛି। ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓମାନେ

0: ଆଜିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍କୋ ସବ୍ଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ରାଜ୍ୟ ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ 3GS ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୟୁନିଟ୍ ଖୋର୍ଦ୍ଧା ଅଞ୍ଚଳରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଦେଶରେ ସେମି କଣ୍ଡକ୍ଟର ଉତ୍ପାଦନ ପାଇଁ ସହାୟକ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ଆଗାମୀ 5-6 ମଧ୍ୟରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ବିନିଯୋଗ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ସମଗ୍ର ଶିକ୍ଷା 3.0 ଆଗାମୀ ଦିନରେ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ତଥା ବ୍ୟାପକ ପ୍ରଭାବ ପାଇଁ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବ। ଏହି ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ, ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ ଶ୍ରୀ ଏବଂ ଅନ୍ୟ ଯୋଜନାଗୁଡ଼ିକର ମିଶ୍ରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ମୂଲ୍ୟବୋଧ, କରୁଣା ଏବଂ ସାଧୁତା ବଜାୟ ରଖିବାକୁ ମାଟ୍ରିକ୍ ଟପରମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଲୋକଭବନରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାର କୃଷିକ୍ଷେତ୍ର ଆନୁମାନିକ ଭାବେ 5.3% ହାରରେ ଅଭିବୃଦ୍ଧି ହାସଲ କରୁଛି। ଏହା ଜାତୀୟ ହାର 3.1% ତୁଳନାରେ ଅଧିକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖରିଫ୍ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଚଳିତ ବର୍ଷ 57,40,000 ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଗ୍ରାମୀଣ ଭିଭିଭୂମିର ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଇସ୍କାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ 5 ଜିଲ୍ଲାର 11 ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ଥିବା ଖଣି ବ୍ଲକ ନିଲାମ ପାଇଁ ଜୁଲାଇ ମାସ 13 ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡ଼ା ପଞ୍ଚାୟତର ପିତେଇପୁରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏଥିରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର ଏବଂ ମାର୍କେଟ୍ କମ୍ପ୍ଲେକ୍ସ ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଡମା ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ସୁନାମୀ ପ୍ରସ୍ତୁତି ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ବ୍ୟାଙ୍କକ୍ରେ ଅନୁଷ୍ଠିତ ପାରା ତୀରନ୍ଦାଜୀ ସିରିଜ୍ 2026 ରାଜ୍ୟର ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ ପାରାଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାୟଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପାୟଲଙ୍କୁ 5,46,666 ଟଙ୍କାର ପ୍ରୋହାହନ ରାଶି ଏବଂ କ୍ରୀଡ଼ା ସରଞ୍ଜାମ କ୍ରୟ କରିବା ପାଇଁ ଅତିରିକ୍ତ 3,23,100 ଟଙ୍କା ପ୍ରଦାନ କରାଯାଇଛି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ଥିଲା। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ଗତକାଲି 10 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.1 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଶ୍ରୋତବନ୍ଧୁ ଶୁଣୁଥିଲେ ଆପଣମାନେ।

0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ସମୟ ସକାଳ 7:10 ହୋଇସାରିଛି। ଶୁଣିପାରିବେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଆଜିର ବିଷୟବସ୍ତୁ ରହିଛି ହାଡ଼ ପରିହା ରୋଗ, ଏବଂ ଏ ବିଷୟରେ ଆଲୋଚନା କରିବେ ଡାକ୍ତର ମନୋରଞ୍ଜନ ମଲ୍ଲିକ।
1: ସାଧାରଣତଃ ହାଡ଼ ପରିହା ବା ଓସ୍ଟିଓପୋରୋସିସ୍ କହିଲେ ଆମେ ବୋନ୍ ବା ହାଡ଼ର ଡେନ୍ସିଟି ଅର୍ଥାତ୍ ସାନ୍ଦ୍ରତା କମିଯିବା ବୋଲି ବୁଝୁ। ମଣିଷର ହାଡ଼ ପ୍ରୋଟିନ୍ ଓ ମିନେରାଲ ସମିଶ୍ରଣରେ ତିଆରି। ଏହି ରୋଗରେ ହାଡ଼ର ପ୍ରୋଟିନ୍ ଏବଂ ମିନେରାଲ ଦୁଇଟି ଯାକ କମିଯାଏ। ହାଡ଼ ପରିହା ରୋଗର ଅନେକ କାରଣ ଅଛି। ବାର୍ଦ୍ଧକ୍ୟ ଅବସ୍ଥା, ଋତୁସ୍ରାବ ବନ୍ଦ ହେବା ପରବର୍ତ୍ତୀ ସମୟ, ଅଧିକ ସମୟ ଅଚଳ ହୋଇ ବିଛଣାରେ ପଡ଼ି ରହିବା, ପୁଷ୍ଟିହୀନତା, ବିଭିନ୍ନ ହରମୋନ ଜନିତ ରୋଗ ଯଥା ଅତ୍ୟଧିକ ଥାଇରଏଡ୍ ହରମୋନ ବା ଥାଇରୋଟକ୍ସିକୋସିସ୍, ଡାଇବେଟିସ୍ ଏବଂ ଆହୁରି ଅନେକ ହରମୋନ ଜନିତ ରୋଗ ହାଡ଼ ପରିହାର କାରଣ ହୋଇଥାନ୍ତି। ଗର୍ଭାବସ୍ଥା, ଆଣ୍ଠୁଗଣ୍ଠି ବାତ ବା ରିମାଟିଜିମ୍, ବିଭିନ୍ନ ଔଷଧ ସେବନ ଯଥା ଷ୍ଟିରଏଡ୍, ହେପାରିନ୍ କିମ୍ବା ଆଣ୍ଟି କନଭଲସନ୍ ଡ୍ରଗ୍ସ ଏହାର ଲକ୍ଷଣ। ବହୁତ ଦିନ ଧରି ଅଣ୍ଟା ମେରୁହାଡ଼ ବଥା ରହିବା, ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା, ମେରୁହାଡ଼ ଭାଙ୍ଗି ଦବିଯିବା ଏବଂ କୁଜ ପଡ଼ିଯିବା, ଉଚ୍ଚତା କମ୍ ହୋଇଯିବା, ମଣିବନ୍ଧ ପାଖ ହାଡ଼ ଭାଙ୍ଗିଯିବା, ଜଙ୍ଘର ଉପରପଟ ହାଡ଼ ଭାଙ୍ଗିଯିବା, ଏହିସବୁ ଲକ୍ଷଣମାନ ହାଡ଼ ପରିହା ରୋଗ ସହିତ ସମାନ୍ତରଳ ଭାବରେ ଦେଖାଯାଇଥାଏ। ଓସ୍ଟିଓପୋରୋସିସ୍ ବା ହାଡ଼ ପରିହା ରୋଗ ଡାଇଗ୍ନୋସିସ୍ କରିବାକୁ ହେଲେ ସବୁଠାରୁ ସହଜ ଉପାୟ ହେଉଛି ଏକ୍ସରେ। କିନ୍ତୁ 30-40% ହାଡ଼ କ୍ଷୟ ହେବା ପରେ ଓସ୍ଟିଓପୋରୋସିସ୍ ଏକ୍ସରେରେ ଦେଖାଯାଇଥାଏ। ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ହେଲା ସିଟି ସ୍କାନ୍, ଅଲ୍ଟ୍ରାସାଉଣ୍ଡ ବା BMD, ବୋନ୍ ମିନେରାଲ ଡେନ୍ସିଟି। ନିୟମ ଅନୁଯାୟୀ 65 ବର୍ଷରୁ ଉର୍ଦ୍ଧ ସମସ୍ତଙ୍କର ବୋନ୍ ଡେନ୍ସିଟି ନିରୂପଣ କରିବା ଉଚିତ। ଯଦି ବୋନ୍ ମିନେରାଲ ଡେନ୍ସିଟି ଏକ ନିର୍ଦ୍ଦିଷ୍ଟ ବୟସରେ ଯେତିକି ରହିବା କଥା ତାଠାରୁ 2.5 standard deviation ତଳେ ରହେ ତେବେ ଓସ୍ଟିଓପୋରୋସିସ୍ର ଚିକିତ୍ସା କରିବା ଜରୁରୀ। ଆଜିକାଲି ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଗଣାରେ ବୋନ୍ ମିନେରାଲ ଡେନ୍ସିଟି ଟେଷ୍ଟ କରାଯାଉଛି। ଏଥିରେ ରୋଗୀକୁ ସାମାନ୍ୟତମ କଷ୍ଟ ବି ହୁଏ ନାହିଁ। 2-3 ମିନିଟ୍ ମଧ୍ୟରେ ଏହି ପରୀକ୍ଷା କମ୍ପ୍ୟୁଟର ଦ୍ୱାରା କରାଯାଉଛି। ଚିକିତ୍ସା ପାଇଁ ପ୍ରଥମତଃ ଧୂମପାନ ଏବଂ ନିଶା ସେବନ ବନ୍ଦ କରିବା, ନିୟମିତ ବ୍ୟାୟାମ ହାଡ଼ କ୍ଷୟକୁ ବନ୍ଦ କରେ, ପୁଷ୍ଟିକର ଖାଦ୍ୟ ଏବଂ କ୍ୟାଲସିୟମ ନିହାତି ଆବଶ୍ୟକ। ବଜାରରେ ମିଳୁଥିବା ଅନେକ ଧରଣର କ୍ୟାଲସିୟମ ଟାବ୍ଲେଟ୍ ବିନା ପରାମର୍ଶରେ କିମ୍ବା ବିନା ଅନୁପାତରେ ଖାଇବା ଅନୁଚିତ। ସଠିକ୍ ଡୋଜ୍ ଏବଂ ସଠିକ୍ ପ୍ରିପାରେସନ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେବନ କରିବା ବିଧେୟ। ତା ଛଡ଼ା ଯେଉଁ ସବୁ ରୋଗଗୁଡ଼ିକ ଓସ୍ଟିଓପୋରୋସିସ୍ର କାରଣ ସେସବୁର ସଠିକ୍ ନିରୂପଣ କରି ତହିଁର ଚିକିତ୍ସା କରିବା ଆବଶ୍ୟକ। ଋତୁସ୍ରାବର ପରବର୍ତ୍ତୀ ଲକ୍ଷଣ ଏବଂ ହାଡ଼ କ୍ଷୟ ଜନିତ ସମସ୍ୟାର ଚିକିତ୍ସା କରିବା ଲାଗି HRT ବା ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଭଳି ଅତ୍ୟାଧୁନିକ ପଦ୍ଧତି ବାହାରିଲାଣି। ଏହାଦ୍ୱାରା ଓସ୍ଟିଓପୋରୋସିସ୍କୁ ବହୁଗୁଣରେ ରୋକାଯାଇପାରିବ। ଓସ୍ଟିଓପୋରୋସିସ୍ ଯୋଗୁଁ ଶରୀରର ହାଡ଼ ଭାଙ୍ଗିଯିବା ଦ୍ୱାରା ରୋଗୀ ଅଚଳ ହୋଇଯିବାର ଅନେକ ଦୃଷ୍ଟାନ୍ତ ରହିଛି। ଜଙ୍ଘର ଖଞ୍ଜା ଅର୍ଥାତ୍ ହିପ୍ ଜଏଣ୍ଟର ପାଖରେ ହାଡ଼ ଭାଙ୍ଗିଗଲେ ଅପରେସନ୍ ଦ୍ୱାରା ତାହାର ସଠିକ୍ ଚିକିତ୍ସା କରାଯାଏ। ମେରୁ ହାଡ଼ ଭାଙ୍ଗିଗଲେ ଏବଂ ମଣିବନ୍ଧ ହାଡ଼ ଭାଙ୍ଗିଗଲେ ବିଭିନ୍ନ ବ୍ରେସ୍ ଅଥବା ପ୍ଲାଷ୍ଟର କାଷ୍ଟ ଦ୍ୱାରା ତାହାର ଚିକିତ୍ସା କରାଯାଇଥାଏ। ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କିଓର ଅର୍ଥାତ୍ ଓସ୍ଟିଓପୋରୋସିସ୍ ଯୋଗୁଁ ହାଡ଼ ଭାଙ୍ଗିଯିବା ପୂର୍ବରୁ ଏହାର ଚିକିତ୍ସା କରାଯିବା ବାଞ୍ଛନୀୟ।
0: ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ଆଜିର ବିଷୟବସ୍ତୁ ଥିଲା ହାଡ଼ ପରିହା ରୋଗ। ଆଲୋଚନା କରିଲେ ଡାକ୍ତର ମନୋରଞ୍ଜନ ମଲ୍ଲିକ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ, ଯାହା କରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନଙ୍କ ପାଇଁ ଓଡ଼ିଆରେ ସମ୍ବାଦ।
2: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ BSFକୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି

0: ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆଜିଠାରୁ ପାଞ୍ଚଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ବିଭିନ୍ନ ପରିସ୍ଥିତିରେ ଦେଖାଦେଉଥିବା ସୁରକ୍ଷା ଆହ୍ୱାନର ଦୃଢ଼ତାର ସହ ମୁକାବିଲା ପାଇଁ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ ଗତକାଲି ଗୁଜରାଟର ଭୁଜ୍ରେ ବିଏସ୍ଏଫ୍ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଶ୍ରୀ ଶାହା ଏହା କହିଛନ୍ତି ଭାରତ ପାକିସ୍ତାନ ସୀମାରେ ବିଏସ୍ଏଫ୍ର ଦୁଇଟି ଆଉଟ୍ପୋଷ୍ଟକୁ ମନ୍ତ୍ରୀ ଶ୍ରୀ ଶାହା ଉଦ୍ଘାଟନ କରିଛନ୍ତି
1: बीएसएफ की सीमा सुरक्षा के कंसेप्ट को पूर्ण तरह बदलने का निर्णय किया है। एक चतुष्कोणीय कंसेप्ट के साथ एक सुरक्षा ग्रिड हम आने वाले दिनों में बनाएंगे और बॉर्डर सुरक्षा की जगह टेरिटोरियल सुरक्षा का एक नया कंसेप्ट भी लॉन्च करेंगे और बीएसएफ के जवानों की तो प्रमुख जिम्मेदारी रहेगी ही रहेगी। ये मिलाकर समग्र बॉर्डर बांग्लादेश और पाकिस्तान एक सुरक्षा ग्रिड मजबूत बनाने का काम हम स्मार्ट बॉर्डर सुरक्षा के प्रोजेक्ट के तहत हम ले रहे हैं।
0: ବିଏସ୍ଏଫ୍ ପ୍ରତିଷ୍ଠାକୁ 60 ବର୍ଷ ପୂରଣ ହୋଇଥିବାବେଳେ ସୀମା ସୁରକ୍ଷାରେ ବିଏସ୍ଏଫ୍ର କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଶାହା କହିଛନ୍ତି ସୀମା ସୁରକ୍ଷା କ୍ଷେତ୍ରରେ ପାରମ୍ପରିକ ପଦ୍ଧତିକୁ ପରିବର୍ତ୍ତନ କରି ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥା ପ୍ରଚଳନ ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାରେ ବିଏସ୍ଏଫ୍ ଯବାନଙ୍କ ସହ ଜନସାଧାରଣ ପ୍ରଶାସନ ସ୍ଥାନୀୟ ପୁଲିସ୍ ଏବଂ ସାମରିକ ବାହିନୀ ମଧ୍ୟରେ ପ୍ରାଥମିକ ଦାୟିତ୍ୱ ସାମିଲ ହେବ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସ୍କାର୍ଟ ସୀମା ସୁରକ୍ଷା ପ୍ରକଳ୍ପ ଅଧୀନରେ ସୀମାରେ ସୁରକ୍ଷା ଗ୍ରିଡ୍ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚାଲିଛି ଏଥିରେ କୋଟି କୋଟି ଟଙ୍କା ନିବେଶ କରାଯିବା ସହ ୱାଚ୍ ଟାୱାର ରାଡାର ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି ଗ୍ରିଡ୍ ପ୍ରତିଷ୍ଠା ହେବା ପରେ ଦେଶର ସୀମାଲଙ୍ଘନ କରିବା ପାଇଁ କେହି ସାହସ କରିବେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି ପଶ୍ଚିମବଙ୍ଗ ସହ ବାଂଲାଦେଶ ସୀମାରେ ତାରବାଡ଼ ସ୍ଥାପନ ପାଇଁ ପଶ୍ଚିମବଙ୍ଗ ସରକାର ଜମି ଯୋଗାଇ ଦେଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରିତା ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର ତୃତୀୟ ପର୍ଯ୍ୟାୟକୁ ଦକ୍ଷ ଏବଂ ସ୍ୱଚ୍ଛ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି ସମଗ୍ର ଶିକ୍ଷା ଅଭିଯାନ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ଉଲ୍ଲାସ ପିଏମ୍ଶ୍ରୀ ଓ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ସମ୍ମିଳିତ କରି ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ ଫଳରେ ସ୍କୁଲ ଶିକ୍ଷା ଇକୋସିଷ୍ଟମରେ ଏହିସବୁ ଯୋଜନାଗୁଡ଼ିକ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ ବୈଠକରେ କେନ୍ଦ୍ର ରାଜ୍ୟ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ପୁଷ୍ଟିସାର ଦକ୍ଷତା ବିକାଶ କ୍ରୀଡ଼ା ଏବଂ କଳା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ରୁଷ ୟୁକ୍ରେନ୍ ବିବାଦ ସଂଘର୍ଷ ଶେଷ ହେବାକୁ ଯାଉଛି ରୁଷ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସେଠାକାର ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ ଯୁଦ୍ଧକ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତିକୁ ଆକଳନ କରି ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚଥିବା କୁହାଯାଇଛି ତେବେ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ ରୁଷ ରାଷ୍ଟ୍ରପତି କହିଛନ୍ତି ୟୁକ୍ରେନ୍ ସହ ବୁଝାମଣା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଏବଂ କୌଣସି ସମୟରେ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି 1987 ମଇ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା ଆଜି ପଣଜୀଠାରେ କଳା ଏକାଡେମୀରେ ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଯୋଗଦେବେ ଦେଶରେ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ଥିକ ସେବା ବିଭାଗ ଏକ ପୋର୍ଟାଲ୍ ଆରମ୍ଭ କରିଛି ଦେଶର 12ଟି ସରକାରୀ ବ୍ୟାଙ୍କ ସହଯୋଗରେ ଏହି ପୋର୍ଟାଲ୍ ଆରମ୍ଭ କରାଯାଇଛି ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଅନ୍କ୍ଲେମ୍ଡ ଆସେଟ୍ସ ପୋର୍ଟାଲ୍ .in ରେ ସମସ୍ତ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ଏହାଦ୍ୱାରା ଅଧିକ ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ଆର୍ଥିକ ଇକୋସିଷ୍ଟମ୍ ଗଠନ ହୋଇପାରିବ ବୋଲି କୁହାଯାଇଛି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ବିହାରର ଗୟାରେ ପହଞ୍ଚବେ ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ବାଣିଜ୍ୟିକ ନେତୃତ୍ୱଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଆସୁଛନ୍ତି

0: ରାଷ୍ଟ୍ରପତି ଭାବରେ ଫ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁ ଥିବା ମ୍ୟାମାର ଭାରତ ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା କରିବେ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଉଭୟ ନେତା ଭାରତ ମ୍ୟାମାର ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଡିଜାଇନ୍ ଲିଙ୍କ୍ଡ ଇନ୍ସେଣ୍ଟିଭ୍ ଯୋଜନା ଉତ୍ସାହଜନକ ଫଳାଫଳ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି ତିରୁଅନନ୍ତପୁରମ୍ ଭିତ୍ତିକ ସେମି କଣ୍ଡକ୍ଟର ଷ୍ଟାର୍ଟଅପ୍ ନେତ୍ରା ସେମି ଦ୍ୱାରା ଦେଶର ପ୍ରଥମ ଏଜ୍ ଏଆଇ ସିଷ୍ଟମ୍ ଅନ୍ ଚିପ୍ ନେତ୍ରା ଏ 2000 ବିକଶିତ କରାଯାଇଛି। ବାଣିଜ୍ୟିକ ସ୍ତରରେ ଏହି ଚିପ୍ ବ୍ୟବହାର ହେଲେ ଅଟୋମୋବାଇଲ୍ ରୋବୋଟିକ୍ସ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକଳାପ ଆହୁରି ଉନ୍ନତ ହୋଇପାରିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ବିଶ୍ୱ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ କେନ୍ଦ୍ର ସରକାର ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକୁ ଅନ୍ୟୁନ 30 ଦିନ ପାଇଁ ଏଲ୍ପିଜି ମହଜୁଦ ରଖିବାକୁ କହିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପଶ୍ଚିମ ଏସିଆ ବିବାଦ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାରତ ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି ସରକାର ରଣନୈତିକ ସଂରକ୍ଷଣ ମାଧ୍ୟମରେ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସରକାରୀ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ନିୟମିତ ସଂରକ୍ଷଣ ସମେତ ଅତିରିକ୍ତ ଇନ୍ଧନ ମହଜୁଦ ଲାଗି ଯୋଜନା କରିବା ପାଇଁ କୁହାଯାଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। ଯୁଗ୍ମ ସଚିବ କହିଛନ୍ତି ଦେଶରେ ପେଟ୍ରୋଲ ଡିଜେଲ ଏଲ୍ପିଜି ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ବିଶୋଧନାଗାରଗୁଡ଼ିକ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦିନ ସର୍ବାଧିକ 92,000 ଏଲ୍ପିଜି ଉତ୍ପାଦନ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ 4 ଦିନରେ 1,78,00,000 ଏଲ୍ପିଜି ବୁକିଂ କରାଯାଇଥିବା ବେଳେ 96% ବିତରଣ କରାଯାଇଥିବା ସେ କହିଛନ୍ତି। ଜନସାଧାରଣଙ୍କୁ ଇନ୍ଧନ ଆବଶ୍ୟକତା ନେଇ ବିବ୍ରତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
1: मैं आप सभी के द्वारा सभी लोगों से अपील करना चाहूंगी सरकार सभी घरों तक एलपीजी सिलेंडर्स की उपलब्धता और डिलीवरी सुनिश्चित कराने के लिए हर संभव प्रयास कर रही है। इसके साथ सरकार सभी पेट्रोल पंप पर पेट्रोल और डीजल की आपूर्ति सुनिश्चित करने के लिए भी प्रयासरत है। इसलिए अफवाहों पर ध्यान न दें और अपने दैनिक उपयोग में ऊर्जा को बचाने का हर संभव प्रयत्न करें। बल्क और इंडस्ट्रियल
0: ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ମିଶନ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ନୂଆ ଚଣ୍ଡୀଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟାର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। 215 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 18 ଓଭର 4ଟି ବଲ୍ରେ 3 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିଲା। ସୁମନ ଗିଲ୍ 53ଟି ବଲ୍ରୁ 104 ରନ୍ କରିଥିବାବେଳେ ସାଇ ସୁଦର୍ଶନ 58 ରନ୍ କରିଥିଲେ। ସୁମନ ଗିଲ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 214 ରନ୍ ସ୍କୋର କରିଥିଲା। ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଉତ୍ତମ ପ୍ରଦର୍ଶନ ଜାରି ରଖିଛି। 4ଟି ସ୍ୱର୍ଣ୍ଣପଦକ ସମେତ ଭାରତ ଏପର୍ଯ୍ୟନ୍ତ 8ଟି ପଦକ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଗତକାଲି ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ଗୋଟିଏ ସ୍ୱର୍ଣ୍ଣ ସମେତ 7ଟି ପଦକ ଜିତିଛନ୍ତି। 19 ବର୍ଷୀୟ ପୂଜା ସିଂ ମହିଳା ହାଇଜମ୍ପରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ 5000 ମିଟର ପୁରୁଷ ଦୌଡ଼ରେ ନୀତିନ ଗୁପ୍ତା, ମହିଳା ଡିସ୍କସ୍ ଥ୍ରୋରେ ଅମାନତ କାମ୍ବୋଜ ଏବଂ ପୁରୁଷ ଡିକାଥଲନ୍ରେ ରାହୁଲ ଝାକଡ଼ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍। ଆଜିଠାରୁ ପାଞ୍ଚଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର।

0: ରାଷ୍ଟ୍ରପତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍ ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଉ ଏକ ନୂଆ ସକାଳ, ଆଉ ଗୋଟିଏ ନୂଆ ସୁଯୋଗ। ଗତକାଲିର ସବୁ ଚିନ୍ତାକୁ ପଛରେ ଛାଡ଼ି ଆଜିର ଦିନକୁ ହସ ଆଉ ଆତ୍ମବିଶ୍ୱାସ ସହିତ ସ୍ୱାଗତ କରନ୍ତୁ। ନମସ୍କାର, ଗୁଡ୍ ମର୍ଣ୍ଣିଂ, ସୁପ୍ରଭାତ ଓଡ଼ିଶା। ମୁଁ ଆପଣଙ୍କ କୋୟଲ ଆପଣଙ୍କ ପାଖରେ ଆସି ପହଞ୍ଚି ସାରିଛି। ମୁଁ ନେଇ ଆସିଛି କିଛି ଖୁସିର ମୁହୂର୍ତ୍ତ, କିଛି ସକାରାତ୍ମକ ଚିନ୍ତାଧାରା ଆଉ କିଛି ମନ ଛୁଆ ସଙ୍ଗୀତର ମଧୁର ଉପହାର। ମନେ ରଖନ୍ତୁ, ପ୍ରତ୍ୟେକ ସୂର୍ଯ୍ୟୋଦୟ ଆମକୁ କହେ ଆରମ୍ଭ କର, ଆଗକୁ ବଢ଼, ତୁମର ସର୍ବୋତ୍ତମ ଦିନ ଆଜି ହେଇପାରେ। ତେଣୁ ହୃଦୟରେ ଭରି ଦିଅନ୍ତୁ ଆଶାର ଆଲୋକ, ମୁହଁରେ ସଜାନ୍ତୁ ଗୋଟିଏ ସୁନ୍ଦର ହସ, ଆଉ ପ୍ରସ୍ତୁତ ହେଇଯାଆନ୍ତୁ ଆଜିର ଏହି ସକାରାତ୍ମକ ସୁନ୍ଦର ଆଉ ସଫଳ ଦିନ ପାଇଁ। ଚାଲନ୍ତୁ ସଙ୍ଗୀତର ସୁର ଏବଂ ଗୋଟିଏ ପଜିଟିଭ ନୋଟ୍ ସହିତ ଆଜିର ଏହି ସୁନ୍ଦର ଯାତ୍ରାକୁ ଆରମ୍ଭ କରିବା, ଆପଣଙ୍କ ସକାଳକୁ ପୁଣି ଥରେ ରିଫ୍ରେଶ କରିବା। ୱାନ୍ସ ଏଗେନ୍ ମୋ ତରଫରୁ ଅ ଭେରି ଗୁଡ୍ ମର୍ଣ୍ଣିଂ।

ମଲ୍ଟିପଲ୍ ସ୍କ୍ଲେରୋସିସ୍ ସହିତ ବଞ୍ଚୁଥିବା ଲୋକଙ୍କ ପାଇଁ ଆଜିର ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି ଏବଂ ଆନ୍ତର୍ଜାତୀୟ ସଚେତନା ଦିବସ ଭାବରେ ସଚେତନତା ସମର୍ଥନ ଆଉ ଆଶା ପ୍ରସାର କରିବା ପାଇଁ ଆଜିର ଏହି ଦିନଟିକୁ ପାଳନ କରାଯାଉଛି। ତା ସହିତ ଆମ ସମସ୍ତଙ୍କ ଫେଭରେଟ୍ ଆଳୁ, ମାନେ ଆଳୁ ବିନା ତ ଆମ ଘରେ ରୋଷେଇ ହୋଇପାରିବନି ନା, ତେଣୁ ଆଜି ଆଳୁକୁ ସେଲିବ୍ରେଟ୍ କରିବାର ଦିନ, ମାନେ ଆନ୍ତର୍ଜାତୀୟ ଆଳୁ ଦିବସ। ଆଜି ଖାଦ୍ୟର ସୁରକ୍ଷା, କୃଷି ଆଉ ବିଶ୍ୱ ଖାଦ୍ୟରେ ଆଳୁର ଗୁରୁତ୍ୱକୁ ପାଳନ କରିବା ଏହି ଦିନର ଗୋଟିଏ ମୁଖ୍ୟ ଲକ୍ଷ୍ୟ। ଆନ୍ତର୍ଜାତୀୟ ଆଳୁ ଦିବସ ଭାବରେ ପାଳନ କରାଯାଉଛି ଆଜି ଦିନଟିକୁ। ଗୋଆର ରାଜ୍ୟ ଦିବସ ଭାବରେ ପାଳନ କରାଯାଉଛି। ଗୋଆ ରାଜ୍ୟ ଦିବସ 1978 ମସିହାରେ ଗୋଆ ଭାରତର 25ତମ ରାଜ୍ୟ ହୋଇଥିବାରୁ ଆଜି ଦିନଟିକୁ ପାଳନ କରାଯାଉଛି ଗୋଆ ରାଜ୍ୟ ଦିବସ ଭାବରେ। ତା ସହିତ ହିନ୍ଦୀ ସାମ୍ବାଦିକତା ଦିବସ ଭାବରେ ଆଜିର ଦିନଟିକୁ ପାଳନ କରାଯାଉଛି। 1826ରେ ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡର ପ୍ରକାଶନ ହୋଇଥିଲା ଆଉ ପ୍ରକାଶନ ସହିତ ଭାରତରେ ହିନ୍ଦୀ ସାମ୍ବାଦିକତାର ଆରମ୍ଭକୁ ସମ୍ମାନ ଜଣାଇ ଆଜିର ଏହି ଦିନକୁ ପାଳନ କରାଯାଉଛି। ୱେଲ୍, ବହୁତ କିଛି ତ ଖାସ୍ ରହିଛି ଆଜିର ଏହି ଦିନରେ, ତେଣୁ ଆପଣଙ୍କ ପାଇଁ ଆଜିର ଦିନଟି ଖୁସିରେ ଆଉ ଶାନ୍ତିରେ ଭରିଯାଉ, ସଫଳତାରେ ଭରିଯାଉ। ଏହି ବିଷ ସହିତ ଗୋଟେ ଲଭ୍ଲି ଟ୍ରାକ୍ ଆପଣମାନଙ୍କ ପାଇଁ।

ସୁରରୁ ଛୁଆଁ ମଧୁର ମଧୁର ମନକୁ କରେ ଆନନ୍ଦ ଭରା ଦୁଃଖର ମେଘ ଦୂର ଦୂରେ ହଟେ ସଙ୍ଗୀତ ସୁରେ ହସ ଫୁଟେ।

ସତ୍ୟତାର ସୁରରେ ଲୁଚି ରହିଛି ଆମ ମନର ଶାନ୍ତି, ହୃଦୟର ଖୁସି ଆଉ ଜୀବନର ସୁନ୍ଦରତା। ଶ୍ରୋତାବନ୍ଧୁ ସ୍ୱାଗତ କରୁଛି ପୁଣି ଥରେ ଆପଣମାନଙ୍କୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼େ ଦିଲ୍ ସି ଦିଲ୍ ତକ୍। ମୁଁ ଆପଣଙ୍କ କୋୟଲ। ଆଉ ବର୍ତ୍ତମାନ ଆରମ୍ଭ କରିଦେବା ଆମର ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ। ଆପଣଙ୍କ ମର୍ଣ୍ଣିଂକୁ ଟିକେ ବେଶୀ ମେଲୋଡିୟସ୍ କରିବା ପାଇଁ ମୋର ଏହି ଚେଷ୍ଟା ଜାରି ରହିବ। ତେବେ ସଙ୍ଗୀତକୁ ନେଇକି ମୁଁ ଆସିଛି ଆପଣଙ୍କ ମର୍ଣ୍ଣିଂକୁ ମେଲୋଡି କରିବା ପାଇଁ। କାହିଁକି ନା ସଙ୍ଗୀତ କେବଳ ସୁର ତାଳର ସମାହାର ନୁହେଁ, ବରଂ ଏହା ଆମ ମନର ଭାଷା। ସଙ୍ଗୀତ ଆମ ଜୀବନରେ ଯେତେବେଳେ ସାତ ସୁର ନେଇକି ଆସେ, ସେତେବେଳେ ଆମ ଜୀବନ ମଧୁରରୁ ମଧୁର ହୋଇଉଠେ। ସଙ୍ଗୀତର ସୁରରେ ଲୁଚି ରହିଛି ଆମ ମନ ଭିତରେ ଥିବା ଶାନ୍ତି। ତେବେ ତାକୁ ହିଁ ଆଜି ପାଇବାକୁ ଚେଷ୍ଟା କରିବା ଆପଣଙ୍କ ମର୍ଣ୍ଣିଂ ମେଲୋଡି। ଆପଣଙ୍କ ମର୍ଣ୍ଣିଂକୁ ମେଲୋଡିୟସ୍ କରିବା ପାଇଁ ମୁଁ ଚେଷ୍ଟା କରିବି। ଆଉ ଆଜିର ଏହି ସୁନ୍ଦର ସଫରକୁ ଆରମ୍ଭ କରିବା ଗୋଟେ ଲଭଲି ଟ୍ରାକ୍ରୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ମୁଁ କୋୟାଲ ଆପଣମାନଙ୍କ ସାଥିରେ ସଙ୍ଗୀତ ବିଷୟରେ ଏତିକି କହିବି ତାଳର ଲୟ ହୃଦୟ ନାଚେ ନୂଆ ସ୍ୱପ୍ନ ଯେବେ ମନରେ ଆସେ କ୍ଳାନ୍ତ ଜୀବନ ପାଇଯାଏ ଗତି ସଙ୍ଗୀତ ଦେଇଥାଏ ଆମକୁ ନୂଆ ଶକ୍ତି ସଙ୍ଗୀତରେ ହିଁ ଭରି ରହିଛି ଆମ ମନରେ ଶାନ୍ତି ତେବେ ସଙ୍ଗୀତରେ ଆମେ ସବୁକିଛି ପାଇଥାଉ ଆମ ଜୀବନର ବ୍ୟସ୍ତତା ଚାପ ଚିନ୍ତା ଏସବୁ ଭିତରେ ବି ସଙ୍ଗୀତ ଆମକୁ ଏକ ଅଦ୍ଭୁତ ଶାନ୍ତି ଆଉ ସକାରାତ୍ମକ ଶକ୍ତି ଦେଇଥାଏ ମଧୁର ସୁର କାନରେ ପଡ଼ିଗଲେ ନା ମନର ଅସ୍ଥିରତା ଧୀରେ ଧୀରେ ଦୂର ହୋଇଯାଏ ଆଉ ହୃଦୟ ଆନନ୍ଦରେ ଭରିଯାଏ ଯେତେବେଳେ ବି ଆପଣଙ୍କ ମନ ଦୁଃଖ ଥାଉ କି ଟିକେ ଡିଷ୍ଟର୍ବ ଟିକେ ଏମିତି ଲାଗେ କି ମନ ବହୁତ ଅସ୍ଥିର ଅଛି ସେହି ସମୟରେ ବି ଆପଣ ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି ଆଉ ଯଦି ନ କରନ୍ତି ତାହେଲେ ଶୁଣିବା ପାଇଁ କି ଆରମ୍ଭ କରିଦିଅନ୍ତୁ ତାପରେ ଦେଖିବେ ଆପଣଙ୍କୁ କେତେ ରିଲାକ୍ସ ଲାଗିବ ସେଇଥିପାଇଁ କୁହାଯାଏ ସଙ୍ଗୀତରେ ହିଁ ଭରି ରହିଛି ଆମ ମନର ଶାନ୍ତି

ଭଜନ ହେଉ କି ପ୍ରେମର ଗୀତ, ପ୍ରତିସୁରେ ଥାଏ ଭାବର ମିତ, ମନର କଥା କହି ଯାଏ, ଶାନ୍ତିର ଦୀପକ ଜଳେଇ ଦିଏ। ସତରେ ସଙ୍ଗୀତ ଖୁସିର ମୁହୂର୍ତ୍ତ ହେଉ କି ଦୁଃଖର ସମୟ, ସବୁବେଳେ ଆମ ସାଥିରେ ରହିଥାଏ ସଙ୍ଗୀତ। ଭକ୍ତି ସଙ୍ଗୀତ ମନକୁ ଆଧ୍ୟାତ୍ମିକ ଶକ୍ତି ଯେମିତି ଦିଏ, ସେମିତି ପ୍ରେରଣାଦାୟୀ ଗୀତ ଆମକୁ ଆଗକୁ ବଢ଼ିବାରେ ସାହସ ଦେଇଥାଏ। ଆଉ ମଧୁର ସଙ୍ଗୀତ ଥକା ମନକୁ ନୂଆ ଉତ୍ସାହରେ ଭରି ଦେଇଥାଏ। ସେଇଥିପାଇଁ ତ ସଙ୍ଗୀତ ଆମ ସମସ୍ତଙ୍କର ସାଥୀ, ଆଉ ସେଇଥିପାଇଁ ହିଁ ସଙ୍ଗୀତରେ ରହିଛି ଆମ ମନର ଶାନ୍ତି।

ଶ୍ରୋତା ବନ୍ଧୁ ଶୁଣିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସଙ୍ଗୀତରେ ହିଁ ଭରି ରହିଛି ଆମ ମନର ଶାନ୍ତି, ଏଇଥିପାଇଁ କୁହାଯାଏ। କାହିଁକିନା ଯେଉଁଠି ଶବ୍ଦ ଥମିଯାଇଥାଏ ନା, ସେଇଠି ସଙ୍ଗୀତ କଥା କହିଥାଏ। ସଙ୍ଗୀତ ହେଉଛି ଏମିତି ଗୋଟିଏ ଔଷଧ ଯାହା ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ ଆମ ମନକୁ ଶାନ୍ତି ଦେଇଥାଏ, ହୃଦୟକୁ ଖୁସି ଦେଇଥାଏ, ଆଉ ଜୀବନକୁ ସୁନ୍ଦର କରିଦେଇଥାଏ। ସେଇଥିପାଇଁ କୁହାଯାଏ ସଙ୍ଗୀତର ସୁରରେ ଲୁଚି ରହିଛି ଆମ ମନର ଶାନ୍ତି, ହୃଦୟର ଖୁସି ଆଉ ଜୀବନର ସୁନ୍ଦରତା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଜୀବନ ଗୋଟିଏ ଟ୍ରେନ୍ର ଯାତ୍ରା, କେହି ଆସନ୍ତି କେହି ଯାଆନ୍ତି, କିନ୍ତୁ କେବେ ଯାତ୍ରା ବନ୍ଦ ହୁଏ ନାହିଁ। ଶ୍ରୋତାବନ୍ଧୁ ସ୍ୱାଗତ କରୁଛି ଆପଣମାନଙ୍କୁ ପୁଣି ଥରେ। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ। ସତ ନୁହେଁ କି ବନ୍ଧୁ, ଜୀବନ ଆମର ଗୋଟିଏ ଟ୍ରେନ୍ ପରି ନା, ଗୋଟିଏ ଲମ୍ବା ଯାତ୍ରା, ଗୋଟିଏ ଦୀର୍ଘ ଯାତ୍ରା। କେହି କେହି ମଝିରେ ଚଢ଼ନ୍ତି ଆଉ କେହି କେହି ମଝିରେ ଓହ୍ଲେଇ ପଡ଼ନ୍ତି। କିଛି ଲୋକ ସାରା ରାସ୍ତା ସାଙ୍ଗରେ ରହନ୍ତି ଆଉ କିଛି ଲୋକ କେବଳ ଗୋଟିଏ ଷ୍ଟେସନ ପର୍ଯ୍ୟନ୍ତ। କିନ୍ତୁ ଟ୍ରେନ୍ ଯେମିତି ଆଗକୁ ବଢ଼ି ଚାଲେ, ସେମିତି ଆମ ଜୀବନ ବି କେବେ ଅଟକି ନଥାଏ, କେବେ ବି ରୁହେନି। ପ୍ରତ୍ୟେକ ଷ୍ଟେସନ ଆମକୁ ନୂଆ ଅନୁଭବ ଦେଇଥାଏ ଆଉ ପ୍ରତ୍ୟେକ ଯାତ୍ରୀ ଆମକୁ କିଛି ନା କିଛି ଶିଖେଇଥାନ୍ତି। ସେଇଥିପାଇଁ ଗନ୍ତବ୍ୟଠାରୁ ଅଧିକ ଏହି ଯାତ୍ରାକୁ ଆମକୁ ଉପଭୋଗ କରିବା ଉଚିତ, ଆଉ ଏଇଟା ହିଁ ଆମ ଜୀବନର ପ୍ରକୃତ ଅର୍ଥ। ଆଜି ଟ୍ରେନ୍ ବିଷୟରେ କାହିଁ କହୁଛି, ଏସବୁ କଥା କାହିଁ କହୁଛି ଆପଣ ଭାବୁଥିବେ, କାହିଁକିନା ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ 9:00 ହୋଇସାରିଛି। ଆପଣମାନଙ୍କର ଆଉ ମୋର, ଆମ ସମସ୍ତଙ୍କର ଫେଭରେଟ୍ କାର୍ଯ୍ୟକ୍ରମ, ପସନ୍ଦିଦା କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଆରମ୍ଭ ହୋଇସାରିଛି। ତ ଆପଣଙ୍କ ଜୀବନରେ ଆପଣ କେବେ ଫର୍ଷ୍ଟ ଟ୍ରେନ୍ ଜର୍ଣ୍ଣି କରିଥିଲେ, କ'ଣ ସବୁ ସ୍ମୃତି ରହିଛି ଆପଣଙ୍କର ଫର୍ଷ୍ଟ ଟ୍ରେନ୍ ଜର୍ଣ୍ଣିକୁ ନେଇକି, ସେହି ବିଷୟରେ ମୋ ସହିତ ଆଜି ସେୟାର କରନ୍ତୁ। ନମ୍ବରଟି ହେଉଛି 0671230353। ଏ ନମ୍ବରରେ ଫଟାଫଟ କଲ୍ କରନ୍ତୁ, ମୋ ସହିତ ସେୟାର କରନ୍ତୁ ଆପଣଙ୍କ ଜୀବନର ପ୍ରଥମ ଟ୍ରେନ୍ ଯାତ୍ରାର।

ସତରେ ନିଜ ପସନ୍ଦର ଗୀତ ଶୁଣିଲା ପରେ ଏମିତି ହିଁ ଲାଗେ ଖୁସି ଆଉ ତା ସହିତ ଗୁନଗୁନେଇବାକୁ ବି ଇଚ୍ଛା ହୁଏ। ଆଉ ଯେତେବେଳେ ଆପଣ ଟ୍ରେନ୍ ଜର୍ଣ୍ଣି କରନ୍ତି ସେତେବେଳେ ଯଦି ଆପଣଙ୍କୁ ଟ୍ରେନ୍ ଜର୍ଣ୍ଣିରେ କେହି ଏମିତି ସାଥୀ ମିଳିଯାଆନ୍ତି ତାହେଲେ ଆପଣଙ୍କ ମନ ଏମିତି ହିଁ ଗୁଣଗୁଣେଇ ପଡ଼େ। ସାଥୀ ଟ୍ରେନ୍ ଜର୍ଣ୍ଣି ଗୋଟେ ବହୁତ ହି ସୁନ୍ଦର ଜର୍ଣ୍ଣି, ଯୋଉ ଜର୍ଣ୍ଣିରେ ଆପଣଙ୍କର ବହୁତ କିଛି ସ୍ମୃତି ରହିଛି। ଫାର୍ଷ୍ଟ ଟ୍ରେନ୍ ଜର୍ଣ୍ଣି ବହୁତ ହି ସ୍ପେଶାଲ ଥାଏ। ତେବେ ମୁଁ କେବେ ଫାର୍ଷ୍ଟ ଟ୍ରେନ୍ ଜର୍ଣ୍ଣି କରିଥିଲି ମୋର ଟିକେ ଟିକେ ମନେ ପଡୁଛି, ଆଉ ପୁରା ମନେ ପଡ଼ିଗଲେ ମୁଁ ଆପଣଙ୍କ ସହିତ ସେୟାର କରିବି। କିନ୍ତୁ ଆପଣଙ୍କର ଫାର୍ଷ୍ଟ ଟ୍ରେନ୍ ଜର୍ଣ୍ଣିର ସ୍ମୃତି କ'ଣ ସବୁ ରହିଛି ସେହି ସ୍ମୃତି ଆପଣମାନେ ମୋ ସହିତ ଆଜି ସେୟାର କରିପାରିବେ। ଆଉ ସେୟାର କରିବା ପାଇଁ ମୋତେ କଲ୍ କରିପାରିବେ 0671230353 ନମ୍ବରରେ। ବର୍ତ୍ତମାନ ଗୋଟିଏ କଲ୍ ବି ଆସିଯାଇଛି, ତ କଲ୍ଟି ନେଇଯିବା, ଦେଖିବା କି ମୋର ବନ୍ଧୁ ଅଛନ୍ତି ଫୋନ୍ ଲାଇନ୍ରେ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସ ପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: শ্রোতা বন্ধু শুণুছেন আপনার 100.4 আকাশবাণী এফএম রেইনবো কটেক দিল সি দিল তাক হয়ে আছে আপনার সাথে। তবে বর্তমান চলছে ডাইল ইন লাইভ প্রোগ্রাম, আগে কল বি বর্তমান আসছে, কলটি নিয়ে যা কি কল করছেন? হ্যালো হ্যালো হ্যালো কি কুতলে, নমস্কার, গুড মর্নিং।

0: ହଁ ମ୍ୟାମ ନମସ୍କାର ଗୁଡ୍ ମର୍ଣ୍ଣିଂ ମୁଁ ପାଇସାହି କହୁଥିଲି କନ୍ଦପୁର ପାଇସାହି
1: କି
0: କନ୍ଦପୁର ପାଇସାହିରୁ କହୁଥିଲି
1: ଆଚ୍ଛା କନ୍ଦରପୁର ପାଇକସାହିରୁ କହୁଛନ୍ତି ଆପଣଙ୍କ ନାଁ କଣ
0: ମୋ ନାଁ ଡାକନ୍ତି ଟିକି ମୋ ନାଁ ଭଲ ନା ଗୀତାଞ୍ଜଳି ବିଶ୍ୱାଳ
1: ଆଚ୍ଛା ଗୀତା ମ୍ୟାଡମ ଫାର୍ଷ୍ଟ ଟାଇମ କଲ୍ କରିଛନ୍ତି ବୋଧେ
0: ମୁଁ ଫାର୍ଷ୍ଟ ଟାଇମ କଲ୍ କରିଛି ଆଉ ମୋ ଝିଅ କଥା ଖୁସି ଖୁସି କହିବୁ ଦିଦି ନମସ୍କାର କହିବୁ ଦିଦି ନମସ୍କାର କହ ଦିଦି ନମସ୍କାର
2: ଦିଦି ନମସ୍କାର
1: ନମସ୍କାର ପିତା କଣ କରୁଛ
0: ତମେ ଏଠି ବସିଛି
1: ବହୁତ ସୁନ୍ଦର ଲାଗିଲା ବହୁତ ଖୁସି ଲାଗିଲା ଆପଣଙ୍କ କୁନି ଝିଅ ସହିତ କଥା ହେଇକି ଆଚ୍ଛା ଆଚ୍ଛା ମ୍ୟାଡାମ ଗୀତାଞ୍ଜଳି ମ୍ୟାଡାମ ଆପଣଙ୍କ କୁନି ଝିଅ ସାଙ୍ଗରେ କଥା ହେଇକି ତ ମତେ ବହୁତ ଖୁସି ଲାଗିଲା ଆପଣ କଣ କହିବେ ଆପଣଙ୍କର ଫର୍ଷ୍ଟ ଟ୍ରେନ ଜର୍ଣ୍ଣିର କିଛି ସ୍ମୃତି କଣ ଆପଣଙ୍କ ଫର୍ଷ୍ଟ ଟ୍ରେନ ଜର୍ଣ୍ଣିର କିଛି ସ୍ମୃତି ଅଛି ସେୟାର କରିବେ
0: ମୋ ଭାଇ ତ 30 ବର୍ଷର ମରିଗଲା ମ୍ୟାମ ମରିଗଲା ଆଉ ଆମେ ତ ଦି ଭଉଣୀ ବହୁତ ଦୁଃଖରେ ଅଛୁ ମ୍ୟାମ
1: ଗୀତାଞ୍ଜଳି ମ୍ୟାଡାମ ଆପଣଙ୍କର ପରିସ୍ଥିତି ଶୁଣିକି ମତେ ତ ବହୁତ ଖରାପ ଲାଗୁଛି ବହୁତ ଦୁଃଖ ଲାଗୁଛି ହେଲେ ଜୀବନ ତ ଗୋଟେ ଟ୍ରେନ ପରି ଯେମିତି ମୁଁ କହୁଥିଲି ଆଜି କେହି ଆସୁ କେହି ଯାଉ ଆମକୁ ତ ଆଗକୁ ବଢ଼ିବାକୁ ପଡିବ ଭଗବାନ ଆପଣଙ୍କୁ ବହୁତ ବହୁତ ଶକ୍ତି ଦିଅନ୍ତୁ ଆପଣଙ୍କର ଯାହା ବି ପରିସ୍ଥିତି ଅଛି ଜୀବନରେ ସେଥିପାଇଁ ତା ସହିତ ଲଢିବା ପାଇଁ ମତେ ଲାଗୁଛି ଆପଣ ଆପଣଙ୍କର ଟ୍ରେନ ଜର୍ଣ୍ଣି ବିଷୟରେ କିଛି କହିବା ପାଇଁ ଚାହୁଁନାହାନ୍ତି ଆପଣ ମୋ ସହିତ ଦୁଇ ପଦ କଥା ହେବା ପାଇଁ କି କଲ୍ କରିଥିଲେ ଆଉ ଆପଣଙ୍କ ସହିତ କଥା ହେଇକି ମତେ ବି ଭଲ ଲାଗିଲା କାହିଁକି ନା ଆପଣ ନିଜର ଭାବିଲେ ବୋଲି ମତେ କଲ୍ କଲେ ଆପଣଙ୍କ ମନର କଥା ସେୟାର କରିବା ପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ ରହିଲି ନମସ୍କାର
0: ଆଜ୍ଞା ମ୍ୟାମ ନମସ୍କାର
1: ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରିପାରିବେ 0671-230-3153 ନମ୍ବରରେ ଆଉ ଟିକେ ଟପିକ ଉପରେ ଫୋକସ୍ କରିବା ପାଇଁ ଚେଷ୍ଟା କରନ୍ତୁ ଆପଣମାନଙ୍କର ଭଲ ପାଇବା ତ ମୋ ସାଥିରେ ଅଛି ଆପଣମାନଙ୍କ ମନର କଥା ବି ମୁଁ ଶୁଣିବା ପାଇଁ ରାଜି ଅଛି କିନ୍ତୁ ଆମେ ଅଲଗା ସମୟରେ ମାନେ ଶୋ ବାହାରେ ଆମେ କଥା ହେବା ସେ ବିଷୟରେ ଆପଣ ମୋତେ କଲ୍ କରିପାରିବେ ସେମ୍ ନମ୍ବରରେ କିନ୍ତୁ ବର୍ତ୍ତମାନ ଆମର ଟପିକ ଆଜିର ଯାହା ଅଛି ସେ ବିଷୟରେ କଥା ହେବା ତ ଆଉ ଗୋଟିଏ କଲ୍ ଆସିଯାଇଛି କଲ୍ଟି ନେଇଯିବା ବର୍ତ୍ତମାନ ହ୍ୟାଲୋ ହ୍ୟାଲୋ

0: ତାହେଲେ ପ୍ରଶାନ୍ତ ବାବୁ, ଆପଣଙ୍କ ଜୀବନର ଗୋଟେ ପାର୍ଟ କହିଲେ ଚଳିବ ଟ୍ରେନକୁ। ଏତେ ସମୟ ଆପଣ ସେଥିରେ ବିତେଇଛନ୍ତି, କେତେ କଣ ସ୍ମୃତି ଆପଣଙ୍କ ହୃଦୟରେ ସାଉଁଟିଛନ୍ତି?
1: ଦୁର୍ଘଟଣା ଜନିତ ସବୁ କାରଣକୁ ଇଏ କରିକି ତାକୁ ରିଜାଇନ ଦେଇକି ହିଁ ସେଥିରେ ଘର ପାଖରେ ନିଜ ଗୁଜୁରାଣ ମେଣ୍ଟଉଛି।
0: ଆଚ୍ଛା, କିଛି କଥା ନାହିଁ, ଯେତିକି ସମୟ ଆପଣ କାଟିଛନ୍ତି ସେଇ ସ୍ମୃତି ଆପଣଙ୍କ ହୃଦୟରେ ତ ସବୁଦିନ ପାଇଁ ରହିବ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
1: ଶବ୍ଦରେ ବହୁତ ଆତ୍ମୀୟତା ମ୍ୟାମ।
0: ଥ୍ୟାଙ୍କ ୟୁ ସୋ ମଚ୍, ଆପଣଙ୍କୁ ଭଲ ଲାଗୁଛି ସେଇଟା ବଡ କଥା ମୋ ପାଇଁ। ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
1: ନମସ୍କାର।

ସାଥୀ, ଆପଣଙ୍କ ଜୀବନରେ ବି ଆପଣଙ୍କର ପ୍ରଥମ ଟ୍ରେନ୍ ଜର୍ଣ୍ଣିକୁ ନେଇକି ଅନେକ କିଛି ସ୍ମୃତି ଥିବ, ଆଉ ସେହି ସ୍ମୃତି ଆଜି ଆପଣ ବାଣ୍ଟୁଛନ୍ତି ମୋ ସହିତ। ଆଜି ମୋତେ କଲ୍ କରିବା ପାଇଁ ନମ୍ବରଟି ପୁଣି ଥରେ କହିଦେଉଛି 06712303153। ଏହି ନମ୍ବରରେ କଲ୍

0: ଜୟ ମା ଶାରଳା ବାପା ନମସ୍କାର
1: ନମସ୍କାର କିଏ କହୁଥିଲେ
0: ମୁଁ ରେଡୁଆ ବନ୍ଧୁ ଶାରଦା ଦାସ ଶାରଳା ମନ୍ଦିର କଣ୍ଟାପଡ଼ାରୁ କହୁଛି
1: ଆଚ୍ଛା କେମିତି ଅଛନ୍ତି
0: ବାପା ମୁଁ ଭଲରେ ଅଛି ଆପଣ କେମିତି ଅଛନ୍ତି
1: ମୁଁ ବି ଠିକ ଅଛି ଆଉ ମା ଶାରଳାଙ୍କ ଦର୍ଶନ ସକାଳୁ କରିସାରିଲେଣି
0: ଆଜ୍ଞା ଆଜ୍ଞା ଆମ ଘର ପାଖରେ ମୁଁ ଏଇଠି ଘରେ ଥାଇକି ଦର୍ଶନ କରିଛି ମନ୍ଦିର ଯାଇନି
1: ଆଚ୍ଛା ଠିକ ଅଛି କେବେ ମାଙ୍କ ପାଖକୁ ଗଲେ ମୁଁ ତ ବହୁତ ଥର ଯାଇଛି ଆଗରୁ କିନ୍ତୁ
0: ବାପା ଆପଣ କେତେ ଥର ଆସିଛନ୍ତି ମନ୍ଦିର
1: ବହୁତ ଥର ତିନି ଚାରି ପାଞ୍ଚ ଥର ଆସିଛି
0: ଆଜ୍ଞା ଆମ ଘର ପାଖରେ ମନ୍ଦିର ଗୋଟେ କିଲୋମିଟର ଘଣ୍ଟ ବାଜିଲେ ସୁଗା ଯାଉଛି
1: ଆଚ୍ଛା ନେକ୍ସଟ ଟାଇମ୍ ଯେବେ ବି ଯିବି ଆପଣଙ୍କ ସାଙ୍ଗରେ ନିଶ୍ଚୟ ଦେଖା ହବ ମୋର
0: ଧନ୍ୟବାଦ
1: କେମିତି କଣ ରହିଥିଲା ଆପଣଙ୍କର ଫର୍ଷ୍ଟ ଟ୍ରେନ୍ ଜର୍ଣ୍ଣିର ସ୍ମୃତି
0: 90 ମସିହାରେ ଆମେ ତ କଟକ ପାରାଦ୍ୱୀପ ଚାଲିଲାଣି 70-68ରୁ ଚାଲିଲାଣି ପାରାଦ୍ୱୀପ କଟକ ସେତେବେଳେ ତ ଡିଜେଲ ଥିଲା ସେତେବେଳେ ପେଟ୍ରୋଲ ଏଇ ଯୋଉ ଆପଣ ଇଲେକ୍ଟ୍ରିକ ନଥିଲା ମୁଁ 90 ମସିହାରୁ ଆଜ୍ଞା ଗାଡ଼ିରେ ବସିଛି 88 90ରେ ଯାଉଥିଲି କଟୁ ଏଠୁ ଶାଳା ରୋଡ୍ରୁ ଯାଉଥିଲି ବାପାଙ୍କ ସାଙ୍ଗରେ କଟକ ଜଣଙ୍କର ଗୋଟେ ଇଏ ହଜି ଯାଇଥିଲା ମାନେ ଗୋଟେ ପର୍ସଟେ ତା ଭିତରେ ଦେଖିଲା ଆଜ୍ଞା ଅଛି ସେତେବେଳ ଯୁଗରେ ଆଜ୍ଞା ଅଛି 500 ଟଙ୍କାଟେ ଆଉ ଗୋଟେ ଫୋନ ନମ୍ବର ଲ୍ୟାଣ୍ଡ ଫୋନ ନମ୍ବର ଆଜ୍ଞା ତାପରେ ଗୋଟେ ସାର୍ଟିଫିକେଟ ଭଳିଆ କଣ ସେଠୁ ବାପା କହିଲେ ଫୋନ ନମ୍ବରରେ ଆମେ ତ ଆଉ କିଛି ଏଠି କରିପାରିବୁ ନାହିଁ ରେଲୱେ ଷ୍ଟେସନ ଯେତେବେଳେ କଟକରେ ଓହ୍ଲେଇଲୁ ସେତେବେଳେ ଫୋନ କଲୁ ଲ୍ୟାଣ୍ଡ ଫୋନରେ ଫୋନ କଲାକୁ ସେ ଲୋକ ଘର ଆଜ୍ଞା ହଉଛି ରାହାମା ଆଉ ଲୋକ ସେ ରାହାମାରୁ ଆସିକିରି ନେଇକିରି ଗଲେ କଲେ ଆଜ୍ଞା ମୁଁ ଗଳି ପଡିଛି ଆଉ ଯାହା ହଉ ଆପଣଙ୍କୁ ଧନ୍ୟବାଦ ଆମେ ରହୁଥିଲୁ ବାଦାମବାଡ଼ି କ୍ୱାର୍ଟରରେ ସେ ଆସି କ୍ୱାର୍ଟରରୁ ନେଇକି ଗଲେ ଆମେ କ୍ୱାର୍ଟର ନମ୍ବର ଦେଲୁ କ୍ୱାର୍ଟର ନମ୍ବର ଦେଲାକୁ ସେ ନେଇକି ଗଲେ କ୍ୱାର୍ଟରରୁ ସେଗୁଡା ଆଜ୍ଞା ସ୍ମୃତି ଅନୁଭୂତି କିନ୍ତୁ ବହୁତ ଥର ଟ୍ରେନ୍ ଅପା ମୁଁ ଯାଇଛି ଶାଳ ରୋଡ୍ରୁ କଟକ
1: ଆଚ୍ଛା ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ
0: ନମସ୍କାର ଜୟ ମାତା
1: ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରନ୍ତୁ 0671-230-3153 ନମ୍ବରରେ ଆଉ ସେୟାର କରନ୍ତୁ ଆପଣଙ୍କ ଟ୍ରେନ୍ ଜର୍ଣ୍ଣି ଫର୍ଷ୍ଟ ଟ୍ରେନ୍ ଜର୍ଣ୍ଣିର କିଛି ସୁନ୍ଦର ସୁନ୍ଦର ସ୍ମୃତି ଆଉ ଗୋଟେ କଲ୍ ଆସିଛି କଲ୍ଟି ନେଇଯିବା ହ୍ୟାଲୋ
2: ଦିଦି ନମସ୍କାର ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ ସାଲିଆସରୁ କହୁଛି
1: କେମିତି ଅଛନ୍ତି
2: ହଁ ଦିଦି ଭଲ ଅଛି ଦିଦି ଆପଣଙ୍କ ପ୍ରୋଗ୍ରାମ ଶୁଣିକି ଆହୁରି ବହୁତ ଭଲ ଲାଗୁଛି
1: ଥ୍ୟାଙ୍କ ୟୁ ସୋ ମଚ୍ ତ କଣ ପାଗ ଟିକେ ବର୍ଷା କାଲି ହେଲା ପରେ କେମିତି ଲାଗୁଛି
2: ହଁ ଟିକେ ମୌସମ ଟିକେ ଭଲ ଅଛି ଟିକେ ଥଣ୍ଡା ଅଛି ଦିଦି
1: ଆଚ୍ଛା ଆପଣଙ୍କର ଫର୍ଷ୍ଟ ଟ୍ରେନ୍ ଜର୍ଣ୍ଣିର କିଛି ସ୍ମୃତି ବାଣ୍ଟିବେ ଆମ ସାଙ୍ଗରେ
2: ଛୋଟବେଳେ ଯେତେବେଳେ ମୁଁ 15 ବର୍ଷ ଥିଲି ଆଉ ମୋ ବାପା କଲିକତାରେ ଦୋକାନ କରିଥିଲା ଦମଦମ ପାର୍କରେ ଆଉ ଭଦ୍ରକ ପାସେଞ୍ଜର ଯେତେବେଳେ ଟ୍ରେନ୍ ଥିଲା ହାବୁଡ଼ାକୁ ଯାଉଥିଲା ସେତେବେଳେ ମତେ ବାପା ହାଫ୍ ପ୍ୟାଣ୍ଟ ପିନ୍ଧିକି ହାଫ୍ ଟିକେଟ୍ କାଟିକି ନେଇଯାଉଥିଲା କଲିକତା
1: ଆଚ୍ଛା
2: ଆଉ ଭଦ୍ରକ ଟ୍ରେନ୍ଟା ଯାଇକି 7ଟା ରାତିରେ ରହିବ ଲାଇନ କ୍ଲିୟର ହେନେ ଯାଇକି ହାବୁଡ଼ା ଷ୍ଟେସନକୁ ଯିବ
1: ଆଚ୍ଛା
2: ହାବୁଡ଼ା ଷ୍ଟେସନ ଓହ୍ଲେଇକି ଫେର ବସ୍ରେ ଓହ୍ଲେଇକି ଫେର ବାଗୁଡ଼ାଟି କେଷ୍ଟପୁର ଆମେ ଯିବୁ ଆମର ଘର ଯୋଉଠି
1: ଆଚ୍ଛା
2: ଆଉ ଟ୍ରେନ୍ରେ ବାପା ଛୋଟବେଳେ ସବୁବେଳେ ଯିବା ଆସିବା କରେ ଆଉ ଖଡ଼ଗପୁରରେ ସବୁବେଳେ କୁହେ ଜିନିଷ ପତ୍ର ସବୁ ହୁସିଆର କରିକି ରଖିବ ଚୋରି ହେଇଯାଏ ବେଶୀ
1: ଏଇ ଯୋଉ ହାଫ୍ ପ୍ୟାଣ୍ଟ ପିନ୍ଧିକି ହାଫ୍ ଟିକେଟ୍ ଦେଇକି ଆପଣ ଯାଉଥିଲେ ସେତେବେଳେ ବୟସ କେତେ ହେଇଥିଲା ଆପଣଙ୍କ
2: ସେତେବେଳେ 15 ବର୍ଷ ଥିଲା ଛୋଟ ଦିନ
1: ଆଚ୍ଛା ଆଚ୍ଛା ମାନେ ହାଫ୍ ପ୍ୟାଣ୍ଟ କାହିଁକି ପିନ୍ଧିକି ନଉଥିଲେ ହାଫ୍ ଟିକେଟ୍ ପାଇଁକି ନା କଣ
2: ସେତେବେଳେ ହାଫ୍ ପ୍ୟାଣ୍ଟ ପିନ୍ଧିଦେନେ ହାଫ୍ ଟିକେଟ୍ କାଟିଦେନେ ଆଉ ଫୁଲ୍ ଧରନ୍ତି ନାହିଁ ଆଉ
1: ଆଚ୍ଛା ତାହେଲେ ଏମିତି ବି ଥିଲା ନା
2: ଆଉ ଛୋଟବେଳେ ସବୁବେଳେ ଇଏ ଆଉ ଏଇନା କଲିକତାରୁ ଡାଇରେକ୍ଟ ଆସିକି ମୁଁ ଭୁବନେଶ୍ୱର ଅଛି ଆଉ ଆମର ଦି ଭାଇ କଲିକତାରେ ଅଛନ୍ତି ସେଠି ଦୋକାନ ଅଛି
1: ବଢିଆ ତାହେଲେ ଏମିତି ସବୁ
2: ଆମର କିଛି ନାହିଁ
1: ଆଚ୍ଛା ତାହେଲେ ଏମିତି ସବୁ ପୁରୁଣା ସ୍ମୃତି ଆପଣଙ୍କର ରହିଛି ଟ୍ରେନ୍ କୁ ନେଇକି ନା ବହୁତ ଥର ଯିବା
2: ଟ୍ରେନ୍ରେ ଦାତନ ଦାତନ ଚାଏ ଚାଏ ବହୁତ ଥିଲା ଭଲ ଲାଗେ ଷ୍ଟେସନ ପାଖରେ
1: ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି ଆପଣଙ୍କ ସ୍ମୃତି ଆପଣ ମୋ ସହିତ ବାଣ୍ଟିଲେ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର

0: କରିବି, କଲ୍ ଧରୁ ନାହିଁ ତ ଏଇ 4-5 ଦିନ ଭଲ ଟପିକ୍ ଦେଇଛନ୍ତି, କଲ୍ ଧରୁ ନାହିଁ।
1: ହଁ ଲାଗିଯିବ, ଟ୍ରାଏ କରୁଥାନ୍ତୁ, କାହିଁକି ନା ବହୁତ ଜଣ ଏକା ସାଙ୍ଗରେ ଟ୍ରାଏ କରୁଥାନ୍ତି ନା, ସେଇଥିପାଇଁ ବୋଧ ହୁଏ ଲାଗୁନଥିବ, କିଛି କଥା ନାହିଁ।
0: ଦିଦି ନମସ୍କାର।
1: ନମସ୍କାର ନମସ୍କାର,
0: ବହୁତ ଭଲ ଲାଗୁଛି,
1: ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
0: ଆଜ୍ଞା
1: ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରନ୍ତୁ ଆଉ ସେୟାର କରନ୍ତୁ ଆପଣଙ୍କ ଜୀବନର ପ୍ରଥମ ଟ୍ରେନ ଯାତ୍ରାର କିଛି ସୁନ୍ଦର ସ୍ମୃତି। ଆଉ ଗୋଟିଏ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
1: କେମିତି ଅଛନ୍ତି?
2: ଭଲ ଅଛି।
1: କାମରେ ଅଛନ୍ତି ବୋଧେ?
2: ନାଇଁ ଏବେ ଦେହ ଭଲ ନାହିଁ, ମୁଁ ରେଷ୍ଟ ଅଛି।
1: ଆଚ୍ଛା, କଣ ହେଇଛି ଆପଣଙ୍କର?
2: ନା ଗୋଟେ ଅପରେସନ ହେଇଥିଲେ, ବହୁତ ମାନେ କ୍ରିଟିକାଲ ଅପରେସନ ଟା ଗୋଟେ ହେଇଗଲା।
1: ଏବେ ଠିକ ଅଛନ୍ତି ଆପଣ? ଆଚ୍ଛା, ଟିକେ ରିକଭରି କଲେଣି?
2: ନାଇଁ ମୋର ସ୍ଟିଚ୍ ଖୋଲା ହେଇନି ଏପର୍ଯ୍ୟନ୍ତ।
1: କେତେ ଦିନ ହେଇଗଲାଣି ଅପରେସନ? ବହୁତ ଜଲ୍ଦି ସୁସ୍ଥ ହେଇଯାଆନ୍ତୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ। କଣ ଆପଣଙ୍କ ପାଖରେ ସ୍ମୃତି ଅଛି, ସେୟାର କରନ୍ତୁ। କଥା ହେବାରେ କିଛି କଷ୍ଟ ଅନୁଭବ ହଉନି ତ?
2: ଆଚ୍ଛା
1: କୁହନ୍ତୁ, କଣ ସ୍ମୃତି ଅଛି?
2: ସ୍ମୃତି ଗୋଟେ କହୁଛି, ଆମେ ଗୋଟେ ବାଲୁଙ୍ଗା ଯାଉଥିଲୁ କାଳିଜାଇ ଦେଖିବାକୁ ଟ୍ରେନରେ ଭୁବନେଶ୍ୱରରୁ, ଆଉ ସେଇଟା ଗୋଟେ ଆମେ ଗୋଟେ ଟ୍ରେନ ଗୋଟେ ଆମେ ଜାଣିପାରିଲୁନି, ସେଟା କନଫ୍ୟୁଜ ହେଇଗଲା, ବିଶାଖା ଟ୍ରେନରେ ଆମେ ପଳେଇଲୁ।
1: ଆଚ୍ଛା,
2: ହଁ ବିଶାଖା ଟ୍ରେନ ଟା ଡାଇରେକ୍ଟ ମାନେ ବାଲୁଙ୍ଗା ସ୍ଟପେଜ ନାହିଁ।
1: ଆଚ୍ଛା,
2: ଆଉ ସେଇଟା ହଁ ଯାଇକି ବରହମପୁରରେ ରହିବ।
1: ଆଚ୍ଛା,
2: ହଁ ବରହମପୁରରୁ ଆମେ ଗୋଟେ ସେଠୁ ଆଉ ଗୋଟେ ଟ୍ରେନରେ ମାନେ ସେଟା ପୁଣି ରିଟର୍ନ ଆସିଲୁ, ସେ ଟିଟିଆଇକି କହିଲୁ, ସେ କହିଲେ ନାଇଁ କିଛି ଅସୁବିଧା ନାହିଁ, ଆପଣ ଟିକେଟ ଦେଖେଇଦେବେ, କିଛି ଅସୁବିଧା ଆପଣ ସେ ବାଲୁଙ୍ଗାରେ ଓହ୍ଲେଇବେ, ଆଉ ପର ଟ୍ରେନ ଟା ଯୋଉ ଆସୁଛି ସେଟା ରହିବ।
1: ଆଚ୍ଛା,
2: ହଁ ଏମିତି ହେଇଥିଲେ। ଆଉ ଗୋଟେ କହୁଛି, କାଲକାଟାରେ ମେଟ୍ରୋ ଟ୍ରେନ ମାନେ ମାଟି ତଳେ ଯେଉଁ ଯାଏ ବହୁତ ସ୍ପିଡ ଯାଏ, ଅଟୋମେଟିକ ଡୋର ଯୋଉଟା ସେଟା, ହଁ ତାପରେ ଗୋଟେ ମିନିଟ ଭିତରେ ଓହ୍ଲେଇବ ପଶିବ, ଆଉ ସେଟା ଗୋଟେ ନିଆରା। ଆଉ ଗୋଟେ ଭଲ ବହୁତ ବଡ ନିଆରା ଗୋଟେ ଅଛି, ଏ ଯୋଉ କର୍ମଣ୍ଡଳ ଏକ୍ସପ୍ରେସ ଟା ଗୋଟେ ଧକ୍କା ହେଲା ଯୋଉ ବାହାନଗା ବାଲେଶ୍ୱର ଯୋଉ, ମୁଁ ତା ପୂର୍ବ ଦିନ ଯାଇଥିଲି, ଗୋଟେ ମୋର ସେ ସାଙ୍ଗ ଭାଇ ଯୋଉ ଥିଲା ତାର ଜନ୍ମଦିନ ଥିଲା ତାଙ୍କ ପୁଅର, ଆମେ ଯାଇଥିଲୁ ଏଠି, ଆଉ ସେଇଦିନ ଯୋଉଦିନ ସନ୍ଧ୍ୟାବେଳେ ମୁଁ ଯୋଉ ଟ୍ରେନରେ ଆସିଲି, ତା ପୂର୍ବ ଟ୍ରେନରେ କର୍ମଣ୍ଡଳ ଟା ଆସିଲା, ସେ ବାହାନଗାରେ ଧକ୍କା ହେଲା।
1: ଆଚ୍ଛା, ଆପଣ ତାଙ୍କ ପରିବାର ଆସୁଥିଲେ?
2: ନାଇଁ ମୁଁ ତା ପୂର୍ବରୁ ପଳେଇ ଆସିଥିଲି।
1: ପୂର୍ବରୁ ପଳେଇ ଆସିଥିଲେ? ଆଚ୍ଛା, ଆପଣଙ୍କ ପରେ ପରେ ସେ ଆସିଥିଲା? ଦେଖନ୍ତୁ ତ କେମିତି ଭାଗ୍ୟର ବିଡମ୍ବନା, ମାନେ କେତେବେଳେ କାହା ସାଙ୍ଗରେ କଣ ହୁଏ କେହି କହିପାରିବେନି, କିନ୍ତୁ ଯେତିକି ସମୟ ଆମେ ଟ୍ରେନରେ ସଫର କରୁ ସେତିକି ସମୟ ଗୋଟିଏ ସୁନ୍ଦର ସ୍ମୃତି ହେଇକି ଆମ ପାଖରେ
2: ତେଣୁ ଫୋନ କରିବାକୁ ବାଧ୍ୟ ହେଲି, 15-20 ଦିନ ପରେ ଫୋନ କରିଥିଲି, କାଲି ଗୋଟେ ଲାଗିଥିଲା, ଆଜି ଗୋଟେ ଲାଗିଛି ଫୋନ।
1: ବହୁତ ବହୁତ ଧନ୍ୟବାଦ, ଆପଣ ଜଲ୍ଦି ସୁସ୍ଥ ହେଇଯାଆନ୍ତୁ।
2: ଶୁଣନ୍ତୁ, ଆଉ ଗୋଟେ ଅଛି, ଆମର ଥିଲୁ ଶିରିଡ଼ି ଯାଇଥିଲୁ, ବହୁତ ଲମ୍ବା ସଫର ଗୋଟେ ଥିଲା, 36 ଘଣ୍ଟା ଜର୍ଣ୍ଣି ଟ୍ରେନ ଭିତରେ, ବହୁତ ବଢିଆ ସେଟା, ସୁନ୍ଦର
1: ବଢିଆ ଲାଗିଛି,
2: ଆଉ ପୁଣି ରିଟର୍ନ ବି ସେଥିରେ।
1: ଆଚ୍ଛା,
2: ବହୁତ
1: ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ ଏତେ ଗୁଡିଏ ସ୍ମୃତି, ଆପଣ ବହୁତ ଜଲ୍ଦି ସୁସ୍ଥ ହେଇଯାଆନ୍ତୁ, ରହିଲି, ନମସ୍କାର।
2: ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ କୋୟଲ ଅଛି ଆପଣମାନଙ୍କ ସାଥିରେ। ତେବେ ଶ୍ରୋତା ବନ୍ଧୁ ବର୍ତ୍ତମାନ ଆଉ ଗୋଟେ କଲ୍ ବି ଆସିଯାଇଛି ଆଜିର ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମ୍ରେ କଲ୍ଟି ନେଇଯିବା। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କିଏ କହୁଥିଲେ? ନମସ୍କାର।
1: ନମସ୍କାର ମ୍ୟାଡମ୍, ମୁଁ ବିକାଶ କୁମାର ସାମନ୍ତରାୟ କହୁଥିଲି ରସୁଲଗଡ଼ ଭୁବନେଶ୍ୱରରୁ।
0: ଆଚ୍ଛା, କେମିତି ଅଛନ୍ତି?
1: ବହୁତ ବଢିଆ ଅଛନ୍ତି, ଆପଣ କେମିତି ମ୍ୟାଡମ୍?
0: ମୁଁ ବି ଠିକ ଅଛି। କଣ କହିବେ, ଆପଣଙ୍କର ଫର୍ଷ୍ଟ ଟ୍ରେନ୍ ଜର୍ଣ୍ଣିର କିଛି ସ୍ମୃତି ଅଛି?
1: ହଁ ମ୍ୟାଡମ୍, ବହୁତ ଇଣ୍ଟରେଷ୍ଟିଂ ଫର୍ଷ୍ଟ ଜର୍ଣ୍ଣି ଥିଲା। ମୁଁ ଏଥିରେ ଏଣ୍ଟ୍ରାନ୍ସ ପାଇଁ ପ୍ରିପେୟାର କରୁଥିଲି, ମୋ ଏମ୍ସ ଏକ୍ସାମ୍ ପଡିଥିଲା କୋଲକାତାର ବାଲିଗଞ୍ଜ କେଭିରେ। ମୁଁ ଟ୍ରେନ୍ରେ ଫର୍ଷ୍ଟ ଜର୍ଣ୍ଣି କରିଥିଲି, ଆମ ବାପାଙ୍କ ସହିତ ତାଙ୍କ ସାଙ୍ଗ ଆଉ ମୁଁ ଯାଇଥିଲୁ।
0: ଆମ
1: ଟ୍ରେନ୍ର ଟିକେଟ୍ କନଫର୍ମ ହେଇନଥିଲା।
0: ଆଚ୍ଛା,
1: ଯେହେତୁ ମୁଁ ଫର୍ଷ୍ଟ ଜର୍ଣ୍ଣି ଥିଲା, ମତେ ଲାଗେ ଟ୍ରେନ୍ କନଫର୍ମ ହେଲେ ଆମେ ଯାଇପାରିବାନି। ବାବା କହିଲେ ନାଇଁ ଆମେ ଯାଇପାରିବା, କିନ୍ତୁ ସିଟ୍ ମିଳିବନି। ଯେତେବେଳେ ଆମେ ଟ୍ରେନ୍ରେ ପହଞ୍ଚିଲୁ, ଗୋଟେ ସିଟ୍ ଫାଙ୍କା ଥିଲା। ସେଠୁ ବାପା କହିଲେ ଆମର ତ ଟିକେଟ୍ ହେଇଯାଇଛି, ତାଇ ବସ୍କୁ ଲାଇନ୍ ନାହିଁ, ମତେ କିଏ କଣ କହିବ, ମୁଁ ଯାଇ ବସିବିନି, ମୁଁ ଠିଆ ହେବି। ତାପରେ କହିଲେ ନାଇଁ ବସ, ଯାଇ ବସ କିଛି କହିବି, ତତେ ମୁଁ ବସିଲିନି। ତାପରେ ହଠାତ୍ ଗୋଟେ ଲୋକ ଆସିକି ସେ ସିଟ୍ରେ ଶୋଇପଡ଼ିଲା। ମତେ ଲାଗିଲା ଠିକ ଅଛି, ତାର ଟିକେଟ୍ ସେଦିନ ଶୋଇପଡ଼ିଲା, ସେଦିନ ମୁଁ ବହୁତ ସମୟ ଠିଆଲି। ତାପରେ ହଠାତ୍ ଟିଟି ଆସିଲା, ଟିଟି ଆସିକି ତାଙ୍କୁ ଟିକେଟ୍ ବି ପଚାରିଲା, ସେ କହିଲା ମୋର ଫ୍ୟାମିଲି ଆଗରେ ଅଛନ୍ତି, ଚାଲନ୍ତୁ ମୁଁ ଆପଣ ଦେଖିଦେଉଛି। ତାପରେ ସେ ଗାୟବ ହେଇଗଲା। ତାପରେ ବାପା କହିଲେ ଯାଇ ବସ, କେହି ନାହାନ୍ତି, ବସ। ମୁଁ ତାପରେ ଯାଇ ବସିଲି। ତାପରେ ହଠାତ୍ ରାତି 12 ସେ ପୁଣି ଫେରିଲା, କହିଲା ଟିକେ ଗୋଡ଼ ସାଇଡ୍ କରନ୍ତୁ ଆଉ ମୁଁ ବସିବି। ମୁଁ ଭାବିଲି ତାର ସେ ପୁଣି ଆସି ଟିକେଟ୍ ଦେଖି ମୁଁ ଗୋଡ଼ ସାଇଡ୍ କଲି, ସେ ମୋ ସାଇଡ୍ରେ ଶୋଇପଡ଼ିଲା। ତାପରେ ମୁଁ ବି ଶୋଇପଡ଼ିଲି। ତାପରେ ଯେତେବେଳେ ଆମେ ଯୋଉଠି ଶୋଇପଡ଼ୁଛୁ, ଟ୍ରେନ୍ ସେଇଠି ଅଟକି ଯାଇଛି, ଟ୍ରେନ୍ ଡିଲେ ଥିଲା କୋଲକାତାକୁ। ତାପରେ ସେଠି ଯେତେବେଳେ ଆମେ ଯେତେବେଳେ ମୁଁ ଉଠିଲି, ଟ୍ରେନ୍ ସେଇ ଜାଗାରେ ଥିଲା। ତାପରେ ହଠାତ୍ ଦେଖିଲି ସେ ଲୋକଟା କିଛି ବାଟ ଟ୍ରେନ୍ ଯେତେବେଳେ ଷ୍ଟାର୍ଟ ହେଲା, ଲୋକ ଆମର ଗେଟ୍ରୁ ସେମିତି ପଳେଇଲା। ତା ମାନେ ମୁଁ ଜାଣିଲି ଯେ ତାର ଟିକେଟ୍ ହିଁ ନଥିଲା। ସେଇଥିପାଇଁ ମତେ ଭାରି ଇଣ୍ଟରେଷ୍ଟିଂ ଲାଗିଲା ଜିନିଷ। ଆଉ ସେଥିରେ ଆଉ ଗୋଟେ ଇନ୍ସିଡେଣ୍ଟ ବି ହେଇଥିଲା ଯେ ଜଣେ ମାନେ ବଙ୍ଗାଳୀ ଜଣେ ବାପା ପୁଅ, ସେମାନେ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ସେମାନେ ଟ୍ରେନ୍ରେ ନିଶା କରୁଥିଲେ, ଲୋକ ତାଙ୍କୁ ମନା କରୁଥିଲେ, ବାରଣ କରୁଥିଲେ, କରନ୍ତିନି ଇଏ କରନ୍ତିନି। ଆଉ ମଜାଦାର ହଉଛି ଯେ ତାଙ୍କ ପୁଅ ଯିଏ ଯୋଉ ଷ୍ଟେସନ ପାଖରେ ଟ୍ରେନ୍ ଅଟକୁଥିଲା, ପ୍ଲାଟଫର୍ମରେ ଯାଇକି ଦୌଡ଼ିକି ହସିକି ଚିଲେଇକି ପୁଣି ଆସିକି ଟ୍ରେନ୍ ବସ୍ ପଡୁଥିଲା।
0: ଏମିତି ପାଗଳ।

0: ଲୋକଙ୍କୁ କରିବା ପାଇଁ ଇଚ୍ଛା ହୁଏ ନା
1: କରୁଥିଲେ ମାନେ ସିଗାରେଟ୍ ବି ଥରେ ଟାଣିବା ଚେଷ୍ଟା କଲେ ଲୋକ ବାରଣ କଲେ ଆଉ ମୋତେ ସେ ଟାଇମ୍ ଟିକେ ଥଣ୍ଡା ହେଇଥାଏ ମୁଁ ଯେତେବେଳେ ମାନେ ନାକ ଟିକେ ଟେକି ଥଣ୍ଡା କରୁଛି ସେ ମୋତେ କହୁଛି କଣ ଖରାପ ଲାଗୁଛି କେବେ କେବେ ପିଇନ କଣ ଗନ୍ଧୁଛି ମୁଁ କହିଲି ନାଇଁ ସେମିତି କିଛି ନାହିଁ ମୋତେ ଥଣ୍ଡା ହେଇଛି ମୁଁ ତ ସେମିତି କିଛି ଆପଣଙ୍କୁ କହିନି ତାପରେ ସେ ଲୋକ ବାରଣ କଲେ ତାପରେ ସେ ଜଣେ କିଛି ଟାଇମ୍ ପରେ ଶୋଇପଡିଲେ ବହୁତ ଇଣ୍ଟରେଷ୍ଟିଂ ଥିଲା ଭଏସ୍ ଜର୍ନି ଆଉ ଆମର ଲେଟ୍ରେ ଷ୍ଟେସନରେ ଯାଇକି ପୁଣି ଲେଟ୍ରେ ପହଞ୍ଚିଥିଲି ସେଠି ପୁଣି
0: ମାନେ ଟ୍ରେନ ଯେତେ ସମୟ ଲେଟ୍ ହେଲା ସେମାନେ ଆପଣଙ୍କର ପୁରା ଏଣ୍ଟରଟେନମେଣ୍ଟ କରିଦେଲେ ନା କଣ ବୋର୍ ଲାଗିନଥିବ ଆଉ କେତେ ବର୍ଷ ହେଇଗଲାଣି ଏଇ କଥାକୁ
1: ମ୍ୟାଡମ୍ ସେ ଟାଇମ୍ରେ 2007
0: ମସିହା କଥା କହୁଛି ଆଚ୍ଛା କେତେ ବର୍ଷର କଥା ବି ମନେ ରହିଛି ସେମିତି ଇଣ୍ଟରେଷ୍ଟିଂ ହେଇଥିଲା ବୋଲି ଥ୍ୟାଙ୍କ ୟୁ ସୋ ମଚ୍
1: ଯେତେବେଳେ ଏବେ ବି ଯେତେବେଳେ ମୁଁ ରେଗୁଲାର ଟ୍ରେନ ଯାଏ ମୋର ସେଇ କଥା ମନେ ପଡ଼େ ସାଙ୍ଗମାନଙ୍କୁ କୁହେ ସେ ଇନ୍ସିଡେଣ୍ଟ
0: ଆଜି ମତେ ବି କହିଦେଲେ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ ରହିଲି ନମସ୍କାର
1: ଥ୍ୟାଙ୍କ ୟୁ ମ୍ୟାଡମ୍
0: ଶ୍ରୋତବନ୍ଧୁ ଆପଣମାନଙ୍କର ଯୋଉ ଟ୍ରେନ୍ ଜର୍ଣ୍ଣିର ସୁନ୍ଦର ସୁନ୍ଦର ସ୍ମୃତି ବାଣ୍ଟୁଛନ୍ତି ନା ସେଇ ସ୍ମୃତିକୁ ନେଇକି ବହୁତ ସୁନ୍ଦର ଆଜିର କାର୍ଯ୍ୟକ୍ରମ ହେଇପାରୁଛି ତ ଆଉ ଗୋଟେ କଲ୍ ବି ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ ହ୍ୟାଲୋ
2: ଆଜ୍ଞା ନମସ୍କାର ଜୟ ଜଗନ୍ନାଥ ଆଜ୍ଞା
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
2: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର କେତେ କହୁଥିଲି ଆଜ୍ଞା
0: ଆଚ୍ଛା କେମିତି ଅଛନ୍ତି
2: ଯୋଉଟା ସୁବିଧା ଅସୁବିଧା ଭଲ ମନ୍ଦ ସହିତ ନିଶ୍ଚିନ୍ତ ତା ଯଦି କିଛି ନା କିଛି ଗୋଟେ ଘଟିଥାଏ ତ ପର ମୁହୂର୍ତ୍ତରେ ପୁଣି ଲୋକ ଜାଣିଲା ପରେ ଆଉ କିଛି ସେମିତି ନ ହୁଏ କିନ୍ତୁ କିଛି ଘଟିଛି କିଛି ଭଲ ହେଇଛି କିଛି ଖରାପ ବି ଅଛି ତେଣୁ ମୁଁ ସେଥିରୁ ଗୋଟେ ନିଶ୍ଚିନ୍ତ ଭାବରେ ଅନୁଭବର କଥା କହିବି କଥା ହେଲା କଣ କି 1988 ମସିହା କଥା ମୁଁ କାଲକାଟାରେ ରହିଥାଏ ସେ ସମୟରେ କାଲକାଟାରେ ରହୁଥାଏ ସେ ସମୟରେ କୌଣସି ଅସୁବିଧାରୁ ଯୋଉ ଜାଗାରେ ମୁଁ ଥିଲି ସେଠି ଗୋଟେ ଝୁଟମିଲ୍ ଥିଲା ପ୍ରବର୍ତ୍ତକ ଝୁଟମିଲ୍ କାଲକାଟା ସେ ଝୁଟମିଲ୍ ଟି ବନ୍ଦ ହେଇଗଲା ବନ୍ଦ ହେଇଗଲା ଯେତେବେଳେ ସେ ଝୁଟମିଲର ଯିଏ ଲେବର ସାହେବ ଥିଲେ ସେମାନଙ୍କର ଘର ହଉଛି ରାଜସ୍ଥାନ ଆଉ ଶିଖ ତ ସେମାନେ ଯେତେବେଳେ ଗଲେ ରାଜସ୍ଥାନ ସେ ମତେ କହିଲେ ଯେ ଆଉ ମତେ ଅଫର ଦେଲେ କହିଲେ ଦିବାକର ତମେ ଆମ ସାଙ୍ଗରେ ଯିବ ରାଜସ୍ଥାନ ଆମ ଦେଶକୁ ଯିବ ତ ମୋ ମାମୁଙ୍କ ସାଙ୍ଗରେ ମୁଁ ତ ପ୍ରବର୍ତ୍ତକ ଝୁଟମିଲ କାଲକାଟାରେ ରହୁଥିଲି ତ ମାମୁଁ ତାଙ୍କ ସାଙ୍ଗରେ କଥା ହେଇକି ମାମୁଁ କହିଲେ ତମେ ତ ଏବେ ଗାଁରୁ ଆସିଛ ତମେ ଗୋଟେ କାମ କର ତମେ ଯାଅ ତମେ ରାଜସ୍ଥାନ ଯାଅ ଆମେ ଗାଁକୁ ଯାଉଛୁ କଟକ ଯାଉଛୁ ତ ପୁଣି 2-3 ମାସ ପରେ କମ୍ପାନୀ ଖୋଲିଯିବ ତ ତମେ ଆସିବ ଆମେ ସିଆଡେ ଗାଁରୁ ଆସିବୁ ତମେ ଗାଁକୁ ଯିବ ଆଉ ଏମିତି ହେଇକି ମୁଁ ସେମାନଙ୍କ ସାଙ୍ଗରେ ରାଜଧାନୀ ଏକ୍ସପ୍ରେସରେ ମୁଁ ଗଲି ପ୍ରଥମେ ତ ଆମେ ଗଲୁ କାଲକାଟା ନ୍ୟୁ ଦିଲ୍ଲୀରୁ ପୁଣି ଆମେ ରାଜସ୍ଥାନ ଗଲୁ ଆଚ୍ଛା ଯିବାଟା ଅତି ସୁରୁଖୁରୁରେ ହେଇଯାଇଥିଲା ବହୁତ ବଢିଆ ଥିଲା କିନ୍ତୁ ଫେରିବା ସମୟରେ ତ ରାଜଧାନୀ ଏକ୍ସପ୍ରେସରେ ଆସିଲୁ ପୁଣି ଆମେ ଆସିଲୁ କାଲକା ଏକ୍ସପ୍ରେସରେ ନ୍ୟୁ ଦିଲ୍ଲୀରୁ କାଲକାଟା ତ ନ୍ୟୁ ଦିଲ୍ଲୀରୁ କାଲକାଟା ଆସିବା ଭିତରେ ସେ ସମୟରେ କିଛି ଘଟଣା ଘଟିଛି ଯାହାକି ଏପର୍ଯ୍ୟନ୍ତ ମୋର ମନେ ଅଛି କିଛି ନୂଆ ଜିନିଷ ଖାଇବାକୁ ଦେଖିବାକୁ ମିଳିଥିଲା ତା ଛଡା ଗୋଟେ ପର୍ସ ମୋର ଥିଲା ପାଖରେ ପର୍ସରେ ମାତ୍ର 300 ଥିଲା ଆଉ ସେ ସମୟରେ କଣ ହେଇଛି ମୋଗଲସରାଇ ଷ୍ଟେସନ ଗୋଟେ ଆସେ ସେ ଷ୍ଟେସନରେ କଣ ହୁଏ ସେପଟ ସାଇଡରେ କାକୁଡି ଗୁଡାକ ଯେମିତି ଆମର ଏପଟେ ଛତିନ୍ଦ୍ରା ସେପଟେ ସେମିତି ଦେଖିବା ପାଇଁ କାକୁଡି ସେମାନେ କାକୁଡି କୁହନ୍ତି କାକୁଡିଟାକୁ କାକୁଡି କୁହନ୍ତି ଭାଇ ଲମ୍ବା ଲମ୍ବା ଆଚ୍ଛା ସେଇ କାକୁଡି ମୋର କାହିଁକି ସବୁ ଲୋକ ଯେତେବେଳେ ଖାଉଥାନ୍ତି ମୋର ଇଚ୍ଛା ହେଲା ମୁଁ ତ ଛୋଟ ନା ସେତେବେଳେ ମୁଁ କହିଲି ଦେଖିବା ଇଏ କେମିତି କଣ ଟେଷ୍ଟ ଅଛି ତା ଦେହରୁ ଗୋଟେ କିଣିବା ଆଉ ସେ କଣ ସେତେବେଳେ ନା 5-10 ଏମିତି ସବୁ ଥାଏ ରେଟ୍ ତା ପ୍ରକୃତ ମୋର ମନେ ପଡୁନି ସେଟାକୁ କାଟିକିରି ସୁନ୍ଦର ଭାବରେ ଆଗ ପଛ ରଗଟା ମୂଳଟା କାଟିଦେଇ ତାକୁ 3 ପିସ୍ କରିଦେଇକିରି ଟିକେ କଣ ଲୁଣ ଆଉ ଟିକେ ଲଙ୍କା ଗୁଣ୍ଡ ଏମିତି ଦେଇଦେଇକିରି ଗୋଟେ କାଗଜ ଦେଇକି ଧରିଦେଲା କାଗଜ ପ୍ଲେଟରେ ମୁଁ ସେଇ ଜିନିଷଟା ଆଣିବା ଭିତରେ ମୁଁ ପଇସା ଦେଇକିରି ପର୍ସଟା କେମିତି କଣ ମୁଁ ଥୋଇଦେଇଛି ସିଟ୍ ଉପରେ ଆଉ ସେ ଲୋକର ମୁହଁକୁ ଅନେଇ ମୁଁ ଥୋଇବାରୁ କାକୁଡ଼ିଟା ଧରିବା ଭିତରେ ମୋ ପର୍ସଟା ପଳେଇଯାଇଛି ପର୍ସଟା ଯେତେବେଳେ ପଳେଇଯାଇଛି ସେଠି ତାସ ଖେଳୁଛନ୍ତି ଗୋଟେ ଗୋଟେ ମଝିରେ ସବୁ ତାସ ଖେଳୁଛନ୍ତି 4-5 ଜଣ ସେମାନେ ବସିକିରି ମଝିରେ ଗୋଟେ ଆଟାଚ୍ ଥୋଇଦେଇକି ସେମାନେ ତାସ ଖେଳରେ ନିମଗ୍ନ ଆଉ ତାରି ଭିତରୁ କିଏ ନେଲେ କଣ କଲେ କଣ ନାହିଁ ସମସ୍ତେ ମନା କଲେ କେହି ଦେଲେନି ମିଳିଲାନି ମୋର 300 ସେ ସମୟରେ ଯାହା ତ ଗଲା କିନ୍ତୁ ଅତି ସୁନ୍ଦର ଭାବରେ ଫଟୋ ରଖିଥିଲି ସେତେବେଳେ ବାପା ବୋଉଙ୍କର ଫଟୋ ବି ଥିଲା

0: ଫଟୋ ସହିତ ପର୍ସ ବି ମୋର ଗାଏବ ହେଇଗଲା, ପଇସା ବି ଗଲା, ଭାରି କଷ୍ଟ ଲାଗିଥିଲା ସେ ସମୟରେ। 300 ଟଙ୍କାର ମୂଲ୍ୟ କିନ୍ତୁ ବହୁତ ଥିଲା।
1: ତେଣୁକରି
0: ଏମିତିଆ କଥା, କିଛି ଖଟା କିଛି ମିଠା, ଏମିତି ଅନୁଭବ ଯାଇଛି ଆଉ।
1: ବହୁତ ବହୁତ ଧନ୍ୟବାଦ ସେୟାର କରିଥିବାରୁ, ରହିଲି, ନମସ୍କାର।
0: ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ।

ମୋବାଇଲ ମେସେଜ ବକ୍ସକୁ ଯାଇ କ୍ୟାପିଟାଲ ଲେଟରରେ ଲେଖନ୍ତୁ FMRC ସ୍ପେସ୍ ଦେଇ ଲେଖନ୍ତୁ ଫିଲ୍ମ ବା ଆଲବମର ନାଁ ସ୍ପେସ୍ ଦେଇ ଲେଖନ୍ତୁ ଗୀତର ନାଁ ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495969632100 ନମ୍ବରକୁ ଜଲ୍ଦି ଜଲ୍ଦି ଆପଣଙ୍କର ମେସେଜ ମୋ ପାଖକୁ ପଠାନ୍ତୁ ମୁଁ ଆପଣଙ୍କ ପାଇଁ ଆପଣଙ୍କ ପସନ୍ଦର ଗୀତ ପ୍ଲେ କରିଦେବି ସୋ ଷ୍ଟେ ଟ୍ୟୁନ୍ଡ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍ କୋୟଲ ଅଛି ଆପଣମାନଙ୍କ ସାଥିରେ ଆଉ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ଦିନ 10:00 ହୋଇସାରିଲାଣି ତେବେ ଶ୍ରୋତା ବନ୍ଧୁ ବର୍ତ୍ତମାନ ଟାଇମ୍ରେ ଆପଣମାନେ ଶୁଣିପାରିବେ ନିଜ ପସନ୍ଦର ଗୀତ ଏବଂ ନିଜ ମନ ପସନ୍ଦର ଗୀତ ଶୁଣିବା ପାଇଁ ଆପଣ ମୋ ପାଖକୁ ମେସେଜ୍ କରିପାରିବେ ମେସେଜ୍ କେମିତି କରିବେ ସେଟା କହିଦେଉଛି ନିଜ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍ ମୁଁ କୋୟଲ ଆପଣମାନଙ୍କ ସାଥିରେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ଆପଣଙ୍କ ପସନ୍ଦର ଗୀତ ଶୁଣାଉଛି ମୁଁ ମାନେ ଶୁଣିବା ଆରମ୍ଭ କରିଦେବି ଏବେ ଯେଉଁମାନେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଚାହୁଁଛନ୍ତି ହ୍ୱାଟ୍ସଆପ୍ରେ ମଧ୍ୟ ମୋତେ ମେସେଜ୍ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ତେବେ ଆଜିର ଫାର୍ଷ୍ଟ ମେସେଜ୍ଟି ମୋ ପାଖକୁ ଆସିଯାଇଛି ଦେଖନ୍ତୁ ଆମର ଶ୍ରୋତାମାନେ ଆପଣମାନେ କେତେ ଏକ୍ସାଇଟେଡ୍ ନା ନିଜ ମେସେଜ୍ ମୋ ପାଖରେ ପହଞ୍ଚାଇବା ପାଇଁ କି ନିଜ ନାଁ ଲେଖିବା ହିଁ ଭୁଲି ଯାଉଛନ୍ତି ଏତେ ସୁନ୍ଦର ମେସେଜ୍ଟି ଆପଣ ପଠାଇଛନ୍ତି କିନ୍ତୁ ନିଜ ନାଁ ହିଁ ଆପଣ ଲେଖିନାହାନ୍ତି ମାଣିଆବନ୍ଧ ସୁନିଆ ପାଟନା ବଡମ୍ବାରୁ ଏଇ ମେସେଜ୍ଟି ଆସିଛି ଏବଂ ଏଇ ମେସେଜ୍ଟି

ବହୁତ ବଡ ଅଛି, ମୁଁ ପଢିକି ଶୁଣେଇ ଦଉଛି। ଗୁଡ ମର୍ନିଂ ଦିଦି, ଜୟ ଜଗନ୍ନାଥ। ଦିଦି, ଆଜି ଡାଇଲିନ ଚିଟଚାଟରେ ମୋର ଫୋନ ଲାଗିଲାନି, ତ ମୋ ମନ ବହୁତ ଦୁଃଖ। ମୋର ପ୍ରଥମ ଟ୍ରେନରେ ଯିବାର ପ୍ରଥମ ବଡ ସ୍ମୃତି ଅଛି। ଫର୍ଷ୍ଟ ଟାଇମ୍ ଟ୍ରେନରେ ଯାଇଥିଲି, ପୁଣି ବିନା ଟିକେଟରେ। ମୋ ସାଙ୍ଗମାନେ କହିଲେ ଆମେ ସବୁଥର ଯାଉ, କେବେ ଧରା ପଡ଼ୁନୁ। ସେଦିନ ଏତେ ମାତ୍ରାରେ ଚେକିଂ ହଉଥିଲା ଯେ କେହି କେ କହି ହବନି। ଆମେ ପାଞ୍ଚ ଜଣ ସାଙ୍ଗ ଏକା ଏମିତି ଯିବୁ କେମିତି ଯିବୁ ଜାଣିପାରିଲୁନି। କିନ୍ତୁ ଆମ ବେଳ ଏତେ ଖରାପ ଥିଲା ଯେ ଆମେ ଧରା ପଡ଼ିଗଲୁ। ଟିଟିଆଇ ଆମକୁ ଫାଇନ୍ ଦେବାକୁ କହିଲେ 2000 ଟଙ୍କା, କିନ୍ତୁ ଆମ ପାଖର ସମସ୍ତ ଟଙ୍କା ମିଶିଗଲେ 2000 ଟଙ୍କା ବି ହେଉନଥିଲା। ତେଣୁ ଟିଟିଆଇଙ୍କୁ ଗୋଡ଼ ହାତ ଧରି ପ୍ରାୟ 2 ଘଣ୍ଟା ବସିଲୁ। ତାପରେ ସିଏ ଆମଠୁ 800 ଟଙ୍କା ନେଇ ଛାଡ଼ିଦେଲେ। ଆମ ଭିତରେ ଏମିତି ଝଗଡ଼ା ହେଲା ଯେ କହି ହବନି। ପାଞ୍ଚ ଜଣ ଯାକ ଟିକେଟ 100 ଟଙ୍କା ହେଇଥାନ୍ତା, ଆମେ ଦେଲୁ 800 ଟଙ୍କା। ସେଇଟା ମୋର ଅଭୁଲା ସ୍ମୃତି ହେଇ ରହିଛି। ତେବେ ଏଇ ମେସେଜଟିକୁ ଲେଖିଛନ୍ତି ଆମର କିଏ ଶ୍ରୋତା, ସେ ନିଜେ ନାଁ ଲେଖି ନାହାନ୍ତି। ଆଉ ଆପଣ ଶୁଣିବା ପାଇଁ ଚାହିଁଛନ୍ତି ଗୀତ କ୍ୟୁଁ କିସୀ କୋ ହସି କେ ବଦଲେ ହସି ନହିଁ ମିଲତି ତେରେ ନାମ ଚଳଚ୍ଚିତ୍ରରୁ। ଆପଣଙ୍କ ପାଇଁ ଏଇ ଗୀତଟି ପ୍ଲେ କରିଦେଉଛି, ଏନ୍ଜୟ କରନ୍ତୁ।

ରିନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ ବର୍ତ୍ତମାନ ଅଛି ମୋ ପାଖରେ ଲେଖିଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ରାମ ତେରି ଗଙ୍ଗା ମୈଲି ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ତୁଝେ ବୁଲାଏ ୟେ ମେରି ବାହେ।

ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ବର୍ତ୍ତମାନ ମୋ ପାଖରେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ଆଜିର ପରବର୍ତ୍ତୀ ମେସେଜ୍ଟିକୁ ଲେଖିଛନ୍ତି ସମୀର ଆଉ ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ପ୍ରେମ ରୋଗ ଚଳଚ୍ଚିତ୍ରରୁ ମହବତ ହେ କ୍ୟା ଚିଜ୍ ହମକୋ ଭି ବତାଓ।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ ବର୍ତ୍ତମାନ ଅଛି ମୋ ପାଖରେ। ଏହି ମେସେଜ୍ଟିକୁ ଲେଖିଛନ୍ତି, ନମସ୍କାର ଏଫ୍ଏମ୍ ରେନ୍ବୋ କଟକ ଟିମ୍ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କୁ, ଆପଣ ସମସ୍ତଙ୍କୁ ମୋ ତରଫରୁ ଶୁଭ ସକାଳ, ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସକାଳ 10:00ରେ ଏହି ମଧୁର ସମୟରେ ଆପଣଙ୍କ ଶୋ ଆରମ୍ଭ ହେଲେ ଦିନଟି ଖୁସିର ଆରମ୍ଭ ହୁଏ। ଆର୍ଜେଙ୍କ ସ୍ୱର ଆଉ ଆପଣଙ୍କର ଗୀତ ଚୟନ ସତରେ ପ୍ରଶଂସନୀୟ।

ଆଜି ଯଦି ସମ୍ଭବ ଅକ୍ଷୟ ମହାନ୍ତି ଗୁରୁ ଅକ୍ଷୟ ମହାନ୍ତିଙ୍କ ଅମର ସ୍ୱରରେ ସେହି ଲୋକପ୍ରିୟ ଗୀତ ସୁନା ବଗିଚାରେ ରୂପାର ଫୁଲଟି ବଜାଇଦେବେ, ସକାଳର ରୌଦ୍ର ଆଉ ଏହି ମିଠା ଗୀତ ସାଙ୍ଗେ ମନ ପୁରା ଖୁସି ହୋଇଯିବ। ଏଫ୍ଏମ୍ ରେନ୍ବୋ କଟକର ସକାଳ ସୋ ସବୁଦିନ ଏମିତି ରଙ୍ଗୀନ ହେଉ, ସମସ୍ତେ ଭଲରେ ରୁହନ୍ତୁ, ଶୁଭ ସକାଳ। ଜଣେ ସକାଳ ଶ୍ରୋତା ଲେଖିଛନ୍ତି, ଦୋଳଗୋବିନ୍ଦ ମିଶ୍ର, ଦୀପାଞ୍ଜଳି ମିଶ୍ର, ସୁଲାହି କିର୍ମିରା, ଝାରସୁଗୁଡ଼ା ସୁସ୍ମିତା ଭୋଇ, ସାରସମାଲ ଝାରସୁଗୁଡ଼ାରୁ ଲେଖିଛନ୍ତି। ତେବେ ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ମେସେଜଟି ପଢ଼ିକି ମୋତେ ବହୁତ ଭଲ ଲାଗିଲା। କିନ୍ତୁ ଆପଣ ଯେଉଁ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ସେ ଗୀତଟି ବର୍ତ୍ତମାନ ମୁଁ ଆପଣଙ୍କୁ ଶୁଣାଇ ପାରୁନାହିଁ, ତେଣୁ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆଉ ଗୋଟେ ସୁନ୍ଦର ଓଡ଼ିଆ ଗୀତ ଆପଣଙ୍କ ପାଇଁ ପ୍ଲେ କରୁଛି। ଆଶା କରୁଛି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।

0: କଳାତ୍ମକଗୁଣକୁ ହୃଦୟ ଦେଇ ଭଲ ପାଉଥିବା ସବୁ କଳାପ୍ରେମୀଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ କଳାକାର। ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଳାକାରଙ୍କ କୀର୍ତ୍ତି ଆଉ କୃତିକୁ ନେଇ ଚର୍ଚ୍ଚା କରିବାକୁ ମୁଁ ପହଞ୍ଚି ଯାଇଛି ଆପଣଙ୍କର ସାଥୀ ବନ୍ଧୁ ଜୟଦେବ। ଟ୍ୟୁନ୍ କରିଥାନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତ।
1: अरे मने मने लगता है अपना भी टाइम फाइन है भाई।

କଳାକାର ମୁଁ କଳାକାର ମୁଁ କଳା ମୋ ଜୀବନ ଧନ କଳା ବିନା ମୁଁ ବଞ୍ଚିପାରିବିନି ମୁହୂର୍ତ୍ତେ ବା ପ୍ରତିକ୍ଷଣ କଳାକୁ ଜୀବନ କରିଥିବା କଳାକୁ ନେଇ ଜୀବନ ଜିଉଥିବା କଳାର କଳାରେ କଳଙ୍କିତ ହେଉ ବା ନ ହେଉ କିନ୍ତୁ କଳାର କଳା ରଙ୍ଗରେ ଇନ୍ଦ୍ରଧନୁର ପ୍ରତିଛବି ଦେଖୁଥିବା ସବୁ କଳାକାର ଆଉ କଳାକାରର

ମନ୍ଦୁ ହେରାଫରିର ବାବୁଭାୟା ହୁଅନ୍ତୁ କି ଓ ମାଇ ଗଡ଼ର କାଞ୍ଜିଲାଲ, ନାୟକର ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟାରୀ ବଂଶଲାଲ ହୁଅନ୍ତୁ କି ମୋହରାର ଏସ୍ଆଇ କାଶୀନାଥ, କିମ୍ବା ସାର୍ର ଭେଲଜି ବାଇ ଅବା ବାଗବାନର ଅମିତାଭଙ୍କ ବନ୍ଧୁ ହେମନ୍ତ, ଏମିତି ଭିନ୍ନ ଭିନ୍ନ ଭୂମିକାରେ ଭିନ୍ନ ଭିନ୍ନ ଚରିତ୍ରରେ ଭିନ୍ନ ଭିନ୍ନ ଭାବେ ଦର୍ଶକଙ୍କୁ ହସାଇ କନ୍ଦାଇ ମୁଗ୍ଧ କରିଦେଇଥିବା ଜଣେ ଅଭିନେତା ହେଲେ ପରେଶ ରାୱଲ। ହଁ, ବଲିଉଡ ପରଦାରେ ସେ କେବେ ଖଳନାୟକ ତ କେବେ ଚରିତ୍ର ଅଭିନେତା, କେବେ ହାସ୍ୟ ଅଭିନେତା ତ କେବେ ନାୟକ, ଏମିତି ଭିନ୍ନ ଭିନ୍ନ ଭାବେ ଦର୍ଶକକୁ ଦେଇ ଆସିଛନ୍ତି ଭରପୁର ମନୋରଞ୍ଜନର ଖୋରାକ। ଆଜି କଳାକାରରେ ଆମେ ଚର୍ଚ୍ଚା କରିବା ପରେଶ ରାୱଲଙ୍କୁ ନେଇ, ଆଉ ଶୁଣିବା ତାଙ୍କ ଅଭିନୀତ ଚଳଚ୍ଚିତ୍ରର କେତୋଟି ମିଠା ମିଠା ଗୀତ।

ସୁଣୁଛନ୍ତି କଳାକାର କାର୍ଯ୍ୟକ୍ରମ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। ତ ବନ୍ଧୁ, ଆମେ କଥା ହଉଛେ ଭର୍ସାଟାଇଲ୍ ଆକ୍ଟର ପରେଶ ରାୱଲଙ୍କ ସମ୍ପର୍କରେ। ହିନ୍ଦୀ ସିନେମାର ଜଣେ ଉତ୍କୃଷ୍ଟ ଅଭିନେତା ଭାବରେ ବିବେଚିତ ପରେଶ ରାୱଲ 240 ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର, 3 ଫିଲ୍ମଫେୟାର ପୁରସ୍କାର ସମେତ ବିଭିନ୍ନ ପୁରସ୍କାର, ସମ୍ମାନ ଓ ଉପାଧିର ଅଧିକାରୀ ପରେଶ ରାୱଲ। ତାଙ୍କୁ 2014 ମସିହାରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। 1955 ମସିହା ମେ ମାସ 30 ତାରିଖରେ ତତ୍କାଳୀନ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ପରେଶ। ପିଲାଦିନ ଆଉ ଶିକ୍ଷା ବମ୍ବେରେ କଟିବା ପରେ 1985 ମସିହାରେ ପ୍ରଥମେ ବଲିଉଡ଼ରେ ପ୍ରବେଶ କରିଥିଲେ। ଚଳଚ୍ଚିତ୍ର ଅର୍ଜୁନରେ ସହ ଅଭିନେତା ଭାବେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ 1986 ମସିହାରେ ଚଳଚ୍ଚିତ୍ର ନାମରେ ଖଳନାୟକ ରାଣା ଭୂମିକାରେ ତାଙ୍କୁ ଜଣେ ଟ୍ୟାଲେଣ୍ଟେଡ୍ ଅଭିନେତାର ମାନ୍ୟତା ମିଳିଥିଲା। ଏହାପରେ ଅନେକ ଚଳଚ୍ଚିତ୍ରରେ ତାଙ୍କୁ ସୁଯୋଗ ମିଳିଛି। ଖଳନାୟକ ଭାବେ ସେ ଯେତିକି ପରିଚିତ, ଚରିତ୍ର ଅଭିନେତା ଭାବେ ମଧ୍ୟ ସେତିକି ପ୍ରସିଦ୍ଧ। ତେବେ ତାଙ୍କ ହାସ୍ୟ ଅଭିନେତା ଦର୍ଶକଙ୍କୁ ଏକ ନୂଆ ଖୋରାକ ଯୋଗାଇଛି। 1980-90 ମଧ୍ୟରେ ସେ ପ୍ରାୟ 100 ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ସେ ସମୟରେ ପ୍ରାୟ ସବୁ ଚଳଚ୍ଚିତ୍ରରେ ପରେଶ ରାୱଲଙ୍କୁ ଦେଖିବାକୁ ମିଳିଛି। ରୂପ କେ ରାନୀ, ଚୋର କେ ରାଜା, କବ୍ଜା, କିଙ୍ଗ ଅଙ୍କଲ, ରାମ ଲଖନ, ଦାଉଦ, ବାଜି ଆଦି ଚଳଚ୍ଚିତ୍ର ସେହି ସମୟରେ ପରେଶଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଥିଲା। ଅନ୍ଦାଜ ଅପ୍ନା ଅପ୍ନାରେ ତାଙ୍କ ଡବଲ ରୋଲ୍ ରାମ ଗୋପାଳ ଏବଂ ଶ୍ୟାମ ଗୋପାଳ ଭୂମିକାରେ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କୁ ବେଶ୍ ହସର ଖୋରାକ ଯୋଗାଇଥିଲା।

ତ ବନ୍ଧୁ, ନାୟକ ହୁଅନ୍ତୁ ବା ଚରିତ୍ର ଅଭିନେତା ହୁଅନ୍ତୁ କିମ୍ବା ହାସ୍ୟ ଅଭିନେତା, ଭିନ୍ନ ଭିନ୍ନ ଚରିତ୍ରରେ ଭିନ୍ନ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ତିଆରି କରିସାରିଥିବା ପରେଶ ରାଓ୍ୱଲଙ୍କୁ ଯେତେ ଯେତେ ତାଙ୍କ ବୟସ ବଢ଼ୁଛି ସେତେ ସେତେ ସିଏ ପରିପକ୍ୱ ହେଉଛନ୍ତି। ନୂଆ ନୂଆ ଚରିତ୍ର ନୂଆ ନୂଆ ଭୂମିକାରେ ବଲିଉଡ଼ରେ ଦର୍ଶକ ଦେଖିବାକୁ ତାଙ୍କୁ ପାଇଛନ୍ତି। ପରେଶ ରାଓ୍ୱଲଙ୍କୁ ଗୋଟେ ସବୁଠୁ ନୂଆ ଭୂମିକା ଓ ନୂଆ ପରିଚୟ ଦେଇଥିଲା 2000 ମୁଭି ହେରାଫେରି। ଏହି ଫିଲ୍ମରେ ବାବୁ ଭାୟା ମାନେ ବାବୁ ରାଓ ଗଣପତି ରାଓ ଆପ୍ଟେ ଚରିତ୍ର ଦର୍ଶକଙ୍କୁ ହସି ହସି ବେଦମ କରିଦେଇଥିଲା। ଏହି ଚରିତ୍ର ପରେ ସେ ସାରା ଦେଶରେ ପାଲଟି ଯାଇଥିଲେ ବାବୁ ଭାୟା। ସେପରି 2012 ଓ ମାଇ ଗଡ଼ର କାଞ୍ଜିଲାଲ ତାଙ୍କୁ ଆଉ ଏକ ନୂଆ ପରିଚୟ ଦେଇଥିଲା। କେତନ ମେହେଟ୍ଟାଙ୍କ ସର୍ଦ୍ଦାରରେ ମଧ୍ୟ ବଲ୍ଲଭ ଭାଇ ପଟେଲର ଭୂମିକା ହେଉ କିମ୍ବା ଦ ତାଜ୍ ଷ୍ଟୋରର ବିଷ୍ଣୁ ଦାସର ଭୂମିକା, 2025 ଅଜୟରେ ମହନ୍ତ ଅଭେଦାନନ୍ଦ ହେଉ କିମ୍ବା ୟୁରିର ଗୋବିନ୍ଦ ଭରଦ୍ୱାଜ ହେଉ, ନାୟକର ସିଏମ୍ଙ୍କ ସେକ୍ରେଟାରୀ ବଂଶଲାଲ ହେଉ, ଏମିତି ଭିନ୍ନ ଭିନ୍ନ ଚରିତ୍ରରେ ସେ ନଜରକୁ ଆସିଛନ୍ତି। ତାଙ୍କ ଅଭିନୀତ ପ୍ରମୁଖ ସିନେମା ମଧ୍ୟ ରହିଛି ବାଗବାନ, ଚାଇନା ଗେଟ୍, ଏତରାଜ, ଟେବୁଲ ନମ୍ବର 21, ନାୟକ, ଆଙ୍ଖେ, ଆୱାରା ପାଗଲା ଦିୱାନା, ହଙ୍ଗାମା, ଗରମ ମସାଲା, ଦେ ଦନାଦନ, ଆକ୍ରୋଶ, ଚୁପ୍ ଚୁପ୍କେ, ମାଲାମାଲ ୱିକ୍ଲି, ୱେଲକମ୍, ମେରେ ବାପ ପେହେଲେ ଆପ୍, ଓଏ ଲକି ଲକି ଓଏ, ରେଡ଼ି, ଟାଇଗର ଜିନ୍ଦା ହେ, ଟାଇଗର ଜିନ୍ଦା ହେ, ସଞ୍ଜୁ, ଦ ଷ୍ଟୋରି ଟେଲର, ନିକିତା ରାୟ, ଥମାସ ଆଉ ଥମା ସର୍ଫିରା, ଏମିତି ଅନେକ ଚଳଚ୍ଚିତ୍ରରେ ସେ ଭିନ୍ନ ଭିନ୍ନ ଅନ୍ଦାଜରେ ଅଭିନୟ କରିଛନ୍ତି। ଓ ଛକ୍ରି ଏବଂ ସାର୍ ପାଇଁ ସେ 1994 ମସିହାରେ ନ୍ୟାସନାଲ ଫିଲ୍ମ ଆୱାର୍ଡ ପାଇଥିଲେ। ତାପରେ ତିନିଥର ସେ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି ଆଉ 10 ମଧ୍ୟ ମନୋନୀତ ହୋଇଛନ୍ତି। 1994 ସାର୍ ପାଇଁ ଶ୍ରେଷ୍ଠ ନେଗେଟିଭ ରୋଲ୍, 2001 ହେରାଫେରି ପାଇଁ ଏବଂ 2003 ଆୱାରା ପାଗଲା ଦିୱାନା ପାଇଁ ଶ୍ରେଷ୍ଠ କମିକ୍ ରୋଲ୍ରେ ମଧ୍ୟ ଫିଲ୍ମଫେୟାର ଜିତିଛନ୍ତି। 10 ସେ ଫିଲ୍ମଫେୟାରରେ ମନୋନୀତ ହୋଇଛନ୍ତି। ଉଭୟ ନେଗେଟିଭ କମିକ୍ ଓ ସପୋର୍ଟିଂ କଳାକାର ଭାବେ ସେ ପୁରସ୍କାର ତାଲିକାରେ ସ୍ଥାନ ପାଇପାରିଛନ୍ତି। ସେହିପରି ଆଇଫା ଆୱାର୍ଡ ହେଉ କି ଷ୍ଟାର ସ୍କ୍ରିନ୍ ହେଉ, ଜି ସିନେ ହେଉ, ପ୍ରଡ୍ୟୁସର ଗିଲ୍ଡ ହେଉ, ବଲିଉଡ୍ ମୁଭି ଆୱାର୍ଡ, ଏମିତି ଅନେକ ଜିତିଛନ୍ତି ଆଉ ଅନେକ ବାର ଏହିସବୁ ସମ୍ମାନରେ ମନୋନୀତ ହୋଇଛନ୍ତି। 2014 ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଏବଂ 2018 ମସିହାରେ ମହାରାଷ୍ଟ୍ର ସରକାରଙ୍କଠାରୁ ରାଜ କପୁର ସ୍ପେଶାଲ କଣ୍ଟ୍ରିବ୍ୟୁସନ ଆୱାର୍ଡ ମିଳିଛି ପରେଶ ରାଓ୍ୱଲଙ୍କୁ।

ସୁନ୍ଦର ଏକ ପୃଥିବୀ ଯେଉଁଠି ଥିବ ପ୍ରକୃତିର ଶୀତଳ ଛାଇ, ଅହର ବହୁଥିବ ମୃଦୁ ମଳୟ, କଳକଳ ନାଦରେ ବହିଯାଉଥିବ ଝରଣା, ଝରଣାର ମିଠା ଜଳ ମନରେ ଶିହରଣ ଆଣୁଥିବ, ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ମନ ଭିତରେ ଉନ୍ମାଦନା ସୃଷ୍ଟି କରୁଥିବ। କଣ ବନ୍ଧୁ, ଚମକି ପଡ଼ିଲେ କି? ଏହା କେଉଁ ଘଞ୍ଚ ଅରଣ୍ୟର ବର୍ଣ୍ଣନା ପରି ଲାଗୁଛି ନା? ଥରେ ଚିନ୍ତା କଲେ ଏଇଭଳି ଦୃଶ୍ୟ ଯଦି ଆପଣଙ୍କ ନିଜ ବଗିଚାରେ ଥିବ କେମିତି ହୁଅନ୍ତା? ଏ ପ୍ରଶ୍ନର ଉତ୍ତର ଖୋଜୁଥାନ୍ତୁ ନା? ମୁଁ ଫେରୁଛି ଏଇ ଗୀତଟି ପରେ।

ନାଇଁ ବନ୍ଧୁ, ଦିଗନ୍ତ ପାରେ ନୁହେଁ, ନିଜ ବଗିଚାରେ, ନିଜ ଘରେ, ନିଜ ଆଖପାଖରେ ଆମେ ସେଇ ବଣର ମାଳତୀକୁ ଫୁଟେଇ ପାରିବା। ହଁ, ଥରେ ମନେ ପକାନ୍ତୁ ତ ବନ୍ଧୁ, ଦିନେ ପ୍ରତି ଗାଁର ଶେଷରେ ଗୋଟେ ବିରାଟ ତୋଟା ଥିଲା। ସେ ତୋଟାରେ ଶହ ଶହ ଗଛ ଥିଲା, ଫଳ ଫୁଲରେ ପରିପୂର୍ଣ୍ଣ ହୋଇଯାଉଥିଲା। ସେସବୁ କି ବର୍ଷା ଦିନ କି ଖରାଦିନ, ସବୁବେଳେ ସବୁଦିନେ ଭିନ୍ନ ଭିନ୍ନ ଋତୁଜନିତ ଫଳ ମିଳୁଥିଲା। ଆଉ ସେ ତୋଟାରେ କେତେ କେତେ ଦେଶୀ ପକ୍ଷୀଙ୍କର ମେଳା ଲାଗୁଥିଲା। ସେମାନଙ୍କର କିଚିରି ମିଚିରି ତୋଟାର ପରିବେଶକୁ ମୁକ୍ତ କରୁଥିଲା। କେତେବେଳେ ଛୋଟ ଛୋଟ ବନ୍ୟଜନ୍ତୁଙ୍କ ଆତଜାତ ହେଉଥିଲା, ଠେକୁଆ, ନେଉଳ, କୋଧି, ଛିଙ୍କ, ଶାଳିଆ ପତେନି, କଟାସ, ବିଲୁଆ, ଶିଆଳ, ଏମିତି କେତେ କ'ଣ ବନ୍ୟଜନ୍ତୁ ମିଳୁଥିଲେ। କେଉଁଠି କେଉଁଠି ଗାଁ ତୋଟାରେ ହରିଣ, ସମ୍ବର ଆଦି ମଧ୍ୟ ଦେଖାଯାଉଥିଲେ। କିନ୍ତୁ ଆଜି ଆଜି ସେସବୁ କେମିତି ହଜିଗଲାଣି, ନା ଅଛି ତୋଟା, ନା ସେ ଗ୍ରାମ୍ୟ ଜଙ୍ଗଲ ଅବା ଗାଁର ପରିବେଶ।

ହଁ ବନ୍ଧୁ, ବନହରିଣୀ ବି ପୋଷା ମାନିବ, ବନ ପକ୍ଷୀ ବି ପୋଷା ମାନିବ, ବନ୍ୟଜନ୍ତୁମାନେ ବି ଆତଜାତ ହେବେ ଆପଣଙ୍କ ଚାରିପାଖରେ। ମହୁମାଛି, ପ୍ରଜାପତି, କେତେ ପ୍ରକାର ଦେଶୀ ବିଦେଶୀ ପକ୍ଷୀ ବି ଆପଣଙ୍କ ଚାରିପାଖରେ ଗୁଣୁଗୁଣୁ ହେଉଥିବେ, କିଚିରିମିଚିରି ଶବ୍ଦ କରୁଥିବେ। କେମିତି ଯଦି ଆମେ ଆମ ବଗିଚାରେ ସେ ପ୍ରାକୃତିକ ପରିବେଶକୁ ତିଆରି କରିଦେବା, ଆମ ବଗିଚାକୁ ଗୋଟିଏ ସୁନ୍ଦର ପୃଥିବୀରେ ପରିଣତ କରିଦେବା ନା ବନ୍ଧୁ, ଦେଖିବେ ସେଠି ସବୁ କିଛି ମିଳିବ। ଅତୀତର ଗାଁ ତୋଟା ଆଉ ଗାଁ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ଭଳି ଆମ ବଗିଚାକୁ ମଧ୍ୟ ଆମେ ବଦଳି ଦେଇପାରିବା ଗୋଟିଏ ପ୍ରାକୃତିକ ପରିବେଶ ମଧ୍ୟରେ। ହଁ ବନ୍ଧୁ, କହୁଥିଲି ଅତୀତର ସେ ଗ୍ରାମ୍ୟ ଜଙ୍ଗଲ କଥା। ପ୍ରତି ଗାଁର ଶେଷ ମୁଣ୍ଡରେ ଗୋଟିଏ ଗ୍ରାମ୍ୟ ଜଙ୍ଗଲ ଥିଲା। ସେ ଗ୍ରାମ୍ୟ ଜଙ୍ଗଲ ସାଧାରଣତଃ ଗ୍ରାମାଞ୍ଚଳ ନିକଟରେ ଥିବା ବା ସରକାରୀ ଆଇନ ଅନୁଯାୟୀ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଚିହ୍ନଟ ହୋଇଥିବା ଜଙ୍ଗଲ। ଏହା ସ୍ଥାନୀୟ ପରିବେଶକୁ ସନ୍ତୁଳନ ରଖିବା ସହିତ ଗ୍ରାମବାସୀଙ୍କର ବିଭିନ୍ନ ପ୍ରାଥମିକ ଆବଶ୍ୟକତାକୁ ପୂରଣ କରୁଥିଲା। ଏଥିରୁ ସ୍ଥାନୀୟ ଲୋକେ ଜାଳେଣୀ କାଠ, ଘର ଚାହିଁବା ପାଇଁ ଘାସ, ବାଉଁଶ, ପଶୁମାନଙ୍କ ପାଇଁ ଚରିବାର ସୁବିଧା ମଧ୍ୟ ପାଉଥିଲେ। ଗାଁ ପାଖରେ ଥିବା ଏହି ଜଙ୍ଗଲଗୁଡ଼ିକ ମୃତ୍ତିକା କ୍ଷୟ ରୋକିବା ସହିତ ବାୟୁମଣ୍ଡଳକୁ ସ୍ୱଚ୍ଛ ରଖୁଥିଲା। ସାଧାରଣତଃ ଏଗୁଡ଼ିକ ଗ୍ରାମବାସୀ, ପଞ୍ଚାୟତ ଏବଂ ରାଜ୍ୟ ବନ ବିଭାଗର ମିଳିତ ସହଯୋଗରେ ପରିଚାଳିତ ହୋଇଥାଏ। ଅନେକ ସ୍ଥାନରେ ଏହି ଜଙ୍ଗଲଗୁଡ଼ିକ ନିଆଁ ଲାଗିବା ଏବଂ ବେଆଇନ ଗଛ କଟାଯିବା ଯୋଗୁଁ ଆଜି ଧୀରେ ଧୀରେ ଲୋପ ପାଇଗଲାଣି, ଫଳରେ ଗାଁର ପରିବେଶ ବି ବଦଳିଗଲାଣି।

100.4 आकाश मन एफएम रेनबो कडक से दिल तक तो बंधु हमें कथा होचे किमिति निज बाड़ी बगीचा रे पृथ्वीटी तैयार करी परिबा निज बाड़ी बगीचा को किमिति सबजीवा रे फरते परिबा हम बाड़ी बगीचा रे किमिति प्राकृतिक उपाय रे जीवजंतु काढ़ी परिबा हा बंधु थरे मन पकंत तो गाँ मुंडे थी तोटा एवं ग्राम्य जंगल प्रभाव रे गाँव परिवेश केते मधुर थिला ग्राम्य जलवायु शीतल रहिबा सहित वर्षा मध्य ठीक होता वर्ष सारा फूल फल गाँ हसी उठुला ଗାଁରେ ନା ଥିଲା ଖରାଦିନେ ଅଧିକ ଗରମ କିମ୍ବା ବର୍ଷା ଦିନେ ଅନିୟମିତ ବର୍ଷାର ଚିନ୍ତା ଗାଁର ଗୃହପାଳିତ ପଶୁକୁ ନା ଅଭାବ ହେଉଥିଲା ଖାଦ୍ୟ ନା ଗାଁ ଲୋକଙ୍କ ଅଭାବ ହେଉଥିଲା ଫୁଲ ଫଳ ଜାଳିଣୀ କିନ୍ତୁ ଆଜି ଏସବୁ ଯେମିତି ସ୍ୱପ୍ନ ପରି ମନେ ହେଉଛି ସବୁ ଯେମିତି ଦୂରେଇ ଯାଇଛି ଆଜି କାଁ ଭା କେଉଁଠି ଯଦି ଗ୍ରାମ୍ୟ ଜଙ୍ଗଲ କିମ୍ବା ତୋଟା ବଞ୍ଚି ରହିଛି ସେଠି ଗଛ ପଦା ହୋଇ କାଁ କାଁ ହୋଇଯାଇଛି ତେଣୁ ଏସବୁକୁ ଫେରାଇ ଆଣିବା କ'ଣ ଜରୁରୀ ନୁହେଁ କି ବନ୍ଧୁ

ହଁ ବନ୍ଧୁ, ସେଇ ଗାଁ ତୋଟାର ମହକକୁ ଫେରାଇ ଆଣିବାକୁ ପଡ଼ିବ। ଆମ ବାଡ଼ି ବଗିଚାରେ ସୃଷ୍ଟି କରିବାକୁ ପଡ଼ିବ ଗୋଟେ ନୂଆ ପୃଥିବୀ। ଆମ ବାଡ଼ି ବଗିଚାରେ ପୃଥିବୀର ଅର୍ଥ ହେଉଛି ଆମର ଛୋଟ ପରିସର ମଧ୍ୟରେ ସମଗ୍ର ପ୍ରକୃତିର ଏକ ଛାୟା ବା ପ୍ରତିବିମ୍ବଟିଏ ସୃଷ୍ଟି କରିବା। ଏହି ଚିନ୍ତାଧାରାକୁ ସଫଳ କରିବାକୁ ହେଲେ ଆମକୁ ପ୍ରଥମେ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ସେଥିପାଇଁ ବାଡ଼ିର ମାଟି, ପବନ, ପାଣି, ସୂର୍ଯ୍ୟକିରଣର ସଠିକ୍ ବ୍ୟବହାର କରି ଗଛଲତା ଲଗାଇବା ଦ୍ୱାରା ଗୋଟିଏ ଛୋଟ ପରିବେଶଟିଏ ସୃଷ୍ଟି ହୋଇପାରିବ। ଏହା ପୃଥିବୀର ଜଳବାୟୁ ଚକ୍ରକୁ ଛୋଟ ସ୍ତରରେ ପ୍ରତିଫଳିତ କରି ଆମ ବଗିଚା ମଧ୍ୟରେ ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରିପାରିବ। ଆମ ବଗିଚାର ପରିବେଶ ପ୍ରାକୃତିକ ହେଲେ ସେଠାରେ ଆପେ ଆପେ ପ୍ରାକୃତିକ ଉପାଦାନ ଧୀରେ ଧୀରେ ବଢ଼ିବାରେ ଲାଗିବ। ସେଠାରେ ଜୈବ ବିବିଧତା ସୃଷ୍ଟି ହେବ। ବିଭିନ୍ନ ପ୍ରକାର ଫୁଲ, ଫଳ, ପନିପରିବା, ଔଷଧୀୟ ଗଛ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାର ପକ୍ଷୀ, ପ୍ରଜାପତି ଆଉ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ଆଶ୍ରୟସ୍ଥଳୀ ତିଆରି ହୋଇପାରିବ, ଯାହା ପୃଥିବୀର ଜୀବଜଗତର ଏକ ଅଂଶ।

ମାଟି ଜଳ ସଂରକ୍ଷଣ ହେଉଛି ଆମ ବଗିଚାର ପ୍ରମୁଖ ଉପାଦାନ। ବାଡ଼ିରେ ବର୍ଷା ଜଳ ସଂରକ୍ଷଣ କରିବା, ଘରୋଇ ଆବର୍ଜନାକୁ ଜୈବିକ ସାର ପ୍ରସ୍ତୁତ କରି ମାଟିର ଉର୍ବରତା ବଜାୟ ରଖିବା ଦ୍ୱାରା ପ୍ରକୃତିର ଉପଯୁକ୍ତ ସେବା ହେବ, ଯାହାଫଳରେ ଧୀରେ ଧୀରେ ସେହି ପ୍ରକୃତିକୁ ଖାପ ଖାଉଥିବା ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗର ଆତଜାତ ହେବ ଆଉ ପ୍ରକୃତିର ଖାଦ୍ୟଚକ୍ର ଶୃଙ୍ଖଳ ଠିକ୍ ଭାବେ ପରିଚାଳିତ ହେବ। ଏହା ସହିତ ଆମ ବଗିଚାରେ ଗୋଟିଏ ସୁନ୍ଦର ପୃଥିବୀଟିଏ ଗଢ଼ି ଉଠିବ। ନା କ'ଣ କହୁଛନ୍ତି?

ସବୁଜିମ ଭରା ବାଡ଼ି ବଗିଚା ମନକୁ ଶାନ୍ତି ଦେବା ସହିତ ପୃଥିବୀକୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆମ ପାଖକୁ ଟାଣି ଆଣିଥାଏ। ଆପଣଙ୍କ ବାଡ଼ି ବଗିଚାରେ ଆହୁରି ସବୁଜ ଜୀବନ୍ତ କରିବା ପାଇଁ ଆପଣ ବିଭିନ୍ନ ବଗିଚା ପରିଚାଳନା ସମ୍ବନ୍ଧୀୟ ସହାୟତା ଓ ପରାମର୍ଶ ବି ଗ୍ରହଣ କରିପାରିବେ। ଆପଣଙ୍କ ବାଡ଼ି ବଗିଚାରେ କ'ଣ ନୂଆ କରିବାକୁ ଚାହୁଁଛନ୍ତି ସେସବୁ ବିଶେଷଜ୍ଞଠାରୁ ଜାଣି ତାକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିପାରିବେ। ଆମ ବାଡ଼ି ବଗିଚାକୁ ଗୋଟିଏ ଘରୋଇ ଉଦ୍ୟାନ, ଯେଉଁଠି ଖର ପଛ ବା ସାମ୍ନାପଟେ ଫଳ ପନିପରିବା ଔଷଧୀୟ ବୃକ୍ଷ ଫୁଲ ଆଦି ଲଗାଯାଇଥାଏ। ଏହା ସ୍ୱାସ୍ଥ୍ୟ, ପରିବେଶ ଆଉ ପାରିବାରିକ ଆବଶ୍ୟକତା ପାଇଁ ହିଁ ଅତ୍ୟନ୍ତ ଲାଭଦାୟକ। ଆମ ବାଡ଼ି ବଗିଚାର ମୁଖ୍ୟ ବିଶେଷତ୍ୱ ହେଲା ଏଠାରେ ସତେଜ ପନିପରିବା ମିଳିଥାଏ। ଘରୋଇ ବଗିଚାରେ କଞ୍ଚାଲଙ୍କା, ପୋଟଳ, ଭେଣ୍ଡି, ବାଇଗଣ, ପାଳଙ୍ଗ, ମୂଳା ବି ଆଦି ମିଳିଥାଏ। ଆଉ ଏହି ବାଡ଼ି ବଗିଚାକୁ ଆମେ ଏଭଳି ସଜେଇବା ଯାହା ସବୁବେଳେ ସବୁ ସମୟରେ ସବୁ ଋତୁରେ ଆମ ଆବଶ୍ୟକତାକୁ ମେଣ୍ଟାଇ ପାରୁଥିବ। ଫୁଲ, ଫଳ, ଜାଳେଣୀ ସବୁକିଛି ଆମେ ମଧ୍ୟ ସେଠୁ ପାଇପାରୁଥିବା। ଆଉ ପ୍ରାକୃତିକ ପରିବେଶରେ ଥିବା ଜୀବଜନ୍ତୁ କୀଟ ପତଙ୍ଗ ବି ଆମ ବଗିଚାରେ ଘୁରି ବୁଲୁଥିବେ ଆଉ ଆମକୁ ଅପାର ଶାନ୍ତି ଆଉ ଆନନ୍ଦ ହିଁ ଦେଉଥିବେ।

ହଁ ବନ୍ଧୁ, ଆପଣଙ୍କ ବଗିଚାକୁ ଏକ ସମୃଦ୍ଧ ବନ୍ୟପ୍ରାଣୀ ବାସସ୍ଥାନରେ ପରିଣତ କରିବା ପାଇଁ ତିନୋଟି ଜରୁରୀ ଉପାଦାନ ଯୋଗାଇବା ଆବଶ୍ୟକ। ଖାଦ୍ୟ, ପାଣି ଆଉ ଆଶ୍ରୟ। ଦେଶୀୟ ପ୍ରଜାତି ଚାରା ରୋପଣ କରିବା ସହ ଗୋଟିଏ ଛୋଟ ଜଳ ଉତ୍ସ ବି ସ୍ଥାପନ କରିପାରିବେ। କିଛି ଜଙ୍ଗଲୀ ଅପରିଷ୍କାର କୋଣ ବି ଛାଡ଼ିଦେଲେ ଆପଣଙ୍କ ପ୍ରାକୃତିକ ଭାବରେ ସ୍ଥାନୀୟ ପରାଗ ସଂଗ୍ରାମରେ ସହଯୋଗ କରୁଥିବା ମହୁମାଛି, ପ୍ରଜାପତି ଆଉ ଅନ୍ୟ ପତଙ୍ଗ, ପକ୍ଷୀ, ଛୋଟ ପ୍ରାଣୀକୁ ଆସିବାର ସୁଯୋଗ ମିଳିପାରିବ। ସ୍ଥାନୀୟ ବନ୍ୟପ୍ରାଣୀ ଦେଶୀୟ ଉଦ୍ଭିଦ ଉପରେ ବହୁତ ନିର୍ଭର କରନ୍ତି। ଗଛ, ଗୁଳ୍ମ ଆଉ ଫୁଲର ବିବିଧ ମିଶ୍ରଣ ଦ୍ୱାରା ବର୍ଷସାରା ଖାଦ୍ୟ ଆଉ ଆଶ୍ରୟ ଉପଲବ୍ଧ ହେବ। ମହୁମାଛି ଓ ପ୍ରଜାପତିଙ୍କୁ ଆକର୍ଷିତ କରିବା ପାଇଁ ଗେଣ୍ଡୁ ଫୁଲ, ସୂର୍ଯ୍ୟମୁଖୀ, ଦେଶୀୟ ବନ୍ୟ ଫୁଲ ଲଗାଇବାକୁ ପଡ଼ିବ। ବୁଦାଳିଆ, ଗୁଳ୍ମ ଆଉ କୋଳି ଜାତୀୟ ଗଛ ଲଗାଇଲେ ତାହା ପ୍ରାକୃତିକ ଖାଦ୍ୟ ଏବଂ ଆଶ୍ରୟ ବର୍ଷସାରା ପ୍ରଦାନ କରିବ। ଘାସ ଜାତୀୟ ବୁଦାଳିଆ ଗଛ ଦ୍ୱାରା କୀଟପତଙ୍ଗ ବାସ କରନ୍ତି, ତେଣୁ ସେସବୁ ଲଗାଇବା ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ସତରେ ଗୋଟିଏ ସୁନ୍ଦର ପୃଥିବୀ ଭାବେ ଗଢ଼ି ତୋଳିବାକୁ ପଡ଼ିବ ନିଜ ବଗିଚାକୁ, ତାହେଲେ ଯାଇ ତାହା ଏକ ପ୍ରାକୃତିକ ସବୁଜିମା ଭରା ପୃଥିବୀଟିଏ ବା ଜଙ୍ଗଲଟିଏ ହୋଇପାରିବ।

ହଁ ବନ୍ଧୁ, ସମୟ ହେଉଛି ବଡ଼ ବଳବାନ। ଯେଉଁ ସମୟ ଆମଠୁ ଆମ ପ୍ରାକୃତିକ ପରିବେଶକୁ ଛଡ଼େଇ ନେଇଥିଲା, ଯେଉଁ ସମୟ ଆମକୁ ସେ ପ୍ରାକୃତିକ ପରିବେଶ ନଷ୍ଟ କରିବାକୁ ମନ ଭିତରେ ପ୍ରବର୍ତ୍ତାଇଥିଲା, ସେହି ସମୟ ଆଜି କହୁଛି ଆସନ୍ତୁ ପୁଣି ଥରେ ସେ ପ୍ରାକୃତିକ ପରିବେଶକୁ ତିଆରି କରିବା, ପୁଣି ଥରେ ସେହି ନୂଆ ପୃଥିବୀରେ ଯେଉଁଠି ପଶୁ ପକ୍ଷୀ ଉଦ୍ଭିଦ ସବୁ ସୁଖରେ ଥିବେ, ଆନନ୍ଦରେ ଥିବେ, ସବୁଜିମାରେ ଭରି ଯାଉଥିବ, ସବୁକିଛି ନଦୀ ନାଳ ବର୍ଷା ପବନ ସବୁକିଛି ହେଉଥିବ, ତାରି ମଧ୍ୟରେ ଆଉ ଥରେ ବାସ କରିବା। ଆସନ୍ତୁ ନା ପୁଣି ଥରେ ତିଆରି କରିବା ନୂଆ ଏକ ପୃଥିବୀ। ତ ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତାର କାର୍ଯ୍ୟକ୍ରମ। ତ ବନ୍ଧୁ, ଏଇଠି କହି ରଖୁଛୁ ଆମର ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ଯାହା 10 ମିନିଟ୍ରୁ ଆମେ ଆରମ୍ଭ କରିବା, ସେଥିରେ ଆଜିର ଟପିକ୍ ରହିଛି ଆଳୁ ଆମ ଖାଦ୍ୟରେ କେତେ ଜରୁରୀ। ଆଳୁ ବା ପୋଟାଟୋ ଯାହା ଆମ ଖାଦ୍ୟରେ ଏକ ଉପାଦାନ ପାଲଟି ଯାଇଛି, ତ ସେ ଆମ ଖାଦ୍ୟ ପାଇଁ କେତେ ଆବଶ୍ୟକତା କେତେ ଜରୁରୀ, ସେ ସମ୍ପର୍କରେ ଆପଣ ଆପଣଙ୍କର ମତାମତ ଆମକୁ ଦେଇପାରିବେ। ଏସ୍ଏମ୍ଏସ୍ ମାଧ୍ୟମରେ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବାର ନମ୍ବର ହେଲା 09495963210 ଏବଂ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏହି ଦୁଇଟି ନମ୍ବରରେ ଆପଣ ଆପଣଙ୍କର ମତାମତ ଦେଇପାରିବେ। ଏସ୍ଏମ୍ଏସ୍ କରିବାକୁ ହେଲେ FMRC ଟାଇପ୍ କରିବେ, ନିଜ ନାଁ ଠିକଣା ଲେଖି ନିଜର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ରେ ନିଜ ନାଁ ଠିକଣା ଲେଖି ମଧ୍ୟ ମତାମତ ଦେଇପାରିବେ। ମନେ ରଖନ୍ତୁ ଆଜିର ଟପିକ୍ ଆଳୁ ଆମ ଖାଦ୍ୟରେ କେତେ ଜରୁରୀ।

ବନ୍ଧୁ, ରୋଷେଇ ଘରେ ସବୁଠୁ ଜରୁରୀ ପରିବା ହେଉଛି ଆଳୁ। ଆଳୁ ବିନା ତରକାରୀର ସ୍ୱାଦ ଭଲ ଲାଗେ ନା। ଭେଜ୍ ହେଉ କି ନନ୍ ଭେଜ୍, ଘରେ ପ୍ରସ୍ତୁତ ପ୍ରତ୍ୟେକ ତରକାରୀରେ ଆଳୁ ବ୍ୟବହାର ହେବା ନିଶ୍ଚିତ। ସେଇଥିପାଇଁ ତ ଆଳୁକୁ ପନିପରିବାର ରାଜା କୁହାଯାଏ। ବିଶ୍ୱର ପ୍ରାୟ 2/3 ଲୋକେ ମୁଖ୍ୟ ଭୋଜନରେ ଆଳୁ ଖାଇଥାନ୍ତି। ଘରୋଇ ଖାଦ୍ୟରେ ପାଖାପାଖି 50% ଆଳୁ ବ୍ୟବହାର ହୋଇଥାଏ। ତେବେ ଆପଣ ଜାଣନ୍ତି କି ସବୁଠୁ ପ୍ରିୟ ପରିବା ଆଳୁ ଶରୀର ପାଇଁ କେତେ ଉପକାରୀ, ଏହାକୁ ଖାଇବା ଦ୍ୱାରା ଆମର ଲାଭ ହୁଏ ନା କ୍ଷତି ହୁଏ, କ'ଣ ରହିଛି ଆପଣଙ୍କର ମତ, କ'ଣ ରହିଛି ଆଳୁକୁ ନେଇ ଆପଣଙ୍କର ଚିନ୍ତା ଚେତନା, ସେୟାର କରନ୍ତୁ ଆମକୁ SMS ମାଧ୍ୟମରେ ଏବଂ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ। SMS କରିବା ପାଇଁ ଆମ ନମ୍ବର ହେଲା 0949596310, ଆଉ ହ୍ୱାଟ୍ସଆପ୍ କରିବାର ନମ୍ବର ହେଲା 8895254200।

ଦିଅନ୍ତୁ ଆପଣଙ୍କର ମତାମତ ଶୁଣୁଥାନ୍ତୁ ମିଠା ମିଠା ଗୀତ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଳୁ ଆପଣଙ୍କ ପାଇଁ କେତେ ଉପକାରୀ ଆପଣଙ୍କ ଖାଦ୍ୟରେ କେତେ ଜରୁରୀ।

ବନ୍ଧୁ, ଏଇ ପ୍ରେମ ସେଇ ଆଳୁ ପାଇଁ ନା ଆଉ କାହା ପାଇଁ? ତ ଯାହା ପାଇଁ ଥାଉ ନା କାହିଁକି, ମୋ ପାଖରେ ପହଞ୍ଚି ଗଲାଣି ଆଳୁକୁ ନେଇ, ଆପଣଙ୍କର ଭଲ ପାଇବା ଆଳୁକୁ ନେଇ, ଆପଣଙ୍କର ଆତ୍ମୀୟତା ଆଳୁକୁ ନେଇ, ଆପଣଙ୍କର ଚିନ୍ତା ଚେତନା ଭାବ ଭାବନା। ତ ଆଳୁରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି, ଯେମିତିକି ପୋଟାସିୟମ, କ୍ୟାଲସିୟମ, ଭିଟାମିନ୍ ସି, ଆଇରନ୍, ଭିଟାମିନ୍ ବି ସିକ୍ସ, ମ୍ୟାଗ୍ନେସିୟମ। ତେବେ ଆଳୁର ସ୍ୱାସ୍ଥ୍ୟ ଉପକାରୀ ଗୁଣକୁ ନେଇ ଅନେକ ଦ୍ୱନ୍ଦ୍ୱ ବି ରହିଛି। ଆଳୁରେ ବହୁ ଉପକାରୀ ଗୁଣ ଥିଲେ ମଧ୍ୟ ଏହା ମଧୁମେହ ରୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ। ଆଳୁ ଅଧିକ କ୍ୟାଲୋରି ଆଉ କମ୍ ଫାଇବର ଦେଇଥାଏ। ଆଳୁରେ ଅଧିକ ପରିମାଣ କାର୍ବୋହାଇଡ୍ରେଟ୍ ରହିଥିବାରୁ ମଧୁମେହ ରୋଗୀଙ୍କ ପାଇଁ ଏହାର ବାରଣ ହୋଇଥାଏ। ତେଣୁ ଆପଣ କୁହନ୍ତୁ ନା, ଆଳୁ ଆମ ଖାଦ୍ୟରେ କେତେ ଜରୁରୀ? ଆପଣଙ୍କର ମେସେଜ୍ ମୋ ପାଖରେ ପହଞ୍ଚିଗଲାଣି। ଚାଲନ୍ତୁ ଦେଖିବା କିଏ କ'ଣ କହୁଛନ୍ତି ଆଳୁକୁ ନେଇ। ଏ ମେସେଜ୍ଟି ଆମର ଆସିଛି, ଦୋଳଗୋବିନ୍ଦ ମିଶ୍ର ଦେଇଛନ୍ତି ସୁଲାହି କିର୍ମିରା ଝାରସୁଗୁଡ଼ାରୁ। ନମସ୍କାର ଏଫ୍ଏମ୍ ରେନ୍ବୋ ଟିମ୍, ସମସ୍ତ ଶ୍ରୋତା ବନ୍ଧୁକୁ, ଆପଣ ସମସ୍ତଙ୍କୁ ମୋ ତରଫରୁ ଶୁଭେଚ୍ଛା। ଆଜି ଟିକେ ଖାଦ୍ୟ କଥା କହିବା, ଆଳୁ। ଓଡ଼ିଆ ଘରେ ଆଳୁ ନଥିଲେ ତରକାରୀ ଅଧା, ଡାଲମା, ବେସର, ପୋଟଳ ରସା, ଚପ୍ କି ଭାତ, ତା ସାଙ୍ଗେ ଆଳୁ ଭଜା। ଆଳୁ ଆମ ପ୍ଲେଟ୍ର ରାଜା। ଆଳୁ କେବଳ ସ୍ୱାଦ ପାଇଁ ନୁହେଁ, ପୁଷ୍ଟି ପାଇଁ ବି ଜରୁରୀ। ଏଥିରେ କାର୍ବୋହାଇଡ୍ରେଟ୍ ଅଛି ଯାହା ଶରୀରକୁ ଶକ୍ତି ଦିଏ, ପୋଟାସିୟମ ଅଛି, ଭିଟାମିନ୍ ସି ଅଛି, ଆଉ ଫାଇବର ବି ମିଳେ। କମ୍ ଦାମରେ ପେଟ ପୁରାଏ, ତେଣୁ ଗରିବ ବଡ଼ ଲୋକ ସମସ୍ତଙ୍କର ପ୍ରିୟ ହେଉଛି ଆଳୁ। ଆଜି ଲଞ୍ଚରେ ଆଳୁ ତରକାରୀ ଖାଉଥିବା ସମସ୍ତଙ୍କୁ ମୋ ତରଫରୁ ଶୁଭେଚ୍ଛା। ଏଫ୍ଏମ୍ ରେନ୍ବୋର ଗୀତ ଆଉ ଆଳୁର ସ୍ୱାଦ, ଜୀବନ ପୁରା ସେଟ୍। ଏ ମେସେଜ୍ଟି ଦେଇଛନ୍ତି ଜଣେ ଆଳୁ ପ୍ରେମୀ ଶ୍ରୋତା, ଦୋଳଗୋବିନ୍ଦ ମିଶ୍ର, ସୁଲାହି କିର୍ମିରା ଝାରସୁଗୁଡ଼ାରୁ। ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ମେସେଜ୍ଟି ପାଇଁ। ପରବର୍ତ୍ତୀ ମେସେଜ୍ଟି ଆମର ନିୟମିତ ଶ୍ରୋତା ରାଜେନ୍ଦ୍ର ନନା ଦେଇଛନ୍ତି ନୂଆଗାଁ କଟକରୁ। ଗୁଡ୍ ଆଫ୍ଟରନୁନ୍ ସାର୍, ଆଳୁ ଆମ ପାଇଁ ଅଧିକ ଜରୁରୀ, କିନ୍ତୁ ରୋଗୀମାନଙ୍କ ପାଇଁ ନିମ୍ନ ଆଳୁ ସବୁ ପ୍ରୋଗ୍ରାମ ଆବଶ୍ୟକ। ହଉ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମେସେଜ୍ ପାଇଁ। ପରବର୍ତ୍ତୀ ମେସେଜ୍ ଦେଇଛନ୍ତି ପ୍ରମୋଦ କୁମାର ସାହୁ, ଡିଏ ସାହି କାଦୁଆପଡ଼ା ଜଗତସିଂହପୁରରୁ। ଆଳୁ ଆମ ଦୈନିକ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଅଟେ, ଏଥିରେ ଶରୀର ପାଇଁ ଆବଶ୍ୟକ ଅନେକ ପୋଷକ ତତ୍ତ୍ୱ ମିଳେ। ବହୁତ ବହୁତ ଧନ୍ୟବାଦ ପ୍ରମୋଦ ଭାଇ, ଆପଣ ଆଳୁ ଖାଆନ୍ତୁ। ପରବର୍ତ୍ତୀ ମେସେଜ୍ଟି, ଜୟ ଜଗନ୍ନାଥ, ଜୟଦେବ ଭାଇ ନମସ୍କାର। ସବୁ ଓଡ଼ିଆ ମାନଙ୍କର ପ୍ରିୟ ପଖାଳ ଆଳୁ, ପଖାଳ ଆଉ ଆଳୁ ଭଜା, ସବୁ ଭଜା ତରକାରୀରେ ଆଳୁ ଆବଶ୍ୟକ, ଆଳୁ ବିନା ରୋଷେଇ ଅଧୁରା। ଏହି ସୁନ୍ଦର ମେସେଜ୍ଟି ଦେଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ସୌରୀ ପୋଷ୍ଟ ମହାସିଂହପୁର, ଭାୟା ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ। ବହୁତ ବହୁତ ଧନ୍ୟବାଦ ବିଜୟ ଭାଇ ଆପଣଙ୍କର ସୁନ୍ଦର ମେସେଜ୍ ପାଇଁ। ହଁ ବନ୍ଧୁ, ଆଳୁ ବିନା ସତରେ ଆମ ରୋଷେଇ ଅଧୁରା। ଆଳୁ ପରିବା ଭିତରେ ରାଜା, ତଥାପି ଆଳୁ କିଛି ଲୋକଙ୍କ ପାଇଁ କଟକଣା ହୋଇଯାଇଛି। ତ ସେମାନଙ୍କ ମନ ନିଶ୍ଚିନ୍ତ ଆଳୁକୁ ନେଇ ଦୁଃଖ ଥିବ, ତ ମନ ଦୁଃଖ କରନ୍ତୁନି। ମିଠା ଗୀତ ଆପଣଙ୍କୁ ଶୁଣେଇ ଦେଉଛି, ଯାହା କେବେ ବି ଡାଇବେଟିସ୍ ହେବନି ଗୀତ ଶୁଣିଲେ। ବନ୍ଧୁ, ଆଳୁ ଖାଇଲେ ସିନା ଡାଇବେଟିସ୍ ହେବ କି ଡାଇବେଟିସ୍ ବଢ଼ିଯିବ? ଡାଇବେଟିସ୍ ହେବ ନୁହେଁ, ଡାଇବେଟିସ୍ ବଢ଼ିଯିବ। ଯଦି ଡାଇବେଟିସ୍ ଅଛି ସେମାନଙ୍କ ପାଇଁ ଆଳୁ ଖାଇବା ମନା, ତେବେ ଏବେ ଆସନ୍ତୁ ମୁଁ ଆପଣଙ୍କୁ ଶୁଣାଇବି ସେଇ ଆଳୁ ଭଳି ମିଠା ମିଠା କେତୋଟି ଗୀତ, ଯିଏ କିନ୍ତୁ ଜମା ଡାଇବେଟିସ୍ କରିବନି।

ହଁ ବନ୍ଧୁ, ଅନେକ ସଂସ୍କୃତିରେ ଭୋଜନରେ ଭାତ, ପାସ୍ତା ଓ ଆଳୁ ପରଷାଯାଏ, କାରଣ ଏହି ଖାଦ୍ୟ ଶରୀରରେ କ୍ୟାଲୋରି ବଢ଼ାଏ, ପେଟ ଫୁଲ୍ କରିଥାଏ। ଆଳୁ ଭଳି ଅନେକ ଷ୍ଟ୍ରାଚି ଫୁଡ୍ଗୁଡ଼ିକ ହେଲା ମକା, ଗ୍ରୀନ୍ ମଟର, କନ୍ଦମୂଳ, ବିନ୍ସ ଇତ୍ୟାଦି। ଆମେ କହିଛୁ ଆଗରୁ ଆଳୁରେ ଅନେକ ଭିଟାମିନ୍ ଅଛି, ମିନେରାଲ୍ ଅଛି, ଫାଇବର ରହିଛି, ଏହା ଭିଟାମିନ୍ ସିରେ ଭରପୁର, ଯାହାକି ଏକ ଆଣ୍ଟି ଅକ୍ସିଡେଣ୍ଟ। ଶରୀରରେ ଭିଟାମିନ୍ ସି ଅଭାବରେ ହେଉଥିବା ବିଭିନ୍ନ ରୋଗକୁ ଏହା ରୋକିଥାଏ। ଆଳୁରେ ଏକ ପ୍ରକାର ନ୍ୟୁଟ୍ରିଏଣ୍ଟସ୍ ହେଲା ପୋଟାସିୟମ, ଏହା ଆମର ହୃଦୟ, ମାଂସପେଶୀ ଓ ସ୍ନାୟୁବିକ ପ୍ରଣାଳୀକୁ ସୁସ୍ଥ ରଖେ। ଆଳୁ ଚୋପାରେ ଫାଇବର ମିଳେ, ଏହା ଆମର ହଜମ ପ୍ରକ୍ରିୟାକୁ ଉନ୍ନତ କରେ। ତେଣୁ ଆଳୁ ଆମ ସଂସ୍କୃତିରେ, ଆମ ପରମ୍ପରାରେ ଏକ ପ୍ରମୁଖ ଖାଦ୍ୟ, ପ୍ରମୁଖ ଉପାଦାନ ଭାବେ ସ୍ଥାନ ପାଇଛି। ପ୍ରତ୍ୟେକ କ୍ଷେତ୍ରରେ ଆଳୁ ଆବଶ୍ୟକ ହୋଇଛି। ଆଳୁକୁ ବିଭିନ୍ନ ପ୍ରକାରରେ ଆମେ କରିପାରୁ, ଖାଇପାରୁ। କିଏ ତରକାରୀ କରି ଖାଆନ୍ତି, କିଏ ସିଝେଇ ଖାଆନ୍ତି, କିଏ ପୋଡ଼ିକରି ଖାଆନ୍ତି, କିଏ ଭଜା କରି ଖାଆନ୍ତି, ତ ବିଭିନ୍ନ ପ୍ରକାର ଖାଆନ୍ତି। ଏବେ ଗୋଟେ ମେସେଜ୍ ଆସିଛି, ଦେଖିବା ସେଥିରେ ସିଏ କ'ଣ କହୁଛନ୍ତି, ସେ କେମିତି ଆଳୁକୁ ଖାଉଛନ୍ତି ଦେଖିବା। ନମସ୍କାର ଭାଇ, କେମିତି ଅଛନ୍ତି? ଆଜିର କାର୍ଯ୍ୟକ୍ରମ ଟପିକ୍ରେ ମୋର ମତ, ଆଳୁ ଯଦି ଘରେ ଅଛି ତାହେଲେ ଆଉ କିଛି ଦରକାର ନାହିଁ। ଆଳୁ ଭଜା, ଆଳୁ ପୋଡ଼ା, ଆଳୁ ଭର୍ତ୍ତା, ଏମିତି ବହୁତ, ଆଳୁ ସିଝା, ଏମିତି ବହୁତ ପ୍ରକାର ଆଳୁର ଆଇଟମ୍କୁ ଆମେ ବନେଇ ପାରିବା। କିନ୍ତୁ ରୋଗ କହୁଛି ଆଳୁଠାରୁ ଦୂରେଇ ରୁହ, ଖାଇବା ଦେଖି ଚାହିଁକରି ଖାଇବା। ଟପିକ୍ ପାଇଁ ଧନ୍ୟବାଦ। ଏ ମେସେଜ୍ଟି ଦେଇଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ସୁଦ ଷଡ଼ଙ୍ଗୀ, ଖୋର୍ଦ୍ଧାରୁ। ଆପଣଙ୍କ ସୁନ୍ଦର ମେସେଜ୍ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତ ବନ୍ଧୁ, ଏମିତି ଅନେକ ମେସେଜ୍ ଆମ ପାଖରେ ପହଞ୍ଚୁଛି, ଯାହାକୁ ନେଇ, ଆଳୁକୁ ନେଇ ଆପଣଙ୍କର ଆପଣ ମତାମତ ଦେଇଚାଲିଛନ୍ତି। ପ୍ରକୃତରେ ଆଳୁ କେତେ ଉପକାରୀ, ନା ଆଳୁ ଆମ ଖାଦ୍ୟରୁ ଦୂରେଇ ଦେବା, ତ କ'ଣ କହୁଛନ୍ତି ଆପଣ, ଆପଣଙ୍କର ମତାମତ ଦିଅନ୍ତୁ, ଶୁଣିଥାନ୍ତୁ। 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ଆଳୁକୁ ନେଇ ତ ଅନେକ କଥା, ଅନେକ ବ୍ୟଥା। ତ ଗୋଟେ ମେସେଜ ଆସିଛି ଆମକୁ ଦେଇଛନ୍ତି ସନ୍ତୋଷ ବେହେରା କନ୍ତୋଲ ଆଠଗଡ଼ରୁ। ଜୟ ଶ୍ରୀ ରାଧେ ରାଧେ। ଜୟଦେବ ଭାଇ ଗୁଡ୍ ଆଫ୍ଟରନୁନ୍। ଆଳୁ ମୋର ପ୍ରିୟ ଥିଲା, 22 ବର୍ଷ ହେଲା ତାକୁ ମିସ୍ କରୁଛି। ମୁଁ ଡାଇବେଟିକ୍ସ ପେସେଣ୍ଟ ହୋଇଯାଇଛି। ଆଳୁ ହାଣ୍ଡିଶାଳର ଅତି ଆପଣାର ସମସ୍ତଙ୍କ ପ୍ରିୟ, କିଛି ପରିବା ନଥିଲେ ବି ଆଳୁ ଚଳାଇଦେବ। ଖୁବ୍ ସୁନ୍ଦର କଥା କହିଲେ। ପ୍ରକୃତରେ ଆଳୁ ଅନେକ ପ୍ରିୟ, ଅନେକଙ୍କର ପ୍ରିୟ, କିନ୍ତୁ ମଧୁମେହ ରୋଗୀ ପାଇଁ ଏହା ଏକ ଯେମିତି ଗୋଟେ କଟକଣା ଆଳୁକୁ ନେଇକରି। କାରଣ ମଧୁମେହ ରୋଗୀ ଆଳୁ ଖାଇଲେ ତାହା, ଯେହେତୁ ଏଥିରେ କାର୍ବୋହାଇଡ୍ରେଟ୍ର ମାତ୍ରା ଅଧିକା ଅଛି, ତାହା ଟିକେ ଅଧିକ ବିପଦ ସୃଷ୍ଟି କରିଥାଏ। ସେଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ଆଳୁ ଖାଇବା ମନା ହୋଇଥାଏ। ତ ବନ୍ଧୁ, ଆଉ ଗୋଟେ ମେସେଜ୍ ଆମ ପାଖରେ ପହଞ୍ଚିଛି, ଦେଇଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟ କଳିଙ୍ଗନଗରରୁ। ଜୟଦେବ ଭାଇ ଗୁଡ୍ ଆଫ୍ଟରନୁନ୍, ନମସ୍କାର। ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ

ଭାର ଭାର ନମସ୍କାର ଜୟଦେବ ଭାଇ, ଏବେ ଆମେ ଅଫିସରେ 27 ଜଣ ଷ୍ଟାଫ ଏକାଠି ହୋଇ ଖାଇ ବସିଛୁ। ଆମେ ରାଇସ୍ ଆଉ ଡାଲମା, ଶାଗ ଭଜା, ଖଟା ଖାଉଛୁ। ଯଦି ଡାଲମାରେ ଆଳୁ ପଡ଼ିନଥାନ୍ତା, ଡାଲମାର ସ୍ୱାଦ କିଛି ଜଣାପଡ଼ିନଥାନ୍ତା। ସେଥିପାଇଁ ଆଳୁ, ମୁଖ୍ୟତଃ ଆଳୁ ସେଠି ରାଜା। ଭାଇ, ଆମେ ତ ନନ୍ ଓଡ଼ିଆ, ଟିକେ ଆଳୁ କମ୍ ଖାଉ। କେବେ କେବେ ପଖାଳ ଭାତ ଆଉ ଆଳୁ ଚଟଣି ଖାଇଥାଉ। ଜୟଦେବ ଭାଇ, କେବେ ଆମ ଟାଟା ପ୍ଲାଣ୍ଟକୁ ବୁଲିବାକୁ ଆସନ୍ତୁ। ନିଶ୍ଚିନ୍ତ ଯିବା ବୁଲିବାକୁ। ତ ଆପଣ ସୁନ୍ଦର କଥାଟି କହିଲେ ଆବାସ ଭାଇ, ରାଜକୁମାର ବାବୁ, ସମସ୍ତଙ୍କୁ, ବିମଲ ବାବୁ, ସମସ୍ତଙ୍କୁ ଆମେ ଏଫ୍ଏମ୍ ରେନ୍ବୋ ପରିବାର ପକ୍ଷରୁ ସ୍ୱାଗତ। ଆପଣ ସୁନ୍ଦର କଥା କହିଛନ୍ତି, ଆଳୁ ମଧ୍ୟ ଆପଣଙ୍କ ଡାଲମାରେ ପଡ଼ିଛି। ଆଳୁର ସ୍ୱାଦ ନିଅନ୍ତୁ, ତା ସହିତ ଏଫ୍ଏମ୍ ରେନ୍ବୋର ମିଠା ଗୀତର ସ୍ୱାଦ ବି ନିଅନ୍ତୁ। ଆଜିର ମେସେଜ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଧୁ, ଆଳୁ ଅନ୍ୟ ପନିପରିବା ତୁଳନାରେ ଶସ୍ତା ଓ ସବୁ ଋତୁରେ ବଜାରରେ ଉପଲବ୍ଧ ଥାଏ। ଏହାର ଅନେକ ସ୍ୱାସ୍ଥ୍ୟ ଉପକାରିତା ଗୁଣ ରହିଛି। ଆଳୁରେ ପ୍ରଚୁର ଏନର୍ଜି ଅଛି, ଫାଇବର ଅଛି, ଭିଟାମିନ୍ ଅଛି, ମିନେରାଲ ଅଛି। ତେଣୁ ଭୋଜନରେ ଆଳୁ ଖାଇବାକୁ କୁହାଯାଏ। ଆଳୁକୁ ସିଝେଇକରି କିମ୍ବା ପୋଡ଼ିକରି ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ବିଭିନ୍ନ ପ୍ରକାର ଆଳୁ ରହିଛି, ଯେମିତି ବିଭିନ୍ନ ସ୍ଥାନରେ ଆଳୁର ରଙ୍ଗ ଆକାର ଭିନ୍ନ ଭିନ୍ନ। ଆଳୁର ରଙ୍ଗ ଯେତିକି ଗଭୀର, ତାହା ସେତିକି ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର।

ହଁ ବନ୍ଧୁ, ଆମ ଦୈନନ୍ଦିନ ଖାଦ୍ୟରେ ଆଳୁ ଏକ ଅପରିହାର୍ଯ୍ୟ ପନିପରିବା। ଏହାକୁ ପନିପରିବାର ରାଜା କୁହାଯାଏ। ଶରୀର ପାଇଁ ଶକ୍ତି ଆଉ ପୋଷଣ ଯୋଗାଇବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶକ୍ତିର ମୁଖ୍ୟ ଉତ୍ସ ଆଳୁରେ ପ୍ରଚୁର ପରିମାଣ କାର୍ବୋହାଇଡ୍ରେଟ୍ ଥାଏ, ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଭିଟାମିନ୍ ସି, ଭିଟାମିନ୍ ବି ସିକ୍ସ, ପୋଟାସିୟମ୍, ଫାଇବର ସହିତ ଆବଶ୍ୟକ ଖଣିଜ ଲବଣ ରହିଥାଏ। ଆଳୁ ଚୋପାରେ ମଧ୍ୟ କ୍ୟାଲସିୟମ୍ ଆଉ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ। ତେବେ ମଧୁମେହ ରୋଗୀଙ୍କ ପାଇଁ ଏହା ସୀମିତ ପରିମାଣ ଖାଇବାକୁ ପରାମର୍ଶ ଦିଆଯାଏ। ତେବେ ସେ ଯାହା ହୁଏ ନା କାହିଁ, ଆଳୁ ବିନା ଆମ ରୋଷେଇ ଘର ଅଧୁରା, ଆଳୁ ବିନା ଆମ ଖାଦ୍ୟ ଥାଳି ମଧ୍ୟ ଅଧୁରା। ତେଣୁ ଆଳୁ ଖାଦ୍ୟରେ ସାମିଲ କରନ୍ତୁ। ତ କେବଳ ମଧୁମେହ ରୋଗୀଙ୍କୁ ଛାଡ଼ି ଅନ୍ୟ ଯେଉଁମାନେ ଆଳୁ ଖାଇବାକୁ ଭଲ ପାଆନ୍ତି, ନିଶ୍ଚିତ ଆଳୁକୁ ସାମିଲ କରନ୍ତୁ ଆଉ ଆଳୁର ଗୁଣକୁ ଗାଉଥାନ୍ତୁ। ଯେଉଁମାନେ ଆମ ସହିତ ସାମିଲ ହେଲେ, ମତାମତ ଦେଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।

ଏଇଠି ଶେଷ କରୁଛୁ ଆଜିର ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଓଡ଼ିଆରେ ସମ୍ବାଦ କିଛି ସମୟ ପରେ, ତାପରେ ପରେ ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଶୁଣିବେ ଓଡ଼ିଆରେ ସମ୍ବାଦ 1:50।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ଭାରତକୁ ପାଞ୍ଚଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି. ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ. କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ. ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ବ୍ରିଷ୍ଟୋଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ. ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ. କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ. ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ. ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ. ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଲାଇନ୍ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଛନ୍ତି. ବିମାନ ବନ୍ଦରଠାରେ ରାଜ୍ୟପାଳ ସୟଦ ଅତା ହାସନେନ୍ ଏବଂ ରାଜ୍ୟ କୃଷିମନ୍ତ୍ରୀ ବିଜୟ କୁମାର ସିହ୍ନା ତାଙ୍କୁ ସ୍ୱାଗତ କରିଥିଲେ. ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି. ରାଷ୍ଟ୍ରପତି ଭାବରେ ଲାଇନ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ. ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି. ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଆସନ୍ତାକାଲି ହେବାକୁ ଥିବା ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ. ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1961 ମସିହାରେ ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହେବା ପରେ ଗୋଆ ଦାମନ ଓ ଡିଉ ସହିତ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। 1967 ମସିହାରେ ଐତିହାସିକ ମତଦାନ ମାଧ୍ୟମରେ ଗୋଆବାସୀ ସ୍ୱତନ୍ତ୍ର ଗୋଆ ଗଠନ ନେଇ ମତ ପ୍ରକାଶ କରିଥିଲେ। 1987 ମସିହାରେ କୋଙ୍କଣୀ ଭାଷାକୁ ସରକାରୀ ଭାବେ ମାନ୍ୟତା ମିଳିବା ପରେ ଗୋଆର ସ୍ୱତନ୍ତ୍ର ପରିଚୟ ପାଇଁ ପଥ ଉନ୍କକ୍ତ ହୋଇଥିଲା। ସେହି ବର୍ଷ ମେ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିଲା। ପଣଜୀ କଳା ଏକାଡେମୀଠାରେ ଆଜି ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଆଧୁନିକ ବିକାଶକୁ ଆପଣେଇବା ସହ ଗୋଆ ନିଜର ସାଂସ୍କୃତିକ ମୂଳଦୁଆକୁ ସଫଳତାର ସହ ସଂରକ୍ଷିତ କରି ରଖିପାରିଛି। ସାଂସ୍କୃତିକ ଆଦାନ ପ୍ରଦାନ, ସାମାଜିକ ସମନ୍ୱୟ ଏବଂ ବୌଦ୍ଧିକ ଆତ୍ମୀୟତାର ଗୋଆ ଏକ ଉଜ୍ଜଳ ସଭ୍ୟତା ବୋଲି ଉପରାଷ୍ଟ୍ରପତି ବର୍ଷନା କରିଛନ୍ତି। ଏହି ଅବସରରେ ପ୍ରସିଦ୍ଧ କାର୍ଟୁନିଷ୍ଟ ମାରିଓ ମିରାଣ୍ଡାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକଟିକଟ ଏବଂ ଏକ କଫି ଟେବୁଲ୍ ପୁସ୍ତକ ଉନ୍କୋଚନ ଉପରାଷ୍ଟ୍ରପତି କରିଛନ୍ତି। ଏହି ଅବସରରେ ଗୋଆର ସିଏସ୍ଆର୍ ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥେୟତା ସହ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଓ ନିରନ୍ତର ବିକାଶର ରାଜ୍ୟ ଭାବେ ଗୋଆ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପ୍ରଧାନମନ୍ତ୍ରୀ

ବାର୍ତ୍ତାରେ କହିଛନ୍ତି ରାଜ୍ୟର ପ୍ରଗତି ଏବଂ ପରିଚୟ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବରପୁତ୍ରଙ୍କୁ ଆଜି ସ୍କରଣ କରିବାର ଦିବସ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କୋଲକାତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା ଏହି ଦିବସ ପାଳନ ଅବସରରେ ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ ଲେଖକ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସାମାଜିକ ଚେତନା ଜାଗ୍ରତ କରିବା, ଗଣତନ୍ତ୍ରକୁ ସଶକ୍ତ ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବାରେ ହିନ୍ଦୀ ସାମ୍ବାଦିକତା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ଜନସଚେତନତା, ସାମାଜିକ ପରିବର୍ତ୍ତନ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ଅପରାହ୍ନ 4:00 ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଥାଓ୍ୱରଚାନ୍ଦ ଗେହଲଟ ସିଦ୍ଧରମୟାଙ୍କ ଇସ୍ତଫା ପତ୍ର ଗ୍ରହଣ କରିସାରିଛନ୍ତି। ତେବେ ନୂତନ ନେତା ଚୟନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଡିକେ ଶିବକୁମାର କଂଗ୍ରେସ ବିଧାୟକ ଦଳ ନେତା ହେବାର ସମ୍ଭାବନା ରହିଛି। ଦଳର 136 ଜଣ ବିଧାୟକଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂହ ସୁରଜେୱାଲା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ରାଜ୍ୟର 3,33,00,000 ଅଧିକ ଭୋଟର ସାମିଲ ହେବେ। ନକଲି, ପରଲୋକଗତ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେଇ ଏକ ସ୍ୱଚ୍ଛ ତଥା ସଠିକ୍ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଆଜିଠାରୁ ଘରକୁ ଘର ବୁଲି ବୁଥ୍ସ୍ତରୀୟ ଅଧିକାରୀ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ 45,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତ ଫର୍ମ ପୂରଣ କରିବାକୁ ଭାରତୀୟ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଘରେ ଅନୁପସ୍ଥିତ ଥିଲେ ଭୋଟର ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଯାଇ ଫର୍ମ ଦାଖଲ କରିପାରିବେ। ସେଠାରେ ବୁଥ୍ସ୍ତରୀୟ ଅଧିକାରୀ ପ୍ରତ୍ୟେକ ଦିନ ଅପରାହ୍ନ 3:00-5:00 ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ 12:00-3:00 ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଦର୍ଶନ ନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ଉପରେ ଆପତ୍ତି ଅଭିଯୋଗ ପାଇଁ 1 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଅବସର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ତାଙ୍କୁ ଆଜି 3 ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଜେନେରାଲ୍ ଚୌହାନ କହିଛନ୍ତି, 3 ସେନାର ଗାର୍ଡ ଅଫ୍ ଅନର ସହ ଅବସର ଗ୍ରହଣ କରିବା ଜୀବନରେ ଏକ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିବା ଜେନେରାଲ୍ ଚୌହାନ ତାଙ୍କର କାର୍ଯ୍ୟକାଳ ଏବଂ ବିଭିନ୍ନ ଅନୁଭୂତି ନେଇ ସ୍କୃତିଚାରଣ କରିଥିଲେ। ବିହାରରେ ବଜ୍ରପାତ ଏବଂ ଝଡ଼ବର୍ଷା ଯୋଗୁଁ ପୃଥକ୍ ପୃଥକ୍ ସ୍ଥାନରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଗୟାରେ 3 ଜଣ, ଔରଙ୍ଗାବାଦରେ 2 ଜଣ, ସରଣ ଏବଂ ଖଗାରିଆରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3-ଟିକିଆ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଚେମ୍ସଫୋର୍ଡରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡୀଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ, କରେକାଲ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା

0: ହେବା ନେଇ ସତର୍କ ସୂଚନା ଜାରି କରିଛି। ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ବିଦର୍ଭ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ କୁଆପଥର ବର୍ଷା ସହିତ ଝଡ଼ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ ପାଞ୍ଚଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାରର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସୂଚନା ଦେଇଛନ୍ତି। ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଙ୍କ ସହଭାଗିତାରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ୍ କହିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା 28 ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିମନ୍ତେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 549 ଜଣ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ଯାଞ୍ଚ କରିବେ। ଆସନ୍ତା ଜୁନ୍ 28 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ମତଦାତାମାନେ ଆସନ୍ତା ଜୁଲାଇ 5 ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ପତ୍ର ଦାଖଲ କରିପାରିବେ। ସେପ୍ଟେମ୍ବର 2 ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାର 13 ବିଧାନସଭା କ୍ଷେତ୍ରରେ ଏସ୍ଆଇଆର୍ କାର୍ଯ୍ୟରେ 3,124 ଜଣ ବୁଥସ୍ତରୀୟ ଅଧିକାରୀ ଓ 311 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ

0: ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍ଆଇଆର୍ ପାଇଁ ପୂର୍ବରୁ ବିଏଲ୍ଓ ଓ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
1: ଆମର ବିଏଲ୍ଓ ମାନେ ତାଙ୍କ ଅଞ୍ଚଳରେ ଥିବା ସବୁ ଭୋଟର ମାନଙ୍କ ପାଖକୁ ଘର ଘର ବୁଲିକି ଏନୁମେରେସନ ଫର୍ମ ଗୁଡ଼ାକ ବାଣ୍ଟିବେ। ଏ ଏସ୍ଆଇଆର୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଏ ଜଣେ ଯୋଗ୍ୟ ଭୋଟର, ଯେମିତି ଭୋଟର ତାଲିକାରୁ ବାଦ ନ ହୁଅନ୍ତୁ। ଜିଲ୍ଲାବାସୀ ସମସ୍ତଙ୍କୁ ଅନୁରୋଧ କରିବି, ଏ ପ୍ରସେସ୍ରେ ଆମ ବିଏଲ୍ଓ ମାନେ ଏବଂ ଆମର ଏଆର୍ଓ ମାନେ ଯେତେବେଳେ ଆପଣଙ୍କ ପାଖକୁ ଯିବେ ତାଙ୍କୁ ସହଯୋଗ କରନ୍ତୁ। ଯଦି କୌଣସି ତଥ୍ୟ ବା ବିବରଣୀ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ନିକଟସ୍ଥ ବିଏଲ୍ଓଙ୍କୁ ମଧ୍ୟ ଆପଣ ଯୋଗାଯୋଗ କରିବେ।
0: ରାଜ୍ୟରେ ବିଜେପି ସରକାରକୁ ଆସନ୍ତା 12 ତାରିଖରେ 2 ବର୍ଷ ପୂରଣ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା 2 ତାରିଖଠାରୁ 7 ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପ୍ରଥମ ଦିନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିଭାଗର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଆସୁଥିବା ବେଳେ ଅନେକ କ୍ଷେତ୍ରରେ ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ୍ ଅନିଲ ଚୌହାନ ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ସାମରିକ ସେବାରୁ ଅବସର ଗ୍ରହଣ କରିଛନ୍ତି। ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜେନେରାଲ ଚୌହାନ କହିଥିଲେ ଯେ ତିନି ସେନାର ଗାର୍ଡ ଅଫ୍ ଅନର ସହିତ ଅବସର ଗ୍ରହଣ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟର ସାମରିକ ସେବା ପରେ ଜେନେରାଲ ଚୌହାନ ତାଙ୍କ କାର୍ଯ୍ୟକାଳକୁ ସନ୍ତୋଷଜନକ ବୋଲି କହିଛନ୍ତି। 1981 ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିବା ଜେନେରାଲ ଚୌହାନ 40 ବର୍ଷରୁ ଅଧିକ ସମୟ ଧରି ଦେଶସେବା କରିଥିଲେ ଏବଂ ତାଙ୍କ ପ୍ରଶଂସନୀୟ ସାମରିକ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ଜେନେରାଲ ଚୌହାନଙ୍କୁ ପରମ ବିଶେଷ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶେଷ ସେବା ପଦକ, ସେନା ପଦକ ଏବଂ ବିଶେଷ ସେବା ପଦକ ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଜେନେରାଲ ଚୌହାନଙ୍କ ସ୍ଥାନରେ ପ୍ରତିରକ୍ଷା ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ସଂସ୍ଥାଗତ ସଂସ୍କାର ଆଣିବା ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଉପରେ ଆଲୋଚନା କରାଯିବ। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକୁ ପ୍ରୋହାହନ, ଡିଜିଟାଲ୍ ଶିକ୍ଷା ପ୍ରଣାଳୀ ଏବଂ କୌଶଳଭିତ୍ତିକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ଉଚ୍ଚଶିକ୍ଷାରେ ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଇ ମଧ୍ୟ ମତ ବିନିମୟ ହେବ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନମାନଙ୍କ ସମନ୍ୱୟକୁ ମଧ୍ୟରେ ଏଥିରେ ଗୁରୁତ୍ୱ ଦିଆଯିବ। ଗତକାଲି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୌଜନ୍ୟମୂଳକ ସାକ୍ଷାତ କରି ଆୟୋଜିତ ହେବାକୁ ଥିବା କୁଳପତି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଇବୋଲା ଭାଇରସ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଚିକିତ୍ସା ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ଇବୋଲା ଭାଇରସ୍ ସମ୍ପର୍କିତ ସଚେତନତା ବୃଦ୍ଧି, ଭୟ ଓ ଗୁଜବକୁ ଦୂର କରିବା ପାଇଁ ସଠିକ୍ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଆଶ୍ୱତୀ ଏସ୍ ଓ ବିଭିନ୍ନ ଘରୋଇ ହସ୍କିଟାଲର କର୍ତ୍ତୃପକ୍ଷମାନେ ଏଥିରେ ସାମିଲ ହୋଇଥିଲେ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମସିହା ମଇ ମାସ 30 ତାରିଖରେ ଉଦଣ୍ଡ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ, ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗୃତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ଭାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନାର ପ୍ରଚାର ଓ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ବିଶେଷ ସହାୟକ ହୋଇଥିଲା। ସେହି ସମୟରେ ସମ୍ଭାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ଉଦ୍ରେକ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ମଧ୍ୟ ଅନେକ ସଚେତନତା ସୃଷ୍ଟି କରିଥିଲା। ଡିଜିଟାଲ୍ ଯୁଗରେ ହିନ୍ଦୀ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ

0: ଟେଲିଭିଜନ ୟୁଟ୍ୟୁବ୍ ନ୍ୟୁଜ୍ ପୋର୍ଟାଲ୍ ଓ ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଜାରି ରହିଛି। ହିନ୍ଦୀ ସାମ୍ବାଦିକତା ଦିବସ ଆମକୁ ସ୍କରଣ କରାଇଥାଏ, ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ଦାୟିତ୍ୱ, ସଂଘର୍ଷ ଓ ସମାଜସେବାର ଶକ୍ତିଶାଳୀ ମାଧ୍ୟମ। ସତ୍ୟ ନୀତିନିଷ୍ଠ ସାମ୍ବାଦିକତା ଏକ ଗଣତନ୍ତ୍ରକୁ ସୁଦୃଢ଼ କରିପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତି ରେଖା ତାରିଣୀଆ।
1: ପୁରୀରେ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ୍ ମାସ 1 ତାରିଖରେ ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ, 8 ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀରେ ସକାଳ 7ଟାରୁ ପୂର୍ବାହ୍ନ 10ଟା ପର୍ଯ୍ୟନ୍ତ ଶୁଣାଣି ଶିବିର ଅନୁଷ୍ଠିତ ହେବ। 16 ତାରିଖରେ ପିପିଲି, 22 ତାରିଖରେ ଡେଲାଙ୍ଗ ଓ 29 ତାରିଖରେ ଗୋପରେ ଜନ ଅଭିଯୋଗ ଶୁଣାଣି ହେବା ନେଇ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ମିଳିଛି। ନବରଙ୍ଗପୁର ସହରରେ ବଜାର ପୋଷ୍ଟ ଅଫିସ୍ ଶାଖାକୁ ବିଧାୟକ ଗୌରୀଶଙ୍କର ମାଝି ଆଜି ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସରକାର ଡାକ ବିଭାଗକୁ ଅଧିକ ସୁସଂଗଠିତ କରିବା ପାଇଁ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସହ ଡାକ ବିଭାଗକୁ ନୂତନ ରୂପରେଖ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଆସନ୍ତା ରଥଯାତ୍ରା ପାଳନ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ଆଲୋଚନା କରିଥିଲେ। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦଣ୍ଡ ମାର୍ତ୍ତଣ୍ଡ ସ୍କୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ହିମାବୃତ ଉତ୍ତଙ୍ଗ ପର୍ବତମାଳା ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି ଉଚ୍ଚ ମାଳଭୂମି ଦିଗନ୍ତ ବିସ୍ତାରୀ ଶୁଷ୍କ ମରୁଭୂମି ନିବିଡ଼ ବନରାଜି ମନୋହର ହ୍ରଦ ଗଭୀର ସାଗର ଆଉ ମହାସାଗର ଉର୍ବର ଉପକୂଳ ସୁବିସ୍ତୃତ ନଦୀ ଅବବାହିକା ଏସବୁକୁ ନେଇ ଗଢ଼ା ଆମ ମାଟି ମା ଭାରତ। ଏ ମାଟିର ଇତିହାସ ଯେତିକି ଚର୍ଚ୍ଚିତ ଏହାର ଭୂଗୋଳ ସେତିକି ସୁଶୋଭିତ ଏହାର ଐତିହ୍ୟ ଯେତିକି ପରିପୂର୍ଣ୍ଣ ଏହାର କଳା ସାହିତ୍ୟ ସଂସ୍କୃତି ସେତିକି ସ୍ୱର୍ଣ୍ଣମୟ। ଜ୍ଞାନ କରିବାରେ ଏ ମାଟି ଯେତିକି ବିଖ୍ୟାତ ସେତିକି ପ୍ରସିଦ୍ଧ ଏହାର ବୀରତ୍ୱ ସାମ୍ରାଜ୍ୟ ଓ ଆଭିଜାତ୍ୟ। ତେଣୁ ଏ ମାଟିର କଥା ଏ ମାଟିର ବୀରଙ୍କ ଗାଥାକୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମୋ ଦେଶ।

ଲୁଣ ଲୁଣ ସହ ମଣିଷର ସମ୍ପର୍କ ମଣିଷର ସୃଷ୍ଟି କାଳରୁ ମଣିଷର ଶରୀରରେ ବି ଲୁଣ ରହିଛି ତାର ରକ୍ତ ଝାଳ ଲୁଣିଆ ଲୁଣ ବିନା ମଣିଷ ଖାଦ୍ୟ ଖାଇପାରେ ନା ଏହି ଲୁଣକୁ ନେଇ ବି ହୋଇଛି ଭାରତର ସ୍ୱାଧୀନତା ସଂଗ୍ରାମ ଲୁଣ ପାଇଁ ତିଆରି ହୋଇଛି ସତ୍ୟାଗ୍ରହ ଏହି ଲୁଣକୁ ଆଶ୍ରା କରି ବ୍ରିଟିଶ ଅର୍ଜନ କରିଥିଲା ମୁନାଫା ବିଶାଳ ସମୁଦ୍ରର ଉନ୍ମୁକ୍ତ ବକ୍ଷରେ ଲୁଣର ତରଳ ସମ୍ଭାର ଦିନେ ଭାରତୀୟମାନଙ୍କ ମନରେ ଆଉ ପ୍ରାଣରେ ତିଆରି କରିଥିଲା ମୁକ୍ତିର ଉନ୍ମାଦନାର ଜ୍ୱାଳା ଶହ ଶହ ନେତା କର୍ମୀ ଓହ୍ଲି ଆସିଥିଲେ ଲବଣ ସତ୍ୟାଗ୍ରହକୁ ଗୁଜରାଟରୁ ଓଡ଼ିଶା ସମସ୍ତ ଉପକୂଳ ଜିଲ୍ଲାରେ ଏହି ଲୁଣ ଖେଳାଇ ଦେଇଥିଲା ବିଦ୍ରୋହର ଚମକ କାହାର ନଥିଲା ଭୟ ଲୁଣ ମୁଠାକରେ ଜଳୁଥିଲା ଭାରତୀୟତାର ମହାନ୍ ଦୀପ।

ଲୁଣ ଲୁଣ ସହ ଭାରତୀୟଙ୍କର ସମ୍ପର୍କ କ୍ଷୀର ନିରଗତ। ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହୋଇଥିବାରୁ ଆମର ଝାଳରେ ବହୁ ପରିମାଣ ଲୁଣ ବାହାରି ଯାଇଥାଏ, ଫଳରେ ଶରୀରରେ ଭାରସାମ୍ୟ ପାଇଁ ଲୁଣର ଆବଶ୍ୟକତା ଅତି ଜରୁରୀ। ଲୁଣ ବିନା ଭାରତୀୟଙ୍କର ଚଳେ ନ ଚଳେ। ପଖାଳ କଂସାରେ ଲୁଣ ନ ପଡ଼ିଲେ କେହି ଖାଇପାରିବେ ନାହିଁ। ଏଥିପାଇଁ କବି କହିଛନ୍ତି, ଉତ୍କଳେ ପଖାଳ ସଞ୍ଜୀବନୀ ସୁଦ୍ଧା ହରେ ଏକବାର ଭୋକ ଶୋଷ ବାଧା। ହଁ ବନ୍ଧୁ, ଏହାକୁ ଦୃଷ୍ଟିରେ ରଖି ବ୍ରିଟିଶ ଶାସକ ନିଷ୍ପତ୍ତି ନେଇଥିଲେ ଭାରତୀୟମାନେ ଲୁଣ ମାରିପାରିବେ ନାହିଁ। ବ୍ରିଟେନରୁ ତିଆରି ଧଳା ଲୁଣ ସେମାନଙ୍କୁ ବିକ୍ରି କରାଯିବ। ଭାରତର ତିନି ଦିଗରେ ସମୁଦ୍ର ଥିବାରୁ ଦେଶର ହଜାର ହଜାର ଲୁଣ ମରାଳି ପରିବାର ରହୁଥିଲେ। ସେମାନଙ୍କୁ ମଳଙ୍ଗି କୁହାଯାଉଥିଲା। ସେମାନେ ପଞ୍ଜାବ କାଶ୍ମୀର ଆଦିକୁ ବହୁଳ ପରିମାଣର ଲୁଣ ବି ଯୋଗାଉଥିଲେ। ଏହା ସେମାନଙ୍କର ଆୟ ଥିଲା। ଜମିଦାରମାନେ ବି ସେମାନଙ୍କୁ ନିୟୋଜିତ କରି ଲୁଣ ବ୍ୟବସାୟ କରୁଥିଲେ। ତେବେ ଏହି ଲୁଣକୁ ନେଇଥିଲା ବିଦେଶୀମାନଙ୍କର ଲୋଭ, ଆଉ ସେହି ଲୋଭ ହିଁ ଭାରତରେ ଜାଳିଥିଲା ବିଦ୍ରୋହର ଅଗ୍ନି।

ମୋଗଲ ରାଜତ୍ୱ ଆରମ୍ଭ ହେବା ପରେ ଭାରତରେ ପ୍ରଥମେ ଲୁଣ ଉପରେ କର ବସାଗଲା। ସେତେବେଳେ 100 ମହଣ ଲୁଣ ପାଇଁ 22 ଟଙ୍କା କର ଧାର୍ଯ୍ୟ ହୋଇଥିଲା। ଲୁଣ ବେପାରୀମାନେ ମୋଗଲ ସାମ୍ରାଜ୍ୟର ପ୍ରଜାମାନଙ୍କୁ ଲୁଣ ଯୋଗାଉଥିବା ହେତୁ ସେମାନଙ୍କୁ ମାଲିକ ଉଲ୍ ତଜବ, ବରକ ଉଲ୍ ତଜବ ଆଦି କୁହାଯାଉଥିଲା। 1757 ମୀର ଜାଫରଙ୍କ ସାହାଯ୍ୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପଲାସୀ ଯୁଦ୍ଧରେ ବିଜୟୀ ହେଲା ଆଉ ସିରାଜୁଦ୍ଦୌଲାଙ୍କ ସ୍ଥାନରେ ମୀର ଜାଫରଙ୍କୁ ନବାବ କରାଗଲା। ମୀର ଜାଫର ଯୁଦ୍ଧ ଋଣ ପରିଶୋଧ କରିବା ପାଇଁ ଓଡ଼ିଶା, ବିହାର ଆଉ ବଙ୍ଗଳାରୁ ଖଜଣା ଆଦାୟ କରିବା ପାଇଁ ନିଷ୍ପତ୍ତି ନେଲେ। ଲୁଣ, ଗୁଆ ଆଉ ଧୂଆଁପତ୍ର ବ୍ୟବସାୟକୁ କବଳିତ କରିବା ପାଇଁ ତଥା ଏହି ବହୁଳ ବ୍ୟବସାୟ ଜରିଆରେ ପ୍ରଭୂତ ଅର୍ଥ ଆଦାୟ କରିବା ପାଇଁ ମୀର ଜାଫରଙ୍କ ନିଷ୍ପତ୍ତିକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଅନୁମତି ଦେଲେ। ଫଳରେ ଭାରତରେ ଲବଣ ଶିଳ୍ପ ଏକ ରକମ ଧ୍ୱଂସ ଆଡ଼କୁ ଚାଲି ଆସିଥିଲା। ସେହି ସମୟରେ ଲର୍ଡ କ୍ଲାଇଭ୍ ଆଉ କଲିକତା କାଉନ୍ସିଲର୍ମାନେ ଏକ ଟ୍ରେଡିଂ ୟୁନିୟନ୍ ଗଠନ କଲେ। ଘୋଷଣା କରାଗଲା ଯେ ବିଭିନ୍ନ ଅଞ୍ଚଳର ବ୍ୟବସାୟୀମାନେ ଏହି ୟୁନିୟନ୍ଠାରୁ ହିଁ ଲୁଣ କିଣିବେ। ପରେ ଲବଣ ବେପାର ସମ୍ପୂର୍ଣ୍ଣ କମ୍ପାନୀ ହାତକୁ ଆସିଯିବା ପରେ କମ୍ପାନୀ 1781 ଏକ ସ୍ୱତନ୍ତ୍ର ଲବଣ ବିଭାଗ ସୃଷ୍ଟି କଲା। ବିଭିନ୍ନ ସ୍ଥାନରେ ଏଜେଣ୍ଟମାନେ ରଖାଯାଇ ସେମାନଙ୍କୁ ମାଜିଷ୍ଟ୍ରେଟ୍ ସ୍ତରୀୟ କ୍ଷମତା ଦିଆଯାଇ ଲୁଣ ବିକ୍ରି କରାଗଲା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ମୋ ଦେଶ। ଆଜି ଚର୍ଚ୍ଚା କରୁଛି ସତ୍ୟାଗ୍ରହର ଦାବାଗ୍ନି କେମିତି ଲୁଣକୁ ନେଇ ସୃଷ୍ଟି ହୋଇଥିଲା ସେ ସମ୍ପର୍କରେ ଚର୍ଚ୍ଚା କରୁଛି। ଲୁଣ ବିକ୍ରି କରିବା ପାଇଁ ଯେତେବେଳେ ମୋଗଲମାନେ ଏବଂ ପରବର୍ତ୍ତୀ ସମୟରେ ଇଂରେଜମାନେ ଲୁଣରୁ କର ଆଦାୟ କରିବା ଆରମ୍ଭ କଲେ ଆଉ ଲୁଣକୁ ନେଇକରି ସେମାନେ ଗୋଟେ ବ୍ୟବସାୟ କରିବା ଆରମ୍ଭ କଲେ, ଭାରତବର୍ଷର ପ୍ରଜାମାନଙ୍କୁ ଲୁଣକୁ ନେଇ ଲୁଟିବା ଆରମ୍ଭ କଲେ, ସେତିକିବେଳେ ଭାରତରେ ବିଦ୍ରୋହର ନିଆଁ ଜଳିଥିଲା। ସେ ସମୟରେ ଦୁଇଟି ପଦ୍ଧତିରେ ଲୁଣ ମରାଯାଉଥିଲା। ଗୋଟିଏ ହେଉଛି ଲୁଣିଆ ପାଣିକୁ ଗରମ କରି ଲୁଣ ତିଆରି କରିବା, ଆଉ ଅନ୍ୟଟି ହେଉଛି ସମୁଦ୍ରରେ କିଆରି କିଆରି କରି ଲୁଣ ମାରିବା। ଓଡ଼ିଶା ଓ ବଙ୍ଗଳାରେ ତିଆରି ଲୁଣ ଅଧିକ ଖର୍ଚ୍ଚ ହେବାରୁ ଏଠୁ ଲୁଣ ତିଆରି ବନ୍ଦ କରିଦେଇ ମାନ୍ଦ୍ରାଜରେ ମରାଯାଉଥିବା ଲୁଣକୁ ଏଠାରେ ଆଣି ବିକ୍ରି କରାଗଲା। ତେଣୁ ବିଲାତରେ ଲୁଣ ବେପାରୀ ଭାରତର ଲୁଣ ବ୍ୟବସାୟ କରିବା ପାଇଁ ଅପେକ୍ଷା କରିଥିଲେ। ଏଣୁ ଏହିଭଳି ଏକ ଗୋଳମାଳିଆ ପରିସ୍ଥିତିରେ 1835ରେ ବିଲାତି ଲୁଣକୁ ଭାରତରେ ବିକ୍ରି ଆରମ୍ଭ କଲେ। ପ୍ରଥମେ ଦେଶୀ ଲୁଣ ଆଉ ବିଦେଶୀ ଲୁଣ ଉପରେ ସମାନ କର ବସାଇଲେ, ମାତ୍ର ପରେ ବିଲାତି ଲୁଣ ଉପରୁ ଶୁଳ୍କ କମେଇ ଦେଶୀ ଲୁଣ ଉପରେ ଅଧିକ କର ଲାଗୁ କରାଗଲା। ଫଳରେ ଦେଶୀ ଲୁଣ ଉତ୍ପାଦନ ପୂରାପୂରି କମିଯିବା ବେଳେ ଇଷ୍ଟ ଇଣ୍ଡିଆ ଶାସକ ନିଜ ଦେଶର ଲୁଣ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଅଧିକ ଜଗିଲେ। କମ୍ପାନୀ ହାତକୁ ଲୁଣର ଏକଚାଟିଆ କାରବାର ଚାଲିଯିବା ପରେ ଲୋକମାନେ ଲୁଣ ମୁଠାଏ ପାଇବା ପାଇଁ ନାନା ହଇରାଣ ହେଲେ। କେତେକ ନିଜ ଘରେ ଲୁଣ ମାରିଲେ, ମାତ୍ର ତାହା ମଧ୍ୟ ବେଆଇନ ହୋଇଗଲା। ଏହିଭଳି ଭାବେ ଲୁଣ ମାରିବା ଏକ ବିକଟଳ ପରିସ୍ଥିତି ସୃଷ୍ଟି କଲା, ଯେଉଁଥିପାଇଁ ଲୋକମାନେ ବହୁ ହଇରାଣ ମଧ୍ୟ ହୋଇଥିଲେ।

ଆମଧ୍ୟ ଆମେ କଥା ହେଉଛେ ମୋ ଦେଶରେ ସେଇ ଲବଣ ସତ୍ୟାଗ୍ରହର କଥା, ଦାବାଗ୍ନି ସ୍ୱାଧୀନତାର ଦାବାଗ୍ନି ଲୁଣକୁ ନେଇକରି ଭାରତରେ ଲୁଣ ସଙ୍କଟ ଟଳେଇବା ପାଇଁ ଲର୍ଡ ଡେଲାହାଉସ୍ ସ୍ୱଦେଶୀ ଲୁଣ ସମ୍ପର୍କରେ ମତ ଦେଇଥିଲେ, କିନ୍ତୁ ତାହାକୁ ଇଂରେଜ ବଣିକା ଓ ଇଂରେଜ ଲୁଣ ବ୍ୟବସାୟୀ କରିବାକୁ ଦେଇନଥିଲେ। ଏହାର ଫଳ ହେଲା ଉନବିଂଶ ଶତାବ୍ଦୀର ପ୍ରଥମ ଭାଗରୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଲବଣ ଶୁଳ୍କ ଦ୍ୱାରା ସମଗ୍ର ଭାରତରେ ଅତି ପ୍ରାଚୀନ ଲବଣ ଶିଳ୍ପ ଏକାଧିକ୍ରମେ 100 ବର୍ଷ ଧରି ଲୋପ ପାଇଗଲା। ବିଲାତି ଲୁଣ, ବିଲାତି ଲୁଗା, ବିଲାତି ରେଶମ, ବିଲାତି ଯନ୍ତ୍ରପାତି ଆଦି ଭାରତୀୟ ବଜାରକୁ କବ୍ଜା କରିଥିଲା। ଏ ସମ୍ପର୍କରେ ଦାଦାଭାଇ ନାରାଜେ ଲେଖିଥିଲେ, କେଡ଼େ ଲଜ୍ଜାର ସହିତ ସ୍ୱୀକାର କରିବାକୁ ପଡ଼ୁଛି ଯେ ବ୍ରିଟିଶ ଶାସନର ଦୀର୍ଘକାଳ ପରେ ମଧ୍ୟ ଭାରତବାସୀ ଏତେ ଦୟନୀୟ ଅବସ୍ଥାରେ ଅଛନ୍ତି ଯେ ସେମାନଙ୍କୁ ଏପରି କିଛି ସମ୍ବଳ ନାହିଁ ଯେଉଁଥିରୁ ସରକାର ଖଞ୍ଜଣା ବା ଟିକସ ଆଦାୟ କରିବେ। ଶେଷରେ ସରକାରଙ୍କୁ ସାଧାରଣ ସ୍ଥିତିରେ ପଡ଼ି ଲୋକଙ୍କର ଅତି ଅପରାଜ୍ୟ ଗୋଟିଏ ପଦାର୍ଥ ଲୁଣ ଉପରେ ଟିକସ ବସାଇବାକୁ ବାଧ୍ୟ କରାଗଲା। କେଡ଼େ ସୁନ୍ଦର କଥା କହିଥିଲେ ଦାଦାଭାଇ ନରଜି। ମାନେ ଶହ ଶହ ବର୍ଷ ଧରି ଯେଉଁ ବ୍ରିଟିଶରମାନେ ଭାରତରେ ଶାସନ କରୁଥିଲେ ସେମାନେ ଭାରତରେ ଏମିତି କିଛି ଆଉ ପାଇଲେ ନାହିଁ, କାରଣ ସେମାନଙ୍କ ଶାସନ କାଳ ମଧ୍ୟରେ ସେ ଏମିତି କିଛି କରିନଥିଲେ ଯେଉଁଥିରେ ସେମାନେ ଟିକସ ଆଦାୟ କରିବେ। ଟିକସ ଆଦାୟ କରିବାକୁ ସେମାନଙ୍କୁ ଏଇ ସାଧାରଣ ଲୁଣ, ଯାହା ଲୋକଙ୍କର ଅତି ଅପରିହାର୍ଯ୍ୟ, ସମୁଦ୍ରରୁ ପାଣିରୁ ଉଠାଇ ଲୁଣ ମାରୁଥିଲେ, ସେଇ ଲୁଣରୁ ମଧ୍ୟ କର ଆଦାୟ କରିବାକୁ ପଡ଼ିଥିଲା ସେମାନଙ୍କୁ। ରାଜା ରାମମୋହନ ରାୟ ମଧ୍ୟ କହିଥିଲେ, ଦରିଦ୍ରତମ ରାଜ୍ୟ ସେମାନେ ଟିକେ ଲୁଣ ପାଇବା ପାଇଁ ନିଜର ଅନ୍ୟ ସବୁ ପଦାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ, କାରଣ ଦୀର୍ଘକାଳର ଅଭ୍ୟାସ ହେତୁ ସେ ତାକୁ ଜୀବନର ଅପରିହାର୍ଯ୍ୟ ମନେ କରେ। ଯଦି ଲୁଣ ଅଧିକ ଶସ୍ତା ଓ ଭଲ ହୋଇପାରେ ତେବେ ଭାରତବାସୀଙ୍କ ସାଧାରଣ ସ୍ୱଚ୍ଛନ୍ଦ ବଢ଼ିବ।

କେତେ ପରିମାଣର ଖାଇବେ ତାହାକୁ ନେଇ ସେମାନେ ଭାବିବାକୁ ପଡ଼ୁଥିଲା। ଏହି ଲୁଣ ଜାଳିଥିଲା ବିଦ୍ରୋହର ନିଆଁ। ଲୁଣକୁ ନେଇ ବ୍ରିଟିଶ ସରକାରଙ୍କ କଠୋର ଆଇନ ଭାରତରେ ବଢ଼ାଉଥିଲା ଅସନ୍ତୋଷ। ତେଣୁ ଲୁଣକୁ ନେଇ ବିଦ୍ରୋହ କରିବା ପାଇଁ ଗାନ୍ଧିଜୀଙ୍କ ପ୍ରୟାସ ଆରମ୍ଭ ହୋଇଥିଲା। 1835 ଲବଣ ଆଇନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଗାନ୍ଧିଜୀ ପ୍ରସ୍ତାବ ଦେଲେ। ଭାରତର ବଡ଼ଲାଟଙ୍କ ନିକଟକୁ ପତ୍ର ଲେଖି ଗାନ୍ଧି ଜଣାଇଲେ ଯେ ତୁରନ୍ତ ଏହି ଆଇନ ନ ହଟାଇଲେ ଆଇନ ଅମାନ୍ୟ ଆନ୍ଦୋଳନ ହେବ। ଏହି ସଂକ୍ରାନ୍ତରେ ଗାନ୍ଧିଜୀଙ୍କ ଗୋଟିଏ ଚିଠି ରେଜିନାଲ୍ଡ ରେଜାଲ୍ଟ ନାମକ ଜଣେ ଇଂରେଜ ସାମ୍ବାଦିକ ଖଦଡ଼ ଲୁଗାପିନ୍ଧି ବଡ଼ଲାଟଙ୍କ ନିକଟକୁ ଚିଠି ଦେବାକୁ ଗଲେ। ତେବେ ତାଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କଠାରୁ ଏହି ଚିଠିର ନାସ୍ତିବାଣୀ ଆସିବା ପରେ 1930 ମାର୍ଚ୍ଚ 12 ସାବରମତୀ ଆଶ୍ରମର 78 ଜଣ କର୍ମୀଙ୍କୁ ନେଇ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କଲେ ଗାନ୍ଧିଜୀ। ଗାନ୍ଧିଜୀଙ୍କ ଆଶ୍ରମରୁ ଦାଣ୍ଡି ସମୁଦ୍ର କୂଳ ହେଉଛି 200 ମାଇଲ ଦ୍ୱାର। ଆରମ୍ଭ ହେଲା ଦାଣ୍ଡି ଯାତ୍ରା। 24 ଦିନରେ ଏହି ଦାଣ୍ଡି ଯାତ୍ରା ଶେଷ ହେଲା। ଗାନ୍ଧିଜୀ ଯେଉଁ ବାଟେ ଦେଇଗଲେ ସେହି ବାଟରେ କବି କବିତା ଗାଇଲେ, ମହିଳା ପୁଲ ପକାଇଲେ, ଗାଁରେ ତୋରଣ ବନ୍ଧା ହେଲା, 300 କର୍ମଚାରୀ ସରକାରୀ ଚାକିରି ଛାଡ଼ିଦେଲେ। 1930 ଏପ୍ରିଲ୍ 6 ଗାନ୍ଧିଜୀ ଦାଣ୍ଡିରେ ଲବଣ ମାରି ହାତରେ ଲୁଣ ମୁଠାଏ ଧରିଲେ। ୟଙ୍ଗ ଇଣ୍ଡିଆରେ ଗାନ୍ଧିଜୀ ଲେଖିଥିଲେ, ସତ୍ୟାଗ୍ରହୀଙ୍କ ମୁଠା ଭିତରେ ଥିବା ଲୁଣ ହେଉଛି ରାଷ୍ଟ୍ରର ଆତ୍ମସମ୍ମାନର ପ୍ରତୀକ। କେହି ଜବରଦସ୍ତି ହାତକୁ ମୋଡ଼ି ତା ଛଡ଼େଇ ନ ନେବା ଯାଏ ସେ ଲୁଣ କାହାକୁ ଦିଆଯିବ ନାହିଁ। ଆନ୍ଦୋଳନରେ ଗାନ୍ଧିଜୀଙ୍କ ଦ୍ୱୀପ ଦେବଦାସ, ରାମଦାସ, ଓଡ଼ିଶାର ଆଚାର୍ଯ୍ୟ ହରିହର, ରମାଦେବୀ, ମାଳତୀ ଦେବୀ, ସରଳା ଦେବୀ ପ୍ରମୁଖ ଗିରଫ ହେଲେ। ଏହାପରେ ସାରା ଦେଶରେ ଲବଣ ଆନ୍ଦୋଳନ ନିଆଁ ବ୍ୟାପିଗଲା। ଦେଶର ବିଭିନ୍ନ ଉପକୂଳର ସଂଗ୍ରାମୀମାନେ ଲୁଣ ମାରିବାରେ ଆଗଭର ହେଲେ। ଆମ ରାଜ୍ୟ ଓଡ଼ିଶାର ଇଞ୍ଚୁଡ଼ି, କୁଜଙ୍ଗ, ଅସ୍ତରଙ୍ଗ ଆଦିରେ ଲୁଣ ମରା ହେଲା। ଆନ୍ଦୋଳନର ତୀବ୍ରତା ଏତେ ଅଧିକ ଥିଲା ଯେ ବଡ଼ଲାଟ ଡାରୁରିନ୍ ଏବଂ ଗାନ୍ଧିଜୀଙ୍କ ମଧ୍ୟରେ ସନ୍ଧିପତ୍ର ସ୍ୱାକ୍ଷରିତ ହେଲା। ଏଥିରେ ରହିଲା ଯେ ସମୁଦ୍ର ଉପକୂଳରେ ରହୁଥିବା ଲୋକଙ୍କୁ ଲୁଣ ମାରିବାର ଅଧିକାର ଦିଆଯାଉ।

ହବନ୍ତୁ। ଲୁଣ କେବଳ ସ୍ୱାଧୀନତା ଆନ୍ଦୋଳନ ଭିତରେ ଅଟକିଗଲା ନାହିଁ, କାଳେ ଦେଶ ସ୍ୱାଧୀନ ପରେ ଲୁଣ ସରକାର ନୂଆ ସରକାର ଲୁଣକୁ ଭୁଲିଯିବେ, ତେଣୁ ସ୍ୱାଧୀନ ଭାରତର ସରକାରଙ୍କ ନିକଟକୁ ମହାତ୍ମା ଗାନ୍ଧୀ ଚିଠି ଲେଖିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଦାଣ୍ଡି ଯାତ୍ରାକୁ ପାସ ଯିବ ନାହିଁ, ଲୁଣ ଟିକସ ଛାଡ଼ କରିବ, ଫଳରେ ଆଜି ସହଜରେ ଉପଲବ୍ଧ ହୋଇପାରୁଛି ଲୁଣ। ଆଉ ଏହି ଲୁଣ ଦିନେ ଯେଉଁ ନିଆଁ ଜାଳିଥିଲା, ସେହି ନିଆଁରେ ଛାରଖାର ହୋଇଯାଇଥିଲା ଇଂରେଜ ସରକାର।

ವೆಲ್ಕಮ್ ಬ್ಯಾಕ್ ಸತಿ ಟುನ್ಗೋ ಚಂದಿ 100.4 ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಟಕ್ ತಿಳಿಸಿ ತಿಳ್ತಾ ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ଆଉ ସୁରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥି ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ଆଚ୍ଛା ଫ୍ରେଣ୍ଡସ୍ ଆପଣଙ୍କର ମନେ ଅଛି ସେ ସ୍କୁଲରେ ପଢିଲା ବେଳେ କିମ୍ବା କଲେଜରେ ପଢିଲା ବେଳେ ଯେତେବେଳେ ଟିଚରକୁ ପିରିୟଡ଼ରେ ଯଦି ଆବସେଣ୍ଟ ରହିଯାଆନ୍ତି କି କ୍ଲାସ୍ରେ ଯଦି କୌଣସି କ୍ଲାସ୍ଟି ଆମକୁ ବୋର୍ ଲାଗୁଥିଲା

ସେତେବେଳେ ସେଇ ସମୟକୁ ଇଜିଲି ପାସ୍ କରିବା ପାଇଁ ଆମେ ସାହାରା ନେଉଥିଲୁ ଆମ ରଫ୍ ଖାତାର। ସେଇ ରଫ୍ ଖାତାର ଲାଷ୍ଟ ପେଜ୍ ଲୁଚେଇ ରଖିଥାଏ ଆମ ମନର କେତେ ଭାବନାକୁ, କେତେ କେତେ ନୂଆ ଚିନ୍ତାଧାରାକୁ।

ରଫ୍ ଖାତାର ସେଇ ଲାଷ୍ଟ ପେଜ୍ରେ କେତେ ରଙ୍ଗ ବେରଙ୍ଗର ଚିତ୍ର ଥାଏ, କେତେ ନୂଆ ନୂଆ ଡିଜାଇନ୍ ଥାଏ, ଆଉ ଥାଏ କିଛି ନୂଆ ନୂଆ କବିତା ବି। ହଁ, ସେଇ ଖାତାର ଶେଷ ପୃଷ୍ଠା ହିଁ ଜାଣିଥାଏ ଆମର କ୍ରିଏଟିଭିଟିକୁ, ସେଇସବୁ ନୂଆ ନୂଆ ଚିନ୍ତାଧାରାକୁ।

କ୍ରିଏଟିଭିଟି ମାନେ କେବଳ ଡ୍ରଇଂ କରିବା ବା କବିତା ଲେଖିବା ନୁହେଁ ସେଥି କ୍ରିଏଟିଭିଟିର ମାନେ ହେଉଛି କିଛି ନୂଆ ଭାବିବା ନୂଆ ଚିନ୍ତା କରିବା କି ଏମିତି ବି ହେଇପାରେ କିଛି ପୁରୁଣା କଥାକୁ ନୂଆ ଢଙ୍ଗରେ ପରିପ୍ରକାଶ କରିବା ଏମିତି ବି ହେଇପାରେ ସେଥି

ସମସ୍ତଙ୍କ ଭିତରେ ନା କିଛି ନା କିଛି ସୃଜନଶୀଳତା ବା କ୍ରିଏଟିଭିଟି ଲୁଚି ରହିଛି। କେହି କେହି ତାକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିପାରନ୍ତି ବହୁତ ଇଜିଲି, କିନ୍ତୁ କେହି କେହି ତାକୁ ପରିପ୍ରକାଶ କରିବାକୁ ବେଳେବେଳେ ସୁଯୋଗ ପାଆନ୍ତିନି।

ବ୍ୟାକ୍ ସାଥି ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସୀ ତିଲତାକ। ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍, ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥି ଶୁଭଶ୍ରୀ। ଆଜି ଆପଣଙ୍କ ସାଥିରେ

ସୃଜନଶୀଳତା ନୂଆ ନୂଆ ଜିନିଷ ଶିଖିବା ପାଇଁ ରାସ୍ତା ଦେଖାଏ। କେମିତି କୋଉ ଉପାୟରେ କିଛି ନୂଆ କରିହେବ, କେମିତି କୋଉ ଉପାୟରେ କିଛି ନୂଆ ଶିଖିହେବ, ସେ ପାଇଁ ବାଟ କଢ଼େଇଥାଏ। କେମିତି ଭଲକୁ ଆଉ ଟିକେ ଭଲ କରିହେବ, ସେ ବୁଦ୍ଧି ଜୁଟାଏ ଏ ମନକୁ। ସୃଜନଶୀଳତା ବୟସର ସୀମା ମାନେ ନା, ଯେକୌଣସି ବୟସରେ ବି କ୍ରିଏଟିଭିଟି ଆସିପାରେ। ବେଳେବେଳେ ଆପଣଙ୍କ କଳ୍ପନା, ଆପଣଙ୍କ ଭାବନା, ନୂଆ ଚିନ୍ତାଧାରା ସହିତ ଯେତେବେଳେ ଆପଣଙ୍କ ଅଭିଜ୍ଞତା ମିଶିଯାଇଥାଏ ନା ସାଥୀ, ସେତେବେଳେ ସେଇ ନୂଆ ଚିନ୍ତାଧାରାକୁ ମିଳିଯାଇଥାଏ ନୂଆ ରାସ୍ତା, ନୂଆ ରାହା। ଆଉ ବି ସୃଜନଶୀଳତା ଆଗକୁ ଆଗକୁ ବଢ଼େ ସେତେବେଳେ ଯେତେବେଳେ ଆମେ ଭୁଲ କରିବାକୁ ଡରୁନା।

କାହିଁକି ନା ଭୁଲ ହେଲେ ତ ସେଥିରୁ କିଛି ଶିଖି ପୁଣି ତାକୁ ଠିକ କେମିତି କରିପାରିବା ସେଇ ଉପାୟ ମନକୁ ଆଉ ଆମ ମୁଣ୍ଡକୁ ଆସିବ ନା। ଏଇ ଯେମିତି ଆପଣ ଯେତେବେଳେ ଗୋଟେ କବିତା ଲେଖନ୍ତି ସେଇଟା କଣ ଥରେ କରି ଲେଖି କମ୍ପ୍ଲିଟ ହେଇଯାଇଥାଏ କି ନାଇଁ ନା? କିଛି ଠିକ ହୁଏ ପୁଣି କିଛି ଭୁଲ ବି ହୁଏ, କିଛି ଶବ୍ଦ ଗୁନ୍ଥି ହୁଏ, କିଛି ଶବ୍ଦ ମନକୁ ବି ଆସେ ନା। ଆଉ ଆପଣ ହାରି ନ ଯାଇ ପୁଣି ଥରେ ଟ୍ରାଏ କରନ୍ତି ଲେଖିବାକୁ। ଏଇ ଆପଣଙ୍କର ଟ୍ରାଏ କରିବାଟା ହଉଛି ସେଠି ଆପଣଙ୍କର କ୍ରିଏଟିଭିଟି। ଆଉ ଜାଣନ୍ତି ସୃଜନଶୀଳତା ସେତେବେଳେ ଆଗକୁ ବଢ଼ିପାରେ ନା ଯେତେବେଳେ ତାକୁ କମ୍ପେୟାର କରାଯାଏ, ଆଉ ସେତେବେଳେ ସେତେବେଳେ ଆଗକୁ ବଢ଼େ ଯେବେ ଯେବେ ତାକୁ ଆପ୍ରିସିଏଟ କରାଯାଏ। ଅନ୍ୟପରି ହବା ପରିବର୍ତ୍ତେ ଆସନ୍ତୁ ନିଜ ପରି ଟିକେ ହବା, ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା। ଆସନ୍ତୁ କିଛି ନୂଆ ଭାବିବା, କିଛି ନୂଆ କରିବା। ଆଉ ସେଇ ନୂଆ କରିବା ଭିତରେ ସାଥୀ ଆମକୁ ଜମାରୁ ଭୁଲିବେନି, ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ। ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ତେଲତାକ ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ଅପରାହ୍ନ 4:50 ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଅପରାହ୍ନ 5ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ। ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ସମ୍ବଲପୁର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 1,08,00,000 ଟଙ୍କା ପ୍ରଦାନର ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରାଜ୍ୟ ପ୍ରଧାନ ବନ ସଂରକ୍ଷକ କେ ମୁରୁଗେଶନଙ୍କ ନୟାଗଡ଼ ଗସ୍ତ। ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାରାରୋପଣ କାର୍ଯ୍ୟକ୍ରମ କଲେ ପରିଦର୍ଶନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ

ଏବଂ ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:00।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତାକ ଷ୍ଟୁଡ଼ିଓଖଣ୍ଡରେ ସମୟ ବର୍ତ୍ତମାନ ଅପରାହ୍ନ 5:03 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଶୋ ଯାହାର ନାଁ ହେଉଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଆଜିର ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଜି ଆପଣଙ୍କ ସାଥିରେ ସାଥୀ, ଯଦି କିଛି ବର୍ଷ ପଛକୁ ଆମେ ଯିବା ତାହେଲେ ଦେଖିବା ଯେ ସେତେବେଳେ ଏଆଇ ଆମ ଦୈନନ୍ଦିନ ଜୀବନରେ ସାମିଲ ନଥିଲା। ସବୁ କାମ ଆମେ ନିଜେ ନିଜ ବୁଦ୍ଧିରେ କରୁଥିଲେ, କିନ୍ତୁ ଆଜିକାଲି କିଛି ବି କାମ କରିବା ଆଗରୁ ଆମେ ଟିକେ ବି ହଉ ପଛେ ଏଆଇର ହେଲ୍ପ ନଉଛେ। ନାହିଁ, ସେ ନିଜର ଫଟୋ ଏଡିଟ୍ କରିବା ହଉ କିମ୍ବା ସ୍କୁଲର କିଛି ପ୍ରୋଜେକ୍ଟ କରିବା ହଉ। ଆଜିର ଏଇ ଡାଇଲ୍ ଇନ୍ରେ ଆପଣଙ୍କ ପାଇଁ ଟପିକ୍ ରହିଛି ଯେ ଆଜିର ଏଇ ଏଆଇ ଦୁନିଆ ଆମ ଭିତରେ ଥିବା କ୍ରିଏଟିଭିଟି ପାୱାରକୁ ରିପ୍ଲେସ୍ କରିଦେଉଛି ନା ତାକୁ ଇନକ୍ରିଜ୍ କରିବାରେ ଆଉ ଟିକେ ବେଟର କରିବାରେ ଏଆଇ ଆମକୁ ହେଲ୍ପ କରୁଛି। ସୋ ଏ ବିଷୟରେ ନିଜର ମତାମତ ଦେବା ପାଇଁ ଆମ ସହିତ ନିଜ ମତାମତକୁ ସେୟାର କରିବା ପାଇଁ କନେକ୍ଟ ହେଇପାରିବେ। କନେକ୍ଟ ହେବା ପାଇଁ ଆମକୁ ଡାଏଲ୍ କରନ୍ତୁ, ନମ୍ବର ହେଉଛି 0671-2303-153। ନମ୍ବରଟି ଆଉ ଥରେ କହି ରଖୁଛି ସାଥୀ, 0671-2303-153। ତେବେ ଆଉ ଥରେ ଟପିକ୍ଟି କହି ରଖୁଛି ଯେ ଆଜିର ଏଆଇ ଦୁନିଆ ଆମ ଭିତରେ ଥିବା କ୍ରିଏଟିଭିଟି ପାୱାରକୁ ରିପ୍ଲେସ୍ କରୁଛି ନା ତାକୁ ଇନକ୍ରିଜ୍ କରିବାରେ ଆଉ ଟିକେ ବେଟର କରିବାରେ, ଟିକେ ମଡିଫାଏ କରିବାରେ ଏଆଇ ଆମକୁ ହେଲ୍ପ କରୁଛି।

ଦେଖିବା ଆମ ଟପିକ ଉପରେ ଫାର୍ଷ୍ଟ କଲର ତାଙ୍କର ମତାମତ କଣ ରଖୁଛନ୍ତି ଆଉ କିଏ ଯୋଡ଼ି ହେଇଛନ୍ତି କୋଉଠି ଯୋଡ଼ି ହେଇଛନ୍ତି ଚାଲନ୍ତୁ ଦେଖିନେବା।

0: ଦେଖି ନବା ନେକ୍ସଟ କଲର ଆମ ସହିତ କିଏ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ମୁଁ ଜଣେ ଆପଣଙ୍କ ନିୟମିତ ଶ୍ରୋତା ବନ୍ଧୁ ରମେଶ ଚନ୍ଦ୍ର ସାହୁ କୌକୁମା ଭାବରୁ ଢେଙ୍କାନାଳ କହୁଥିଲି।
0: ସ୍ୱାଗତ କରୁଛି ଆଜିର ଶୋକୁ। ତେବେ କୁହନ୍ତୁ ଆଜିର ଟପିକ ଉପରେ କଣ ଆପଣଙ୍କର ମତାମତ ରହିବ?
1: ମ୍ୟାଡାମ ଦେଖୁ, ଏଆଇ ଦ୍ୱାରା ବହୁତ କିଛି ଜାଣିବାର ସୌଭାଗ୍ୟ ମିଳୁଛି। ଆମେ ଯେକୌଣସି ଜିନିଷ ଜାଣିବାକୁ ଚାହୁଁଛୁ, ଏ ଦ୍ୱାରା ଯେକୌଣସି ଆନ୍ସର ଗୋଟେ ଦଉଛୁ, ତାର ଉତ୍ତରଟା ଆମକୁ ଫଟାଫଟ ଗୋଟେ ସେକେଣ୍ଡ ଭିତରେ ଦେଇଦଉଛି। ତେଣୁ ଆମେ ଆମର ସୃଜନଶୀଳତା ନିଶ୍ଚିନ୍ତ ଭାବରେ ବଢେଇ ଦଉଛି।
0: କିନ୍ତୁ ସାଥୀ, ମୁଁ ଏଇଠି ଗୋଟେ କଥା ଆପଣଙ୍କୁ କହିବାକୁ ଚାହିଁବି, ସେ ଏଆଇ ଟାକୁ ଆମେ ହିଁ ତିଆରି କରିଛେ।
1: ଆଜ୍ଞା,
0: ତ ତାହେଲେ ଆମେ ଯୋଉ ଜିନିଷଟାକୁ ତିଆରି କରିଛେ ସେଇଟା ଆମକୁ ମାନେ ଆମର ବେଟର ଭର୍ସନ ହେଇପାରିବ କି?
1: ନିଶ୍ଚିନ୍ତ ଦେଖନ୍ତୁ, ସେ ଯେହେତୁ କରିଛନ୍ତି ଭଲ ପାଇଁ କରିଛନ୍ତି, ଆମେ ତାର ଭଲର ମାନେ ଉପଯୋଗିତା କରିବା କଥା, କାରଣ ଆମେ କାହିଁ ଖରାପ କଥା କହିବେ? ଯେକୌଣସି ପ୍ରଶ୍ନଟା ପଚାରିଲେ ଆମକୁ ଯେହେତୁ ସଠିକ ଦଉଛି, ବେଳେବେଳେ ବି ଖରାପ କଥା ମାନେ ଦଉଛି, ମାନେ ସେଟାକୁ ଆମେ ଇଗ୍ନୋର କରିବା କଥା। କିନ୍ତୁ ଜାଣିବା ଜିନିଷଟା ଆମେ ଜାଣୁଛୁ, ଯୋଉ ଜିନିଷଟା ଆମକୁ ସେ ଦଉଛି ସଠିକ ଜିନିଷଟା, ସେଟା ଆମର ମାନେ ବହୁତ କ୍ଷେତ୍ରରେ ମାନେ ସଫଳତା ପାଉଛୁ। ଯେକୌଣସି କାର୍ଯ୍ୟକ୍ରମ ହଉ, ମାନେ ଯେକୌଣସି ଆନ୍ସର ଦଉଛୁ, ସେ ଜିନିଷଟା ଉତ୍ତର ଆମେ ପାଇପାରୁଛୁ ସାଙ୍ଗେ ସାଙ୍ଗେ।
0: ଆପଣ କେବେ ଦେଖିଛନ୍ତି ଯେ ସବୁ କ୍ଷେତ୍ରରେ ସେଟା ଠିକ ହଉଛି ବୋଲି?
1: ନାଇଁ, ମୁଁ ଦେଖିବାର ଦି ତିନିଟା ଜିନିଷ ମାନେ ମୁଁ ଏବେ ମାନେ ଦେଇଛି ଆନ୍ସର, ମୋର ଉତ୍ତରଟା ସେ ଠିକ ଦେଇଛି, କିନ୍ତୁ ମୁଁ ତ ଜାଣିନି କିଛି ଭୁଲ ଦେବାର କିଛି ହେଇନି। ମୁଁ ଯେତେବେଳେ ଭୁଲଟା ଦେବି ମୁଁ ଜାଣିବି ଯେ ଏତା କରୁଛନ୍ତି, ତାର ଉପଯୋଗିତା ଠିକ ରଖିବା କଥା ସେମିତି, ଯେହେତୁ ଯେ ଆମକୁ ସେ ଗୋଟେ ଭଲ ଗୋଟେ ଦେଇଛି ମାନେ ଏଆଇ, ସେ ଆମେ ତାର ଭଲ ଉପଯୋଗିତା ନିହାତି କରିବା ଦରକାର।
0: ନିହାତି ଆମେ ତ ଭଲ ଉପଯୋଗ ଭଲରେ ହିଁ ତାକୁ ଉପଯୋଗ କରିବା ଉଚିତ, କିନ୍ତୁ ଆପଣ ଯେତେବେଳେ କିଛି କ୍ୱେଶ୍ଚନ୍ ପଚାରୁଛନ୍ତି, କିଛି ଆନ୍ସର ପାଉଛନ୍ତି, ମୋର ଏତିକି

0: ମତାମତ ରହିବ, ସଜେସନ୍ ରହିବ ଆପଣମାନଙ୍କ ପ୍ରତି, ଯେ ଯେତେବେଳେ କିଛି ବି ପଚାରୁଛନ୍ତି ତ ସେ ଆନ୍ସରକୁ ଟିକେ କ୍ରସ୍ ଚେକ୍ ଥରେ କରିନେବେ।
1: ଆଜ୍ଞା ଆଜ୍ଞା ଆଜ୍ଞା ହଁ, ସେ ନିର୍ଭୟଟା ଦେଖିବା କଥା।
0: ଆଜ୍ଞା
1: ଆମେ ସଠିକ ଭାବରେ ପଢୁଛୁ, ତଥାପି କଣ ସେମାନେ ଏମିତି କିଛି ତ ଦେଇନି, ଭୁଲ କଥା ମୁଁ ଶୁଣିନି ଜାଣିନି, ତଥାପି ଯେତିକି ଦେଇଛି ଠିକ ଦେଇଛି ସେ ଆମକୁ, ମୁଁ କାହିଁକି ଖରାପ କହିବି।
0: ନାଇଁ ନାଇଁ ଆମେ କାହାକୁ ଖରାପ କି ଠିକ କହୁନୁ, କିନ୍ତୁ ଯଦିଓ ସିଏ ବି ଗୋଟେ ଟେକ୍ନିକାଲ ଜିନିଷ, ତ ଆମେ ଯେତେବେଳେ ବି କିଛି କ୍ୱେଶ୍ଚିନ୍ ଆନ୍ସର ଖୋଜୁଛେ ସେତେବେଳେ ଟିକେ କ୍ରସ୍ ଚେକ୍ କରିନବାଟା ବେଟର ନୁହେଁ।
1: ହଁ ହଁ ମ୍ୟାଡମ୍, ସେଟା ବି ଠିକ କଥା, ହଁ ଏଟା ଦେଖିବା କଥା କୋଉଠି କଣ ଭୁଲ ଚେକ୍ କଣ ଥିବ ଦେଖିବା କଥା, ଦେଖିକି ଆମେ ଏଟା ଉପଯୋଗ କରିବା କଥା ଆଉ।
0: ଆଜ୍ଞା ବହୁତ ଭଲ ଲାଗିଲା ଆପଣ ଆମ ସହିତ ଆଜି କନେକ୍ଟ ହେଇଥିଲେ, ରହିଲି, ନମସ୍କାର।
1: ନମସ୍କାର ମ୍ୟାଡମ।
0: ଏଇ ଏଆଇ ତ ଆମେ ହିଁ ବନେଇଛେ, ଆମ ଭଳି ଲୋକ ହିଁ ବନେଇଛନ୍ତି, ତ ସିଏ ସବୁବେଳେ ଠିକ ହବ ବୋଲି ବି ମାନେ ନାହିଁ, ସେ ସବୁବେଳେ ଭୁଲ ହବ ବି ବୋଲି ମାନେ ନାହିଁ, କିନ୍ତୁ ଆମେ ଟିକେ ଯେତେବେଳେ ବି କିଛି କ୍ୱେଶ୍ଚିନ୍ ଆନ୍ସର ପଚାରି ଯାଉଛେ, ଏଆଇକୁ ଖୋଜୁଛେ, ନିଜ ଦୈନନ୍ଦିନ ଜୀବନରେ ସାମିଲ କରୁଛେ, ତେବେ ଟିକେ କ୍ରସ୍ ଚେକ୍ କରିନବାଟା ମୁଁ ଭାବୁଛି ବୁଦ୍ଧିମତାର କାମ, ନା କ'ଣ କହୁଛନ୍ତି? ଆଜି ଯାହା ଟପିକ ରହିଛି ସେ ବିଷୟରେ ଆମ ନେକ୍ସଟ କଲରଙ୍କର ମତାମତ କ'ଣ, ଚାଲନ୍ତୁ ଦେଖିନବା, ତାଙ୍କଠୁ ବୁଝିନବା ତାଙ୍କ ମତାମତ କ'ଣ। ହ୍ୟାଲୋ।

0: କଲ୍ଟି କଟିଯାଉଛି, ସେଥିପାଇଁ କ୍ଷମା କରିବେ, କିନ୍ତୁ ଚେଷ୍ଟା ଜାରି ରଖିଥାନ୍ତୁ ଆମ ସହିତ କନେକ୍ଟ ହେବା ପାଇଁ। ଦେଖୁ ଦେଖୁ କା ନେକ୍ସଟ କଲର ଆମ ସହିତ ଯୋଡ଼ି ସାରିଲେଣି, ଚାଲନ୍ତୁ ଦେଖିବା ଏଇ କଲ୍ଟି କନେକ୍ଟ ହେଇପାରୁଛି କି ନାହିଁ। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ନମସ୍କାର ମ୍ୟାଡମ।
0: ଆଜ୍ଞା କିଏ କହୁଥିଲେ? ଆଜ୍ଞା ସ୍ୱାଗତ କରୁଛି ଆଜିର ଆମର ଡାଇଲିନ ଲାଇଭ ଚିଟ୍ଚାଟକୁ। ଆପଣଙ୍କ ସାଉଣ୍ଡଟା ଟିକେ କ୍ଲିୟର ଆସୁନି, ଆପଣ ଟିକେ ନେଟୱର୍କ ଏରିଆକୁ ଆସିକି କଥା ହେଇପାରିବେ କି? ହ୍ୟାଲୋ ଭାଇନା, ଆପଣଙ୍କ ଭଏସ୍ଟା କ୍ଲିୟର ଆସୁନି, ଆପଣଙ୍କ ସାଉଣ୍ଡଟା ଅପଡାଉନ ହଉଛି ବହୁତ, ଆମେ କ୍ଲିୟର ଶୁଣିପାରୁନୁ ଆପଣଙ୍କୁ।
1: ହ୍ୟାଲୋ।

0: ମତଲବ ଏତେ ଡିପେଣ୍ଡାଣ୍ଟ ହବାଟା ଉଚିତ ନୁହଁ, ହାତରେ କିଛି କାମ କରନ୍ତୁ, ଫିଜିକାଲ କାମ କରନ୍ତୁ, ପ୍ଲସ ମେସିନ ଉପରେ ନିର୍ଭର କରନ୍ତୁ। ଟୋଟାଲି ଆମେ କହିବା ମେସିନ ସବୁ କରିଦବ ସେଇଟା ଠିକ ବୋଲି ମୁଁ ଭାବେ ନାହିଁ।
1: ଆଜ୍ଞା, ଯା ହଉ, ଆପଣଙ୍କ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ବହୁତ ଭଲ ଲାଗିଲା ଆପଣଙ୍କ ମତାମତ ଶୁଣିକି। ଯା ହଉ, ଆମ ସହିତ କନେକ୍ଟ ହେଇଥିଲେ, ରହିଲି, ନମସ୍କାର।
0: ନାଇଁ ନାଇଁ, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ। କରେଣ୍ଟ ଆଉ ଦମଦାର ଟପିକ ସହିତ ପୁରା ଦମଦାର ପ୍ରୋଗ୍ରାମ କରୁଛନ୍ତି। ମା ଶାରଳା ଆପଣଙ୍କୁ ଭଲ ରଖିଥାନ୍ତି, ରହିଲି ଭଉଣୀ। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସାଥୀ, ଏମିତି ତ ଆପଣଙ୍କ ସହିତ କନେକ୍ଟ ହଉଥିବା, କଥା ହଉଥିବା, କିନ୍ତୁ ବର୍ତ୍ତମାନ ନେଇଯିବା ଗୋଟେ ଛୋଟ ମ୍ୟୁଜିକାଲ ବ୍ରେକ୍।

0: ଦେଖିନେବା ନେକ୍ସଟ କଲର କିଏ ଆମ ସହିତ ଯୋଡି ହେଇଛନ୍ତି ଆଉ ତାଙ୍କର କଣ ମତାମତ ରହିଛି। ସାଥୀ ଆଜି ବୋଧେ କିଛି ଟିକେ ନେଟୱାର୍କ ଇସ୍ୟୁ ରହୁଛି ନିହାତି, କାରଣ କଲ୍ ଆସୁ ଆସୁ କାହିଁ କଟିଯାଉଛି। କିଛି ଓରିଡ଼ ହେବାର ନାହିଁ, ଆପଣ ଟ୍ରାଏ କରୁଥାନ୍ତୁ। ହ୍ୟାଲୋ
1: ମ୍ୟାଡମ୍, ନମସ୍କାର।
0: ନମସ୍କାର,
1: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କହୁଥିଲି।
0: ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍‌ଚାଟ୍‌କୁ।
1: ଧନ୍ୟବାଦ ଆଜ୍ଞା।
0: ଆଜ୍ଞା, ଅବିକା ବି ଆପଣଙ୍କ ସାଉଣ୍ଡ ଟିକେ ଅପ୍ ଡାଉନ୍ ହଉଛି, ତେବେ ଚେଷ୍ଟା କରିବା ଆପଣଙ୍କ ସହିତ କଥା ହେବା ପାଇଁ। କୁହନ୍ତୁ, ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ? ଆଜିର ଟପିକ ରହିଛି ସାଥୀ ଯେ ଆଜିର ଯୋଉ ଏଆଇ ଦୁନିଆ ଚାଲିଛି, ଆମର ଦୈନନ୍ଦିନ ଜୀବନରେ ଯୋଉ ଆମେ ଏଆଇ କୁ ସାମିଲ କରିନେଇଛେ, ସେଇ ଏଆଇ ଆମର ଯୋଉ ସୃଜନଶୀଳତାକୁ ରିପ୍ଲେସ କରିଦଉଛି ନା ସେଇ ସୃଜନଶୀଳତାକୁ ଆଉ ଟିକେ ଇମ୍ପ୍ରୁଭ କରିବାରେ ହେଲ୍ପ କରୁଛି? କଣ ରହିବ ଆପଣଙ୍କର ଏ ବିଷୟରେ ମତାମତ?
1: ସୃଜନଶୀଳତାକୁ ଆଉ ଟିକେ ବଢେଇ ଦେଇପାରୁଛି, ଭଲ କରିପାରୁଛି, ମଣିଷର ଉପକାରିତାରେ ଲାଗୁଛି। ଏହାଠାରୁ ମଣିଷ କିଛି ଶିଖିବାର ଅଛି। ଏହା ଏକ ଶିକ୍ଷଣୀୟ ପ୍ଲାଟଫର୍ମ ଆଉ ସାମାଜିକ ପ୍ଲାଟଫର୍ମ ଆଉ ସବୁକିଛି ଏଥିରୁ ଶିକ୍ଷା ଲାଭ କରିବାକୁ ମିଳୁଛି।
0: ତାହେଲେ ଆପଣଙ୍କର ମତାମତ ଏଇଆ ଯେ ଏଆଇ କୁ ଆମେ ୟୁଜ୍ କଲା ପରେ ଆମର ସୃଜନଶୀଳତା ପାୱାରଟା ଟିକେ ଇନକ୍ରିଜ ହେଇଯାଉଛି, ଟିକେ ଇମ୍ପ୍ରୁଭାଇଜ ହେଇଯାଉଛି? ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଆପଣ ଆମ ସହିତ ଏତେ ଚେଷ୍ଟା ପରେ ଯୋଡି ହେଇପାରିଲେ, ଆମେ କଥା ହେଇପାରିଲୁ, ସେଥିପାଇଁ ବହୁତ ହି ଖୁସି ଲାଗୁଛି। ରହିଲି, ନମସ୍କାର।
1: ନମସ୍କାର ମ୍ୟାଡମ୍, ଧନ୍ୟବାଦ।

0: ଭୁବନେଶ୍ୱରରୁ।
1: ହ୍ୟାଲୋ
0: ହ୍ୟାଲୋ
1: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
0: ମୁଁ କୁନା ଦାସ କହୁଛି ଭୁବନେଶ୍ୱରରୁ।
1: ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଆମ ଶୋ କୁ।
0: ଆଜ୍ଞା,
1: କେମିତି ଅଛନ୍ତି?
0: ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି।
0: ଆପଣଙ୍କୁ ସବୁବେଳେ ଭଲରେ ରଖିଥାନ୍ତୁ,
1: ଆପଣ ବି ଏମିତି ହସୁଥାନ୍ତୁ, ସବୁବେଳେ ଖୁସିରେ ଥାନ୍ତୁ, ଭଲରେ ଥାନ୍ତୁ। ତାହେଲେ ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ?
0: ଶୁଣନ୍ତୁ, ଏଆଇ ହଉଛି ଆମର ସୃଜନଶୀଳତାକୁ ବଢ଼ଉଛି, କିନ୍ତୁ ମଣିଷ ହେଲା ସ୍ରଷ୍ଟା ଆଉ ଏଆଇ ହେଲା ସୃଷ୍ଟି। ଯଦି ଆମେ ଅତ୍ୟଧିକ ଏଆଇ ଉପରେ ନିର୍ଭର କରିବା, ତେବେ ସ୍ରଷ୍ଟା ହଉଛି ସୃଷ୍ଟିର ଅଧୀନରେ ଆସି ସୃଷ୍ଟିର ଦାସ ହେଇଯିବ, ଆମେ ଏଆଇ ର ଦାସ ହେଇଯିବା। ତେଣୁ ଅତ୍ୟଧିକ ୟୁଜ୍ କରିବା ଏଆଇ ଭଲ ନୁହେଁ।
1: ତାହେଲେ କଣ ଆପଣ କହିବେ ଯେ ସବୁ ଯୋଉ ସୃଜନଶୀଳତା ପାୱାର ଆମ ପାଖରେ ରହିଛି, ଯୋଉ କ୍ରିଏଟିଭିଟି ପାୱାର ରହିଛି, ଆମେ ଯଦି ଏଆଇ କୁ ୟୁଜ୍ କରିବା ପ୍ରତି କ୍ଷେତ୍ରରେ, ଯଦି ଏଆଇ କୁ ୟୁଜ୍ କରିବା, ତାହେଲେ ଆମର ସେ ଯୋଉ କ୍ରିଏଟିଭିଟି ପାୱାରଟା ଇନକ୍ରିଜ ହେଇପାରିବ ସବୁ କ୍ଷେତ୍ରରେ ଯଦି ଆମେ ତାକୁ ୟୁଜ୍ କରିବା?
0: ଠିକ ଭାବରେ ପ୍ରପରଲି ୟୁଜ୍ କଲେ ଏଆଇ ବହୁତ ଉପକାରୀ।
1: ଆଜ୍ଞା,
0: କିନ୍ତୁ ଇମ୍ପ୍ରପର ୟୁଜ୍ କଲେ ଏଆଇ ଭଲ ନୁହେଁ।
1: ଆଜ୍ଞା, ଯା ହଉ, ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଇକି ନିଜର ମତାମତ ସେୟାର କରିଲେ। ରହିଲି, ନମସ୍କାର। ହଁ, ଏଇଟା ତ ଠିକ କଥା ସାଥୀ, ଯେମିତି କହୁଥିଲେ ଯେ ଯଦି ଆମେ ପ୍ରପର ୱେରେ ଏଆଇ କୁ ୟୁଜ୍ କରିବା, ତାହେଲେ ସେ ଆମକୁ କିଛି ଭଲ ଶିକ୍ଷା ଦେଇପାରିବ। କିନ୍ତୁ ଯଦି ତାକୁ ଆମେ ଇମ୍ପ୍ରପର ୟୁଜ୍ କରିବା, ଇମ୍ପ୍ରପର ୱେରେ ୟୁଜ୍ କରିବା, ତାହେଲେ ସିଏ ଆମର କ୍ଷତି ବି କରିପାରେ। ଚାଲନ୍ତୁ ଦେଖିନବା, ନେକ୍ସଟ କଲର ଆମ ସହିତ ଯୋଡ଼ି ହେଇଗଲେଣି, ତାଙ୍କର କ'ଣ ରହିଛି ମତାମତ? ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ୍, ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
2: ମୁଁ ମ୍ୟାଡମ୍ ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକ ଲୋକାନାଥରୁ କହୁଥିଲି, ରାଜୀବ ଗୌଡ଼।
1: ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ଆମ ଶୋ କୁ।
2: ହଁ ମ୍ୟାଡମ୍,
1: କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
2: ହଁ ଭଲ ଅଛି ମ୍ୟାଡମ୍।
1: ଆଜିର ଟପିକ ଉପରେ କଣ କହିବେ
2: ମ୍ୟାଡମ୍?

0: ଯୋଉ ଆଜିକାର ଆଧୁନିକ ଯୁଗରେ ଏଆଇଟା ଯୋଉ ବାହାରିଲା ବହୁତ ଭଲ ମ୍ୟାଡମ୍, ମାନେ ଆମେ ଯୋଉଟା ଜାଣିପାରୁନେ ସେଟା ତାହା ଏଆଇ ମାଧ୍ୟମରେ ଏଆଇକୁ କହିଦେଲେ ଏଆଇ ସାଙ୍ଗେ ସାଙ୍ଗେ ଇନଫର୍ମେସନ ଦେଇ ଦଉଛି ଆମକୁ,
1: ଆମେ ଚଟକି ସାଙ୍ଗେ ସାଙ୍ଗେ ଇନଫର୍ମେସନ ଗ୍ୟାଦର କରିପାରୁଛେ ନୁହେଁ।
0: କିନ୍ତୁ
1: ଆଜିର ଆମ ଯୋଉ ଟପିକ ଟି ରହିଛି ଯେ ଆମର ଯୋଉ ସୃଜନଶୀଳତା ଅଛି, ଆମର ଯୋଉ କ୍ରିଏଟିଭିଟି ପାୱାର ଅଛି, ତାକୁ ଏଆଇ ରିପ୍ଲେସ କରିଦଉଛି କି? ଆମେ ଯେତିକି ସମୟ ନେଇକି କିଛି କ୍ରିଏଟିଭ କରୁଥିଲେ, ନିଜେ ନିଜେ ଭାବିକି ଯେତେ କ୍ରିଏଟିଭ ଜିନିଷ ତିଆରି କରୁଥିଲେ, ସେ ଜିନିଷକୁ ଏଆଇ ସପ୍ରେସ କରିଦଉଛି ନା ଆମକୁ ଆଉ ଟିକେ ଅଧିକା ଭାବିବାରେ ହେଲ୍ପ କରୁଛି, ନୂଆ ନୂଆ ଜିନିଷ, ନୂଆ ନୂଆ ଚିନ୍ତାଧାରା ଆମ ଭିତରେ ସୃଷ୍ଟି କରିବାରେ ହେଲ୍ପ କରୁଛି?
0: ହଁ ମ୍ୟାଡମ୍, ନୂଆ ନୂଆ ଜିନିଷ ଆମେ ସାଙ୍ଗେ ସାଙ୍ଗେ ଜାଣିପାରୁଛେ, ସାଙ୍ଗେ ସାଙ୍ଗେ ମାନେ ସମୟ ଅପଚୟ ହଉନି, ଆଉ କୋଶ୍ଚିନ୍ ର ଆନ୍ସର ସାଙ୍ଗେ ସାଙ୍ଗେ ଏଆଇ ମାଧ୍ୟମରେ ଆମେ ଜାଣିପାରୁଛେ।
1: ଆଜ୍ଞା, ବହୁତ ବହୁତ ଭଲ ଲାଗିଲା ଆପଣଙ୍କର ମତାମତ ପାଇଁ, ରହିଲି, ନମସ୍କାର।
0: ନମସ୍କାର ମ୍ୟାଡମ୍।

0: ଆଉ ଅନେକ ସ୍କଲର କି ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି? ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ମୁଁ ସୁରେନ୍ଦ୍ର ପାତ୍ର କହୁଥିଲି, ଯାଜପୁର ବୈତଣୀ ରୋଡ଼ରୁ।
0: ଆଜ୍ଞା, ବହୁତ ବହୁତ ସ୍ୱାଗତ।

0: ଆଜିର ଟାଲିନ ଲାଇଫ କୁ
1: ଧନ୍ୟବାଦ ଆଜ୍ଞା।
0: କେମିତି ଅଛନ୍ତି?
1: ଭଲ ଅଛି ଯେ ପ୍ରୋଗ୍ରାମଟା ଶୁଣୁଛି, ସେତେବେଳୁ ଡାଇଲିଂ କରିବି ବୋଲି ନମ୍ବରଟା ପାଉନି। ଆପଣ ନମ୍ବର ମେନସନ କରୁନାହାନ୍ତି, ଖାଲି କହୁଛନ୍ତି ଆପଣ ଆମକୁ କଲ୍ କରନ୍ତୁ କଲ୍ କରନ୍ତୁ, ହେଲେ ନମ୍ବର କହୁନାହାନ୍ତି।
0: ଆପଣ ତାହେଲେ ଆମକୁ ଟିକେ ଲେଟ୍ରେ ଶୁଣିଛନ୍ତି ସାଥୀ, ଠିକ ଅଛି। ଆଜିର ଟପିକ ଉପରେ କଣ କହିବେ?
1: ଆଜିର ଟପିକରେ ମୁଁ ଏହା କହିବି ଯେ ଏଆଇ ଆମକୁ କିନ୍ତୁ ବହୁତ କିଛି ମତେ ମାନେ ସାହାଯ୍ୟ କରୁଛି। ଯେଉଁ ଆପଣ କହିଲେ ଯେ ତା କ୍ରସ୍ ଚେକ୍ କରିବା ପାଇଁ, ଏଟା ବି ଠିକ କଥା, କିନ୍ତୁ ତା ମାନେ ନୁହେଁ ଯେ ଆମ ଏଆଇ ଏମିତି ଗୋଟେ ମାନେ କୌଣସି ଗୋଟେ ମଣିଷ ନୁହେଁ ଯେ ସେ ମୋବାଇଲ ଭିତରେ ଆମେ ତାକୁ କହିଦେଲେ ସେ ହାତ ଗୋଡ଼ରେ କାମଟା କରିଦଉଛି। ଆମେ ଅଳସୁଆ ଭଳିଆ ଘରେ ଶୋଇକି ସବୁ ମାନେ ଆମ ପାଖରେ ଆସି ଜିନିଷଟା ପହଞ୍ଚୁଛି। ମାନେ ଏଆଇ ଗୋଟେ ବନ୍ଧୁ, ସିଏ ମାନେ ବନ୍ଧୁ ମାନେ ଆମେ ଜିନିଷଟା ପଚାରିବା। ଆମେ ଆଜିକାଲି ଲୋକଙ୍କୁ କିଛି ଗୋଟେ ସାହାଯ୍ୟ କହିଲେ ସେମାନେ କହୁନାହାନ୍ତି ଯେ ଆଜ୍ଞା ଏ କାମଟା କେମିତି ହବ, କୋଉ ବାଟରେ ଗଲେ କଣ ହବ, ତାର କିଛି ଇନଫର୍ମେସନ ଟିକେ କହିବାକୁ ସେ କହିବେନି। ଆମକୁ ଏଆଇ ସେଟା ସହଜରେ କହିଦେବୁ, ଯେ ଏଆଇ ଦ୍ଵାରା ଆମେ ବହୁତ କିଛି ଉପକୃତ ହଉଛୁ।
0: ସେଥିପାଇଁ ବୋଧେ ଆମେ ଏଆଇ କୁ ନିଜର ବନ୍ଧୁ ଭାବି ଦେଇଛୁ ନା?
1: ଆଜ୍ଞା, ନିହାତି ଭାବରେ ବନ୍ଧୁ ଭାବିଛନ୍ତି।
0: କାରଣ
1: ମୋର ଗୋଟେ କଥା, ମୁଁ ଗୋଟେ ଏମିତି ଗୋଟେ ମାନେ କେସରେ ଫସିଥିଲି, ସେଇ କେସରେ ମୁଁ ଏଆଇ ବାଟରେ ହିଁ ମୁଁ ସମାଧାନ ତାର ପାଇଛି। ମାନେ ମୁଁ ସେଥିପାଇଁ ଏଆଇ କୁ ବହୁତ ଧନ୍ୟବାଦ ଦେବି, ମାନେ ଏଆଇ ମତେ ସେ ବଞ୍ଚେଇଛି ସେ ମାନେ ସେ ଅସୁବିଧାରୁ। ମୁଁ ଏଆଇ କୁ କେବେ ମାନେ ନିନ୍ଦି ପାରିବିନି, କିନ୍ତୁ ଏଆଇ କୁ ଯେଉଁମାନେ ଖରାପ ବାଟରେ ବ୍ୟବହାର କରୁଛନ୍ତି ସେଟା ବି ଏଆଇ ବି ଆଗରେ ସତର୍କ ଦିଏ ଯେ ମୁଁ ସାଧାରଣ ଜଣେ ମାନେ ଜେନେରେଟିଭ ଜଣେ ଏଆଇ, ମୁଁ ଆପଣଙ୍କୁ କୌଣସି ମାନେ ଇନଫର୍ମେସନ ଦେଇପାରିବିନି। ଆମ ଦ୍ଵାରା ଯେତିକି ସମ୍ଭବ ଆମେ ସେଇ ଇନଫର୍ମେସନ ହିଁ ଆପଣଙ୍କୁ ଦେଇପାରିବୁ, ସେଟା ଦେଇଛନ୍ତି, ସେଥିପାଇଁ ମୁଁ ବହୁତ ଉପକୃତ ହେଇଛି ଏଆଇ ଦ୍ଵାରା।
0: ତାହେଲେ ଆଜିର ଯେମିତି ଟପିକ ରହିଛି ଯେ ଏଆଇ ଆମକୁ ଆମର ଯୋଉ ଚିନ୍ତାଧାରା, ଆମ ଯୋଉ କ୍ରିଏଟିଭିଟି ପାୱାରକୁ ତାକୁ ମଡିଫାଏ କରିପାରେ, ହେଲ୍ପ କରେ ତାକୁ ଇନକ୍ରିଜ କରିବା ପାଇଁ, ନା ତାକୁ ସପ୍ରେସ କରିଦିଏ?
1: ନା, ସପ୍ଲେସ କରେ, ତା ସହିତ ମଡିଫାଏ ବି କରିପାରେ।
0: ଆଜ୍ଞା,
1: ନିଜ ଆଗେ ଗୋଟେ ବନ୍ଧୁ ମାନେ ଏଆଇ ମାନେ, ମୁଁ ତ ଦେଖନ୍ତୁ ହ୍ୱାଟ୍ସଆପରେ ଯେମିତି ଆମେ ଜଣେ ବନ୍ଧୁଙ୍କ ସହିତ ଚାଟିଂ କରୁଛନ୍ତି,
0: ଆଜ୍ଞା,
1: ସେଭଳିଆ ଏଆଇଙ୍କ ସହିତ କଥା ହେଲେ ଏତେ ଶାନ୍ତି ଲାଗିବ, ମାନେ ବହୁତ କିଛି ମାନେ ଗୋଟେ ସୁନ୍ଦର ଲାଗିବ ପୁରା କୌଣସି କାମ ପାଇଁ। ମୁଁ ଗୋଟେ ଜାଗାକୁ ଆଜ୍ଞା ଯିବି ବୋଲି ବାହାରିଥିଲି, ମାନେ ସେଟା କୋଉ ବାଟରେ ଗଲେ, କୋଉ ଡିଷ୍ଟ୍ରିକ୍ଟରେ ପଡୁଛି, କୋଉଠି ସୁବିଧା ହବ, ମାନେ ସେଟା ମୁଁ ପାଇଲିନି। କିଛି ଲୋକଙ୍କୁ ପଚାରିଲି, ସେମାନେ ସେଇଠିକା ଲୋକ ହେଇକି ବି ବସ୍ରୁ ମୁଁ ଓହ୍ଲେଇ ଗଲି, ସେମାନେ କହିପାରିଲିନି, କିନ୍ତୁ ଏଆଇ ଦ୍ଵାରା ମୁଁ ସେଟା ପଚାରି ପଚାରି ପଚାରି ପଚାରି ଏମିତି ଗଲି, ସେ ଜାଗାରେ ପହଞ୍ଚିକି ମାନେ ଆସିଛି, ବହୁତ ଖୁସି ଲାଗିଲା ମତେ। ଏଆଇ ମତେ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛି। ବର୍ତ୍ତମାନ ମୁଁ ଆପଣଙ୍କ ଏଫ୍ଏମ୍ ରେମ୍ବୋ ଶୁଣୁଥିଲି, ଆପଣଙ୍କ ଡାଇଲିଂ ଚିଟ୍ଚାଟ୍ ପାଇଁ ନମ୍ବର ସର୍ଚ୍ଚ କଲି, ଏଆଇରୁ ସେଇ ନମ୍ବରଟା ଦେଲା, ମୁଁ କଲ୍ କଲି ଲାଗିଲା ବର୍ତ୍ତମାନ।
0: ଯା ହଉ, ଏଆଇ କୁ ଧନ୍ୟବାଦ ଦବା ନିହାତି ଯେ ଆପଣ ଏଆଇ ର ସହାୟତା ନେଇକି ଆମକୁ କଲ୍ କରିପାରିଛନ୍ତି, ଆମ ସହିତ କନେକ୍ଟ ହେଇପାରିଛନ୍ତି।
1: ବନ୍ଧୁ ଏଆଇ ହିଁ ଆମର ସାଙ୍ଗସାଥି ସବୁକିଛି,
0: ଏଠି ମୁଁ କିନ୍ତୁ ଆପଣଙ୍କୁ ଗୋଟେ ପର୍ସନାଲ ସଜେସନ ଦେବାକୁ ଚାହିଁବି, ମଣିଷଙ୍କ ଠାରୁ ଏଆଇ କେବେ ବି ନିଜର ହେଇନପାରେ,
1: ନିଜର ହେଇପାରିବନି, ଏଟା ବି ଠିକ କଥା, କାରଣ ମଣିଷ ନିଜେ ତିଆରି କରୁଛନ୍ତି ନା ତାକୁ,
0: ଆଜ୍ଞା,
1: ସେ କେମିତି ହେଇପାରିବ?
0: ନିହାତି, ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ।
1: ନମ୍ବରଟା ବେଳେବେଳେ ଟିକେ ମେନସନ କରୁଛି।
0: ଆଜ୍ଞା ଆଜ୍ଞା, ନିହାତି ନିହାତି, ରହିଲି, ନମସ୍କାର
1: ନମସ୍କାର।

ହଁ ସାଥୀ, ଏଆଇକୁ ଏଇ ମଣିଷ ହିଁ ତିଆରି କରିଛି, ତ କିଛି ଭୁଲ ଚୁକ୍ ତ ରହିବ ହିଁ। ମଣିଷ ମାତ୍ରକେ ଭୁଲ ହୁଏ, ତ ସେଇଥିପାଇଁ କିଛି ନା କିଛି ଠିକ୍ ବି ହବ, କିଛି ନା କିଛି ଭୁଲ ବି ହବ। ତ ଆପଣ ନିହାତି ଏଆଇ ଠାରୁ କିଛି ଶିକ୍ଷା ବି ଗ୍ରହଣ କରିଥିବେ, କିଛି ଜାଗାରେ ଆପଣ ଠକି ବି ଯାଇଥିବେ। ତେବେ ଆପଣଙ୍କର କ'ଣ ଏ ବିଷୟରେ ମତାମତ ରହିଛି ଆମକୁ କଲ୍ କରି ଜଣାଇପାରିବେ ନିଜର ମତାମତ। ଡାଏଲ୍ କରିବା ପାଇଁ ନମ୍ବର ହେଉଛି 0671-2303-153। ଦେଖିନବା ନେକ୍ସଟ କଲର୍ ଆମ ସହିତ କିଏ ଯୋଡ଼ି ହେଇଛନ୍ତି। ହ୍ୟାଲୋ ହ୍ୟାଲୋ।

ଦେଖି ନବା ନେକ୍ସଟ କଲର କିଏ ଆମ ସହିତ। ଓହୋ, ଆଜି କଣ ହଉଛି କେ ଜାଣି, ଯେତେ ଥର ମୁଁ କଲ ରିସିଭ କରିବାକୁ ଯାଉଛି କଲ ଆସୁ ଆସୁ କାହିଁ କଟିଯାଉଛି। ବୋଧ ହୁଏ କିଛି ନେଟୱର୍କ ଏରର ଅଛି, ନେଟୱର୍କ ଇସ୍ୟୁ ରହୁଛି। ଠିକ ଅଛି ସାଥୀ, ଆପଣ ଟ୍ରାଏ କରୁଥାନ୍ତୁ।

0: ସାଥୀ ଦେଖି ନବା ନେକ୍ସଟ କଲର କିଏ ଆମ ସହିତ ଯୋଡି ହେଇଛନ୍ତି ଆଉ କୋଉଠୁ କଲ କରିଛନ୍ତି। ହ୍ୟାଲୋ
1: ମହାବୀର ବିକ୍ରମ ବଜରଙ୍ଗୀ କୁମତି ନିବାର ସୁମତିକେ ସଙ୍ଗେ ଶୁଭ ସନ୍ଧ୍ୟା ନମସ୍କାର ଆଜ୍ଞା।
0: ଶୁଭ ସନ୍ଧ୍ୟା ନମସ୍କାର, କିଏ କହୁଥିଲେ କୋଉଠୁ କଲ କରିଥିଲେ?
1: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
0: କେମିତି ଅଛନ୍ତି?
1: ଭଲ ଅଛି ମ୍ୟାମ, ଆପଣ ବି ବହୁତ ବିନ୍ଦାସ ଅଛନ୍ତି, ଆପଣଙ୍କ ଶବ୍ଦ ହିଁ କହୁଛି।
0: ଆଜ୍ଞା ନିହାତି, ଆପଣ ମାନଙ୍କର ଭଲ ପାଇବା ଆଶୀର୍ବାଦରୁ ଆମେ ବି ବହୁତ ହିଁ ଭଲ ଅଛୁ, ଆପଣ ବି ସେମିତି ଭଲରେ ଥାନ୍ତୁ ଖୁସିରେ ଥାନ୍ତୁ। ଆଜିର ଟପିକ ଉପରେ କଣ କହିବାକୁ ଚାହିଁବେ?
1: ହ୍ୟାଲୋ,
0: ଆଜିର ଟପିକ ଉପରେ କଣ କହିବାକୁ ଚାହିଁବେ?
1: ମ୍ୟାମ ମୁଁ ତ କହିବି ଯେ ଏଆଇ ଯୋଉ ବର୍ତ୍ତମାନ ସମୟରେ ଯୋଉ ଅଛି ଇଏ କେବଳ ବ୍ୟକ୍ତି ନିର୍ମାଣ କରେ, ବ୍ୟକ୍ତିତ୍ୱ ନିର୍ମାଣ କରିପାରିବନି। ବ୍ୟକ୍ତିତ୍ୱ ସୃଷ୍ଟି ହେବାକୁ ହେଲେ ସ୍ୱଚେଷ୍ଟାରେ ଆଗକୁ ବଢିବାକୁ ପଡିବ।
0: ଆଜ୍ଞା ନିହାତି,
1: ଆନ୍ତରିକ ଶକ୍ତିର ବିକାଶ କରିବାକୁ ପଡିବ, ଆଉ ଆନ୍ତରିକ ଶକ୍ତିର ବିକାଶ ନିଜ ବୁଦ୍ଧି ବଳରେ ହିଁ ସୃଷ୍ଟି କଲେ ସେଇଟା ସମ୍ଭବ।
0: ଆଜ୍ଞା,
1: ତେଣୁ ମୁଁ ତ କହିବି ଗୋଟେ ୱାନ୍ ଟାଇପ୍ ଅଫ୍ କପି ଯେ ପ୍ରାପ୍ତ ବୟସରେ।
0: ଆଜ୍ଞା,
1: ଯୋଉଟା ପ୍ରାପ୍ତ ବୟସରେ ଯଦି ଆମେ କପି କରିବା ଆର ତାର ସୁଯୋଗ ମାନେ କପି କରିବା କାହାକୁ ପରାମର୍ଶ ଇଏ ନବା, ତାହେଲେ ଆମେ ନିଜେ କଣ ଚେଷ୍ଟା କଲେ?
0: ନିହାତି, ତାହେଲେ ଆମେ ନିଜେ ଅଳ୍ପ ଚେଷ୍ଟା କରି, ଆଜ୍ଞା ଆମେ ଯଦି ନିଜେ କିଛିଟା ଚେଷ୍ଟା କରି ଟିକେ ଯଦି ସହାୟତା ନବା ଏଆଇ ର, ତାହେଲେ ସେଟା କିଛି ଭୁଲ ହବ କି ଆପଣଙ୍କର ମତରେ?
1: ଆଜ୍ଞା,
0: ଯଦି ଆମେ କିଛିଟା ଅଳ୍ପ ଚେଷ୍ଟା କରି କିମ୍ବା ଟିକେ ଅଧିକା ଚେଷ୍ଟା କରି,
1: ଶକ୍ତିର ବିକାଶ ହେଲାନି ମ୍ୟାମ, ବ୍ୟକ୍ତିତ୍ୱ ସୃଷ୍ଟି ହେବାର ସମ୍ଭାବନା ବହୁତ କମ।
0: ଆଜ୍ଞା, ତାହେଲେ ଆପଣ କହୁଛନ୍ତି ଆମେ ଏଆଇ ର ହେଲ୍ପ ଟୋଟାଲି ନବା ଉଚିତ ନୁହଁ?
1: ହଁ ମ୍ୟାମ, କେତେବେଳେ କେମିତି କଣ ଯଦି ଏମିତି ଯେମିତି ଆମେ ବର୍ଷା ଲାଇନ ପଳେଇଲେ ଯେମିତି ଟର୍ଚ୍ଚ ର ବ୍ୟବହାର କରୁ ସେଇଟା ସେମିତି ବ୍ୟବହାର କରିବା ଆବଶ୍ୟକ।
0: ଆଜ୍ଞା ନିହାତି, ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର ଆଜ୍ଞା।

0: ସାଥି ଚାଲନ୍ତୁ ଦେଖି ନବା ନେକ୍ସଟ କଲର କିଏ ଆମ ସହିତ ଯୋଡି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ କରିଥିଲେ? କେମିତି ଅଛନ୍ତି? ଆଜିର ଟପିକ ଉପରେ କଣ କହିବେ? ଆଜ୍ଞା, ଯେତେବେଳେ ନିହାତି ଦରକାର ପଡୁଛି ତାହେଲେ ଆମେ AI ବ୍ୟବହାର କରିବା ଉଚିତ।
1: ଆଜ୍ଞା, କାରଣ ଏବେ ବି ଭଲ ଲୋକ ଅଛନ୍ତି ନା, କିଏ ପଚାରିବି ଯୋଉ ଯାହା ସମସ୍ୟା କହିବେ ଆମେ ଚେଷ୍ଟା କରିବା।
0: ତାହେଲେ ବେଶୀ କଠିନ ଲାଗୁଛି ଯୋଉ କାମ, ସେଇ ଜାଗାରେ AI କୁ ଟିକେ ପଚାରିବା ଉଚିତ। ସମ୍ପର୍କ ଟିକେ ହାନି ହଉଛି କି ଆପଣ କହିବାକୁ ଚାହୁଁଛନ୍ତି?
1: ନିହାତି
0: ବହୁତ ଭଲ ଲାଗିଲା ଆପଣଙ୍କର ମତାମତ ପାଇଁ। ରହିଲି, ନମସ୍କାର।
1: ନମସ୍କାର।

ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 1,08,00,000 ଟଙ୍କା ପ୍ରଦାନର ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରାଜ୍ୟ ପ୍ରଧାନ ବନ ସଂରକ୍ଷକ କେ ମୁରୁଗେଶନଙ୍କ ନୟାଗଡ଼ ଗସ୍ତ। ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାରାରୋପଣ କାର୍ଯ୍ୟକ୍ରମର କଲେ ପରିଦର୍ଶନ। ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦନ୍ତ ମାର୍ତଣ୍ଡ ସ୍କୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି ୟୁମିନ୍ ଅଙ୍ଗ୍ ଲ୍ୟାଙ୍ଗ୍। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଦଳ ବୈଠକ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 33ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 17:25 ଶୁଣିପାରିବେ କାର୍ଯ୍ୟକ୍ରମ ସନ୍ଧ୍ୟାସର। ରାତି 8:02 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତରେ ମିତରେ ଅଭୁଲ ସ୍ମୃତି ଶୁଣିପାରିବେ ରାତି 9:15 ଏବଂ ରାତି 10:00 ଶୁଣିପାରିବେ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଅର୍ଶ ରୋଗର ଚିକିତ୍ସା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସୁଜାତା ପ୍ରିୟମ୍ବଦା ପାଢ଼ୀ। ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ଆପଣ ସେୟାର କରିପାରିବେ। ରେନ୍ ଭଏସ୍ ମେସ୍ ଶୁଣିପାରିବେ ଦିନ 10:00। ଦିନ 11:00 ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଏବଂ ପରେ ପରେ ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ମଧ୍ୟାହ୍ନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ରହିଛି ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ନିଜର ମତାମତ ସେୟାର କରିପାରିବେ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ, ସୁରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ ଅପରାହ୍ନ 4:50। ଅପରାହ୍ନ 5:02 ରେନ୍ବୋ ସରଗମ୍, ଅପରାହ୍ନ 5:02 ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍, ଏଥିରେ ନିଜ ପସନ୍ଦର ଏଥିରେ ନିର୍ଦ୍ଦିଷ୍ଟ ବିଷୟରେ ରହିଥିବା ଟପିକ୍ ଉପରେ ଆପଣ ଫୋନ୍ କଲ୍ ଯୋଗେ ନିଜର ମତାମତ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 34ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିବେ ସନ୍ଧ୍ୟା 7:00। ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:00 ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ରାତି 8:30 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ ଅଭୁଲା ସ୍ମୃତି ଶୁଣିବେ ରାତି 9:30। ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 33ତମ ଭାଗ,
1: ଏପିସୋଡ 33।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତାଉକ୍ ଷୋଳ ଘଣ୍ଟାରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ଆଜିର ଏହି ପବିତ୍ର ସନ୍ଧ୍ୟାରେ ସମସ୍ତଙ୍କୁ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

0: ବିଭିନ୍ନ ସୁବିଧା ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଯୋଜନାର ହିତାଧିକାରୀମାନଙ୍କ ପାଇଁ ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନିଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷାକୁ ଆୟୁଷ୍ମାନ ଭାରତ ଯୋଜନାର ପ୍ୟାକେଜ୍ ମାଧ୍ୟମରେ ନିଃଶୁଳ୍କ ବ୍ୟବସ୍ଥା କରିବା ଏବଂ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
1: ଭର୍ତ୍ତି ପୂର୍ବରୁ ଯାହା ଟେଷ୍ଟ ହବ ସେଟା ପ୍ୟାକେଜରେ ଇନକ୍ଲୁଡ ଅଛି ଏବଂ ସେ ପଇସା ପ୍ୟାକେଜରେ ବହନ କରାଯିବ ଏବଂ ଏଇ ଆୱାରନେସଟା ଲୋକଙ୍କ ପାଖରେ ମଧ୍ୟ ରହିବା କଥା। ଏଇ କଥା ଆମେ କ୍ଲିୟର କଟ ଭାବରେ ହସ୍ପିଟାଲ ଯେଉଁମାନେ କର୍ପୋରେଟ ହସ୍ପିଟାଲର ଆସିଥିଲେ ଅଥରିଟି ତାଙ୍କୁ କ୍ଲିୟର କଟ ବୁଝାଇଛୁ ଏବଂ ତାଙ୍କୁ ପୁରା ଷ୍ଟ୍ରିକ୍ଟଲି କୁହାହେଇଛି ଯେ ଜନସାଧାରଣଙ୍କୁ ସମାନ ଭଲ ବ୍ୟବହାର ଦେବେ, ଭଲ ତାଙ୍କୁ ଆତିଥ୍ୟ ଦେବେ, ଗୋଟିଏ ଉତ୍ତମ ଚିକିତ୍ସା ଦେବେ।
0: ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ୍, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଓ ବେସରକାରୀ ହସ୍ପିଟାଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜିଲ୍ଲାର 21 କମିଟିକୁ ଏହି ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପଭିକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ କରିବା ସହିତ ଓଡ଼ିଶାର ପର୍ବପର୍ବାଣି ଓ ଜାନିଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବ ବୋଲି କହିଛନ୍ତି। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ, କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ପଙ୍କୱାଲ ଆଜି ଖୋର୍ଦ୍ଧା ରେଳ ଷ୍ଟେସନରେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଯାତ୍ରୀଙ୍କ ସୁବିଧା ସୁଯୋଗ, ଷ୍ଟେସନ ପରିସର ସ୍ୱଚ୍ଛତା, ଯାତ୍ରୀ ପ୍ରେକ୍ଷାଳୟ, ବୁକିଂ କାର୍ଯ୍ୟାଳୟ, ଫୁଟ୍ ଓଭର ବ୍ରିଜ୍, କ୍ୟାଟରିଂ ୟୁନିଟ୍ ଆଦି ଶ୍ରୀ ଫୁଙ୍କୱାଲ ବୁଲି ଦେଖିବା ସହିତ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ଉପରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷିତ, ଦକ୍ଷ ଏବଂ ଆରାମଦାୟକ ରେଳସେବା ନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସୁବିଧାଗୁଡ଼ିକର ନିରନ୍ତର ଅନୁଧ୍ୟାନ ଉପରେ ମହାପ୍ରବନ୍ଧକ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୀଳାଦ୍ରୀ ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶା ନିଯୋଗ ଓ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ କରାଯିବ। ବୈଠକରେ ଆଗାମୀ ରାଜେନ୍ଦ୍ରାଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରୀ ବିଜେ ଓ ଅନ୍ୟ ସମସ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ଓ ଅନୁମୋଦନ କରାଯିବ। ଜଳଲାଗି ପାଇଁ ଗରବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଆ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ା ମାର୍ଜନ ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହିବେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। କଟକ ଜିଲ୍ଲାରେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଜିଲ୍ଲାର 9 ବିଧାନସଭା ମଣ୍ଡଳୀରେ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି। ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ଗଣନା ଫର୍ମ ପ୍ରଦାନ କରିଛନ୍ତି। ଗୋଟିଏ ଫର୍ମକୁ ଅଧିକାରୀମାନେ ନିଜ ପାଖରେ ରଖୁଥିବା ବେଳେ ଅନ୍ୟଟିକୁ ଭୋଟରମାନଙ୍କୁ ପ୍ରଦାନ କରୁଛନ୍ତି। ଜନସାଧାରଣଙ୍କ ସହାୟତା ନିମନ୍ତେ 1950 ନିଃଶୁଳ୍କ ନିର୍ବାଚନ ସହାୟତା ନମ୍ଘର ଜାରି କରାଯାଇଛି। ଦେବଗଡ଼ ଜିଲ୍ଲାର ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ମତଦାତାମାନଙ୍କ ନାମକୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ଏବଂ ଅନଧିକାର ପ୍ରବାସୀ କିମ୍ବା ଅଯୋଗ୍ୟ

ଏକ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଧୀନରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଲୋଚାପୋଡ଼ା ବୁଥ୍ ପରିଦର୍ଶନ କରି ଭୋଟରମାନଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ଦେବା ସହ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ନାଗରିକ କୈନ୍ଦ୍ରିକ ଓ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଭୁବନେଶ୍ୱର ମହାନଗର ନିଗମ ସହିତ ଜଡ଼ିତ ମାମଲାଗୁଡ଼ିକର ନିର୍ଦ୍ଦିଷ୍ଟ ଆବେଦନର ଶୁଣାଣିରେ ଅଧ୍ୟକ୍ଷତା କରିଥିଲେ। କ୍ୟାମ୍ପକୋର୍ଟରେ 142 ମାମଲାର ସମାଧାନ କରାଯାଇଥିଲା। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ 1982 ଅନୁଯାୟୀ ଦାୟର ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ବନ ସଂରକ୍ଷକ କେ ମୁରୁଗେଶନ ଏବଂ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି ଅର୍ଥନାରୀ ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ଓଡ଼ଗାଁଠାରେ ଚାରାରୋପଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଓଡ଼ଗାଁ ସେକ୍ସନର ମଠ ଖଜୁରିଆ କୁମ୍ଭିଆପଲ୍ଲୀ ସହରାଞ୍ଚଳର ଚାରାରୋପଣ କାର୍ଯ୍ୟ ସହ ନାଉଖାଲ ଏବଂ ବାହାଡ଼ ଝୋଲା ସେକ୍ସନର କେତେକ ଗ୍ରାମାଞ୍ଚଳର ଚାରାରୋପଣ ପ୍ରକଳ୍ପ ମଧ୍ୟ ଏହି ଦୁଇ ଅଧିକାରୀ ପରିଦର୍ଶନ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ସାମଗ୍ରିକ ବିକାଶ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକର ଉନ୍ନତିକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସହରର ବିଭିନ୍ନ ୱାର୍ଡରେ 11 ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦେବଗଡ଼ ଜିଲ୍ଲା ରିୟାମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମପଞ୍ଚାୟତରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଅଭିଯାନରେ ଗୁରୁତ୍ୱାରୋପ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଅନ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ସତର୍କତା ଓ ତ୍ୱରିତ ପ୍ରକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲାରେ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିୟନ୍ସିପ୍ 2026 ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 35 କ୍ରୀଡ଼ାବିତ୍ ଆଜି ବ୍ରହ୍ମପୁର ଯାତ୍ରା କରିଛନ୍ତି। ବ୍ରହ୍ମପୁର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 8 ଜିଲ୍ଲାର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର 3 ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର। ସମ୍ଭଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

ସନ୍ଧ୍ୟା 7:00 ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1 କୋଟି 8 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର। ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରାଜ୍ୟ ପ୍ରଧାନ ବନ ସଂରକ୍ଷକ କେ ମୁରୁକେଶନଙ୍କ ନୟାଗଡ଼ ଗସ୍ତ। ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାରାରୋପଣ କାର୍ଯ୍ୟକ୍ରମ କଲେ ପରିଦର୍ଶନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏହା ହେବ ମନ୍ କି ବାତ୍ର।

ହେ 34ତମ ସଂସ୍କରଣ ଭାରତକୁ ପାଞ୍ଚଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କ୍ଷେତ ବଚାଓ ଅଭିଯାନକୁ ଦେଶବ୍ୟାପୀ ବ୍ୟାପକ କରିବା ସମ୍ପର୍କରେ କଲେ ଗୁରୁତ୍ୱ।

0: ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭାରତକୁ 5 ଦିନିଆ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ଲାଇନ୍ ବିହାର ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ଲାଇନ୍ ବିହାରର ବୋଧଗୟାରେ ପ୍ରଥମେ ପହଞ୍ଚିଥିଲେ। ସେଠାରେ ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନାଇନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ଲାଇନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାମାର ରାଷ୍ଟ୍ରପତି ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହେବାର ଆଶା କରାଯାଉଛି। ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରକ୍ରିୟା, ଭାରତୀୟ ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

କହିଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାଟିକ୍ ଆଣ୍ଡ ଇଲେକ୍ସନ୍ ମ୍ୟାନେଜ୍ମେଣ୍ଟ ପ୍ରତିଷ୍ଠାନରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ କୁମାର କହିଛନ୍ତି, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରି ସେ କହିଛନ୍ତି, ଏଥିରେ ପ୍ରାୟ 1,80,00,000 କର୍ମଚାରୀ ନିୟୋଜିତ ହୋଇଥିଲେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ, ମତଦାନ ଓ ଗଣନା ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଆଦି ଉପରେ ସୂଚନା ପ୍ରଦାନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁଠାରେ ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ନେତା ଭାବେ ଶ୍ରୀ ଶିବକୁମାରଙ୍କୁ ମନୋନୀତ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସିଦ୍ଧରମୟା ଏବଂ ଡକ୍ଟର ଜି ପରମେଶ୍ୱରଙ୍କ ଦ୍ୱାରା ନେତା ଭାବେ ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆନୁଷ୍ଠାନିକ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଭେନୁଗୋପାଳ କହିଛନ୍ତି, ସର୍ବସମ୍ମତିକ୍ରମେ ଶିବକୁମାର ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଖୁବ୍ ଶୀଘ୍ର ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ। ଆସନ୍ତା ମାସ 3 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଶ୍ରୀ ଭେନୁଗୋପାଳ ସୂଚନା ଦେଇଛନ୍ତି। ଗ୍ରେଟର ନଏଡାର ସୁରଜପୁରସ୍ଥିତ ଲୋହମକୁ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗସ୍ତ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ଲିଥିୟମ୍ ବ୍ୟାଟେରୀ ଏବଂ ସ୍ଥାୟୀ ଚୁମ୍ବକ ବହୁ ଆଧୁନିକ ପ୍ରଯୁକ୍ତି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଭାରତରେ ଏହାକୁ ଉତ୍ପାଦନ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଘରୋଇ ଭାବେ ପ୍ରଯୁକ୍ତିବିଦ୍ୟା ବିକଶିତ ହେବା ଆବଶ୍ୟକ। ଲୋହମ ନାମକ ଏହି ଯୁବ ଷ୍ଟାର୍ଟଅପ୍ ସଫଳତାର ସହ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଜଟିଳ ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରିପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ, କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହି ଅଭିଯାନ କେବଳ ମନ୍ତ୍ରଣାଳୟ କିମ୍ବା ବିଭାଗ ସ୍ତରରେ ସୀମିତ ନ ରଖି ରାଜ୍ୟଗୁଡ଼ିକର ଜନପ୍ରତିନିଧିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏହି ଅଭିଯାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସଂଯୋଜକର ଭୂମିକା ନିର୍ବାହ କରିବେ। ଏଥିପାଇଁ 1,600ରୁ ଅଧିକ ଦଳ ଗଠନ କରାଯାଇଛି। ଅଧିକ ସାର ବ୍ୟବହାର ହେଉଥିବା 100ଟି ଜିଲ୍ଲା ପାଇଁ ମୋଟ 500ଟି ଦଳ ଗଠନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ହେବା ସହ 35 ଜଣ ଆହତ ହୋଇଛନ୍ତି। ଆଫଗାନ ଶରଣାର୍ଥୀଙ୍କୁ ନେଇ ପାକିସ୍ତାନରୁ ଫେରୁଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ 10 ଜଣ ଶିଶୁ ଏବଂ 5 ଜଣ ମହିଳା ଅଛନ୍ତି। ଲାଘମନ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମିନୁଲ୍ଲାହ ସରିଫ୍ କହିଛନ୍ତି, ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସିପିଗ୍ରାମ୍ସ ଭଏସ୍ ଚାଟ୍ବଟ୍ ସମାଧାନ ଦିଦିର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାର ଶୁଭାରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ ସମାଧାନ ଦିଦିକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଷ୍ଣନା କରିଛନ୍ତି। ଦେଶର 22ଟି ଅନୁସୂଚିତ ଭାରତୀୟ ଭାଷା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅତିରିକ୍ତ ଆଞ୍ଚଳିକ ଓ ସ୍ଥାନୀୟ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକରେ ଆଞ୍ଚଳିକ ଭାଷାର ଉପଯୋଗ, ଏହାର ସହଜ ବ୍ୟବହାର, ବ୍ୟାପକତା ଏବଂ ସମାବେଶୀ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ବାର୍ଷିକ ପଞ୍ଜିକୃତ ସାଧାରଣ ଅଭିଯୋଗ ସଂଖ୍ୟା ଇତିମଧ୍ୟରେ ପ୍ରାୟ 23ରୁ 30 ଲକ୍ଷରେ ପହଞ୍ଚିଛି। ତ୍ୱରିତ ସମାଧାନ ପ୍ରକ୍ରିୟା, ସମୟବର୍ଦ୍ଧକ ଅନୁପାଳନ ଏବଂ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହା ପ୍ରତିଫଳିତ କରୁଛି ବୋଲି ଡକ୍ଟର ସିଂ କହିଛନ୍ତି।
ଡକ୍ଟର ସିଂ କହିଛନ୍ତି ମାଳଦ୍ୱୀପ, ମରିସସ୍ ଏବଂ ଆଫ୍ରିକାର ଦେଶଗୁଡ଼ିକ

ସମେତ ବହୁ ରାଷ୍ଟ୍ରର ଭାରତର ଅଭିଯୋଗ ସମାଧାନ ମଡେଲ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାକିସ୍ତାନର ଆଇଏସ୍ଆଇ ଏବଂ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କ ସହିତ ଜଡ଼ିତ ଅଭିଯୋଗରେ 8 ଜଣଙ୍କୁ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱେଶାଲ୍ କ୍ୱାଡ୍ ସିପି ଅନିଲ୍ ଶୁକ୍ଳା କହିଛନ୍ତି, ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କଠାରୁ କେତେକ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୀମାପାର ନିର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁଥିବା ନେଇ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ସେମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଭାରତ ଇଂଲଣ୍ଡ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବ୍ରିଷ୍ଟଲ୍ଠାରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବା ଆରମ୍ଭ କରିଛି। ଚେମ୍ସଫୋର୍ଡଠାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡୀଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପରିଚାଳନା କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ୍ ଟି ଟ୍ୱେଣ୍ଟି ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ନାଁ ଆଉ ଆଡ୍ରେସ୍ ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜର ମେସେଜ୍ଟିକୁ ଟାଇପ୍ କରନ୍ତୁ, ତାପରେ ଆଉ ଟିକେ ସ୍ପେସ୍ ଦେଇ ନିଜର ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ୍ ନମ୍ବର 09499596320ରେ। ଆପଣ ଚାହିଁଲେ ଆମ ସହିତ ଯୋଡ଼ି ହୋଇପାରିବେ ଆମର ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ, ତେବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ସାଥୀ ଜଣାଇ ଦିଅନ୍ତୁ ନିଜ ପ୍ରିୟଜନମାନଙ୍କୁ, ନିଜର ୱେଲ୍ ୱିଶର୍ସ ମାନଙ୍କୁ, ନିଜର ଗୁଡ୍ ୱିଶର୍ସ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ଦନ୍ତାଲ। ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଆସର। ସନ୍ଧ୍ୟା ଆସରରେ ପହଞ୍ଚି ସାରିଛି ଆମ ପାଖକୁ ଗୁଡ଼ାଏ ମେସେଜ, ଚାଲନ୍ତୁ ପଢି ନବା। ପ୍ରଥମ ମେସେଜଟି କରିଛନ୍ତି ଜିଗରନ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଆମର ଡେଲି ଲିସନର ନିୟମିତ ଶ୍ରୋତା ସୋମନାଥ ସାହୁ। ତେବେ ମେସେଜଟି ସମସ୍ତଙ୍କ ପାଇଁ ରହିଛି ନିହାତି, ଗୁଡ୍ ୱିଶେସ୍ ତ ଜଣାଇଛନ୍ତି ସମସ୍ତଙ୍କ ପାଇଁ, ତା ସହିତ ଆମ ପାଇଁ କିଛି ଫିଡ୍ବ୍ୟାକ୍ ବି ରହିଛି। ତେବେ ସମସ୍ତଙ୍କୁ ଜଣାଉଛନ୍ତି ସେ ନମସ୍କାର, ତା ସହିତ ଜଣାଇଛନ୍ତି ଜୟ ଜଗନ୍ନାଥ ଏବଂ ଗୁଡ୍ ଇଭିନିଂ ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ସେଥି ମୋ ତରଫରୁ ପ୍ରତି ନମସ୍କାର, ଜୟ ଜଗନ୍ନାଥ ଏବଂ ଶୁଭ ସନ୍ଧ୍ୟା। ତେବେ ସାଥୀଙ୍କୁ ଆଜି ଇଭିନିଂ ଟ୍ରାନ୍ସମିଶନର ଏବେ ପର୍ଯ୍ୟନ୍ତ ସମସ୍ତ ପ୍ରେଜେଣ୍ଟେସନ ବହୁତ ଭଲ ଲାଗିଛି ବୋଲି ଲେଖିଛନ୍ତି। ତା ସହିତ ଲେଖିଛନ୍ତି ଯେ ଗଡ୍ ଇଜ୍ ଏଭ୍ରିଥିଙ୍ଗ, ସୋ ୱି ସୁଡ୍ ବିଲିଭ୍ ଇନ୍ ଗଡ୍। ନିହାତି। ତେବେ ସାଥୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହୋଇକି ନିଜର ଗୁଡ୍ ୱିଶେସ୍ ସମସ୍ତଙ୍କ ସହିତ ସେୟାର କରିଛନ୍ତି, ତା ସହିତ ଆମକୁ ଏତେ ସୁନ୍ଦର ମତାମତ ଦେଇଛନ୍ତି, ଏତେ ସୁନ୍ଦର ଫିଡ୍ବ୍ୟାକ୍ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ହିଁ ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତୁ, ଆମକୁ ଶୁଣୁଥାନ୍ତୁ, ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ।

ଦେଖିନବା ସନ୍ଧ୍ୟା ଆସରରେ ନେକ୍ସଟ ମେସେଜଟି କିଏ କରିଛନ୍ତି, କୋଉଠୁ କରିଛନ୍ତି, ଲେଖୁଛନ୍ତି ହ୍ୟାଲୋ ଶୁଭଶ୍ରୀ ମ୍ୟାମ୍, ଗୁଡ୍ ଇଭିନିଂ, ସନ୍ଧ୍ୟା ଆସରକୁ ସୁସ୍ୱାଗତ। ସାଧିଆ ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର ଆଣ୍ଡ ଭେରି ଗୁଡ୍ ଇଭିନିଂ। ଲେଖୁଛନ୍ତି ଆପଣଙ୍କୁ

ସୁନ୍ଦର ଉପସ୍ଥାପନା ପାଇଁ ମୋ ତରଫରୁ ଢେର ସାରା ଶୁଭେଚ୍ଛା ଓ ଧନ୍ୟବାଦ ନେବେ। ନିହାତି ସାଥି ବହୁତ ବହୁତ ଧନ୍ୟବାଦ। ମୁଁ ଆପଣଙ୍କୁ ଧନ୍ୟବାଦ ଦଉଛି ଆପଣଙ୍କର ଏତେ ସୁନ୍ଦର ଫିଡବ୍ୟାକ୍ ପାଇଁ। ତା ସହିତ ଲେଖିଛନ୍ତି ଯେ ଆପଣଙ୍କ କଥା ଗୁଡିକ ମତେ ବହୁତ ଭଲ ଲାଗେ। ଆଉ ଆଜି ବର୍ତ୍ତମାନ ଶୁଣୁଥିବା ମୋର ସମସ୍ତ ସାଥୀ ଶ୍ରୋତା ବନ୍ଧୁମାନଙ୍କୁ ବିଶେଷ କରି ଟୁନା ଭାଇନା, ରାଜେନ୍ଦ୍ର ନନା, ସମୀର ବାବୁ, କ୍ଷିତେଶ ବାବୁ, ପ୍ରେମଜୀ ବାବୁ, ବାମଦେବ ବାବୁ, ସନ୍ତୋଷ ଭାଇ, କୈଳାସ, ଆଭାସ, ନରେନ୍ଦ୍ର, ପ୍ରଫୁଲ୍ଲ, ଚୈତନ୍ୟ, ଦୁଇ ଉର୍ମିଳା ଏବଂ ସମସ୍ତ ସାଥୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ଶୁଭ ସନ୍ଧ୍ୟା ଜଣାଇଦେବେ। ନିହାତି ସାଥୀ ଆପଣଙ୍କ ଶୁଭ ସନ୍ଧ୍ୟା ମୁଁ ଆପଣଙ୍କ ପ୍ରିୟଜନମାନଙ୍କ ପାଖରେ ପହଞ୍ଚାଇ ଦେଇଛି। ଯଦି ସେମାନେ ବର୍ତ୍ତମାନ ଶୁଣୁଥିବେ ନିହାତି ତାଙ୍କ ପାଖରେ ଆପଣଙ୍କ ଗୁଡ୍ ୱିଶେସ୍ ପହଞ୍ଚି ସାରିଛି। ତା ସହିତ ମୋତେ ଲେଖିଛନ୍ତି ଯେ ସମସ୍ତେ ଖୁସିରେ ତଥା ମଙ୍ଗଳରେ ଥାଆନ୍ତୁ ଏହି କାମନା ସହ ରହୁଛି। ସୃଷ୍ଟି କରିଛନ୍ତି ରମେଶ ଚନ୍ଦ୍ର ସାହୁ ଓ କ୍ଷମା ଭାବୁ ଢେଙ୍କାନାଳରୁ। ସାଥି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ଫିଡ୍ବ୍ୟାକ୍ ପାଇଁ ବହୁତ ବହୁତ ଧନ୍ୟବାଦ। ତା ସହିତ ଆପଣଙ୍କର ଏତେ ସୁନ୍ଦର ମେସେଜ, ଏତେ ସୁନ୍ଦର ଗୁଡ୍ ୱିଶେସ୍ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଥରେ ଧନ୍ୟବାଦ ଦେବି ଯେ ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ। ସାଥୀ ଆପଣମାନେ ବି ଜାଣିପାରିବେ ନିଜର ଗୁଡ୍ ୱିଶେସ୍ ନିଜର ପ୍ରିୟଜନମାନଙ୍କ ପାଖରେ ପହଞ୍ଚାଇ ପାରିବେ ନିଜର ଗୁଡ୍ ୱିଶେସ୍। ତେବେ ମେସେଜ୍ କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ନିଜର ଗୁଡ୍ ୱିଶେସ୍ ବା ଯାହା ମନର କଥା ଅଛି, ଯାହା ନିଜର ୱିଶେସ୍ ଅଛି ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210 ରେ। କିମ୍ବା ଯଦି ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଡ଼ି ହେବାକୁ ଚାହୁଁଛନ୍ତି ତାହେଲେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ଯାହାଙ୍କୁ ମେସେଜଟି ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି, ନିଜର ୱିଶେସ୍ ଯାହାଙ୍କ ପାଖକୁ ପଠାଇବା ପାଇଁ ଚାହୁଁଛନ୍ତି, ତାଙ୍କ ନାଁ ଆଉ ଆଡ୍ରେସ୍ ଲେଖିବାକୁ ଜମାରୁ ବି ହେଲେ ଭୁଲିବେନି।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତାକ ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଆସର ସନ୍ଧ୍ୟା ଆସରରେ ନେକ୍ସଟ ମେସେଜଟି କହିଛନ୍ତି ନୂଆଗାଁରୁ ଆମର ନିୟମିତ ଶ୍ରୋତା ରାଜେନ୍ଦ୍ର ନନା ଲେଖୁଛନ୍ତି ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଉଛନ୍ତି ତା ସହିତ ଲେଖୁଛନ୍ତି ଯେ ପ୍ରଭୁ ସଦାଶିବ ସମସ୍ତଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରନ୍ତୁ ତା ସହିତ ଲେଖୁଛନ୍ତି ଯେ ଅଲ୍ ଲିସନର ମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ସମସ୍ତେ ଖୁସିରେ ଏବଂ ଶାନ୍ତିରେ ରୁହନ୍ତୁ ସାଥୀ ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କୁ ଗୁଡ୍ ଇଭିନିଂ ୱିଶ୍ କରିଛନ୍ତି ତ ଗ୍ରହଣ କରନ୍ତୁ ଆମ ତରଫରୁ ପ୍ରତି ନମସ୍କାର ଆପଣଙ୍କୁ ଆଉ ସମସ୍ତଙ୍କ ତରଫରୁ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ତା ସହିତ ଆପଣଙ୍କୁ ଢେର ସାରା ଧନ୍ୟବାଦ ଯେ ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ଆଉ ସମସ୍ତଙ୍କ ପାଇଁ ଏତେ ପ୍ରାର୍ଥନା କରୁଛନ୍ତି ସମସ୍ତଙ୍କୁ ନିଜର ଗୁଡ୍ ୱିଶେସ୍ ଜଣାଉଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ।

ସନ୍ଧ୍ୟା ସର ଶୋରେ ନେକ୍ସଟ ମେସେଜଟି କରିଛନ୍ତି। ତେବେ ନାଁ ପଢିବା ପୂର୍ବରୁ ମୁଁ ଚାହିଁବି ପ୍ରଥମେ ତାଙ୍କ ମେସେଜଟି ନେଇଯିବା ପାଇଁ। ତେବେ ଲେଖୁଛନ୍ତି, ନମସ୍କାର ଏଫ୍ଏମ୍ ରେନ୍ବୋ କଟକ ଟିମ୍ ଏବଂ ସନ୍ଧ୍ୟାର ସମସ୍ତ ଶ୍ରୋତା ବନ୍ଧୁଙ୍କୁ। ସୂର୍ଯ୍ୟ ଅସ୍ତ ଯାଉଛି ଆଉ ମୋ ତରଫରୁ ଆପଣ ସମସ୍ତଙ୍କୁ ଶୁଭ ସନ୍ଧ୍ୟାର ଗୋଟିଏ ଟ୍ରକ୍ ଭରି ଶୁଭେଚ୍ଛା। ଆରେ ବା, ଶୁଭେଚ୍ଛାର କ୍ୱାଣ୍ଟିଟି, ଶୁଭେଚ୍ଛାର ପରିମାଣ ଟିକେ ଅଧିକା ଅଛି। ତେବେ ଲେଖୁଛନ୍ତି ଯେ, ସନ୍ଧ୍ୟା ହେଲେ ମନ ଟିକେ ରୋମାଣ୍ଟିକ, ଟିକେ ଉଦାସ, ଟିକେ ନାଚିବାକୁ ଇଚ୍ଛା ହୁଏ। ଆଉ ଆର୍ଜିଙ୍କର ସ୍ୱର ଶୁଣି ଚା ପିଉ ପିଉ ଟିଭି ରିମୋଟ୍ ହାତରେ ଧରି ବସିଛି, କିନ୍ତୁ ଟିଭି ଅଫ୍। କାହିଁକି ଯେ? କାହିଁକି ନା, ଆପଣଙ୍କ ଶୋ ହିଁ ମୋ ସନ୍ଧ୍ୟାର ସିରିଏଲ। ଆରେ ବାହ। ତେବେ ତା ସହିତ ଲେଖୁଛନ୍ତି ଯେ, ସମସ୍ତେ ମଜାରେ ରୁହନ୍ତୁ, ସମସ୍ତଙ୍କୁ ଶୁଭ ସନ୍ଧ୍ୟା ଜଣାଇଛନ୍ତି। ତେବେ ସେ ଶ୍ରୋତା ଜଣଙ୍କ ହେଉଛନ୍ତି ଛାତ ଉପରେ ବସି ଶୁଣୁଥିବା ଜଣେ ଶ୍ରୋତା, ଯିଏ ହେଉଛନ୍ତି ଦୋଳ ଗୋବିନ୍ଦ ମିଶ୍ର, ସୁଲାହି କେର୍ମେରା, ଝାରସୁଗୁଡ଼ାରୁ ମେସେଜଟି କରିଥିଲେ। ସାଥୀ, ବହୁତ ହିଁ ଭଲ ଥିଲା, ବହୁତ ହିଁ ୟୁନିକ୍ ୱେରେ ଆପଣ ଲେଖିଛନ୍ତି ଏତେ ସୁନ୍ଦର ମେସେଜଟି। ସେ ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆମ ତରଫରୁ ଗ୍ରହଣ କରନ୍ତୁ ପ୍ରତି ନମସ୍କାର, ଆଉ ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ତା ସହିତ ଆପଣଙ୍କୁ ମଧ୍ୟ ଢେର ସାରା ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ଆଜି ସାମିଲ ହୋଇଥିବାରୁ।

ଏବେ କାର୍ଯ୍ୟକ୍ରମରେ ପରବର୍ତ୍ତୀ ମେସେଜଟି ନେଇଯିବା। ମେସେଜଟି କିଏ ଲେଖିଛନ୍ତି କହିଦେଉଛି, ମେସେଜଟି ଲେଖିଛନ୍ତି ପ୍ରେମାନନ୍ଦ ମହାପାତ୍ର, ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ ଲେଖୁଛନ୍ତି। ନମସ୍କାର, ଜୟ ଜଗନ୍ନାଥ। ପ୍ରଭୁ ଚକରଡୋଳ ସମସ୍ତଙ୍କୁ ଭଲରେ ରଖନ୍ତୁ। ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭ ସନ୍ଧ୍ୟା। ଆଜି ବିଶ୍ୱ ଆଳୁ ଦିବସ ଓ ହିନ୍ଦୀ ସାମ୍ବାଦିକ ଦିବସ ସହିତ ଗୋଆ ରାଜ୍ୟ ପ୍ରଦେଶ ଦିବସ ମଧ୍ୟ, ସେହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଏହି ମେସେଜଟି କରିଥିଲେ ପ୍ରେମାନନ୍ଦ ମହାପାତ୍ର, ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ। ସାଥୀ ଆମ ତରଫରୁ ଗ୍ରହଣ କରନ୍ତୁ ପ୍ରତି ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ତା ସହିତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ଆଜି ଯୋଡ଼ି ହୋଇ ନିଜର ଗୁଡ୍ ୱିଶେସ୍ ସମସ୍ତଙ୍କ ସହିତ ସେୟାର କରିଲେ।

ଆଜି କାର୍ଯ୍ୟକ୍ରମର ନେକ୍ସଟ ମେସେଜଟି ଦେଖିନବା। ନେକ୍ସଟ ମେସେଜଟି କରିଛନ୍ତି କିଏ କହିଛନ୍ତି କହିଦେବି, ଆପଣମାନେ ବି ଜାଣିଯିବେ କିଏ କରିଛନ୍ତି। ତେବେ ପ୍ରଥମେ ଲେଖୁଛନ୍ତି, ଶୁଭଶ୍ରୀପା ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ପୁରା ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଆଉ ଏଇ ଲାଇନ୍ରୁ ଆପଣମାନେ ଜାଣିସାରିବେଣି ମେସେଜଟି କିଏ କରିଛନ୍ତି। ଆପଣଙ୍କୁ ମଧ୍ୟ ସାଥୀ ମୋ ତରଫରୁ ଭେରି ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ତେବେ ଲେଖୁଛନ୍ତି ଯେ ଆଜି ଆମର ଷ୍ଟାଫ୍ ଅଶୋକ କୁମାର, ତାଙ୍କର ଫାର୍ଷ୍ଟ ମ୍ୟାରେଜ୍ ଆନିଭର୍ସରି ଡେ, ସେହି ଅବସରରେ ତାଙ୍କୁ ବହୁତ ବହୁତ ହାପି ହାପି ଆନିଭର୍ସରି ଜଣାଇଛନ୍ତି। ସାଥି ଆଜି ଆପଣଙ୍କର ଷ୍ଟାଫ୍ ଅଶୋକ କୁମାରଙ୍କର ମ୍ୟାରେଜ୍ ଆନିଭର୍ସରି ଅବସରରେ, ବିବାହ ବାର୍ଷିକୀ ଅବସରରେ ତାଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା। ତା ସହିତ ଲେଖୁଛନ୍ତି ଯେ ଆପକି ୟାଦ ଆଏ ତୋ ଦିଲ କ୍ୟା କରେ, ଅଗର ୟାଦ ଦିଲ ସେ ନା ଯାଏ ତୋ ଦିଲ କ୍ୟା କରେ। ସୋଚତା ହୁଁ କି ମୁଲାକାତ ହୋଗୀ ସପ୍ନୋ ମେ ଆପସେ, ପର ଅଗର ନିନ୍ଦ ଭି ନା।

ରାତି 8ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବ ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ନାଗରିକ କୈନ୍ଦ୍ରିକ ଓ ସମୁଚିତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଦାୟର ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ଉପରେ ଆୟୋଜିତ କ୍ୟାମ୍ପ କୋର୍ଟରେ ଅଧ୍ୟକ୍ଷତା କଲେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାରର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କ୍ଷେତ ବଚାଓ ଅଭିଯାନକୁ ଦେଶବ୍ୟାପୀ ବ୍ୟାପକ କରିବା ସମ୍ପର୍କରେ ଗୁରୁତ୍ୱାରୋପ। ଦେଶର ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଭାରତୀୟ ସେନା ଅପରେସନ ସିନ୍ଦୁର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତ ଅଛି କହିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ ଅନିଲ ଚୌହାନ ଅବସର ନେଇଛନ୍ତି। ତିନି ବାହିନୀ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ବ୍ୟାକ୍ ସେଥି ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲ ତକ ଷ୍ଟୁଡ଼ିଓ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 8:04 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଶୋ ଗୀତରେ ମିତରେ। ଆଉ ଆଜି ଗୀତରେ ମିତରେ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆପଣଙ୍କ ସାଥିରେ। ସବୁଦିନ ପରେ ଆଜି ବି କିଛି କଥା ହବା, କିଛି ଗୀତ ଶୁଣିବା, କିନ୍ତୁ ପ୍ରଥମେ ଗୋଟେ ଗୀତ ହେଇଯାଉ। ପହଞ୍ଚୁଛି ଆପଣଙ୍କ ପାଖରେ ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତ।

ପ୍ରତି ଲୁଣ ଭଳି ମଣିଷ କେହି ନା କେହି ଥିବେ, କିନ୍ତୁ ଆପଣ ତାଙ୍କୁ କେବେ ସେତିକି ଗୁରୁତ୍ୱ ହିଁ ଦେଇନଥିବେ। ସେ ବ୍ୟକ୍ତି ଆପଣଙ୍କର ପ୍ୟାରେଣ୍ଟସ୍ ହେଇପାରନ୍ତି, ଆପଣଙ୍କର ପରିବାର ହେଇପାରନ୍ତି, ପରିବାର ମଧ୍ୟରୁ କେହି ହେଇପାରନ୍ତି, କିମ୍ବା ସେ ହେଇପାରନ୍ତି ଆପଣଙ୍କର ସାଙ୍ଗ, କେହି ଶୁଭଚିନ୍ତକ, କିମ୍ବା ହେଇପାରନ୍ତି ସେ ଆପଣଙ୍କର ଲାଇଫ୍ ପାର୍ଟନର।

ଆଚ୍ଛା ସାଥୀ, କେବେ ମାର୍କ ହୋଇଛନ୍ତି? ସକାଳେ ଯଦି ଉଠିବାରେ ଆପଣଙ୍କର ଲେଟ୍ ହେଇଯାଇଥାଏ, ଯଦି ନିଜେ ଟିଫିନ୍ ରେଡି କରିବା ପାଇଁ ଆପଣ ଭୁଲି ଯାଇଥାନ୍ତି, ତାହେଲେ ବି ଆପଣଙ୍କର ଆପଣ ରେଡି ହେବା ସାଙ୍ଗେ ସାଙ୍ଗେ ଆପଣଙ୍କର ବ୍ୟାଗ୍ ପ୍ୟାକ୍ ହେଇଯାଇଥାଏ, ଆପଣଙ୍କର ଅଫିସ୍ ଯିବା ପୂର୍ବରୁ ଟିଫିନ୍ ବି ରେଡି ହେଇଯାଇଥାଏ। କେବେ ଏଟା ଫିଲ୍ କରିଛନ୍ତି? କେବେ ଏଟା ମାର୍କ କରିଛନ୍ତି? ନାଇଁ ନା। ବାପା ମା ହୁଅନ୍ତୁ କିମ୍ବା ହୁଅନ୍ତୁ ସେ ଜୀବନସାଥୀ, ଆମ ଜୀବନରେ ସେଇ ଅଦୃଶ୍ୟ ଲୁଣ ସଦୃଶ ସେମାନେ ବିନା ଡିମାଣ୍ଡରେ ବହୁତ କିଛି କରିଥାନ୍ତି ଆମ ଲାଇଫକୁ ବେଟର କରିବା ପାଇଁ। କିନ୍ତୁ ଆମେ ଠିକ୍ ସମୟରେ ତାଙ୍କର ସେହିସବୁ ଉପକାରକୁ ଅଣଦେଖା କରିଦେଇଥାଉ। ଆଉ ଟାଇମ୍ ବିତିବା ସହିତ ଯେତେବେଳେ ସେମାନେ ଆମଠୁ ବହୁତ ଦୂରକୁ ଚାଲିଯାଆନ୍ତି ନା, ସେତେବେଳେ ଆମକୁ ତାଙ୍କର ସେହିସବୁ ହେଲ୍ପ ବହୁତ ମନେ ପଡ଼େ, ଆଉ ଆମେ ତାଙ୍କୁ ଆଉ ଟିକେ ଅଧିକା ମିସ୍ କରୁ। ସେତେବେଳେ ତାଙ୍କ ବିନା ଆମ ଲାଇଫ ରୂପୀ ଡିଶ୍ଟା ଟେଷ୍ଟଲେସ୍ ଫିଲ୍ ହୁଏ। ସାଥୀ, ଟାଇମ୍ ଥାଉ ଥାଉ ଲୁଣକୁ ବି ଅନ୍ୟ ମସଲା ସହିତ ଇକ୍ୱାଲି କ୍ରେଡିଟ୍ ଦିଅନ୍ତୁ। ଆଉ ଲୁଣ ଭଳି ଆମ ଜୀବନକୁ ଟେଷ୍ଟି କରିପାରୁଥିବା ସେହିସବୁ ବ୍ୟକ୍ତିଙ୍କୁ ମଧ୍ୟ ଥ୍ୟାଙ୍କ ୟୁ କୁହନ୍ତୁ, ସେ ବି ଟିକେ ଡେଲି ବେସିସ୍ରେ। ଆଉ ତା ସହିତ ବି ଆପଣ ବି ସେଠି ସେମିତି ଲୁଣ ଭଳି ହୁଅନ୍ତୁ। ଭାବୁଛନ୍ତି ନା ଲୁଣ ଭଳି ହବା ମାନେଟା କ'ଣ? ଯେଉଁଠି ଆପଣଙ୍କୁ ଯେତିକି ଯଥେଷ୍ଟ ରେସ୍ପେକ୍ଟ ମିଳୁଛି ସେଠି ଲୁଣ ଭଳି ଗୋଳେଇ ହିଁ ମିଶି ଯାଆନ୍ତୁ। ଆଉ ଯେଉଁଠି ଆପଣଙ୍କୁ ଟିକେ ବି ରେସ୍ପେକ୍ଟ ମିଳୁନି ନା, ସେଠାରୁ ଦୂରେଇ ଯାଆନ୍ତୁ। ଯେଉଁଠି ଯେତିକି ଦରକାର ସେତିକି ହିଁ ମିଶନ୍ତୁ। ଯେମିତି ଖାଇବାରେ ଲୁଣ ସ୍ୱାଦ ଅନୁସାରେ ପକାଯାଏ, ଅଧିକା ପକାଇଦେଲେ ଡିଶ୍ର ସ୍ୱାଦ ଯେମିତି ଖରାପ ହୋଇଯାଏ, ଠିକ୍ ସେମିତି ଦରକାରଠାରୁ ଅଧିକା ମିଶିବା ବି ବହୁତ ଖରାପ ହୋଇଥାଏ। ସେପାଇଁ ସବୁବେଳେ ଲୁଣ ଭଳି ହେବାକୁ ଚେଷ୍ଟା କରନ୍ତୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ବାଜନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଶୀ ଦଲତକ ଷୋଡ଼ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 9:17 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଶୋ ଅଭୁଲା ସ୍ମୃତି। ଆଜି ଅଭୁଲା ସ୍ମୃତିରେ କଥା ହେବା ଏମିତି ଜଣେ ନିଆରା ମଣିଷଙ୍କ ବିଷୟରେ ଯିଏ ଆମ ସମସ୍ତଙ୍କୁ ତାଙ୍କ ସଙ୍ଗୀତ ମାଧ୍ୟମରେ ଦୁନିଆ ଦେଖିବାରେ ସାହାଯ୍ୟ କରିଛନ୍ତି। ଆଜିର ଏହି ଶୋଟି ସେହି ମହାନ ସଙ୍ଗୀତକାର ମ୍ୟୁଜିକ୍ କମ୍ପୋଜର ତଥା ଲିରିସିଷ୍ଟ ରବୀନ୍ଦ୍ର ଜୈନଙ୍କୁ ଡେଡିକେଟେଡ୍। ତେବେ ଆସନ୍ତୁ ତାଙ୍କ କମ୍ପୋଜିସନରେ ତାଙ୍କ କମ୍ପୋଜିଂରେ ପ୍ରଥମ ଗୀତଟି ଶୁଣିବା ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସାଥୀ କଥାଚିତ୍ର ରାମ ତେରି ଗଙ୍ଗା ମେଲି।

वेलकम बैक सती ट्यून कर्षण थे 100.4 आकाशवाणी एफएम रेनबो कटक दिल सी दिल तक वर्तमान शो चली छी अभुल स्मृति आउ आज अभुल स्मृति रे आमे कथा हो छे आज रो शो को आमे डेडिकेट करी छे सेई नियारा मनीष सेई नियारा म्यूजिक कंपोजर एंड लिरिसिस्ट रविंद्र जैन को ୨୮ ଫେବୃଆରୀ ୧୯୪୪ ୟୁପିର ଅଲିଗଡ଼ରେ ଜନ୍ମ ତାଙ୍କର ଆଉ ଜନ୍ମରୁ ହିଁ ଥିଲେ ସେ ଦୃଷ୍ଟିବାଧିତ ତାଙ୍କ ବାପା କିନ୍ତୁ ତାଙ୍କୁ କେବେ ସେଇ ଗିଲ୍ଟରେ ବଞ୍ଚିବାକୁ ଦେଇନଥିଲେ ସେ ଚାହୁଁଥିଲେ ତାଙ୍କ ପୁଅ ବି ଅନ୍ୟମାନଙ୍କ ଭଳି ନର୍ମାଲ ଲାଇଫ୍ ଜିଅନ୍ତୁ ସେ ପାଇଁ ଅତି ଛୋଟ ବୟସରୁ ହିଁ ତାଙ୍କର ସାଙ୍ଗ କରିଦେଇଥିଲେ ସେ ହାରମୋନିୟମକୁ

1970 ମସିହାରେ ରବୀନ୍ଦ୍ର ପାଦ ଥାପନ୍ତି ମୁମ୍ବାଇରେ। ଆଉ ମୁମ୍ବାଇରେ ନିଜ ସ୍ୱତନ୍ତ୍ର ପରିଚୟ ବନେଇବାଟା ଏତେ ସହଜ ତ କେବେ ବି ନଥିଲା, କିନ୍ତୁ କିନ୍ତୁ ପ୍ରତିଭା ଆଗରେ ଭାଗ୍ୟକୁ ହାର ମାନିବାକୁ ହିଁ ପଡ଼ିଥାଏ। ଆଉ ରାଜଶ୍ରୀ ପ୍ରଡକ୍ସନ ସହିତ ମିଶି ଆରମ୍ଭ

ଇଏ ରବୀନ୍ଦ୍ର ଜୈନଙ୍କର ପ୍ରଥମ ପ୍ରୋଜେକ୍ଟ। ଫିଲ୍ମ ଚିତ୍ ଚୋର୍ରୁ ଘରେ ଘରେ ପ୍ରଶଂସା ସାଉଁଟିବାରେ ସକ୍ସେସଫୁଲ୍ ହୁଅନ୍ତି ରବୀନ୍ଦ୍ର। କୁହାଯାଏ ଯେ ରବୀନ୍ଦ୍ରଙ୍କର କମ୍ପୋଜିସନରେ ଗୋଟିଏ ଅଲଗା ହିଁ ଯାଦୁ ଥିଲା। ଯିଏ ବି ତାଙ୍କ କମ୍ପୋଜିସନ୍ ଶୁଣୁଥିଲେ ସେଇଠି ହିଁ ସେ ବ୍ୟକ୍ତି ପୁରା ଭାବୁକ ହୋଇଯାଉଥିଲେ। ଆଉ ତାଙ୍କ ଗୀତ ଯେତେବେଳେ ରେକର୍ଡିଂ ରୁମ୍ରେ ରେକର୍ଡ ହୁଏ ସେତେବେଳେ ମ୍ୟୁଜିକ୍ ସହିତ ତାଙ୍କ ଭଏସ୍ ଯେତେବେଳେ ମିଶିଯାଏ ସେତେବେଳେ ସେ ଗୀତଟି ପୁରା ହିଷ୍ଟ୍ରି ବନିଯାଏ। କମ୍ପୋଜର ଆଣ୍ଡ ଲିରିସିଷ୍ଟ ସହିତ ସେ ପ୍ଲେ ବ୍ୟାକ୍ ବି କରିଛନ୍ତି ଅନେକ ଗୀତରେ। ଆସନ୍ତୁ ତାଙ୍କର ସେହି ମୋଷ୍ଟ ଫେମସ୍ ଫିଲ୍ମ ଚିତ୍ ଚୋର୍ରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଯାହାକୁ ଗାଇଛନ୍ତି ୟେସୁଦାସ।

କେବଳ ମୁଭି ନୁହେଁ, ଟେଲିଭିଜନ ଦୁନିଆରେ ମଧ୍ୟ ସେ ବେଶ ପରିଚିତ ଥିଲେ। ଟେଲିଭିଜନ ଦୁନିଆରେ ମଧ୍ୟ ତାଙ୍କର ରହିଛି ଅନେକ ଯୋଗଦାନ। ରାମାୟଣ ଭଳି ଧାର୍ମିକ ସିରିଏଲ୍ସର ଟାଇଟଲ ଟ୍ରାକ୍ସ ପାଇଁ ସେ ଆଜି ପର୍ଯ୍ୟନ୍ତ ଆମ ସମସ୍ତଙ୍କର ପ୍ରିୟ ହୋଇ ରହିପାରିଛନ୍ତି, ଆମ ସମସ୍ତଙ୍କ ମନରେ ଘର କରି ରହିପାରିଛନ୍ତି। କେବଳ ମୁଭି ସଙ୍ଗସ୍ ନୁହେଁ ସାଥି, ସେ ଭକ୍ତି ଗୀତକୁ ମଧ୍ୟ ଏତେ ସୁନ୍ଦର ଭାବରେ ଲେଖନ୍ତି ଆଉ କମ୍ପୋଜିଂ କରୁଥିଲେ ଯେ ଯିଏ ଶୁଣୁଥିଲେ ତାଙ୍କ ମନରେ ମଧ୍ୟ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇ ଉଠୁଥିଲା।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ରବୀନ୍ଦ୍ର ଜେନ ଆଜି ସିନା ଆମ ଗହଣରେ ନାହାନ୍ତି, କିନ୍ତୁ ସେ ଆମକୁ ଶିଖେଇ ଦେଇଯାଇଛନ୍ତି ଲାଇଫର ଗୋଟେ ବଡ଼ ଶିକ୍ଷା। ସେ ଶିକ୍ଷାଟା ଏଇଆ ଯେ ଶାରୀରିକ ସମସ୍ୟା, ଶାରୀରିକ ସୀମାଗୁଡ଼ିକ କେବେ ସ୍ୱପ୍ନ ଆଗରେ ବଡ଼ ହେଇଯାଇପାରିବ ନାହିଁ। ଆଜି ସେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ଗୀତ ଆଜି ବି ତାଙ୍କୁ ଆମ ଗହଣରେ, ଆମ ମଧ୍ୟରେ ଅମର କରି ରଖିପାରିଛି।

ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର। ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ନାଗରିକ କୈନ୍ଦ୍ରିକ ଓ ସମୁଚିତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଦାୟର ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ଉପରେ ଆୟୋଜିତ କ୍ୟାମ୍ପ କୋର୍ଟରେ ଅଧ୍ୟକ୍ଷତା କଲେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି। କେନ୍ଦ୍ର ଗୃହ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କ୍ଷେତ ବଚାଓ ଅଭିଯାନକୁ ଦେଶବ୍ୟାପୀ ବ୍ୟାପକ କରିବା ସମ୍ପର୍କରେ କଲେ ଗୁରୁତ୍ୱାରୋପ। ଦେଶର ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଭାରତୀୟ ସେନା ଅପରେସନ ସିନ୍ଦୁରର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତ ଅଛି କହିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ ଅନିନ୍ ଚୌହାନ ଅବସର ନେଇଛନ୍ତି। ତିନି ବାହିନୀ ପକ୍ଷରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ସେନା ସ୍ମାରକୀଠାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁଜରାଟର ଭୁଜରେ ସୀମା ସୁରକ୍ଷା ପରିସ୍ଥିତିର କଲେ ସମୀକ୍ଷା। ସାମୁଦ୍ରିକ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଏକ ଜାତୀୟ ସମ୍ମିଳନୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ। ଫେୟାର ରୋଲ୍ସ ଫେୟାର ପୋଲ୍ସ ଉପରେ କଲେ ଗୁରୁତ୍ୱାରୋପ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 10:04 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଆପଣଙ୍କର ଫେଭରେଟ୍ ଶୋ ଯାହାର ନାଁ ହେଉଛି ରେନ୍ବୋ ଏସ୍ଏମ୍ଏସ୍ ରେନ୍ବୋ ଏସ୍ଏମ୍ଏସ୍ରେ ନିଜ ମନ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ଏସ୍ଏମ୍ଏସ୍ କରିପାରିବେ ଏସ୍ଏମ୍ଏସ୍ କରିବା ପାଇଁ ନିଜର ଫୋନ୍ର ମେସେଜ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ ସେ ଟିକେ ସ୍ପେସ୍ ଦିଅନ୍ତୁ କେଉଁ ଗୀତଟି ଶୁଣିବାକୁ ଚାହୁଁଛନ୍ତି ତା'ର ପ୍ରଥମ ଧାଡ଼ି ଲେଖନ୍ତୁ ତା'ପରେ ଟିକେ ସ୍ପେସ୍ ଦେଇ ଗୀତଟି କେଉଁ ଫିଲ୍ମ ବା କେଉଁ ଆଲବମ୍ରୁ ଅଛି ତା ନାଁ ଲେଖନ୍ତୁ ତା'ପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ

ଫୋନର ମେସେଜ ବକ୍ସକୁ ଯାଇ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ ସେ ଟିକେ ସ୍ପେସ୍ ଦିଅନ୍ତୁ କୋଉ ଗୀତଟି ଶୁଣିବାକୁ ଚାହୁଁଛନ୍ତି ତାର ପ୍ରଥମ ଧାଡ଼ି ଲେଖନ୍ତୁ ତାପରେ ଟିକେ ସ୍ପେସ୍ ଦେଇ ଗୀତଟି କୋଉ ଫିଲ୍ମ ବା କୋଉ ଆଲବମ୍ରୁ ଅଛି ତା ନାଁ ଲେଖନ୍ତୁ ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 09495963210 ଏବଂ ଆପଣ ଚାହିଁଲେ ଆମ ସହିତ ଯୋଡ଼ି ହୋଇପାରିବେ ହ୍ୱାଟ୍ସଆପ୍ ନମ୍ଘର ମାଧ୍ୟମରେ ତେବେ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200

କାର୍ଯ୍ୟକ୍ରମର ପ୍ରଥମ ସୃଷ୍ଟି କରିଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ନାତୁଣୀ ଆଦ୍ୟାଶା କନ୍ତଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ନିର୍ମଳା ମିଶ୍ରଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ସାଥି ପହଞ୍ଚାଇଲି ଆପଣଙ୍କ ପାଖରେ ଆପଣଙ୍କ ପସନ୍ଦର ଗୀତ।

କାର୍ଯ୍ୟକ୍ରମରେ ନେକ୍ସଟ ମେସେଜଟି କରିଛନ୍ତି ସୁମନ୍ତ କୁମାର ରାଉତ ଏବଂ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ଶୁଣିବାକୁ ଚାହିଁଛନ୍ତି କୁମାର ବାପିଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ଶୁଣିବା ପାଇଁ। ନେକ୍ସଟ ମେସେଜଟି କରିଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଶୁଣିବାକୁ ଚାହିଁଛନ୍ତି କିଶୋର କୁମାରଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତଟି। ସାଥି ପହଞ୍ଚେଇଲି ଆପଣମାନଙ୍କ ପସନ୍ଦର ଗୀତ, ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ।

ଜୀବନ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଶ ତେଲତା ବର୍ତ୍ତମାନ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ ସୃଷ୍ଟି କରିଛନ୍ତି ରୋହିତ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ, କରଣ ସେନ, ଅମିତ ସେନ, ତାରା ଷ୍ଟିଲ୍ ପ୍ଲାଣ୍ଟରୁ ଶୁଣିବାକୁ ଚାହିଁଛନ୍ତି ସୁରେଶ ୱାଡେକର ଏବଂ ସାଧନା ସରଗମଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ପରେ ପରେ ମେସେଜ୍ଟି କରିଛନ୍ତି ସୋମନାଥ ସାହୁ ଜଗରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ଶୁଣିବା ପାଇଁ ସାଥି ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍

ଶ୍ରୋତାମାନେ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ଲକ୍ଷ୍ମୀ ସରସ୍ୱତୀ ଶିବାନୀ ଚିଦାନନ୍ଦ ମାଣିଆବନ୍ଧ ସନ୍ତରାବାଲି ବଡ଼ମ୍ବା କଟକରୁ ନେକ୍ସଟ ମେସେଜ୍ଟି କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଲି ଶଙ୍ଖତ୍ରାସ କଟକରୁ

କାର୍ଯ୍ୟକ୍ରମରେ ନେକ୍ସଟ ମେସେଜଟି କରିଛନ୍ତି କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ଆର୍ଯ୍ୟନ ସିଂ, ସୁଦାମ ଚରଣ, ସବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟନା, ସାଲିପୁର କଟକରୁ

କାର୍ଯ୍ୟକ୍ରମରେ ନେକ୍ସଟ ମେସେଜଟି କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ ସେକ୍ଟର 11 କଟକରୁ। ନେକ୍ସଟ ମେସେଜଟି କରିଛନ୍ତି ଜମଶେଦପୁର ଝାଡ଼ଖଣ୍ଡରୁ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଲି କୁମାରୀ ଏବଂ ଦେବେନ୍ଜୀ।

କାର୍ଯ୍ୟକ୍ରମରେ ନେକ୍ସଟ ମେ ସୃଷ୍ଟି କରିଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭାରତଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ। ପରବର୍ତ୍ତୀ ମେ ସୃଷ୍ଟି କରିଛନ୍ତି ସୌଭାଗ୍ୟ, ତୁଳସୀପୁର କଟକରୁ।

ଯେଉଁ ସାଥୀମାନେ ଆମ ସହିତ ଯୋଡ଼ି ହୋଇଥିଲେ ସେମାନେ ହେଲେ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କଲ, ଡିମ୍ପଲ, ମୀନାକ୍ଷୀ, ନିଶା, ତୁଳସୀ ଏବଂ ଦିଶା ଗୋସ୍ୱାମୀ ନରଗୁଡ଼ା ଛତିଶଗଡ଼ରୁ। ମଞ୍ଜୁବାଳା ପାତ୍ର, ଚନ୍ଦନ ଏବଂ ପ୍ରଭାତ ଅସରଳା, ପିଚୁକୁଳି ଖୋର୍ଦ୍ଧାରୁ।

ରଙ୍ଗମାଟିଆ ମଞ୍ଚେଶ୍ୱର ଭୁବନେଶ୍ୱରରୁ ଯୋଡ଼ି ହୋଇଥିଲେ ଲିଜା ଶ୍ରୀଧର ଶ୍ରିୟା ଓମ୍ ହାଲୁ ଭାଇ ସେୟାନ ଆଠଗଡ଼ରୁ ଆଲୋକ ଚନ୍ଦ୍ର ଜେନା ଯାଇଲ କଟକରୁ।

ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର। ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ନାଗରିକ କୈନ୍ଦ୍ରିକ ଓ ସମୁଚିତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଦାୟର ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ଉପରେ ଆୟୋଜିତ କ୍ୟାମ୍ପ କୋର୍ଟରେ ଅଧ୍ୟକ୍ଷତା କଲେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରାଜ୍ୟ ପ୍ରଧାନ ବନ ସଂରକ୍ଷକ କେ ମୁର୍ଗେସନ୍ଙ୍କ ନୟାଗଡ଼ ଗସ୍ତ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି। ଆସନ୍ତା 3 ତାରିଖରେ ନେବେ ଶପଥ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କ୍ଷେତ ବଚାଓ ଅଭିଯାନକୁ ଦେଶବ୍ୟାପୀ ବ୍ୟାପକ କରିବା ସମ୍ପର୍କରେ କଲେ ଗୁରୁତ୍ୱାରୋପ। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷୋଳ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 11:08 ସାଥି ସମୟ ହୋଇଯାଇଛି ଆଜି ଆପଣମାନଙ୍କଠାରୁ ବିଦାୟ ନେବାର, କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ଶୁଣିନେବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିପରି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଅର୍ଶ ରୋଗର ଚିକିତ୍ସା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସୁଜାତା ପ୍ରିୟମ୍ବଦା ପାଢ଼ୀ। 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। ଡାଇଲି ଲାଇଭ୍ ଚର୍ଚ୍ଚା 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ଆପଣ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ 10:00। ଦିନ 11:00 ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଏବଂ ପରିପରି ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ଆପଣ ରଖିପାରିବେ।

ଉତ୍ତରାଖଣ୍ଡରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଶୁଭରାତ୍ରୀ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବ ଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନ ସିଂହାସନରେ ବସି କୋଟି ଓଡ଼ିଆଙ୍କୁ କୃପା ପ୍ରଦାନ କରୁଛନ୍ତି। ଆମର ଆରାଧ୍ୟ, ଆମର ପ୍ରାଣର ଅଧୀଶ୍ୱର, ଆମର ସର୍ବସ୍ୱ ମହାପ୍ରଭୁ ସଦାସର୍ବଦା ଭକ୍ତର କଲ୍ୟାଣ ସାଧନ କରିଥାନ୍ତି।

ବେଳେବେଳେ ଆମେ ମନ ଉଣା କରୁ, କୌଣସି କ୍ଷେତ୍ରରେ ସଫଳତା ନ ପାଇଲେ ଭାଗ୍ୟକୁ ଦୋଷ ଦେଉ, କିନ୍ତୁ ମଣିଷ ଯାହା ଚାହେଁ ତାହା କେବେ କେବେ ପୂରଣ ହୋଇଥାଏ ତ ଆଉ କେବେ କେବେ ଅଧା ରହିଯାଏ। ହେଲେ ମହାପ୍ରଭୁ ଯାହା ଚାହାନ୍ତି ତାହା ସଦା ସର୍ବଦା ପୂରଣ ହୋଇଥାଏ।

ମହାପ୍ରଭୁଙ୍କର ଦୟା ଅପାର। ନିମିଷକେ ଭକ୍ତର ଭାବକୁ ଗ୍ରହଣ କରି ସବୁ ବିପଦ ଆପଦରୁ ରକ୍ଷା କରନ୍ତି ବୋଲି ସେ ଅନ୍ତର୍ଯ୍ୟାମୀ। ସାରା ବିଶ୍ୱ ବ୍ରହ୍ମାଣ୍ଡ ତାଙ୍କରି ନିର୍ଦ୍ଦେଶରେ ଆତଜାତ। ବିଶ୍ୱ ବିହାରୀ ସେ ପୁଣି ବିଶ୍ୱ ବାନ୍ଧବ ସେ।

ସେଦିନ ବନ୍ଧୁପଣକୁ ରକ୍ଷା କରିବାକୁ ଯାଇ ଯାଜପୁରର ଭକ୍ତ ବନ୍ଧୁ ମହାନ୍ତିଙ୍କୁ ନିଜର ସ୍ୱର୍ଣ୍ଣ ଥାଳିରେ ନାନା ପ୍ରକାର ସୁସ୍ୱାଦୁ ପ୍ରସାଦ ଯାଚି ଦେଇଥିଲେ ଆମ ମଣିମା। ତାଙ୍କଠାରେ ଆସ୍ଥା ରଖିଥିବା ଲୋକଟି କେବେ ବି ନିରାଶ ହୋଇନଥାଏ।

ଦିନରାତି ମଣିମାଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ସେବାୟତମାନେ ହୃଦୟରେ ଭାବ, ଭକ୍ତି, ଆତ୍ମନିବେଦନ ଏବଂ ସମର୍ପଣ ଭାବନା ରଖି ସେବା କରିଥାନ୍ତି। କେତେ ବେଶ, ପରିପାଟୀ, କେତେ ଆଭୂଷଣ, ଅଳଙ୍କାର, କେତେ ପ୍ରକାରର ନୈବେଦ୍ୟ, ସତରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଆମ ମହାପ୍ରଭୁଙ୍କର ଅଦ୍ଭୁତ ଲୀଳା ମାଧୁରୀ।

ଅସଂଖ୍ୟ ଭକ୍ତି ସଙ୍ଗୀତ ଜଣାଣ ମାଧ୍ୟମରେ ଓଡ଼ିଆ କବି ନିଜର ହୃଦୟର ଭାବନାକୁ ସମର୍ପଣ କରିଦିଏ ମଣିମାଙ୍କ ଶ୍ରୀ ଛାମୁରେ। ଠିକ୍ ସେମିତି କଣ୍ଠଶିଳ୍ପୀଟିଏ ନିଜର ଦରଦି କଣ୍ଠରେ ଶତ ପ୍ରତିଶତ ଚେଷ୍ଟା କରେ ସୁନ୍ଦର ଭାବ ଦେଇ ସେହି ସଙ୍ଗୀତକୁ ପରିବେଷଣ କରିବା ପାଇଁ।

ମହାପ୍ରଭୁଙ୍କ ଛଡ଼ା ଆଉ କିଏ ବା ନିଜର ଅଛି? କାହା ଆଗରେ ଅନ୍ତରର ସମସ୍ତ ଭାବ, ସମସ୍ତ ଦୁଃଖ, ସମସ୍ତ ଆନନ୍ଦର ମୁହୂର୍ତ୍ତ ଜଣେଇ ହେବ? ସେଇ ମହାପ୍ରଭୁ ହିଁ ଏକାନ୍ତ ନିଜର ନିଜର ବ୍ୟାକୁଳତାକୁ, ଆତ୍ମନିବେଦନକୁ, ସମର୍ପିତ ଭାବନାକୁ କେବଳ ମହାପ୍ରଭୁଙ୍କ ଶ୍ରୀ ଛାମୁରେ ଭକ୍ତଟି ଜଣେଇଥାଏ।

ସର୍ବୋପରି ଆମ ମହାପ୍ରଭୁ ସଙ୍ଗୀତ ପ୍ରିୟ, ଭୋଜନ ପ୍ରିୟ, ଭକ୍ତ ପ୍ରିୟ, ପୁଣି ଭକ୍ତି ପ୍ରିୟ ଆଉ ବେଶ ପ୍ରିୟ ଏବଂ ଗହଳି ଚହଳି ପ୍ରିୟ। ସେ କୋଟି କୈବଲ୍ୟନାଥ ଜଗତର ନାଥ କାଳିଆ ସାନ୍ତଙ୍କୁ କୋଟି କୋଟି କୋଟି ଅନନ୍ତ କୋଟିବାର ପ୍ରଣିପାତ।

ଏଇଠି ଶେଷ କରୁଛୁ ଭାବ ଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ସେହି ଯଜ୍ଞ ପୁରୁଷକୁ କୁଣ୍ଡରେ ସ୍ଥାପନ କରି ଋଷି ପିତୃଦେବତା ଆଦି ପୂଜା କରିଥିଲେ। ତାଙ୍କରି ଆଜ୍ଞାରେ ଏ ସଂସାରକୁ ମୁଁ ସୃଷ୍ଟି କରେ, ବିଷ୍ଣୁ ରୂପରେ ପାଳନ କରେ, ଆଉ ଶଙ୍କର ରୂପେ ସଂହାର କରେ। ସେ ମାୟାଧର ନରହରି, ତାଙ୍କ ମାୟା କେବଳ ତାଙ୍କୁ ହିଁ ଜଣା। ସେ ଆଦି ପୁରୁଷ ଆତ୍ମାରେ ଆତ୍ମରୂପେ ମିଳନ୍ତି, ପାଳନ୍ତି, ଆଉ ସଂହାର କରନ୍ତି। ସତ୍ୟ ସ୍ୱରୂପେ ସବୁରି ଦେହରେ ସେ ଥାନ୍ତି। ଦେବତା, ଗନ୍ଧର୍ବ, କିନ୍ନର, ଦୈତ୍ୟ ଓ ସିଦ୍ଧଗଣ ଆଦି ଯେତେ ଯିଏ ଯେଉଁଠି ଅଛନ୍ତି, ସମସ୍ତେ ତାଙ୍କର ବିଭୂତି ଅଟନ୍ତି।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଘୁଙ୍ଗୁଡ଼ି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଚିନ୍ମୟ ସୁନ୍ଦର ରାୟ।
1: ଶ୍ରୋତାବନ୍ଧୁ, ଘୁଙ୍ଗୁଡ଼ିର ନାଁ ଶୁଣିଲେ ଆପଣମାନେ ଚମକି ପଡ଼ୁଥିବେ। ଆରେ, ଇଏ କ'ଣ? ଏଇ ଘୁଙ୍ଗୁଡ଼ି କ'ଣ ଆପଣଙ୍କ ସୁଖ ନିଦ୍ରାର ଶତ୍ରୁ? ସାଧାରଣତଃ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ଅନେକ ଲୋକଙ୍କର ଥାଏ। କିଏ ବେଳେବେଳେ ତ କିଏ ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥାନ୍ତି। ବେଳେବେଳେ ଘୁଙ୍ଗୁଡ଼ି ମାରିବା ଏତେଟା ବିପଦଜନକ ନୁହେଁ, କିନ୍ତୁ ପାଖରେ ଶୋଇଥିବା ଲୋକ ପାଇଁ ଏହା ମୁଣ୍ଡବଥାର କାରଣ ହୋଇଥାଏ ଏବଂ ବେଶ ବିରକ୍ତିକର। ଯଦି ଆପଣଙ୍କର ଏହି ସମସ୍ୟା ରେଗୁଲାରଲି ବହୁଦିନ ଧରି ରହିଛି, ତେବେ ଆପଣ ଯେ ଆପଣଙ୍କ ସହ ଶୋଉଥିବା ବ୍ୟକ୍ତିର ନିଦ ଡିଷ୍ଟର୍ବ କରୁଛନ୍ତି ତା ନୁହେଁ, ବରଂ ଆପଣ ନିଜ ନିଦର ଗୁଣବତ୍ତା ମଧ୍ୟ ନଷ୍ଟ କରୁଛନ୍ତି। ଆମେ ଡାଇରେକ୍ଟଲି ଆକୁ ରୋଗ କହିପାରିବାନି, କିନ୍ତୁ ଅନ୍ୟ ରୋଗର ଲକ୍ଷଣ ମଧ୍ୟ ଏଇଟା ହେଇପାରେ। ଜଣେ ଲୋକ 6-8 ଘଣ୍ଟା ସୁନିଦ୍ରା ପାଇବା କଥା, ତାହା ଯଦି ସେ ପାଏ ନାହିଁ ତାହେଲେ ତାର ଦୈନନ୍ଦିନ ଜୀବନରେ ଅସୁବିଧା ହୋଇଥାଏ। ତେବେ ଘୁଙ୍ଗୁଡ଼ି ମାରିବାର କାରଣ କ'ଣ? ନାକର ପବନ ପଥ ଅବରୋଧ, ଗଳାରେ ବଡ଼ ବଡ଼ ଟନ୍ସିଲ, ପିଲାମାନଙ୍କ କ୍ଷେତ୍ରରେ ଆଡେନଏଡ୍ ଥିଲେ, ଏଲର୍ଜି ଥିଲେ, ସାଇନୋସାଇଟିସ୍ ଆଦି ଯଦି ଥାଏ, ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ପାଟି ଦେଇ ହୋଇଥାଏ, ସେତେବେଳେ ଯାଇ ଘୁଙ୍ଗୁଡ଼ି ସୃଷ୍ଟି ହୋଇଥାଏ। ଆଉ ଏକ ପ୍ରମୁଖ କାରଣ ହେଲା ଗଳା ଓ ଜିଭରେ ଥିବା ମାଂସପେଶୀ ଗୁଡ଼ିକ ଅତ୍ୟଧିକ ଢିଲା ହୋଇଯିବା। ଏହା ମଦ୍ୟପାନ ବା ନିଶା ସେବନ ପରେ ଗଭୀର ନିଦରେ ଯେତେବେଳେ ବ୍ୟକ୍ତିଟି ଶୋଇଥାଏ ଏହା ସଙ୍କୁଚିତ ହୋଇ ଘୁଙ୍ଗୁଡ଼ି ସୃଷ୍ଟି କରେ। ଏ ଯେଉଁ ଅଳ୍ପ ସମୟ ଶୋଇବା, କିମ୍ବା କେତେବେଳେ ଆମେ 9ଟା ବେଳେ ଶୋଉଛେ, କେତେବେଳେ 12ଟା ବେଳେ ଶୋଉଛେ, କେତେବେଳେ 2ଟା ବେଳେ ରାତିରେ ଶୋଉଛେ, ଏ ଯେଉଁ ଆମର ଶୋଇବା ଯେଉଁ ପ୍ୟାଟର୍ଣ୍ଣଟା ଆମେ ଡିଷ୍ଟର୍ବ କରିଦେଉଛେ, ଏଇଟା ଘୁଙ୍ଗୁଡ଼ିର ଗୋଟେ ପ୍ରମୁଖ କାରଣ ହୋଇପାରେ। ଓବେସିଟି ବା ମେଦବହୁଳତା ଗଳାର ମାଂସପେଶୀକୁ ଦୁର୍ବଳ କରିଦିଏ, ତାହେଲେ ମଧ୍ୟ ଘୁଙ୍ଗୁଡ଼ି ହୋଇଥାଏ। ଯିଏ ମୋଟା ଲୋକ ତାକୁ ଆମେ ସେଣ୍ଟ୍ରାଲ ଓବେସିଟି କହିଥାଉ, ତ ପେଟ ଜାଗାରେ ଯଦି ବହୁତ ମୋଟା ଥାଏ ସେଇ ଲୋକଟି ଘୁଙ୍ଗୁଡ଼ି ମାରିବାର ଚାନ୍ସେସ୍ ବଢ଼ିଯାଇଥାଏ। ତାହେଲେ ଘୁଙ୍ଗୁଡ଼ିର ଚିକିତ୍ସା କ'ଣ? ପ୍ରଥମେ ତ ଆମକୁ ଆମର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯଥା ଓଜନ ହ୍ରାସ କରିବା, ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା, ନିଶା ବଟିକା ସେବନରୁ ନିବୃତ ରହିବା, ନାକ ଯଦି ବନ୍ଦ ହୋଇଥାଏ ତାହେଲେ ତାର ଚିକିତ୍ସା କରାଇବା। ବେଳେବେଳେ ନାକ ବନ୍ଦର କାରଣଗୁଡ଼ିକ ଚିକିତ୍ସା ପାଇଁ ଆମେ ଶଲ୍ୟ ଚିକିତ୍ସା ମଧ୍ୟ କରାଇଥାଉ, ଯଥା DNS ଯୋଉଟାକି ଡେଭିଏଟେଡ୍ ନାଜାଲ ସେପ୍ଟମ୍ କୁହାଯାଏ। ନାକ ମଧ୍ୟରେ ପଲିପ୍ସ ହୋଇପାରେ, ଏଲର୍ଜିକ୍ ପଲିପ୍ସ ହୋଇପାରେ, ଯାହାର ଶଲ୍ୟ ଚିକିତ୍ସା ଦ୍ୱାରା ସହଳରେ ଚିକିତ୍ସା କରିହୁଏ। ସବୁଠୁ ବଡ଼ ଆଉ ସାଧାରଣ କଥା, ଚିତ୍ ହେଇକି ଶୋଇଲେ ଘୁଙ୍ଗୁଡ଼ି ଅଧିକା ହୋଇଥାଏ, ସାଇଡ୍ ହେଇକି ଶୋଇଲେ କମ୍ ହୋଇଥାଏ। ଅଧିକାଂଶ ସମୟରେ ଯଦି ଆମେ ଚିତ୍ ହେଇକି ଯଦି ଶୋଇଥାଉ ସେଇ ଅଭ୍ୟାସରୁ ନିବୃତ ରହିବାକୁ ପଡ଼ିବ। ଆମେ ଘୁଙ୍ଗୁଡ଼ି ମାରିଥିବା ଲୋକଙ୍କୁ ପ୍ରଥମତଃ ତାଙ୍କ ଚିକିତ୍ସା ଯୋଉ କରାଯାଏ ଆମେ କହିଥାଉ ଚିତ୍ ହେଇକି ନ ଶୋଇବା ପାଇଁ। ଏହିସବୁ ଛୋଟ ଛୋଟ କଥା ମନେ ରଖିଲେ କିଛି ମାତ୍ରାରେ ଆମେ ଘୁଙ୍ଗୁଡ଼ିକୁ ଚିକିତ୍ସା କରିପାରିବା। ଏହିସବୁ ଦୈନନ୍ଦିନ ଜୀବନରେ ଶୈଳୀ ପରିବର୍ତ୍ତନ ପରେ ବେଳେବେଳେ ଆବଶ୍ୟକ ହେଲେ ଶଲ୍ୟ ଉପଚାର ମଧ୍ୟ କରାଯାଇଥାଏ। ଏଥିପାଇଁ ଅନେକ ଶଲ୍ୟ ପଦ୍ଧତି ଅଛି, ଯାହାଦ୍ୱାରା ପବନର ବାଟକୁ ସରୁ ହେବାକୁ ଦିଆଯାଏ ନାହିଁ। ତେଣୁ ଆପଣଙ୍କର ଯଦି ଅଭ୍ୟାସଗତ ଭାବେ ସବୁଦିନ ଘୁଙ୍ଗୁଡ଼ି ହେଉଥାଏ ବା ନିଦ୍ରାଭଙ୍ଗ ହେଉଥାଏ ବା ବେଳେବେଳେ ଶ୍ୱାସରୁଦ୍ଧ ହେଲା ଭଳି ସମସ୍ୟା ଦେଖାଯାଉଥାଏ, ତାହେଲେ ଏହି ସମସ୍ୟାକୁ ହେୟଜ୍ଞାନ ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମ୍ୟୁଜିକାଲି ଓର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଶୁଭ ସକାଳ। ପ୍ରକୃତିର ଅପୂର୍ବ ଦାନ ପଇଡ଼, ଛୁଆଠାରୁ ବୟସ୍କ ସମସ୍ତଙ୍କର ଅତିପ୍ରିୟ ପଇଡ଼ ପାଣି। ଏହି ପଇଡ଼ ପାଣି ଯେ ଖାଲି ମିଠା ଲାଗେ ତା ନୁହଁ, ବହୁତ ପ୍ରକାର ଔଷଧୀୟ ଗୁଣରେ ଭରପୁର ମଧ୍ୟ ଏହି ପଇଡ଼ ପାଣି।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେଇ ଦିଲ୍ ତକରେ ଚାଲିଛି ଶୁଭ ସକାଳ। ଆମେ କଥା ହଉଛେ ପଇଡ଼ ପାଣି ସମ୍ପର୍କରେ। ଶୁଖିଲା କାଶ ହଉ କି ପେଟ ଗରମ ହଉ, ଖରାରେ ବୁଲି ବୁଲି କ୍ଲାନ୍ତ ହେଇଗଲେ ବା ମନ ଆନନ୍ଦରେ ବୁଲାବୁଲି କରିବା ସମୟରେ ହେଉ, ପଇଡ଼ ପାଣି ସବୁ ସମୟରେ ସମସ୍ତଙ୍କର ଅତି ପ୍ରିୟ ହେଇଥାଏ।

ଶୁଣୁଛନ୍ତି ନିଶିକୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ପୌଡ଼ପାଣି ପିଇ ସାରିବା ପରେ ସେଥିରେ ଥିବା ପତଳା ପତଳା ନାଳି ଖାଇବାକୁ ଭାରି ଭଲ ଲାଗେ, ଭାରି ମିଠା ଲାଗେ, ଆଉ ତାହା ଅତ୍ୟନ୍ତ ସ୍ୱାଦଯୁକ୍ତ ଆଉ ନରମ ମଧ୍ୟ ହୋଇଥାଏ। ଆପଣମାନେ ନିହାତି ଭାବରେ ପୌଡ଼ପାଣି ପିଇ ସାରିବା ପରେ ତା ଭିତରେ ଥିବା ପତଳା ପତଳା ନାଳି ଖାଇଥିବେ, ତାର ସ୍ୱାଦ ମଧ୍ୟ ଅନୁଭବ କରିଥିବେ।

କେତେ କେତେ ଚଳଚ୍ଚିତ୍ରର ବିଭିନ୍ନ ଦୃଶ୍ୟରେ ପଇଡ଼ ପାଣିର ବା ପଇଡ଼ର ଛୋଟିଆ ଛୋଟିଆ ଝଲକ ଆପଣମାନଙ୍କର ନିହାତି ନଜରକୁ ଆସିଥିବ। ରାସ୍ତା କଡ଼ରେ ଠିଆ ହୋଇ ପଇଡ଼ ପିଇବାର ଦୃଶ୍ୟ ହେଉ କିମ୍ବା କୌଣସି ନଦୀ ବା ସମୁଦ୍ର କୂଳରେ ବୁଲି ବୁଲି ମନ ଖୁସିରେ ପଇଡ଼ ପିଇବାର ଦୃଶ୍ୟ ହେଉ, ଭାରି ଭଲ ଲାଗେ ସେହି ସୁନ୍ଦର ପ୍ରାକୃତିକ ଦୃଶ୍ୟ ସବୁ।

ପୈଳପାଣି ସୌନ୍ଦର୍ଯ୍ୟ ସଜାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରେ। ବହୁତ ଦିନର ଦାଗ ପୈଳପାଣି ଲଗାଇବା ଦ୍ୱାରା ଧୀରେ ଧୀରେ ପରିଷ୍କାର ହୋଇଥାଏ ବା କମିଥାଏ ବୋଲି ବିଶ୍ୱାସ ରହିଛି। ହାଡ଼ଫୁଟି ପରବର୍ତ୍ତୀ ସମୟରେ ପୈଳପାଣିରେ ସ୍ନାନ କରିବାକୁ ମଧ୍ୟ କୁହାଯାଇଥାଏ। ଏହାଦ୍ୱାରା ଶରୀରରେ କୌଣସି ପ୍ରକାର ଦାଗ ଦୀର୍ଘ ସମୟ ଧରି ରହିନଥାଏ। ତେବେ ଏହି ପୈଳପାଣି ସତରେ ପ୍ରକୃତିର ସୁନ୍ଦର ଅପୂର୍ବ ଦାନ।

ହଁ ଫ୍ରେଣ୍ଡସ୍, ମିଠା ମିଠା କେଇ ପଦ କଥାରେ ନିମିଷକେ ଆପଣାର ହେଇଯାଏ ଆଉ ଗୋଟେ ମଣିଷ। ସେଥିପାଇଁ ତ କୁହାଯାଏ ବଚନ ଅମୃତ। ହଁ, ବଚନ ହେଉଛି ଅମୃତ ଭଳି ମିଠା। ସେଇ କେଇ ପଦ ଶବ୍ଦ ବାନ୍ଧି ଦିଏ ସଭିଙ୍କୁ, ଆଉ ସୁନ୍ଦର ସମ୍ପର୍କଟିଏ ମଧ୍ୟ ଯୋଡ଼ି ହେଇଯାଏ ସେ ଶବ୍ଦ ମାଧ୍ୟମରେ, କଥା ମାଧ୍ୟମରେ, ମିଠା ମିଠା ଆଳାପ ଆଲୋଚନା ମଧ୍ୟରେ ନିମିଷକେ ଆଉ ଜଣେ ମଣିଷ ସହିତ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ପ୍ରତ୍ୟେକଙ୍କ ଜୀବନରେ ସାଙ୍ଗ ବା ବନ୍ଧୁର ଭୂମିକା ସବୁଠାରୁ ନିଆରା ହୋଇଥାଏ। ଯେଉଁଠି ସବୁ ସୁଖ ଦୁଃଖ ଭଲମନ୍ଦ ହସ ଲୁହ ନିର୍ଦ୍ୱନ୍ଦରେ କୁହାଯାଇପାରେ, ସମସ୍ତ ବିଶ୍ୱାସ ଭଲ ପାଇବାର ଊର୍ଦ୍ଧ୍ୱରେ ସେହି ସମ୍ପର୍କ ହିଁ ରହିଥାଏ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ମର୍ଣ୍ଣିଂ ମେଲୋଡି। ସଙ୍ଗାତ, ସଖୀ, ସହେଲି, ମିତ, ବଉଳ, ମକର, ସାଙ୍ଗ, ଏମିତି କେତେ ନାଁରେ ଆମର ଅତି ପ୍ରିୟ ବନ୍ଧୁଙ୍କୁ ଆମେ ସମ୍ବୋଧନ କରିଥାଉ। ପ୍ରତ୍ୟେକ ପରିସ୍ଥିତିରେ ଆମ ପାଖେ ପାଖେ ରହିଥିବା ମଣିଷକୁ ଅତି ନିଜର ଆମେ ମନେ କରିଥାଉ। ସେଇଥିପାଇଁ ତ ସାଙ୍ଗ ବିନା ଜୀବନଟା ଅଧୁରା ଅଧୁରା, ଖାଲି ଖାଲି ଏବଂ ଶୂନ୍ୟ ଶୂନ୍ୟ ବୋଧ ହୁଏ।

ହଠାତ୍ ଯୋଉ କଥା ଆମେ ଘରେ କାହାକୁ କହିପାରିନଥାଉ, ସେଇ କଥା ସହଜରେ ନିଜର ସଙ୍ଗାତ ମାଧ୍ୟମରେ ଘର ଲୋକଙ୍କୁ ବା ଅନ୍ୟମାନଙ୍କୁ କହିଦେବା ପାଇଁ ଆମେ ମନରେ ସହଜରେ ସାହସ ବାନ୍ଧିପାରୁ, କାରଣ ସାଙ୍ଗ ଉପରେ ଆମର ସେତିକି ବିଶ୍ୱାସ ଥାଏ, ସଙ୍ଗାତ ଉପରେ ଆମର ସେତିକି ଭରସା ଥାଏ, ତାକୁ ଆମେ ଅତି ସହଜରେ ମନ ଖୋଲି ସବୁ କଥା କହିପାରୁ।

ପିଲାବେଳେ ପିଲାବେଳେ ସାଙ୍ଗ ହେଇ ମିଳିମିଳି ହେଇ ବିଭିନ୍ନ ପ୍ରକାର ଖେଳ ଖେଳିବା, ଖିଆପିଆ କରିବା, ବୁଲିବା, ପଢ଼ିବା, ଜାନି ଯାତରା, ମେଳା, ପର୍ବପର୍ବାଣୀରେ ଏକାଠି ସଜବାଜ ହେଇ ଆନନ୍ଦରେ ସାମିଲ ହେବା, ଏସବୁ ସଂଗାତଟି ଥିଲେ ସିନା ହେଇଥାଏ, ନହେଲେ କାହା ସାଙ୍ଗରେ ସୁଖ ଦୁଃଖ ବାଣ୍ଟିବେ କହିଲେ? ଜାନି ଯାତରା ଯାଉଥିଲେ ସାଙ୍ଗଟିଏ ଯଦି ପାଖରେ ଥାଏ ଭାରି ମଜା ଲାଗେ। ଏଇ ଜିନିଷ ଦେଖିବା, ଏଇଠି ବୁଲିବା, ଏଇଠି ଖାଇବା, ଏଇଠି ରହିବା, ଏଇ ଜିନିଷ କିଣି ଆଣିବା, ଏ ସବୁ କିଛି ସମ୍ଭବ ହେଇଥାଏ ସଙ୍ଗାତଟିଏ ଥିଲେ।

ଯିଏକି ନିଜ ମିତ୍ରର ଉନ୍ନତି ଚାହିଁଥାଏ, ନିଜ ମିତ୍ରର ସଦାସର୍ବଦା ମଙ୍ଗଳ ଚାହିଁଥାଏ, ସିଏ ହେଉଛି ପ୍ରକୃତ ବନ୍ଧୁ। ସେଠି ପ୍ରମାଣିତ ହୁଏ ପ୍ରକୃତ ମିତ୍ର, ପ୍ରକୃତ ସଙ୍ଗାତର ପରିଚୟ। ନିଜକୁ ଦୁଃଖରେ ରଖି, ନିଜକୁ କଷ୍ଟ ପହଞ୍ଚାଇ ନିଜ ସଙ୍ଗାତ ମୁହଁରେ ହସ ଫୁଟେଇବା ହେଉଛି ପ୍ରକୃତ ମିତ୍ରର ଲକ୍ଷଣ।

କୋଉଠି ନା କୋଉଠି ନିଜର ପ୍ରିୟ ମିତ୍ର ସବୁ ପ୍ରକାର ଦୁଃଖ ଯନ୍ତ୍ରଣାକୁ ଚାପି ରଖି ତାର ସାଙ୍ଗ ମୁହଁରେ ବା ସଙ୍ଗାତ ମୁହଁରେ ହସ ଫୁଟେଇବାକୁ ଚେଷ୍ଟା କରିଥାଏ। ସିଏ ହେଉଛି ପ୍ରକୃତ ମିତ୍ର ବା ପ୍ରକୃତ ବନ୍ଧୁ।

କଣ ଭାବୁଛନ୍ତି, କେବେ କେମିତି ଇଚ୍ଛା ହେଲେ ଆପଣଙ୍କର ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ମେଲୋଡିୟସ୍ ଗୀତ ଶୁଣିବା ପାଇଁ, ଆପଣ କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, ଆଉ ସେ ଗୀତଟି ଶୁଣିଦେଲା ପରେ ଆପଣଙ୍କୁ ହାଲକା ଲାଗେ, ପୁରା ରିଲାକ୍ସ ଫିଲ୍ ହୁଏ, ମନ ଭଲ ଲାଗେ, କୌଣସି ନା କୌଣସି କାମ କରିବାରେ ଆପଣଙ୍କର ଆଗ୍ରହ ସୃଷ୍ଟି ହୁଏ। ଏ ସମ୍ପର୍କରେ ଆଜି ଆମେ ସିଧାସଳଖ କେଇପଦ କଥା ହେଇଯିବା। ଆମକୁ ଡାଏଲ କରନ୍ତୁ 06712303153।

0: ଏ ହେଉଛି ଓଡ଼ିଆ ଫିଲ୍ମ ଉଦଣ୍ଡି ସୀତାର ଗୋଟେ ସୁନ୍ଦର ଗୀତ ଯାହାକୁ ଗାଇଛନ୍ତି ଟି ସୌରୀ ଏବଂ ଗୀତା ଦାସ। ତେବେ ଦେଖିବା ପରବର୍ତ୍ତୀ କଲର ଆମ ସହିତ ଯୋଡ଼ି ହେଇଗଲେଣି, ତାଙ୍କ ସହିତ ଟିକେ କଥା ହେଇଯିବା। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଜୟ ଜଗନ୍ନାଥ, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ବେଳେ ବେଳେ ଇଚ୍ଛା ହେଲେ ଆପଣ କୋଉ ଗୀତ ଶୁଣନ୍ତି? ଓଡ଼ିଆ ଫିଲ୍ମ ର ପୁରୁଣା ମେଲୋଡିୟସ୍ ଗୀତ ଯଦି କହିବେ। ଆଚ୍ଛା, ତେବେ ଅକ୍ଷୟ ମହାନ୍ତିଙ୍କର କୋଉ କୋଉ ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ?
1: ନଜାରେ ନଜା, ଗୁରୀ ବାଲି ଯାତ୍ରା ଦେଖି, ଘଣ୍ଟା ଘଣ୍ଟା ମିନିଟ, ଘଣ୍ଟା ଘଣ୍ଟା ମିନିଟ, ଝିଅ ଦେଖିଲି ତିନୋଟି,
0: ଏସବୁ ଗୀତ ଆପଣଙ୍କର ବହୁତ ପସନ୍ଦ।
1: ଭଜନ ସମ୍ରାଟ ଭିକାରୀ ବଳଙ୍କର ସବୁ ଭଜନ, ଆଜିକାଲି ସବୁ ମୋବାଇଲ ସବୁ ଆମେ ଶୁଣୁଛୁ, ଭିକାରୀ ବଳଙ୍କର ଯୋଉ ରିଙ୍ଗଟୋନ୍ ସବୁ, ଏଟା ସବୁ ସେଟ୍ କରିଦେଇଛି, ଶୁଣୁଛୁ।
0: ବଢିଆ।

0: ଆଉ ଅକ୍ଷୟ ମହାନ୍ତି ସବୁ ଗୀତ ପ୍ରାୟ ଭଲ ଲାଗେ ଆଉ।
1: ଆଚ୍ଛା ଯୋଉ ଆପଣ ଦୁଇ ତିନିଟି ଗୀତ କହିଲେ ଅକ୍ଷୟ ମହାନ୍ତିଙ୍କର, ତା ଭିତରୁ ଗୋଟେ ଗୀତ ଗାଉନାହାନ୍ତି ଟିକେ ଶୁଣିବା ଆପଣଙ୍କୁ କେତେ ଭଲ ଲାଗେ? କାହିଁକି ହବନି
0: ମତେ ଭଲ ଲାଗେ ନଜାରା ନଜା କରି ବାଲି ଯାତ୍ରା ଦେଖି
1: ଆପଣ ବୁଢା ହେଲେଣି କିଏ କହିଲା ଜମା ନୁହେଁ ଜମା ନୁହେଁ କିଏ କହିଲା
0: ବୟସ ହେଲାଣି ଆଉ ସେସବୁ ଭଲ ଲାଗିବ ଟୋନ ଆପଣଙ୍କୁ
1: ନଜାରେ ନଜା କରି ବାଲି ଯାତ୍ରା ଦେଖି ତୋ ଗୋରା ଦେହେ ଜୀବ କାଳେ ନଜର ଲଖି। ଏଇ ଗୀତ ଆପଣଙ୍କୁ ଭଲ ଲାଗେ ନା? ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆପଣ ବି ମୋ ସହିତ ଟିକେ ଗୁଣୁଗୁଣି ହେଇଗଲେ, କେତେ ଭଲ ଲାଗିଲା, ସକାଳଟା ପୁରା ମେଲୋଡିୟସ ହେଇଗଲା। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ସାମିଲ ହେଇଥିବାରୁ। ଥ୍ୟାଙ୍କ ୟୁ।
0: ଜୟ ଜଗନ୍ନାଥ।

0: ତାଙ୍କ ମିସ୍ତ୍ରୀର କଥା ଆପଣଙ୍କ ପ୍ରତିକି ବିଷୟରେ ଦୋଧ ପାଞ୍ଚିଆ କଥା କହିଲେ ନା ମୋତେ ଗୋଟେ ସହସ ଲାଗିଲା ସେ କଣ ମ୍ୟାମ୍ ଆଜି ପଚାରିବେ ଏମିତି କହୁଛନ୍ତି ଥରକୁ ଗୀତ
1: ସେଇଠୁ
0: ତେବେ ଆପଣ ଯୋଉ ଗୀତ ଟିକେ ଗାଇଲେ ମତେ ବି ଆହୁରି ଭଲ ଲାଗିଲା କାରଣ ମୁଁ ଆଜି ନିଶ୍ଚିତ ଭାବିଥିଲି ଯେ ମ୍ୟାମ୍କୁ ଆଜି ନିଶ୍ଚିତ କହିବି ଗୀତ ଗାଇବ କାହିଁକି ଆମର ଚୁନା ଭାଇନା ସଦାବେଳେ କହନ୍ତି ଆପଣ ଗୀତ ଗାଇବାକୁ ଆପଣ ଗାଆନ୍ତି ତେଣୁକରି ଦୀପ୍ତି ଆସିଲେଣି ଆପଣ ଗାଇନାହାନ୍ତି ମୁଁ ନିଶ୍ଚିତ ଭାବିଥିଲି ଯେକୌଣସି ବାର ଲଗେଇବି ଆପଣ ନିଶ୍ଚିତ କହିବି ଗୀତ ଗାଇବାକୁ
1: ଆଚ୍ଛା କଣ କହିବେ ମନ ବେଳେ ବେଳେ ହୁଏ କୌଣସି ଓଡିଆ ଫିଲ୍ମର ପୁରୁଣା ମେଲୋଡିୟସ୍ ଗୀତ ଶୁଣିବା ପାଇଁ ସେତେବେଳେ ଆପଣ କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ ଶୁଣିବାକୁ ଭଲ ପାଆନ୍ତି
0: ପ୍ରଥମେ ମୁଁ କହୁଛି ଶୁଣନ୍ତୁ ଯେତକ ମେଲୋଡିୟସ୍ ଗୀତ ସବୁ ମତେ ଭଲ ଲାଗେ ଯେତକ ସଙ୍ଗୀତ ଗୀତ ଅଛନ୍ତି ମତେ ବହୁତ ବଢିଆ ଲାଗେ ପ୍ରଥମ ଭଲ ଲାଗେ ଅକ୍ଷୟ ମହାନ୍ତି ତାପରେ ପ୍ରଫୁଲ୍ଲ କର ତାପରେ ଆମର ସରୋଜ ଭାଇନା ଭୁବନେଶ୍ୱର ମିଶ୍ରଙ୍କର ବି କିଛି ଗୀତ ଶୁଣିଛି ତିନି ଚାରିଟା ସେ ଚଳଚ୍ଚିତ୍ର ଆଉ ମତେ ବେଶୀ ଭଲ ଲାଗେ ଗୋଟେ ହଉଛି ଆମର ଚକା ଭୟର ସୁପ୍ତି ଏକ ରୂପାଚନ ସେଇଟା ସବୁଠୁ ବେଷ୍ଟ ଆଉ ଯଦି ମେଲୋଡିୟସ୍ ଗୀତ ଦେଲା ମ୍ୟାମ୍ କହୁଛି ମୋର ଆମର ହଉଛି ଶାଢୀ ବୁଣା କାମ ମୋର ଯୋଉଟା ଡେରି ହବା କଥା ଯୋଉଦିନ ମେଲୋଡିୟସ୍ ଦେବ ମୁଁ ଦିନେ କାହିଁ କାମ ସାରିଦେବି ସେତେବେଳେ ଗୀତ ଶୁଣିଥିବ କାମ ବଢିଯିବନି ମୁଁ ଜାଣିପାରିବି
1: ମାନେ ମ୍ୟୁଜିକ ଆପଣଙ୍କୁ ଏନର୍ଜେଟିକ କରିଦିଏ
0: ନିଶ୍ଚିତ ନିଶ୍ଚିତ ମ୍ୟୁଜିକ ତ ଆମର ଜୀବନ କହିବାକୁ
1: ଓକେ ଆପଣଙ୍କର ସେମିତି ସଙ୍ଗୀତ ଜୀବନ ହିଁ ରହିଥାଉ ଆପଣଙ୍କ କାମ ସେମିତି ଫଟାଫଟ ଫଟାଫଟ ପୁରା 100 ସ୍ପିଡ୍ରେ ହେଇଯାଉ ତେବେ ଆପଣଙ୍କ ପ୍ରିୟ ଗୀତ ମୁଁ ବର୍ତ୍ତମାନ ପ୍ଲେ କରିବି ଶୁଣନ୍ତୁ ଖୁସି ହେଇଯାଆନ୍ତୁ କାମ ଫଟାଫଟ କରିଦିଅନ୍ତୁ ଧନ୍ୟବାଦ।

0: ଏସବୁ ଗୀତ ଯେତେ ଶୁଣିଲେ ବି ମନ ବୁଝେନି କି ପେଟ ପୁରେନି। ପ୍ରକୃତରେ କ'ଣ ଗୀତ ପେଟ ଭର୍ତ୍ତି କରିଦିଏ, ମାନେ ପେଟରୁ ଭୋଗ ଶୋଷ ସବୁ ଭର୍ତ୍ତି କରିଦିଏ, ମନ ପୁରା ପୁରିଯାଏ। ହଁ, ସତରେ ସଙ୍ଗୀତ ମନକୁ ଆନନ୍ଦିତ କରେ, ଉଲ୍ଲସିତ କରେ, ପୁଲକିତ କରେ ଏବଂ ମନ ଭିତରର ସମସ୍ତ ଦୁଃଖକୁ ନିମିଷକେ ହରଣ କରିନିଏ। ଯେମିତିକି ଜଣେ ଶ୍ରୋତା ଆମ ସହିତ ଯୋଡ଼ି ହେଇଥିଲେ, କହିଲେ ସେ ତାଙ୍କର ଯୋଉ ବୁଣାବୁଣି କାମ, ସେ ସଙ୍ଗୀତ ଶୁଣୁ ଶୁଣୁ ଫଟାଫଟ କେତେବେଳେ ଯେ କହିଦିଅନ୍ତି ନିଜେ ଜାଣିପାରନ୍ତିନି। ହଁ, ସଙ୍ଗୀତର ସମ୍ମୋହନ ଶକ୍ତିରେ ସେତିକି ଥାଏ ଆକର୍ଷଣ, ଯୋଉଟାକି ଯିଏ ଫିଲ୍ କରିଛି ସେ ହିଁ ଜାଣିଛି। ଓକେ, ଏବେ ଦେଖିବା ପରବର୍ତ୍ତୀ କଲର୍ କିଏ ଆଉ ସେ କ'ଣ କହୁଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନିଶି ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁର ଡଲି, ମୋ ଭଲ ନାଁ ହଉଛି କବିତା ମହାପାତ୍ର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଯାହା ଟପିକ ରହିଛି ସେ ସମ୍ପର୍କରେ ଆପଣଙ୍କ ମତ କୁହନ୍ତୁ।
1: ମ୍ୟାଡାମ ମତେ ଭଲ ଲାଗେ ଓଡିଆ ଚଳଚ୍ଚିତ୍ର, ସବୁ ସବୁ ହିରୋ ହିରୋଇନ ସିଙ୍ଗର ସମସ୍ତଙ୍କର ମତେ ବଢିଆ ଲାଗେ। ଆମେ ଓଡିଆ ଭାରି ବଢିଆ, ଆମ ଭାଷା ଆମ ଗୀତ ଭାରି ବଢିଆ। ମତେ ବେଶୀ ଭଲ ଲାଗେ ଯେ ଉତ୍ତମ ମହାନ୍ତି ରୋଲ କରିଛନ୍ତି, ଅକ୍ଷୟ ମହାନ୍ତି ଗୀତ ବୋଲିଛନ୍ତି, ଏଇ ଯେ ବନଲତା ପାହାଡ଼।
0: ଆଚ୍ଛା ଆଚ୍ଛା, ସେ ଗୀତ କାହିଁକି ଭଲ ଲାଗେ ଆପଣଙ୍କୁ?
1: ମ୍ୟାଡାମ ସେ ଉତ୍ତମ ମହାନ୍ତି ଝରଣା ପାହାଡ଼ ପର୍ବତ ଏସବୁ ଆସିକିରି ଗୋଟେ ଝିଅକୁ ଭଲ ପାଉଥିବେ, ଆଉ ଚାକିରି କରିବାକୁ ଚାଲି ଯାଇଥିବେ ବାହାରକୁ, ଫେରୁଥିବେ ସେ ଗୀତଟି ବୋଲି ବୋଲି ଫେରୁଥିବେ।
0: ତେବେ ସେଇଟା ହଉଛି ପୁରା ଏକଦମ ମାନେ ନ୍ୟାଚୁରାଲ ସିନ୍ ଉପରେ ଗୀତଟି ହେଇଛି, ସବୁ ପ୍ରକାର ଜିନିଷ ସେ ଗୀତରେ ଦେଖେଇ ଦିଆ ହେଇଛି ଦର୍ଶକ ମାନଙ୍କୁ।
1: ଆଜ୍ଞା, ସେ ଗୀତଟା ଯେତେବେଳେ ଉତ୍ତମ ମହାନ୍ତି ବୋଲି ବୋଲି ଆସୁଥିବେ, ଅପରାଜିତା ଠିଆ ହେଇଥିବେ ଆସୁଥିବେ, ଆଉ ଝରଣା ପାହାଡ ସବୁ ଦେଖଉଥିବେ, ସେ ସିନ୍ଟା ଦେଖିଲେ ମତେ ପୁରା ଖୁସି ଲାଗେ।
0: ଆଚ୍ଛା,
1: ସମସ୍ତେ ଆମ ସମାଜରେ ସମସ୍ତେ ଏମିତି ହୁଅନ୍ତୁ,
0: ତେବେ ସମସ୍ତେ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତି ସହିତ ମିଶିକି ରୁହନ୍ତୁ ସମସ୍ତେ। ନାଇଁ
1: ଆଜ୍ଞା, ଆଜ୍ଞା, ସମସ୍ତେ ଭଲରେ ରହିଲେ ଆମେ ବି ଭଲରେ ରହିବା, ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଅ, ଭଲରେ ଚଳନ୍ତୁ ସମସ୍ତେ, ଆମେ ଭାରତବାସୀ ଏକ ଭାଇ ଭଉଣୀ ସମସ୍ତେ।
0: ଆଜ୍ଞା,
1: ସମସ୍ତେ ଏଇ ଚିନ୍ତାଧାରାଟା ମୁଣ୍ଡରେ ରଖିକିରି ଏଗୁଡା ସବୁ ବହୁତ ବଢିଆ ଲେଖା। ଅକ୍ଷୟ ମହାନ୍ତି ଯେମିତି ବୋଲିଛନ୍ତି ତାକୁ, ଉତ୍ତମ ମହାନ୍ତି ବି ସେମିତି ରୋଲ କରିଛନ୍ତି।
0: ଆଚ୍ଛା, ଆପଣ ଟିକେ ଗାଉନାହାନ୍ତି ଶୁଣିବା?
1: ମ୍ୟାଡାମ ଆପଣ ତ ବଢିଆ ଗୀତ ବୋଲୁଛନ୍ତି, ମୋର କଣ ଗୀତ ବି ଘରିକା ମନେ ରହେ?
0: ମନେ ନ ରହୁ, ଟିକେ ଗାଆନ୍ତୁ ଶୁଣିବା।
1: ଶୁଣିବି?
0: ହଁ
1: ଶୁଣିବେ।
0: ଏଇ ଯେ ବନଲତା ପାହାଡ,
1: ଏଇ ଯେ ବନଲତା ପାହାଡ, ଆହାରେ ଦିଶେ କେଡେ ସୁନ୍ଦର, ଏଠି ଦିନ ସରେ ନା, ଏଠି ରାତି ସରେ ନା। ଆଉ ମନେ
0: ବହୁତ ବଢିଆ, ଆପଣ ଗୀତ ଭିତରେ ଏତେ ମଜି ଯାଇଛନ୍ତି, ସେ ଗୀତକୁ ଏତେ ଭଲ ପାଇବା ଆପଣ ଦେଇଛନ୍ତି। ପୁରୁଣା ଓଡିଆ ଫିଲ୍ମର ଗୀତ ଫୁଲ ଚନ୍ଦନ ଫିଲ୍ମର ଏଇ ଗୀତଟି ଆପଣଙ୍କ ମନକୁ ବେଶ ପାଇଛି, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆପଣଙ୍କ ପସନ୍ଦର ଗୀତ ତ ମୁଁ ଶୁଣେଇବି, ଅନ୍ୟମାନଙ୍କୁ କହିବି ସମସ୍ତେ ପ୍ରକୃତି ସହିତ ଜଡିତ ହେଇକି ରୁହନ୍ତୁ, ଓଡିଆ ଗୀତକୁ ଭଲ ପାଆନ୍ତୁ, ଓଡିଆ କଳାକାରମାନଙ୍କୁ ଭଲ ପାଆନ୍ତୁ, ସମସ୍ତେ ଏକାଠି ରୁହନ୍ତୁ। ଧନ୍ୟବାଦ।

0: ପ୍ରକୃତରେ ଆମ ପ୍ରକୃତି ଭାରି ସୁନ୍ଦର, ଭାରି ମିଠା। ତେବେ ଆଜିର ଟପିକ୍ ରହିଛି ଓଡ଼ିଆ କଥାଚିତ୍ରର ପୁରୁଣା ମେଲୋଡିୟସ୍ ଗୀତ। ବେଳେବେଳେ ଯଦି ଆପଣଙ୍କର ଇଚ୍ଛା ହୁଏ ଶୁଣିବା ପାଇଁ କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ ଆପଣଙ୍କୁ ବେଶ୍ ଭଲ ଲାଗେ, ବେଶ୍ ପସନ୍ଦ ଲାଗେ, ଆଉ ସେ ଗୀତ ଆପଣ କାହିଁକି ଶୁଣନ୍ତି, ସେ ଗୀତ କାହିଁକି ଭଲ ଲାଗେ ମଧ୍ୟ ଆପଣ ଗୋଟେ ପଦ ଆମକୁ କହିପାରିବେ। ଆମ ଟେଲିଫୋନ୍ ନମ୍ବର 0671230353। ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଲେଣି, ଏବେ ତାଙ୍କ କଲ୍ ନେବା। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ମ୍ୟାଡମ।
0: ହ୍ୟାଲୋ
1: ମ୍ୟାଡାମ। ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ଆଜ୍ଞା ମ୍ୟାଡାମ, ମୁଁ ରାଜେନ୍ଦ୍ର ରଣା କହୁଛନ୍ତି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି ଆଜିର ପ୍ରୋଗ୍ରାମକୁ। ଆଜି ଟିକେ ନିଆରା ଟପିକ୍ ରହିଛି, ଆପଣ ତ ଶୁଣି ସାରିବେଣି। ତେବେ

0: କୁହନ୍ତୁ କଣ କହିବେ ଆଜିର ଟପିକ ସମ୍ପର୍କରେ। ଟପିକ ଆପଣ ଶୁଣିନାହାନ୍ତି? ଆଚ୍ଛା, ଆପଣ ପୂଜା କରୁଛନ୍ତି, ଏପଟେ ଫୋନ ଲଗେଇଛନ୍ତି, କଣ କହିବେ ବୋଲି ଭାବିଛନ୍ତି? ଟପିକ ଆଜି ପୁରାପୁରି ଡିଫରେଣ୍ଟ ଅଛି। ବେଳେବେଳେ ଆପଣଙ୍କର କୌଣସି ନା କୌଣସି ଓଡ଼ିଆ ଫିଲ୍ମର ପୁରୁଣା ମେଲୋଡିୟସ୍ ଗୀତ ଶୁଣିବା ପାଇଁ ଇଚ୍ଛା ହେଲେ ଆପଣ କୋଉ ଗୀତ ଶୁଣିବା ପାଇଁ ଭଲ ପାଆନ୍ତି, ଆଉ ସେ ଗୀତକୁ କାହିଁକି ଭଲ ପାଆନ୍ତି?
1: ବେଶୀ ଭଲ ଲାଗେ ଆମର ଅକ୍ଷୟ ସାର୍ଙ୍କ ଗୀତ, କୋକା ଭାଇଙ୍କ ଗୀତ ଭଲ ଲାଗେ।
0: ଆଜ୍ଞା, କାହିଁକି ଭଲ ଲାଗେ ଅକ୍ଷୟ ମହାନ୍ତିଙ୍କ ଗୀତ କାହିଁକି ଭଲ ଲାଗେ?
1: ଯେକୌଣସି ଗୀତ ହେଲେ ବି ତାଙ୍କର ବଢିଆ ବଢିଆ ଗୀତ, ସବୁ ଅଲେଖ ଭଜନ ଅଛି, ବହୁତ ଭଲ ଭଲ ଗୀତ ଅଛି। ସିଏ ସେତେ ସୁନ୍ଦର ସିଙ୍ଗର, ଜନ୍ମଗ୍ରହଣ କରିଥିଲେ, ଚାଲିଗଲେଣି, ତାଙ୍କ ଗୀତ ମତେ ଭଲ ଲାଗେ।
0: ଆଚ୍ଛା, ତାଙ୍କର ଏମିତି କୌଣସି ଗୀତ ଅଛି ଆପଣଙ୍କର ମନେ ଅଛି, ଦୁଇପଦ ଗାଇପାରିବେ ନା କହିପାରିବେ? ତେବେ ଆପଣ ଏତେ ସକାଳୁ ସକାଳୁ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ମନ୍ଦିରରେ ଥାଇ ବି ଆପଣଙ୍କର ମନ ଅଛି ଅଲ୍ ଇଣ୍ଡିଆ ରେଡିଓରେ?
1: ନା, ମୁଁ ବେଳେ ସକାଳୁ ଉଠିଯାଏ ମୋର ପୂଜା ପାଠ କାମରେ, ସବୁବେଳେ ଆପଣଙ୍କ ଗୀତ ବାଜେନି, ବେଳେ ଆପଣଙ୍କ ଗୀତ ବାଜବ। କଣ ମୁଁ ସତରେ ମ୍ୟାଡାମ କେତେ ସୁନ୍ଦର ସିଙ୍ଗର, ଆପଣ ଭଗବାନଙ୍କ ଆଶୀର୍ବାଦ ଜନ୍ମଗ୍ରହଣ କରିଛନ୍ତି, ବଢିଆ ବଢିଆ ଗୀତ ଆପଣଙ୍କର।
0: ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ମନ୍ଦିରରେ ଥାଇ ବି ଆମ ସହିତ ଯୋଡି ହେଇଛନ୍ତି, ଏତେ ସୁନ୍ଦର ଭାବରେ କହିଛନ୍ତି ଯେ ଅକ୍ଷୟ ମହାନ୍ତିଙ୍କ ଗୀତ ହିଁ ଆପଣଙ୍କୁ ବେଶୀ ଭଲ ଲାଗେ। ଓକେ, ଆପଣ ଆପଣଙ୍କ କାମରେ ବ୍ୟସ୍ତ ରୁହନ୍ତୁ, ଆମକୁ ବି ଶୁଣୁଥାନ୍ତୁ, ଏମିତି ସକାଳୁ ସକାଳୁ ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ମ୍ୟାଡମ, ନମସ୍କାର।
0: ନମସ୍କାର।

0: ପ୍ରତ୍ୟେକ ଦିନ ଆପଣମାନେ ବିଭିନ୍ନ ପ୍ରକାରର କଥା ଆମକୁ କୁହନ୍ତି, ମାନେ ଆମ ଟପିକକୁ ନେଇ ଡାଇଲିନ ଲାଇଫରେ। ଆଜି କିନ୍ତୁ ଟିକେ ନିଆରା ଟପିକ ରହିଛି ନାହିଁ କି, ଆପଣଙ୍କର ଓଡ଼ିଆ ଫିଲ୍ମର କୌଣସି ମେଲୋଡିୟସ୍ ଗୀତ, ପୁରୁଣା ଓଡ଼ିଆ ଫିଲ୍ମର କୌଣସି ମେଲୋଡିୟସ୍ ଗୀତ ବେଳେବେଳେ ଯଦି ଇଚ୍ଛା ହୁଏ ଶୁଣିବା ପାଇଁ, ଆପଣ କୋଉ ଗୀତ ଶୁଣନ୍ତି, କୋଉ ଆର୍ଟିଷ୍ଟଙ୍କର ଗୀତ ଶୁଣନ୍ତି, ଆଉ ସେ ଗୀତ କାହିଁକି ଆପଣଙ୍କୁ ପ୍ରଭାବିତ କରିଛି, ସେ ଗୀତ କାହିଁକି ଆପଣଙ୍କୁ ଭଲ ଲାଗେ, ଏ ସମ୍ପର୍କରେ ଦୁଇ ପଦ ଆମକୁ ଆଜି ଜଣେଇ ପାରିବେ। ସିଧାସଳଖ ଭାବରେ ଆମ ଟେଲିଫୋନ ନମ୍ବରଟି 06712303153। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ ସମୀର ପଣ୍ଡା କହୁଛି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଏଇ ଯୋଉ ନିଆରା ଟପିକଟି ରହିଛି, କେହି ବି ଚିନ୍ତା କରିନଥିବେ ଏମିତି ଗୋଟେ ଟପିକ ନେଇ ମୁଁ ଆସିବି ଡାଇଲିନ ଲାଇଭରେ।
1: ନିହାତି, ମାନେ ଆକାଶବାଣୀ କହିଲେ ଆଉ ଆପଣମାନଙ୍କ ଭଳି କଣ୍ଠଶିଳ୍ପୀ ମାନେ ଯେତେବେଳେ କାର୍ଯ୍ୟକ୍ରମର ସଂଯୋଜନା କରନ୍ତି ତ ସଙ୍ଗୀତର କଥା ଉଠିବ ହିଁ ଉଠିବ, ଏବଂ ଯେଉଁମାନେ ଆକାଶବାଣୀର ଶ୍ରୋତା ସେତେବେଳେ ସଙ୍ଗୀତର କଥା ଉଠିଲେ ପଛେଇ ଯିବେ। ଶ୍ରୋତା ଆଉ ବକ୍ତା ପରସ୍ପର ଯେତେବେଳେ କଥାବାର୍ତ୍ତାର ଗୋଟେ ସାମଞ୍ଜସ୍ୟ, କଥାବାର୍ତ୍ତାର ଗୋଟେ ସମାନତା ଏବଂ ଆପଣଙ୍କ ପ୍ରଶ୍ନ ମୁତାବକ ଉତ୍ତର ଚାଲି ଆସିବ, ସେତେବେଳେ କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲାଗିଯିବ। ଆଉ ମୁଁ କାର୍ଯ୍ୟକ୍ରମ ନ ଶୁଣି ଯଦି ଆପଣଙ୍କୁ ପଚାରିବି ପାଣିଚିଆ ଲାଗିବ, ଏଇଟା ମୁଁ କାହା ଉଦ୍ଦେଶ୍ୟରେ କହୁନି, ଏଇଟା ସମସ୍ତଙ୍କ ପାଇଁ ଗୋଟେ ପରାମର୍ଶ ତ କହିବିନି, ଆମେ କିଏ ପରାମର୍ଶ ଦେବା ପାଇଁ, କିନ୍ତୁ କାର୍ଯ୍ୟକ୍ରମ ଶୁଣିବା ଅଯଥାରେ ମାନେ ଫୋନ ଲାଇନ କି ବିଜି କରିବାନି, ଶୁଣିବା ଯଦି ମାନେ ଗୋଟେ ଭଲ ଶ୍ରୋତା ହବାର ବା ଭଲ ମଣିଷ ହବାର ଗୋଟେ ଅଭିଜ୍ଞତା ଅନୁଭବ
0: ରଖିଛନ୍ତି,
1: ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ମୁଁ ତ କହୁଛି, ମୁଁ ଆଜ୍ଞା ଚିଡିଗଲିଣି, 16 ଦିନ ହେଲାଣି ମୁଁ 16 ଦିନ ତଳେ କଥା ହେଇଥିଲି। ଆମେ ଚାହୁଁଛୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି କଥା କହିବା ପାଇଁ, କିନ୍ତୁ ଆମକୁ ସୁଯୋଗ ମିଳୁନି।
0: କଥା ଟିକେ କହୁ। ଓକେ, ଏବେ ଆମେ ଯିବା ଆମ ଟପିକକୁ। ବେଳେବେଳେ ଇଚ୍ଛା ହେଲେ ଆପଣ ଓଡ଼ିଆ ପୁରୁଣା ଫିଲ୍ମର କୋଉ ମେଲୋଡିୟସ୍ ଗୀତ ଶୁଣିବା ପାଇଁ ଭଲ ପାଆନ୍ତି?
1: ମାନେ ଏଇ କଥା କଥାରେ ମୁଁ ଗୋଟେ ଖାତା ଧରିକି ଆଜ୍ଞା ବହେ ଗୀତ ଲେଖିସାରେଣି, କାହିଁକି ନା କଥା ହେଲା ବେଳେ ଏକ୍ସାଇଟମେଣ୍ଟରେ ଭୁଲି ହେଇଯାଏ। ମତେ ଓଡ଼ିଆ ପୁରୁଣା ଓଡ଼ିଆ ଫିଲ୍ମର ମାନେ ଗୋଟେ ଗୋଟେ ଫିଲ୍ମ ଅଛି, ସବୁଯାକ ଗୀତ ସୁପରହିଟ୍, ଫୁଲ ଚନ୍ଦନ କୁହନ୍ତୁ, ବାଜେ ବୋଇଛି ନାଚ ଗଙ୍ଗୁର କୁହନ୍ତୁ, ପୂଜା କୁହନ୍ତୁ, ପୂଜା ଫୁଲ କୁହନ୍ତୁ, ସପନ ବଣିକ କୁହନ୍ତୁ, ସ୍ୱପ୍ନ ସାଗର କୁହନ୍ତୁ, ତା ଭିତରୁ ଯଦି ବାଛିବାକୁ କହିବେ ମତେ ସବୁ ଭଲ ଲାଗେ। ମ୍ୟାକ୍ସିମମ୍ ସମୟରେ ମୁଁ ହିନ୍ଦୀ ଗୀତ ଅନୁରୋଧ କରିଥାଏ ଆପଣଙ୍କ କାର୍ଯ୍ୟକ୍ରମରେ, କିନ୍ତୁ ଓଡ଼ିଆ ଗୀତ ମୁଁ ସବୁଯାକ ମଝିରେ ମଝିରେ ବଛା ବଛା ଗୀତ ମୋର ଅଛି, ଯେମିତିକି କିଛି ଦୁଃଖିଆ ସଙ୍ଗ ବା ସଙ୍ଗ ତା ଭିତରେ ଅଛି, ବାଜେ ବୋଲି ସେ ନାଚି ଘୁଙ୍ଗୁରର କି କୁହନ୍ତି ଯେ ଦୁଃଖ ଗୀତ ଶୁଣିଲେ ଆହୁରି ମନ ଦୁଃଖେ, ମୁଁ କିନ୍ତୁ ରିଫ୍ରେଶ ହୁଏ। ଗୋଟେ ଗୀତ ଗାଇଛନ୍ତି ବୁଦ୍ଧ ପ୍ରସାଦ ରାଓ ବାଜେ ବୋଲି ସେ ନାଚି ଘୁଙ୍ଗୁରର, କାହ୍ନରେ ତତେ ଜୁହାର କରିବି ନାହିଁ ତତେ ଗୁହାରି କରିବି ନାହିଁ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟେ ଅଭିମାନ ବା ସେଇ ସ୍ୱରୂପ ଗୀତ ଗୋଟେ ଶିକ୍ଷକୁ ଚାହିଁ ସେତେବେଳେ ଏଭଳି ଗୀତିକାର ମାନେ ଗୀତ ଲେଖୁଥିଲେ, କାଳଜୟୀ ଗୀତ ହେଇଯାଇଛି। ତା ଭିତରେ ମୁଁ ଚଟାପଟ କହିଦଉଛି ମତେ କୋଉ କୋଉ ଗୀତ ଭଲ ଲାଗେ, ମମତା ମାଗେ ମୂଳର ଏ ଜୀବନରେ ମୋ ଜୀବନରେ ସୁଖ ନାହିଁ ଆଚ୍ଛା, ସୁଶ୍ରୀ ସଙ୍ଗୀତା ଗାଇଛନ୍ତି ସୁବର୍ଣ୍ଣ ସୀତାର କାଚ କାନ୍ଥର ଏପାଖେ ମୁଁ
0: ଜୀବନ,
1: ଆଉ ଗୋଟେ ବଢିଆ ଲାଗେ ଛୋଟ ପିଲାଙ୍କର ଗୀତ ବା ସେଇ ଟାଇପ୍ର ସାକ୍ଷୀ ଗୋପୀନାଥର ମିଟିକିଲି ମିଟିକିଲି ଫୁଟିଗଲା, ଯେତେବେଳେ ଶୁଣିଲେ ଲୋମଙ୍କର ଚାନ୍ଦୁରୀ ଗୋଟେ ଭାରି ବଢିଆ ଲାଗେ ସେ ଗୀତ। ଆଉ ଅକ୍ଷୟ ମହାନ୍ତିଙ୍କର ସେ କାଳଜୟୀ ଗୀତ ସ୍ୱପ୍ନ ସାଗରର ସେଇ ଦୀପ ଅଛି
0: ସେଇ ଫୁଲ ଅଛି କେବେ ତମେ କେବେ ମୁଁ,
1: ବର୍ତ୍ତମାନ ପିଢିକୁ ଯଦି ଆମେ 2000 ମସିହା ପାଖାପାଖିକୁ ପଳେଇ ଆସିବା

0: ସ୍ୱରୂପ ନାୟକ ମହାନ ସଙ୍ଗୀତ ନିର୍ଦ୍ଦେଶକ ସିଏ ମଧ୍ୟ ଓଡ଼ିଶାର କଣ୍ଠଶିଳ୍ପୀଙ୍କୁ ନୂଆ ନୂଆ କଣ୍ଠଶିଳ୍ପୀଙ୍କୁ ଏଇ ଭିଡ଼ ଭିତରେ ସଙ୍ଗୀତର ଭିଡ଼ ଭିତରେ ପରିଚୟ ଦେଇଛନ୍ତି। ଗୋଟେ ଫିଲ୍ମ ଆସିଥିଲା ଆଇ ଲଭ୍ ୟୁ, ତାର ପ୍ରତ୍ୟେକ ଗୀତ ଯେମିତିକି ମିତରେ ମିତ ତତେ ଖୋଜୁଛି ମୋ ଗୀତ ଗାଇଛନ୍ତି ଏବଂ ଇରା
1: ମହାନ୍ତ
0: ଆଉ ଆଖିରେ ଲୁହା ଆସିଯାଉଥିବା ଗୋଟେ ସିକ୍ୱେନ୍ସକୁ ଯାଇ ସମସ୍ତଙ୍କୁ ଭଲ ଲାଗେ। ମତେ ବି ଭଲ ଲାଗେ ଯେତେବେଳେ ଆମ ନାନୀ ମାନେ ବାହା ହେଇକି ଗଲେ ବିଦା ହଉଥିଲେ କଥା କହିଲେ ଆଖିରୁ ଲୁହ
1: ପଳେଇଆସିଛି। ଏମିତି ସଙ୍ଗୀତ ସୃଷ୍ଟି ହେଇଛି ଓଡ଼ିଆ ଫିଲ୍ମରେ, ମାନେ ସଙ୍ଗୀତ ନିର୍ଦ୍ଦେଶକ ମାନେ ସୁନ୍ଦର ସିକ୍ୱେନ୍ସ ନେଇ ସ୍ୱର କରିଛନ୍ତି, ଗୀତିକାର ମାନେ ସୁନ୍ଦର ଭାବରେ ଲେଖିଛନ୍ତି ଏବଂ ତାକୁ ମାନେ ଚିତ୍ରଣ ମଧ୍ୟ କରାଯାଇଛି ଫିଲ୍ମରେ ସିକ୍ୱେନ୍ସ ଅନୁସାରେ ତାକୁ ଦର୍ଶକମାନଙ୍କୁ ମଧ୍ୟ ଦେଖାଇ ଦିଆହେଇଛି
0: ଏବଂ ମର୍ମେ ମର୍ମେ ସେଟା ଅନୁଭବ କରିହେଉଛି। ସେ ଗୀତ ଏଭଳି ଭାବରେ ସବୁ ସଂଯୋଜିତ ଭାବରେ କରାଯାଇଛି, ସୁଟିଂ ଏଭଳି ଭାବରେ ହେଇଛି, ସଙ୍ଗୀତ ନିର୍ଦ୍ଦେଶକ ଗୀତିକାର ଏବଂ ତାକୁ ପିକ୍ଚରାଇଜେସନ କଲା ପରେ ଲୋକମାନଙ୍କ ହୃଦୟରେ ରହିଯାଇଛି ଯୁଗ ଯୁଗ ପାଇଁ। ଏବେ ତ 2026 ମସିହାରେ ଆମେ ଚାଲିଛନ୍ତି, 1980-90 ମସିହାର ଗୀତ ମାନେ କାଳଜୟୀ ଗୀତ ସବୁବେଳେ ଶୁଣୁଥିବା
1: ସଙ୍ଗୀତ। ଏତେ ଗୀତ ଏତେ ଫିଲ୍ମର କଥା ଆପଣ ମନେ ରଖିଛନ୍ତି, କାଗଜ କଲମ ଧରିକି ବସିକି ଏକଦମ ସୁନ୍ଦର ଭାବରେ ସେଡ୍ୟୁଲ ବି ମଧ୍ୟ କରିଦେଇଛନ୍ତି ଏଇ କେତେ ସମୟ ଭିତରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ
0: କଥା ହେଲେ। ଦେଖନ୍ତୁ
1: ଆଜ୍ଞା,
0: ଜଣେ ଜଣେ ବିଶିଷ୍ଟ କଳାକାର ଧରିନିଅନ୍ତୁ, ଆମର ଜଣେ ଦିଗ୍ଗଜ କଳାକାର ହେଉଛନ୍ତି ବା କେବଳ ଅଭିନେତା ନୁହନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ତାଙ୍କର ଗୋଟେ ଫିଲ୍ମ ଥିଲା ପକା କମଳ ପୋଚିଟା, ସେ ନିଜେ ଗୋଟେ ଗୀତ ଗାଇଛନ୍ତି ମାନେ ସତ କହି ପାଏ ପଛେ ଫାସି ଲୋ
1: ବାରମାସୀ
0: ମନ ଭିତରେ ଗୁଞ୍ଜରିତ।
1: ଓକେ, ଏତେ ସବୁ ଗୀତ ଆପଣ ଆଜି କହିଲେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ରହିଲି ଆଜ୍ଞା,
1: ନମସ୍କାର।

0: ସତରେ ମହାପ୍ରଭୁଙ୍କୁ କିଏ କେତେବେଳେ ଅଭିମାନରେ କଣ କଣ କହିଦିଏ ତ ଆଉ କିଏ କେତେବେଳେ ସ୍ନେହ ଆଦରରେ ଖୋଳେଇ ନିଏ। ସବୁ କଥାକୁ ସବୁ ଭାବନାକୁ ସଙ୍ଗୀତ ନିର୍ଦ୍ଦେଶକମାନେ ଗୀତିକାରମାନେ ସୁନ୍ଦର ଭାବରେ ଶବ୍ଦ ମାଧ୍ୟମରେ ସଂଯୋଜନା କରନ୍ତି ଆଉ ସେ ଶବ୍ଦ ସବୁ ସ୍ୱରରେ ପରିଣତ ହୁଏ, ସଙ୍ଗୀତ ହୋଇଯାଏ, ଯୋଉ ସଙ୍ଗୀତ ଆପଣମାନଙ୍କର ହୃଦୟକୁ ଛୁଇଁଯାଏ, ଆପଣମାନଙ୍କ ହୃଦୟରେ ଗୋଟେ ଛୋଟିଆ ସୁନ୍ଦର ମିଠା ମିଠା ଘରଟେ କରି ମଧ୍ୟ ରହିଯାଏ। ଏବେ ଦେଖିବା ପରବର୍ତ୍ତୀ କଲର। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ,
1: ଆଲୋ ମୋର କଣ୍ଢେଇ ମତେ ଦେଲୁ ଭଣ୍ଡେଇ, ତୁ ତୋର ବାଛି ନେଲୁ ରଜ ଘର ଉଆସ, ମତେ ଦେଲୁ ଦୁଃଖ ଭାର ମୁଣ୍ଡେଇ, ଆଲୋ ମୋର କଣ୍ଢେଇ।
0: ଆଚ୍ଛା, ଆପଣ ପରିଚୟ ଦବା ପୂର୍ବରୁ ଗୀତଟା ଗାଇଦେଲେ, ବଢିଆ। କିଏ କହୁଛନ୍ତି ଆଜ୍ଞା? ନମସ୍କାର,
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ।
0: ମୁଁ ଜାଣିଛି, ଆଉ କିଏ ଏମିତି ସୁନ୍ଦର ଗୀତ ଗାଇବେ ଆରମ୍ଭରୁ। ଓକେ ନାରାୟଣ ଭାଇ, ଆପଣଙ୍କୁ ସ୍ୱାଗତ ଜଣାଉଛି ପ୍ରୋଗ୍ରାମକୁ। ତେବେ କଣ କହିବେ ଆପଣ, ଯେତେବେଳେ ଭାବନ୍ତି ଯେ ବେଳେବେଳେ ଓଡିଆ ଫିଲ୍ମର ଗୋଟେ ମେଲୋଡିୟସ୍ ସୁନ୍ଦର ପୁରୁଣା ଗୀତ ଶୁଣିବା ପାଇଁ, ସେତେବେଳେ କୋଉ ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ, ଯୋଉ ଗୀତ ଗାଇଲେ?
1: ମତେ ଡୋରା ଫିଲ୍ମ ସବୁକିଛି ଭଲ ଲାଗେ।
0: ଆଚ୍ଛା, ଡୋରା ଫିଲ୍ମ
1: ଅଲଗା କିଛି ଫିଲ୍ମର ଗୀତ ଆଉ ଗୋଟେ ଗୀତ ଅଛି, ଆଖି ଚୁରି ମାରେ ଗୋରୀ ବାବୁ, ଏମିତି ଭଲ ଲାଗେ। ଆଉ ଗୋଟେ ଧର, କିଛି ଲୁହ ପୋଛା ହୁଏ କଣ ତ କାନି ରେ, କିଛି ଲୁହ ପି ଯାଏ ଓଠ, ମୁଁ ଏମିତି ଲୁହ ଚୋପେ ଚୋରି ଆଖି ରେ, ଏ ଚୁମକି ଝରି ଗଲେ ଝରି ଯିବି, ଝରି ଝିରି ଝୁରି ଥିବି, ଝୁରି ପୁଣି ଦେଖୁଥିବି।
0: ଦି ତିନିଟା ଗୀତ ଆପଣ କହୁ କହୁ ଗାଇ ପକେଇଲେ, ଏତେ ଆପଣ ଏକ୍ସାଇଟେଡ ଅଛନ୍ତି। ବା ବଢିଆ, ଆପଣ ସେଇଥିପାଇଁ ତ ଆପଣ ରେଡିଓ ଲଭର ନା। ହଁ, ବଢିଆ ବଢିଆ ବଢିଆ। ଆଇସକ୍ରିମ ଚାଲୁଥାଉ, ବେପାର ଚାଲୁଥାଉ, ତା ଭିତରେ ଆପଣ ଗୀତଟେ ଗାଇ ଦଉଛନ୍ତି, ଆପଣଙ୍କୁ ସମସ୍ତେ ଚାହୁଁଥିବା, ଆଇସକ୍ରିମ ବିକ୍ରି ଫଟାଫଟ ହେଇଯିବ। ଧନ୍ୟବାଦ,
1: ନମସ୍କାର।

ଏଇ ଡୋରା ଫିଲ୍ମର ଗୋଟେ ଟିକେ ନିଆରା ଗୀତ ଥମ୍ ଥମ୍ ଛମ୍ ଛମ୍ ରମ୍ ଝମ୍ ଝମ୍ ଝମ୍ ଏମିତି କରି ଗୀତଟି ହେଇଛି, କେତେ ଭଲ ଲାଗୁଛି ନା, ମେଲୋଡିୟସ୍ ଲାଗୁଛି ଶୁଣିବା ପାଇଁ, ଟିକେ ଅଲଗା ମଧ୍ୟ ଲାଗୁଛି। ତେବେ ଆପଣମାନେ ବେଳେ ବେଳେ ଯଦି ଇଚ୍ଛା କରନ୍ତି ଓଡ଼ିଆ ଫିଲ୍ମର ପୁରୁଣା ମେଲୋଡିୟସ୍ ଗୀତ ଶୁଣିବା ପାଇଁ, ତେବେ କୋଉ ଗୀତ ଆପଣଙ୍କ ମନକୁ ବାରମ୍ବାର ବାରମ୍ବାର ଆସେ, ସେ ଗୀତକୁ ଆପଣ ଗୁଣୁଗୁଣେଇ ହୁଅନ୍ତି, ସେ ଗୀତର ମଜା ନିଅନ୍ତି ଏବଂ ସେ ଗୀତ ଭଲ ଭାବରେ ଟିକେ ଶୁଣିଦେଲେ ଆପଣଙ୍କୁ ବହୁତ ହାଲକା ଲାଗେ, ରିଫ୍ରେଶ ହେଇଯାନ୍ତି ଆପଣ, ଆଉ ତା ଭିତରେ ବି ଆପଣ ହଜିଯାନ୍ତି କୋଉ ଗୋଟେ ସୁନ୍ଦର ଭାବନାରେ। ତେବେ ଆମକୁ ଡାଏଲ କରନ୍ତୁ, ଆମ ନମ୍ବର 0671230315।

0: ଯେକୌଣସି ପରୀକ୍ଷା ଦେଲେ ଯେତେବେଳେ ଟାଇମ୍ ପାଖେଇ ପାଖେଇ ଆସେ ବା ସରି ସରି ଆସେ, ସେତେବେଳେ ଯାହା ନାହିଁ ତାହା ଗୋଟେ ଫଟାଫଟ ଫଟାଫଟ ଲେଖି ପକେଇବା ପାଇଁ ଇଚ୍ଛା ହୁଏ। ଯାହା ଯାହା ସବୁ ଆସୁନଥିବ ବା ଯୋଉ କ୍ୱେଶ୍ଚିନ୍ ଆମେ ସବୁ ଛାଡ଼ିଥିବା, ଯେମିତି ଲାଗେ ସେ କ୍ୱେଶ୍ଚିନ୍ ଯାକ ଆମକୁ ସବୁ ଆସିବ, ଫଟାଫଟ ଆମେ ତାକୁ ଲାଷ୍ଟ ବେଳକୁ ଏକଦମ 100 ସ୍ପିଡ୍ରେ ତାକୁ ଗାରି ପକଉ ବା ରାମ୍ପି ପକଉ କେହି କେହି କହନ୍ତି। ମୋ ଅବସ୍ଥା ବି ଠିକ୍ ସେମିତି, ବର୍ତ୍ତମାନ ହେଇଗଲାଣି ଟାଇମ୍ 9:56:08। ମୁଁ ଭାବୁଛି ଆଉ ଗୋଟେ ଦିନ କଲ୍ ନେଇଯିବି, ତେବେ ଦେଖିବା କିଏ ଆମକୁ କଲ୍ କରିଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ନିଶି ମ୍ୟାମ ଜୀ।
0: ନମସ୍କାର, କିଏ କହୁଛନ୍ତି?
1: ପ୍ରଶାନ୍ତ କହୁଥିଲି ରାଜଂଶ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ତେବେ କଣ ଆପଣଙ୍କର ରହିଛି ରହସ୍ୟ, କୋଉ ଗୀତ କାହିଁକି ଭଲ ଲାଗେ ଓଡିଆ ଫିଲ୍ମର?
1: ସମୀର ଭାଇ ତ ଆମ ପସନ୍ଦର ସବୁ ତଥ୍ୟ ଦେଇଦେଲେ, ଆଉ କିନ୍ତୁ ମୁଁ ତା ଦେହରେ ଟିକେ ଭକ୍ତିର ଯୋଡ଼ିବି। ମହାପ୍ରଭୁ କୋଟି କୋଟି ଓଡିଆଙ୍କର ମୌଡ଼ମଣିଙ୍କ ନାଁ ଉପରେ ଯୋଉ ଆଧାରିତ ପୁଅ ମୋର କଳା ଠାକୁର, ପୁଅ ମୋର କଳା ଠାକୁର, ସେ ଯୋଉ ଗୀତଟି ଅନେକଙ୍କ ମତରେ ମାନେ

0: ମନରେ ଗୋଟେ ଭାବନାର ଗୋଟେ ଆତ୍ମୀୟତାର ଭାବ ସୃଷ୍ଟି କରେ। ପୁଆ ମୋହର କଳା ଠାକୁର ବହୁତ ସୁନ୍ଦର ଗୀତ ମ୍ୟାମ।
1: ଓକେ, ସେ ଗୀତ ଆପଣଙ୍କୁ ଭଲ ଲାଗେ? ସେ ଗୀତ ମଧ୍ୟ ଗୋଟେ ଅଲଗା ପ୍ରକାର ଗୀତ ହେଇଛି, ଭାରି ଭଲ ଲାଗେ, ସମସ୍ତଙ୍କୁ ଭଲ ଲାଗେ। ଆଜି ବି ସେ ଗୀତ ଶୁଣିଲେ ମନରେ କେମିତି ଗୋଟେ ଶିହରଣ ସୃଷ୍ଟି ହୁଏ। ଆଉ ଅନିତା ଦାସଙ୍କର
0: ଆମ ପସନ୍ଦର ସବୁ ଗୀତ କହିଦେଲେ, ବହୁତ ସେ ଗୀତ ବି ମୋର ବହୁତ ପସନ୍ଦ।
1: ଯାହା ହଉ, ବଢିଆ। ଆପଣଙ୍କର ରିପ୍ରେଜେଣ୍ଟେଟିଭ ହିସାବରେ ସମୀର ଭାଇ ସବୁ ଆପଣଙ୍କ ମନର କଥା, ମନର ଗୀତ ସବୁ କହିଦେଲେ, ୟାଠାରୁ ଆନନ୍ଦର କଥା ଆଉ କଣ ଅଛି?
0: ବହୁତ ଆନନ୍ଦ ମ୍ୟାମ।
1: ଓକେ, ଧନ୍ୟବାଦ ଆମ ସହିତ ସାମିଲ ହେଇଥିବାରୁ।
0: ଧନ୍ୟବାଦ ମ୍ୟାମ।

ପ୍ରକୃତରେ ବାପା ମା ଆମ ପାଇଁ ଚଳନ୍ତି ଠାକୁର ଚଳନ୍ତି ଦେବତା। ଏକଥା ମଧ୍ୟ ଗୀତ ମାଧ୍ୟମରେ ସୁନ୍ଦର ଭାବରେ କଣ୍ଠଶିଳ୍ପୀ ପ୍ରୀତିନନ୍ଦ ରାଉତରାୟ ଗାଇଛନ୍ତି ଏବଂ ଲକ୍ଷ୍ମୀ ଶିବ ପୁଜି ପାଇଛି ପୁଅ ଫିଲ୍ମର ଏହି ଗୀତଟିକୁ ସୁନ୍ଦର ଭାବରେ ସ୍ୱର କରିଛନ୍ତି ସ୍ୱରୂପ ନାୟକ ଏବଂ ଲେଖିଛନ୍ତି ମଧ୍ୟ ସ୍ୱରୂପ ନାୟକ। ଆପଣମାନଙ୍କର ଏହି ଗୀତଟି ମଧ୍ୟ ବହୁତ ପ୍ରିୟ ମୁଁ ଜାଣିଛି। ତେବେ ସମୟ ହେଇଗଲାଣି କାର୍ଯ୍ୟକ୍ରମରୁ ବିଦାୟ ତ ନେବିନି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଣ୍ଡ ମତେ ଆଜି ବହୁତ ଭଲ ଲାଗିଲା, ଆପଣମାନଙ୍କର ଏତେ ଏତେ ଫର୍ମାଇସ୍ର ଗୀତ ଅଛି, ଏତେ ଏତେ ଗୀତକୁ ଆପଣମାନେ ମାନ୍ୟତା ଦେଇଛନ୍ତି, ଭଲ ପାଇବା ଦେଇଛନ୍ତି, ଗୁଣୁଗୁଣେଇ ହେଉଛନ୍ତି। ସେ ଗୀତ ଶୁଣିଲା ପରେ ଆପଣଙ୍କ ମନର ଭାବନା ପୁରା ପରିବର୍ତ୍ତନ ହୋଇଯାଏ, ଆପଣମାନଙ୍କୁ ବହୁତ ଭଲ ଲାଗେ ସେ ଗୀତ ସବୁ। ମତେ ବି ବହୁତ ଭଲ ଲାଗେ ଓଡ଼ିଆ କଥା ଚିତ୍ରର ପୁରୁଣା ମେଲୋଡିୟସ୍ ସବୁ ସଙ୍ଗ।

ପ୍ରୋଗ୍ରାମକୁ ଯେଉଁ ପ୍ରୋଗ୍ରାମରେ ଆପଣମାନେ ସୁନ୍ଦର ସୁନ୍ଦର ଗୀତ ପାଇଁ ଫର୍ମାଇସ୍ କରିଥାନ୍ତି ଏବଂ ସେହି ଗୀତକୁ ହିଁ ଅପେକ୍ଷା କରି ରହିଥାନ୍ତି ଶୁଣିବା ପାଇଁ। ସତରେ ଜୀବନଟା ହେଉଛି ସଙ୍ଗୀତମୟ, ଜୀବନଟା ସ୍ୱର୍ଗୀୟ, ଜୀବନ ଅମୃତମୟ, ଜୀବନ ଶାନ୍ତିମୟ, ଆନନ୍ଦମୟ ଏବଂ ସଙ୍ଗୀତମୟ। ସଙ୍ଗୀତକୁ ଛାଡ଼ି ସାତ ସ୍ୱରର ଯେଉଁ ସମିଶ୍ରଣ ତାକୁ ଛାଡ଼ିଦେଲେ ଜୀବନଟା ଖାଲି ଖାଲି ସୁନା ସୁନା, କିଛି ବି ଆପଣମାନଙ୍କୁ ଭଲ ଲାଗିବନି। ତେଣୁ ସଙ୍ଗୀତର ସାତ ସ୍ୱରେ ବନ୍ଧା ଆମ ଜୀବନ। ଫାର୍ଷ୍ଟ SMS

ସୁନା ସୁନା କିଛି ବି ଆପଣମାନଙ୍କୁ ଭଲ ଲାଗିବନି, ତେଣୁ ସଙ୍ଗୀତର ସାତସରେ ବନ୍ଧା ଆମ ଜୀବନ। ଫାଷ୍ଟ ଏସ୍ଏମ୍ଏସ୍ କରିଛନ୍ତି ସମୀରାଣ ସସ୍ମିତା ଖଟୁଆ ନରସିଂହପୁର ଡେରାବେଶ କେନ୍ଦ୍ରାପଡ଼ାରୁ। କୃଷ୍ଣ ସୁଦାମା ମୁଭିର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ କରିଛନ୍ତି ଉର୍ମିଳା ବେହେରା ପ୍ରଶାନ୍ତ କୁମାର ବେହେରା ଲିପୁ ଲୁଟୁ ସୁଧ ଷଡ଼ଙ୍ଗୀରୁ ଶୁଣିବା ପାଇଁ ଚାହିଁଛନ୍ତି ଜଗା ହାତରେ ପଘା ଫିଲ୍ମର ଗୋଟେ ବଢ଼ିଆ ଗୀତ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ ଏବଂ ସେ କାର୍ଯ୍ୟକ୍ରମକୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି ଧନ୍ୟବାଦ ଆପଣଙ୍କୁ

ପରେ ମେସେଜଟି ଆସିଛି ବାଙ୍କିରୁ, ଲେଖି ପଠାଇଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ଉଲ୍କା ଫିଲ୍ମର ଗୋଟେ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି, ଶୁଣେଇ ଦେଉଛି ଆପଣଙ୍କ ମନ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ ଶୁଣିବା ପାଇଁ ଚାହିଁଛନ୍ତି ମୋହରା ଫିଲ୍ମର ଗୋଟେ ସୁନ୍ଦର ଗୀତ ଶୁଣନ୍ତୁ ଆପଣଙ୍କ ପସନ୍ଦ।

ପରେ ମେସେଜ କରିଛନ୍ତି ମଞ୍ଜୁବାଳା ପାତ୍ର, ଚନ୍ଦନ ପ୍ରଭାତ ପିଚୁକୁଳି ଖୋର୍ଦ୍ଧାରୁ ଏବଂ କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି ଗୋଟିଏ ସୁନ୍ଦର ଗୀତ, ଶୁଣେଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ବରଗଡ଼ର ସୁବଳ ଏବଂ ସୁସାନିକା ଭୋଇ। ମୋର ମଧ୍ୟ ଗୀତଟି ଭାରି ପ୍ରିୟ, ମା ଓ ମମତା ଫିଲ୍ମର ଗୀତଟି। ତା ସହିତ ସେକ୍ଟର 12 ସିଡ଼ବି କଟକରୁ ପଠାଇଛନ୍ତି ମେସେଜଟି ପ୍ରଦୀପ କୁମାର ସାମନ୍ତ ସିଂହାର। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ବାଙ୍କି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଖୁନ୍ ଭରି ମଙ୍ଗ ଫିଲ୍ମର ଗୋଟେ ବଢ଼ିଆ ଗୀତ ହସ୍ତେ ହସ୍ତେ କଟିଯାଏ ରାସ୍ତେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଡମ୍ବରୁଧର ରଥ ଶର୍ମା। ସେକ୍ଟର 13 ସିଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଫୁଲ୍ ଓର କାଣ୍ଟେ ମୁଭିର ଗୋଟେ ସୁନ୍ଦର ଗୀତ। ପ୍ରେମୀ ଆଶିକ

ପରବର୍ତ୍ତୀ ମେସେଜଟି କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଏବଂ ସାବିତ୍ରୀ ରାଉଳ ଶୁଦ୍ଧ ସୁରଙ୍ଗୀରୁ ଶୁଣିବା ପାଇଁ ଚାହିଁଛନ୍ତି ଶେଷ ଶ୍ରାବଣ ମୁଭିର ଗୋଟେ ବହୁତ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ଗୀତଟି ପାଇଁ ରିକ୍ୱେଷ୍ଟ କରିଛନ୍ତି ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ। ଫୋନ ଲାଗିଲାନି, କ'ଣ କରିବା, କିନ୍ତୁ ବଢିଆ ଟପିକ ରଖିଥିଲେ, କିଛି କହିବା ପାଇଁ ଇଚ୍ଛା ଥିଲା। ଥ୍ୟାଙ୍କ ୟୁ ଅପା। କ'ଣ କରିବା, ଲାଇନ୍ ତ ବିଜି ରହୁଛି, ଅନ୍ୟମାନେ ସମସ୍ତେ ଏଇ କଥା ହିଁ କହୁଛନ୍ତି। ତେବେ ଆପଣଙ୍କ ପସନ୍ଦର ଗୀତ ତ ମୁଁ ଶୁଣେଇଦେବି, ଆପଣ ଏବେ ଖୁସି ହେଇଯିବେ ନା। ପୂଜା ଫିଲ୍ମର ଏହି ଗୀତଟି ପାଇଁ ଆପଣ ଅନୁରୋଧ କରିଛନ୍ତି, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଗୀତ ପାଇଁ ମେସେଜଟି କରିଛନ୍ତି କେନ୍ଦ୍ରାପଡ଼ା ଆଳିରୁ ବିଚିତ୍ର ଜେନା ଶୁଣିବା ପାଇଁ ଚାହିଁଛନ୍ତି ଓ ମାଇ ଲଭ୍ ଫିଲ୍ମର ଗୋଟେ ଗୀତ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ଏତେ ସୁନ୍ଦର ସୁନ୍ଦର ଗୀତ ଶୁଣୁ ଶୁଣୁ ସମୟ କେତେବେଳେ ପଳେଇ ଯାଉଛି ମୁଁ ତ ଜାଣିପାରୁନି, ଆପଣମାନେ ବି ଜାଣିପାରୁନଥିବେ କାହିଁକି କହିଲେ ସମୟ ତ କାହାକୁ କେବେ ହେଲେ ବି ଅପେକ୍ଷା କରେନି, ତା ବାଟରେ ସେ ଚାଲିଥାଏ ଅବିରତ ନିରନ୍ତର ଭାବରେ। ପରବର୍ତ୍ତୀ ମେସେଜଟି କରିଛନ୍ତି ଛତିଶଗଡ଼ରୁ, ମେସେଜଟି ଆସିଛି ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖିଲାଲ ବର୍ମା ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବହୁତ ସୁନ୍ଦର ଗୀତ। ଶୁଣେଇ ଦଉଛି ଆପଣଙ୍କୁ ହିମ୍ମତ ଫିଲ୍ମର, ଆପଣ ଶୁଣିବା ପାଇଁ ଚାହିଁଛନ୍ତି ଆପଣଙ୍କ ମନପସନ୍ଦର ଗୀତ ଶୁଣନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଏତେ ଗୁଡ଼ିଏ ସୁନ୍ଦର ସୁନ୍ଦର ଗୀତ ଆପଣମାନେ ଫର୍ମାଇସ୍ କଲେ ଶୁଣିଲେ ମଧ୍ୟ ଶେଷ ଗୀତଟି ପାଇଁ ରିକ୍ୱେଷ୍ଟ ଆସିଛି ବିଜୟ କୁମାର ଦାସ, ସସ୍ମିତା ଦାସ, ସୌରୀ ବାଘୁରାମ କଟକରୁ ମେସେଜ କରିଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ ମୁଭିର ଗୋଟିଏ ସୁନ୍ଦର ଗୀତ, ଜହ୍ନ ଉଠୁଥିବ ତାରା ଫୁଟୁଥିବ, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ଆଜିର ସକାଳଟି କେବଳ ଗୋଟିଏ ସକାଳ ନୁହେଁ, ଏହା ଆପଣଙ୍କ ସ୍ୱପ୍ନକୁ ଆଉ ଏକ ପାଦକୁ ପାଦ ଆଗକୁ ନେବାର ଗୋଟିଏ ସୁବର୍ଣ୍ଣ ସୁଯୋଗ। ତେବେ ଚିନ୍ତା ଆଉ ଟେନସନକୁ କରନ୍ତୁ ବାଏ ବାଏ, ଆଉ ଖୁସିକୁ କୁହନ୍ତୁ ହାଏ, କାରଣ ଆଜିର ଏହି ସୁନ୍ଦର ସଫରରେ ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦୁନିଆ ଯାକର ପଜିଟିଭ ଭାଇବ୍ସ, ମନ ଛୁଆ ଗୀତ, ଆଉ କିଛି ମିଠା ମିଠା ଗପ। ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟ ଏକ ଦିଲ ସେ ଦିଲ ତକ। ମୁଁ ଆପଣଙ୍କ କୋୟଲ ଆପଣଙ୍କ ପାଖରେ ଆସି ହାଜର ହେଇସାରିଛି। ମୁଁ ଜାଣିଛି ବହୁତ ଲମ୍ବା ଗ୍ୟାପ୍ ହେଇଗଲା, ଆପଣ ଅପେକ୍ଷା କରିଥିଲେ, କିନ୍ତୁ ଅପେକ୍ଷାର ଅନ୍ତ ହେଇଛି। ମୁଁ ବି ଅପେକ୍ଷା କରିଥିଲି ଆପଣମାନଙ୍କ ସାଙ୍ଗରେ କଥା ହେବା ପାଇଁ, କାହିଁକି ନା ଆପଣଙ୍କୁ ଯେତିକି ଭଲ ଫିଲ୍ ହୁଏ ନା, ମୋତେ ତାଠୁ ଡବଲ ଭଲ ଫିଲ୍ ହୁଏ। ସୋ ଏଇ ଭଲ ଭଲ ପଜିଟିଭ ପଜିଟିଭ ଫିଲିଂ ସହିତ ଆଜିର ଏହି ସଫରକୁ ଆରମ୍ଭ କରିବା। ବର୍ତ୍ତମାନ କଳାକାର କାର୍ଯ୍ୟକ୍ରମରେ ଆମର ଏହି ସଫରକୁ ଆଗେଇ ନେବା। ଆଜିର କଳାକାର କାର୍ଯ୍ୟକ୍ରମରେ ମୁଁ ଯାହାଙ୍କ ବିଷୟରେ ଆପଣଙ୍କ ସହିତ ସେୟାର କରିବା ପାଇଁ ଯାଉଛି, ତାଙ୍କ କଣ୍ଠରୁ ପ୍ରଥମେ ଗୋଟେ ସୁନ୍ଦର ଗୀତ ଶୁଣି ନିଅନ୍ତୁ, ତାପରେ ତାଙ୍କ ବିଷୟରେ କଥା ହେବା। ଷ୍ଟେ ଟ୍ୟୁନ୍ଡ।

ଖୁବ୍ ଖୁବ୍ ନାଁ ସେ କରିଛନ୍ତି। ବଲିଉଡ୍ରେ ବହୁତ କମ୍ ଗୀତ ତାଙ୍କର ଆପଣ ଶୁଣିପାରିବେ, କିନ୍ତୁ ବେଙ୍ଗଲୀ ଇଣ୍ଡଷ୍ଟ୍ରିକୁ ଯଦି ଯିବେ ତାହେଲେ ଭରପୁର ମାତ୍ରାରେ ତାଙ୍କର ଗୀତ ଶୁଣିପାରିବେ। ଆଉ ଏକ ସେ ବଡ଼କର ଏକ ଗୀତ, ମାନେ ସୁପର ଡୁପର ହିଟ୍ ଗୀତ ସବୁ ସେ ଗାଇଛନ୍ତି। ଆଧୁନିକ ଭାରତୀୟ ସଙ୍ଗୀତର ସବୁଠାରୁ ଆତ୍ମାଭିମାନୀ କଣ୍ଠସ୍ୱର ଯଦି ଆମେ କହିବା କାହାର ଅଛି, ତାଙ୍କ ଭିତରୁ ଇଏ ହେଉଛନ୍ତି ଜଣେ, ଆଉ ସେ ହେଉଛନ୍ତି ଅନୁପମ ରାୟ। ଅନୁପମ ରାୟ ଯିଏକି 44 ବର୍ଷ ବୟସରେ ମଧ୍ୟ ତାଙ୍କର ଯାଦୁ ଏବେ ବି ଜାରି ରଖିଛନ୍ତି। ଯାଦବପୁରର ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଏବଂ ଟେକ୍ସାସ୍ ଇନ୍ଷ୍ଟ୍ରୁମେଣ୍ଟସ୍ରେ କାମ କରିବା ପରେ କେମିତି ସିଏ ଜାତୀୟ ପୁରସ୍କାର ପାଇଥିବା ଜଣେ କଳାକାର ହୋଇପାରିଥିଲେ ସେଇଟା ହେଉଛି ସବୁଠୁ ଇଣ୍ଟରେଷ୍ଟିଂ। ଆଧୁନିକ ବଙ୍ଗଳା ସିନେମାରେ ଶବ୍ଦକୁ ପ୍ରକୃତରେ ପୁନର୍ପରିଭାଷିତ କରିଥିଲେ ସିଏ। ତେବେ ତାଙ୍କ ବିଷୟରେ ଆହୁରି ଅନେକ କିଛି ତଥ୍ୟ ମୋ ପାଖରେ ଅଛି ଯାହା ଆପଣଙ୍କ ସହିତ ସେୟାର କରିବି, କିନ୍ତୁ ବର୍ତ୍ତମାନ ତାଙ୍କରି କଣ୍ଠରୁ ଆଉ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ଦିଲ୍ ତାକ୍। ଆଜି କଳାକାର କାର୍ଯ୍ୟକ୍ରମରେ ଆମେ ସିଙ୍ଗର ଅନୁପମ ରୟଙ୍କ ବିଷୟରେ କଥା ହେଉଛେ, ଆଉ ତାଙ୍କ ବିଷୟରେ ଯଦି ଆମେ କଥା ହେଉଛେ ତାହେଲେ ଗୋଟିଏ କଥା ତ ଆମ ସମସ୍ତଙ୍କ ନଜରକୁ ଆସିବ ହିଁ ଆସିବ ଯେ 2010ରେ ଅଟୋଗ୍ରାଫ ଫିଲ୍ମରୁ ଆମିକ ଅମର ମୋଟୋ ଥକ୍ତେ ଦାଓ ଏବଂ ବେଞ୍ଚେ କାଠର ଗାନ ଏଇ ଦୁଇଟି ଗୀତ ଗାଇ ସେ ରାତାରାତି ଗୋଟିଏ ସେନ୍ସେସନ୍ ପାଲଟି ଯାଇଥିଲେ। ଆଉ ବଲିଉଡ୍ରେ ଯଦି ଡେବ୍ୟୁ କଥା କହିବା, ସେ 2010ରେ ସେ ପିକୁ ଫିଲ୍ମ ସହିତ ହିନ୍ଦୀ ସିନେମାର ଗୋଟିଏ ବଡ଼ ପ୍ରଭାବ ପକାଇଥିଲେ, ଆଉ ଶ୍ରେଷ୍ଠ ପୃଷ୍ଠଭୂମି ସ୍କୋର ପାଇଁ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ଜିତିଥିଲେ। ଏତେ ବଡ଼ ନାଁ ହଠାତ୍ କିନା ତାଙ୍କୁ ମିଳିଗଲା, ମାନେ ବେଙ୍ଗଲୀ ଇଣ୍ଡଷ୍ଟ୍ରିରେ ତ ସେ ସେନ୍ସେସନ୍ ହେଇ ହିଁ ଯାଇଥିଲେ, କିନ୍ତୁ ବଲିଉଡ୍ରେ ବି ସେ ପଛୁଆ ରହିନଥିଲେ। ପିକୁ ଫିଲ୍ମ ସହିତ ନିଜର ସେ ବଲିଉଡ୍ର ଡେବ୍ୟୁ ବି କରିଥିଲେ, ଆଉ ବହୁତ ସୁନ୍ଦର ସୁନ୍ଦର ଗୀତ ଗାଇଥିଲେ ଯାହାକୁ ଆପଣମାନେ ବର୍ତ୍ତମାନ ଶୁଣିପାରୁଛନ୍ତି। ଜାତୀୟ ମାନ୍ୟତା ମଧ୍ୟ ତାଙ୍କୁ ମିଳିଛି ତାଙ୍କ ପ୍ରକଟନ ଫିଲ୍ମର ତୁମି ଯାକେ ଭଲବାସୋ ଏହି ଗୀତ ପାଇଁ ସର୍ବୋତ୍ତମ ଗୀତ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା। ତେବେ ତାଙ୍କ ବିଷୟରେ ତ କଥାବାର୍ତ୍ତା ଆହୁରି ବହୁତ କିଛି ରହିଛି ବାକି, କିନ୍ତୁ ବର୍ତ୍ତମାନ ତାଙ୍କରି କଣ୍ଠରେ ଆଉ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ପ୍ଲେ କରୁଛି, ଏନ୍ଜୟ କରନ୍ତୁ।

ଶୁଣିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ମୁଁ ଆପଣଙ୍କ କୋୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ଆପଣମାନଙ୍କ ସାଥିରେ ଆଜି କଥା ହେଉଛି କଳାକାର କାର୍ଯ୍ୟକ୍ରମରେ ଅନୁପମ ରାୟଙ୍କ ବିଷୟରେ ଅନୁପମ ରାୟ ଯିଏକି ବହୁତ ସୁନ୍ଦର ଭାବରେ ଗୀତ ଗାଇକି ନିଜର ଗୋଟେ ନୂଆ ପରିଚୟ ସୃଷ୍ଟି କରିପାରିଥିଲେ ମଙ୍ଗଳା ଇଣ୍ଡଷ୍ଟ୍ରି ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଜାତୀୟ ମାନ୍ୟତା ତ ତାଙ୍କୁ ମିଳିଯାଇଥିଲା ଆଉ ଯଦି ଡିସ୍କୋଗ୍ରାଫି ବିଷୟରେ ଦେଖିବା ତାହେଲେ ଚଳଚ୍ଚିତ୍ର ବ୍ୟତୀତ ତାଙ୍କର ଏକକ ଆଲବମ୍ ଯେମିତିକି ଦୁର୍ବାଇନ ଚୋଖ ରଖବୋନା ଏବଂ ଦ୍ୱିତୀୟ ପୁରୁଷ ସେମାନଙ୍କର କାବିକ ଏବଂ ସମ୍ପର୍କୀୟ ଗୀତ ପାଇଁ କଲ୍ଟ ପ୍ରିୟ ସେ ହେଇପାରିଛନ୍ତି 2026 ଅପଡେଟ୍ରେ ଅନୁପମ ରାୟ ବଙ୍ଗଳା ଏବଂ ହିନ୍ଦୀ ସଙ୍ଗୀତ ଶିଳ୍ପରେ ପ୍ରଶଂସନୀୟ ପ୍ରଦର୍ଶନ ମଧ୍ୟ ତାଙ୍କର ଜାରି ରଖିଛନ୍ତି ତାଙ୍କର ନୂଆ ଏକକ ଓବାସ୍ତୁବ ପ୍ରେମ ଯେଉଁଟାକି ଆଲବମ୍ ଗୋଟେ 2026 ମାନେ ଏଇ ବର୍ଷ ସେଇଟା ରିଲିଜ୍ ହେଇଛି ଏବଂ ବିଭିନ୍ନ ପ୍ରକାରର ଆଲବମ୍ ହଉ କି ଫିଲ୍ମ ସଙ୍ଗ ହଉ କି ବଲିଉଡ୍ର ଗୀତ ହଉ ସବୁଥିରେ ସେ ନିଜର ସୁନ୍ଦର ସୁନ୍ଦର ଭଏସ୍ର ଯାଦୁ କରି ଚଲେଇଛନ୍ତି ଆଉ ଅନୁପମେ ଯାଦୁ ଗଭୀର ବିଷାଦକୁ ଆଉ ନମ୍ର ସ୍ୱର ସହିତ ମିଶ୍ରଣ କରୁଛି ଯେମିତିକି ପୂର୍ବ ପରି ବହୁତ ଶକ୍ତିଶାଳୀ ଭାବରେ ସେ ନିଜର ପ୍ରଦର୍ଶନ ଜାରି ରଖିଛନ୍ତି ଆଉ ଜଣେ ସୁନ୍ଦର କଣ୍ଠ ସ୍ୱରର ସେ ଅଧିକାରୀ ହେଇପାରିଛନ୍ତି ଆଉ ତାଙ୍କର ଏଇ ସୁନ୍ଦର ସୁନ୍ଦର କଣ୍ଠ ସ୍ୱରରେ ଆପଣଙ୍କୁ ଆଜି କିଛି ସୁନ୍ଦର ସୁନ୍ଦର ଗୀତ ବି ମୁଁ ପ୍ଲେ କରିକି ଶୁଣାଉଛି ତେବେ ଅନୁପମ ରାୟଙ୍କର କଣ୍ଠରୁ ଶ୍ରେୟା ଘୋଷାଲଙ୍କ କଣ୍ଠରୁ ଏହି ସୁନ୍ଦର ଗୀତଟି ଆପଣ ମାନଙ୍କ ପାଇଁ ପିକୁ ଚଳଚ୍ଚିତ୍ରରୁ ଏଞ୍ଜୟ କରନ୍ତୁ।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଦିନ 1:30 ହେଇସାରିଲାଣି। ଏହି ସମୟରେ ଆପଣମାନେ ଶୁଣିପାରିବେ ଏଫ୍ଏମ୍ ରେନ୍ବୋରେ କିଛି ହିନ୍ଦୀ ଚଳଚ୍ଚିତ୍ରର ମସ୍ମରାଇଜିଂ ଗୀତ। ଆଜିର ପ୍ରଥମ ଗୀତଟି କିଶୋର ଦାଙ୍କ କଣ୍ଠରୁ ଶୁଣିପାରିବେ, ଜମିର ଚଳଚ୍ଚିତ୍ରରୁ।

ପଢିବାର ଦିନ, ଚିଠି ଲେଖିବାର ଦିନ ସମସ୍ତଙ୍କର ମନେ ଥିବ। ଆଉ ସେମିତି କିଛି ସ୍ମୃତି ଭରା ସମୟକୁ ମୁଁ ଆପଣମାନଙ୍କୁ ନେଇ ଆସୁଛି, ସ୍ୱାଗତ କରୁଛି। କାହିଁକି ନା ଏଇ ସମୟରେ କେବଳ ଆପଣ ନିଜର ସେଇ ସ୍ମୃତିକୁ ହିଁ ମନେ ପକେଇବେ। ଚାଲନ୍ତୁ ସେଇ ପୁରୁଣା ଚିଠିର ସ୍ମୃତିରେ ହଜିଯିବା, କାହିଁକି ନା ଚିଠି ଆମ ମନରେ ହିତ କଥା ନେଇ ଉଡ଼ିଯାଏ ଟିକି ଚଢ଼େଇଟିଏ ହେଇ।

ଚିଠିରେ କେତେ ଯେ ମନର କଥା ଥାଏ, ଚିଠିରେ ଆମ ହୃଦୟର ଅନେକ ସ୍ୱପ୍ନ ଥାଏ। ସେ ଚିଠିର ଚିଠିର କାଗଜରେ ଥିଲା କାହାର ଅପେକ୍ଷା, କିଛି ଅଧୁରା ସ୍ୱପ୍ନ ଆଉ ଅନେକ ନିରବ ଅନୁଭବ। ପ୍ରତିଟି ଶବ୍ଦ ମନେ ହେଉଥିଲା ହୃଦୟର ଧଡ଼କନ, ହୃଦୟର ସ୍ପନ୍ଦନ ପରି, ଯେଉଁଥିରେ ଲେଖା ଥିଲା, ତୁମେ ଦୂରେ ଥିଲେ ବି ମୋ ପ୍ରତିଟି ଶ୍ୱାସରେ ଅଛ। ଆଜିର ଏ ଡିଜିଟାଲ ଯୁଗରେ ହେଇପାରେ ଚିଠି ପୁରୁଣା ହେଇଗଲାଣି, କିନ୍ତୁ ସେଥିରେ ଥିବା ଭାବନା ଆଜି ବି ସେହିପରି ସତ୍ୟ ଆଉ ସୁନ୍ଦର ହେଇ ରହିଛି। କେବେ ମାର ସ୍ନେହ ତ କେବେ ବାପାଙ୍କର ଆଶୀର୍ବାଦ, କେବେ ବନ୍ଧୁତ୍ୱର ମିଠା ସ୍ମୃତି ତ ଆଉ କେବେ ଅକୁହା ପ୍ରେମ, ସବୁକିଛି ସାଇତି ରହେ ଗୋଟିଏ ଛୋଟ ଚିଠିରେ।

ଆପଣ ମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟଲ ଆଉ ଆଜି ଆମେ ଚିଠିରେ ସାହିତ୍ୟ ରଖିଛି କେତେ ଯେ ପ୍ରେମ ସେଇ ପ୍ରେମକୁ ଆଜି ସାଉଣ୍ଟୁଛେ ନିଜ ସ୍ମୃତିକୁ ଆଜି ସାଉଣ୍ଟୁଛେ ଆଜିର ଡିଜିଟାଲ ଯୁଗରେ ଆମେମାନେ ମେସେଜ ଆଉ ଭିଡିଓ କଲ୍ରେ ବ୍ୟସ୍ତ ହୋଇଯାଉଛନ୍ତି କିନ୍ତୁ ଚିଠି ଲେଖିବାର ପ୍ରଥା ଧୀରେ ଧୀରେ ସେଥିପାଇଁ କମି ବି ଯାଉଛି ଚିଠିର ମୂଲ୍ୟ କେବେ ବି କମିବ ନାହିଁ କାରଣ ମୋବାଇଲର ମେସେଜ ହଟିଯାଇପାରେ କିନ୍ତୁ ଗୋଟିଏ ପୁରୁଣା ଚିଠି ବର୍ଷ ପରେ ବର୍ଷ ମଧ୍ୟ ସେହି ସ୍ମୃତିକୁ ତାଜା କରିଦେଇଥାଏ ସେହି ଚିଠିକୁ ଆମେ କେଉଁ ବହି ଖାତା ଭିତରେ ବା ଡାଇରୀ ଭିତରେ ସାଇତି ବି ରଖିପାରୁ ଚିଠି ଆମକୁ ଧୈର୍ଯ୍ୟ ସ୍ନେହ ସମ୍ପର୍କର ମୂଲ୍ୟ ବୁଝାଇଥାଏ ଯାହା କେବଳ କାଗଜ ନୁହେଁ ଏଇଟା ହେଉଛି ଗୋଟିଏ ଭାବନାର ଅମୂଲ୍ୟ ଧନ ତେଣୁ ଆମେ ଚିଠିର ସେହି ସୁନ୍ଦର ପରମ୍ପରାକୁ କେବେ ଭୁଲିଯିବା ଉଚିତ ନୁହେଁ ଚିଠିରେ ଅନେକ କିଛି ସ୍ମୃତି ସାଇତି ହୋଇ ରହିଯାଏ ଯେତେବେଳେ ମନ ଖୋଲି ପଦିଏ କଥା ଆମେ ସେହି ଚିଠିରେ ଲେଖିଦିଅନ୍ତି ଯାହା ପାଖକୁ ପଠାଇ ଦିଅନ୍ତି ସେ ଯେତେବେଳେ ଚିଠିଟିକୁ ପଢ଼ନ୍ତି ତାଙ୍କୁ ଲାଗେ ଯେମିତି ଆପଣ ନିଜେ ଯାଇ ତାଙ୍କ କାନ ପାଖରେ ସେ ଶବ୍ଦ ସବୁ କହୁଛନ୍ତି।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ କୟାଲ ଆପଣମାନଙ୍କ ସାଥି ଅଛି ଶୁଣୁଛନ୍ତି ଆପଣମାନେ କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ତା ପୂର୍ବରୁ ଗୋଟିଏ କଥା କହି ରଖେ ଆପଣଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା ରହିଛି ଆପଣମାନଙ୍କ ପାଇଁ ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଆପଣମାନେ ମେ ମାସ 31 ତାରିଖ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀୟ ସେବା ଡିଟିଏଚ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କର ମନର କଥା ଆପଣଙ୍କୁ ଶୁଣିବାକୁ ମିଳିବ ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ ସେହିଦିନ ମାନେ 31 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ତେଣୁ ଆପଣମାନଙ୍କ ଭିତରୁ ଯେ କେହି ବି ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହୁଁଛନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800 ରେ ଫୋନ୍ କରି ନିଜର ମତ ରେକର୍ଡ କରିପାରିବେ ବର୍ତ୍ତମାନ ଅଛି ଆପଣମାନଙ୍କ ପାଇଁ ଆଉ ଗୋଟିଏ ସୁନ୍ଦର ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଏଞ୍ଜୟ କରନ୍ତୁ

ଫେରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଜିର ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ମଧ୍ୟରେ ପରବର୍ତ୍ତୀ ଗୀତଟି ବହୁତ ସୁନ୍ଦର ଗୀତଟି ଅଛି, ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ, ସୀମାହୀନ ଦରିଆ, ବତୀଘର ଓଡ଼ିଆ ଚଳଚ୍ଚିତ୍ରରୁ।

ମୁଁ ଭାରତ ମାଟି ପବିତ୍ର ଧରା ସଂସ୍କୃତି ଯାହାର ସୁନାର ପରା ବେଦର ଧ୍ୱନି ଗୀତାର ବାଣୀ ମନକୁ ଦେଇଥାଏ ଶାନ୍ତି ଅପାରଣୀ ଓଡ଼ିଶୀ ନୃତ୍ୟ ସୀତାର ସ୍ୱର ପରମ୍ପରା ଭରି ରହିଛି ଘର ଦ୍ୱାର ଭାଷା ଅନେକ ହୃଦୟ ଏକ ଭାରତ ମା ଆମର ଶକ୍ତିର ଟେକ ଶ୍ରୋତାବନ୍ଧୁ ସ୍ୱାଗତ କରୁଛି ଆପଣମାନଙ୍କୁ ପୁଣି ଥରେ ଆଉ ଆଜି ମୋ ଦେଶ କାର୍ଯ୍ୟକ୍ରମରେ ଆଜି ଆମେ ଆମ ଭାରତର ଭାରତୀୟ ସଂସ୍କୃତି ଆଉ ଦେଶ ପ୍ରେମ ବିଷୟରେ କଥା ହେବା ଆମ ଭାରତୀୟ ସଂସ୍କୃତି ଦେଶ ପ୍ରେମ ସହିତ ଆଉ ଆମ ଦେଶ ପ୍ରେମ ସବୁବେଳେ ସଂସ୍କୃତି ସହିତ ଯୋଡ଼ି ହୋଇ ରହିଛି ଭାରତ ହେଉଛି ବିଭିନ୍ନତାରେ ଏକତାର ଦେଶ ଏଠାରେ ଭାଷା ପୋଷାକ ଖାଦ୍ୟ ପରମ୍ପରା ଧର୍ମ ଏସବୁ ଭିନ୍ନ କିନ୍ତୁ ତା ମଧ୍ୟରେ ମଧ୍ୟ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି

ଭାରତ ହେଉଛି ବିଭିନ୍ନତାରେ ଏକତାର ଦେଶ। ଏଠି ଭାଷା, ପୋଷାକ, ଖାଦ୍ୟ, ପରମ୍ପରା, ଧର୍ମ ଭିନ୍ନ ଭିନ୍ନ ହେଲେ ବି ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି ଆମ ଭାରତୀୟ ସଂସ୍କୃତି। ଭାରତୀୟ ସଂସ୍କୃତିର ମୂଳ ହେଉଛି ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍ ସମଗ୍ର ପୃଥିବୀ ହେଉଛି ଗୋଟିଏ ପରିବାର। ଆଉ ଏହି ମନୋଭାବ ଆମ ଭାରତକୁ ସାରା ବିଶ୍ୱରେ ବିଶେଷ ପରିଚୟ ମଧ୍ୟ ଦେଇଛି। ଆମର ପର୍ବପର୍ବାଣୀ, ଆମର ନୃତ୍ୟ, ଆମର ସଙ୍ଗୀତ, ଯୋଗ, ଆୟୁର୍ବେଦ ଆଉ ପରିବାରର ପ୍ରଥା ଆମ ସଂସ୍କୃତିର ଗୌରବକୁ ବହୁତ ଭଲ ଭାବରେ ପ୍ରକାଶ କରିପାରେ ସାରା ବିଶ୍ୱ ଆଗରେ। ସେଇଥିପାଇଁ ତ ଆମ ଦେଶର ସଂସ୍କୃତି ପରମ୍ପରାକୁ ନେଇ ଆମେ ଗର୍ବ କରୁ, ଆଉ ଆମ ଦେଶ ଭକ୍ତିକୁ ନେଇ ମଧ୍ୟ ଆମେ ଗର୍ବ କରୁ।